ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ପ୍ରସାରିତ ହେଉଛି 103.4 ମେଗାହର୍ଜ ଯୋଗେ। ଆଜି ବୁଧବାର 1948 ଶତାବ୍ଦ ଆଷାଢ଼ ମାସ 17 ଦିନ ଇଂରାଜୀ ଜୁଲାଇ 8 ତାରିଖ 2026 ମସିହା। ସାଥୀ, ଷ୍ଟୁଡିଓ ଘଣ୍ଟାରେ ସମୟ ବର୍ତ୍ତମାନ ସକାଳ 5:58 ଆମର ଅଗଣିତ ଶ୍ରୋତା ବନ୍ଧୁମାନଙ୍କୁ ଶୁଭ ସକାଳର ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜି ଦିନର ପ୍ରଥମ ଅଧିବେଶନ।

କେବେ କେବେ ଭଗତ ସିନା କହିଦିଏ ଯେ କାଳିଆରେ ତୋର ମନ ବୋଲି କିଛି ନାହିଁ, କିନ୍ତୁ ସେଇ ଭଗତ ପୁଣି କହୁଥାଏ, ହେ ଜଗା ନୟନ, ହେ ଭାବର ଠାକୁର, ହେ କୋଟି କୈବଲ୍ୟ ନାଥ, ହେ ଅନାଥର ନାଥ, ଏ ବ୍ରହ୍ମାଣ୍ଡରେ ତମେ ଏକା ଏମିତି ଠାକୁର ଯାହାକୁ ପ୍ରତ୍ୟେକ ଓଡ଼ିଆ କହେ ମୋର ମନୁଆ ଦିଅ, ମୋର ମନୁଆ କାଳିଆ ଶାନ୍ତ। ଏ ମାଟି, ଏ ପାଣି, ଏ ପବନ ସବୁଠି ତାଙ୍କରି ଅନୁଭବ, ତାଙ୍କରି ନାମ, ସେ ହେଉଛନ୍ତି ଆମ କାଳିଆ ଶାନ୍ତ। କିନ୍ତୁ କେବଳ କାଳିଆ ଶାନ୍ତ ବ୍ରହ୍ମାଣ୍ଡର ନାଥ ନୁହନ୍ତି, ଏ ଜଗତର ନାଥ ନୁହନ୍ତି, ସେ କୋଟି କୋଟି ଭକତଙ୍କର ଅତି ଆପଣାର ମନୁଆ ଠାକୁର। କାହିଁକି ମନୁଆ? କାରଣ ନିଜ ମନ ମୁତାବକ ଚାଲେ, କୌଣସି ବେଦ ପୁରାଣ କି ବଡ଼ ପଣ୍ଡିତଙ୍କ ମନ୍ତ୍ରରେ ସେ ବନ୍ଧା ନୁହେଁ, ସିଏ ବନ୍ଧା କେବଳ ଭକ୍ତର ଭାବରେ, ତାର ପ୍ରେମରେ, ଭକ୍ତିର ଲୁହରେ। ସେଇଥିପାଇଁ ତ ଭକତ କହେ, ଗରବରେ ନୁହେଁ ମନୁଆ ଠାକୁର ଭାବରେ ସେ ବନ୍ଧା ହୁଏ, ଗୁହାରି ଶୁଣିଲେ ଭକତ ଆଖିରୁ ଲୁହ ବି ତାର ଝରିଯାଏ। ସତରେ ଯେତେବେଳେ ମନୁଆ ଠାକୁର ମନ ମାନିଯାଏ, ସେ ଭାରି ବିଚିତ୍ର ଲୀଳା କରେ। ବଡ଼ ଦେଉଳରେ ବସି ଛପନ ଭୋଗ ସିନା ଖାଉଥାଏ, ଷାଠିଏ କୋଟି ଛପନ ଭୋଗକୁ ଛାଡ଼ି ଦାସିଆ ହାତରୁ ନଡ଼ିଆଟିଏ ପାଇଁ ହାତ ବଢ଼େଇ ଦିଏ, ବନ୍ଧୁ ପାଖରେ ଥାଳି ଧରି ପହଞ୍ଚିଯାଏ। ସାନ ବେଗଙ୍କ ପାଇଁ କେତେ ଯେ ହଟହଟା ହୁଏ, ଏମିତି ଠାକୁର ଆଉ ଜଗତେ କୋଉଠି ମିଳିବ ଯେ ନନ୍ଦୀ ଘୋଷ ଆଉ ବିରାଟ ରଥଜାତକୁ ଭୁଲି ବାଲି ରଥ ଆଡ଼କୁ ମନ ବୁଳାଏ। ସେ ରାଜାଧିରାଜ ହେଲେ ବି ଭକତର ଭାବରେ ବନ୍ଧା ମନୁଆ ଠାକୁର କେବେ କେବେ ଭକତ ପାଇଁ ଭକତର ସେବକ ବି ସାଜିଯାଏ। ଆହା, ମୋର ମନୁଆ ଠାକୁର ମନ ମାନିଥିଲେ କ'ଣ ବା ନ କରି ପକାଏ।

ଜୀବନରେ ସଂଗ୍ରାମରେ ନୀତି ମଣିଷ ହାରେ ପୁଣି ନୀତି ଜିତେ। ଏହି ହାର ଜିତର କାରବାର ଭିତରେ ଯେତେବେଳେ କେବେ କେବେ ଭାରି ଅନ୍ଧାର ଦେଖାଯାଏ, ସବୁକିଛି ଭାରି ନିରାଶା ନିରାଶା ଲାଗେ, ସେତେବେଳେ ସେହି ମନୁଆ ଠାକୁରଙ୍କର ଦୁଇଟି ହାତ ଆମ ଆଡ଼କୁ ପ୍ରସାରିତ ହେବାର ଦେଖାଯାଏ। ସେ ତ ମହାବାହୁ, ସତେ ଯେମିତି ସେ ମହାବାହୁ ବେଲେଇ ଠାକୁର କୁହନ୍ତି, ବ୍ୟସ୍ତ ହୁନି, ମୁଁ ଅଛି, କୋଳେଇ ନେବାକୁ ଅଛି ତତେ, ଅରପି ଦେ ମୋ ଆଗରେ ତୋର ସବୁ ଚିନ୍ତା, ତୋର ସବୁ ଦୁଃଖ, ତୋର ସବୁ କଷ୍ଟ, ଏ ମନୁଆ ଠାକୁର ହରିନେବ ସବୁ କିଛି। ମନ ଯେତେବେଳେ ଖୁବ୍ ଅଶାନ୍ତ, ସେତେବେଳେ ସେଇ ମନୁଆ ଦିଅଙ୍କୁ ଭଜିଲେ ମନରେ ପୁଣି ଫେରିଆସେ ଶାନ୍ତି। ମନ ଗୋପପୁରରେ ସେଇ ଏକା କହ୍ନି, ଆଉ ମନ ଅଯୋଧ୍ୟାରେ ବି ସେଇ ଏକା ଶ୍ରୀରାମ।

ଭଗତଟିଏ ଜାଣିଥାଏ ଯେ ତା କାଳିଆ ଠାକୁର ଭାରି ମନୁଆ ଠାକୁର, ହେଲେ ସେ ମନୁଆ ଠାକୁର ଯାହାକୁ ଅଧିକ ଭଲ ପାଉଥାଏ ବେଳେବେଳେ ତାରି ହିଁ ସବୁଠାରୁ ଅଧିକ ପରୀକ୍ଷା ନଉଥାଏ। ଆଉ ଏ ପରୀକ୍ଷାର ଭାର ଯେତେବେଳେ ଟିକେ ଅଧିକ ବଢ଼ିଯାଏ, ଭଗତଟିଏ ଭାଙ୍ଗି ପଡ଼ୁ ପଡ଼ୁ ତା ମୁହଁରୁ ସେ କାଳିଆ ଠାକୁର ପାଇଁ, ସେ ମନୁଆ ଠାକୁର ପାଇଁ ଭାବଭିଜା ଗାଳି ବି ଆସେ। ସେ କାଳିଆକୁ ଛଡ଼ିଆ ବୋଲି ବି କହିପାରେ, ଭାବରେ ଭାବରେ ତା ଆଖିରୁ ଲୁହ ଝରେଇ ସେ ଗାଇପାରେ ଯେ କାଳିଆରେ ମନ ବୋଲି ତୋର କିଛି ନାହିଁ, ଯଦି ତୋର ମନ ଥାନ୍ତା ତୁ କ'ଣ ମୋ ଦୁଃଖ ଦେଖୁନଥାନ୍ତୁ, ମୋ କଷ୍ଟକୁ ବୁଝୁନଥାନ୍ତୁ।

ଛାଡ଼ ଯୋଉ ମନକୁ ଗୋପ ଗୋପାଳୁଣୀ ଶ୍ରୀରାଧା ଚୋରେଇ ନେଇଛନ୍ତି ସେ ପାଖରେ ଆଉ କଳିଯୁଗର ଦୁଃଖ ଦେଖିବାକୁ ଇଚ୍ଛା କାହିଁ। ସତରେ ସେ କାଳିଆ ଠାକୁର ଏମିତି ଠାକୁର ଯିଏ ଭକତର ମାନ ଅଭିମାନ ଗାଳି ସବୁକୁ ସହେ। ମନୁଆ ଠାକୁର ବୋଲି ସିନା ବୋଲାଏ, ହେଲେ ଭକତର ଆଖିରୁ ଲୁହ ଝରିଲେ ସତେ ଯେମିତି ଲାଗେ ତା ଆଖି ମଧ୍ୟ ଓଦା ହେଇଯାଉଛି। ଭକତଟିଏ ଯେବେ ଅଭିମାନରେ କହେ, କାଳିଆ ସିନା ମୁରୁକି ହସିଦିଏ, ହେଲେ ତା ମନଟା ବି କେମିତି ହେଇଯାଉଥାଏ। ଆହା, କିଏ ବା ଦେଖିଛି, କିଏ ବା ଜାଣିଛି ସେ ମନୁଆ ଠାକୁରର ଦୁଃଖ। ତଥାପି ସେ ସବୁ ସହୁଛି, ଭକତର ମାନ ଅଭିମାନ ଗାଳିକୁ ବି।

ଜନନୀ ଦେବହୂତିଙ୍କ ଅନୁରୋଧ କ୍ରମେ ଭଗବାନ କପିଳଦେବ କହିଲେ ଯେ ଯିଏ ନିତ୍ୟ ନିରତ ହରିଚରିତ ଶୁଣେ ତାର ଆଉ କେହି ସମାନ ନୁହନ୍ତି। ଭକ୍ତଙ୍କୁ ସେ ରକ୍ଷା କରନ୍ତି। ଭକ୍ତର ସେ ଇଷ୍ଟ ବନ୍ଧୁ ଗୁରୁଦେବ, ତାଙ୍କ ବିନୁ ଅନ୍ୟ କୌଣସି ବନ୍ଧୁ ନାହାନ୍ତି। ତାଙ୍କୁ ଭୟ କରି ଯଥା ସମୟରେ ସୂର୍ଯ୍ୟ ଚନ୍ଦ୍ର ଉଦୟ ହୁଅନ୍ତି, ପବନ ବହେ, ଇନ୍ଦ୍ର ବର୍ଷା କରେ, ଯମ ଦଣ୍ଡ ଧାରଣ କରେ।

ଶୁଣୁଥିଲେ ଅତି ବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 99ତମ ଭାଗ। ଏ ଭାଗରେ କଣ୍ଠଶିଳ୍ପୀମାନେ ଥିଲେ ସୁବାସ ଦାସ, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା ସୁହାସ ମହାନ୍ତି।

ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କହୁଛନ୍ତି ଦିଲ୍ ସେ ଦିଲ୍ ତକ୍ 6:51 ଷ୍ଟୁଡିଓ ଘଣ୍ଟାରେ ବର୍ତ୍ତମାନ ହେଇଯାଇଛି ଟାଇମ୍ ଆଉ ଆପଣମାନଙ୍କୁ ମର୍ଣ୍ଣିଂ ଅପଡେଟ୍ ଦେବାର ଟାଇମ୍ ହେଇଯାଇଛି। July 8, 2026 ବୁଧବାରର ଆଜି ମର୍ଣ୍ଣିଂ ୱେଦରର ରିପୋର୍ଟ ୱେଦରର ହାଲଚାଲ ଏହା କହୁଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରର ଅନୁମାନ ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମୁଖ୍ୟତଃ ମେଘୁଆ ରହିବ, ମେଘାଚ୍ଛନ୍ନ ରହିବ ଏବଂ କେଉଁଠି କେଉଁଠି ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆପଣମାନେ ଜାଣିଛନ୍ତି ଲଘୁଚାପ ପ୍ରଭାବରୁ ବର୍ଷା ଟିକେ ବର୍ତ୍ତମାନ କମିଛି, ଯେଉଁ ବର୍ଷା ହେଉଥିଲା, କିନ୍ତୁ ତଥାପି ବର୍ତ୍ତମାନ ମଧ୍ୟ ଅନେକ ସ୍ଥାନରେ ଅନେକ ଜିଲ୍ଲାରେ ବର୍ଷାର ଆଲର୍ଟ ରହିଛି। ତେଣୁ ଯଦି ଆପଣମାନେ ଏହି ବର୍ଷାର ପାଗରେ ବାହାରକୁ ବାହାରୁଛନ୍ତି ତେବେ ଟ୍ରାଏ କରନ୍ତୁ ସବୁବେଳେ ରେନିକୋଟ୍ କ୍ୟାରି କରିବା ପାଇଁ, ଛତା ଟିକେ ଧରିବା ପାଇଁ ଏବଂ ବିଲକୁଲ ବି ନିଜକୁ ଓଦା କରନ୍ତୁ ନାହିଁ, କାରଣ ସିଜନ୍ର ଏଇ ଯେଉଁ ଚେଞ୍ଜରେ ଆପଣମାନଙ୍କୁ ବହୁତ ପରିମାଣରେ ଥଣ୍ଡା ଜ୍ୱର ଏସବୁ ଭାଇରାଲ ଡିଜିଜ୍ ଗୁଡ଼ିକ ହେବାର ସମ୍ଭାବନା ରହିଛି। ସେଥିପାଇଁ ନିଜର ସୁରକ୍ଷା ନିଅନ୍ତୁ ଏବଂ ନିଜ ଲୋକମାନଙ୍କର ସୁରକ୍ଷା ନିଅନ୍ତୁ ଏବଂ ସୁସ୍ଥ ରୁହନ୍ତୁ ଏବଂ ଟ୍ୟୁନ୍ କରୁଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ। ଆଜି ୱାର୍ଲଡ ସେଲିବ୍ରେଟ୍ କରୁଛି ମ୍ୟାଥ୍ 2.0 ର ଡେ ଆଜିକୁ ସେଲିବ୍ରେଟ୍ କରାଯାଉଛି। ମାନେ ଗଣିତର ଆବଶ୍ୟକତା, ଗଣିତର ଗୁରୁତ୍ୱ ଆମ ଦୁନିଆରେ ଏଇ ଦିନକୁ ମନେ ରଖିବା ପାଇଁ ପାଳନ କରାଯାଉଛି ବା ଆଜିର ଦିନ ସେଲିବ୍ରେଟ୍ କରାଯାଉଛି ମ୍ୟାଥ୍ର ବୋଲବାଲାକୁ ଆଉ ଟିକେ ବଢ଼ାଇବା ପାଇଁ। ଆଉ ଯଦି ଭାରତୀୟ କଥା କହିବା, ଆଜି ସବୁ ଭାରତୀୟମାନଙ୍କ ପାଇଁ ଆଉ ଗୋଟିଏ ସୁନ୍ଦର ଦିନ, କାରଣ ଆଜି ଭାରତର କ୍ରିକେଟ୍ ଇତିହାସରେ ଯେଉଁ ଜଣେ ସଫଳ ଅଧିନାୟକ ବହୁତ ପରିମାଣରେ ଭାରତୀୟ ଦଳକୁ ଏକତ୍ରିତ କରିଛନ୍ତି, ଗୋଟେ ନୂଆ ଇଣ୍ଡିଆ ଟିମ୍କୁ ତିଆରି କରିବାରେ ବହୁତ ବଡ଼ କଣ୍ଟ୍ରିବ୍ୟୁସନ୍ ଥିଲା, ସେ ହେଉଛନ୍ତି ଭାରତୀୟ କ୍ରିକେଟ୍ର ଦାଦା, ସମସ୍ତଙ୍କର ଅତି ପ୍ରିୟ ସୌରଭ ଗାଙ୍ଗୁଲି। ତାଙ୍କର ଆଜି ଜନ୍ମଦିନ ଏବଂ ବଲିଉଡ୍ର ପ୍ରଖ୍ୟାତ ଅଭିନେତ୍ରୀ ନୀତୁ ସିଂ ବା ନୀତୁ କପୁରଙ୍କର ମଧ୍ୟ ଆଜି ହେଉଛି ହ୍ୟାପି ବାଲା ବର୍ଥଡେ। ତେବେ ସାଥୀ, ଇଏ ଥିଲା ଆପଣମାନଙ୍କ ପାଇଁ ଆଜି ମର୍ଣ୍ଣିଂର ଅପଡେଟ୍, କ'ଣ ଥିଲା ଆଜିର ଦିନରେ ଖାସ୍ ଫେମସ୍ ପର୍ସନାଲିଟିଜ୍ ମାନଙ୍କର ବର୍ଥଡେ, ଏହା ବିଷୟରେ ଆପଣମାନଙ୍କୁ ଜଣାଇଦେଲି। ବର୍ତ୍ତମାନ ସମୟ ଏସାରା ଦେଇକି କହିଲାଣି 6:55 ହେବା ପାଇଁ ଯାଉଛି ଷ୍ଟୁଡିଓ ଘଣ୍ଟାରେ ଏବଂ ଆଉ କିଛି ସମୟ ଭିତରେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଷ୍ଟେ ଟ୍ୟୁନ୍ଡ।

ତେବେ ସାଥୀ ବର୍ତ୍ତମାନ ଆପଣମାନଙ୍କ ପାଇଁ ଆଜି ଦିନ ସାରା ଆପଣମାନେ ଯେମିତି ଆମ ସହିତ କନେକ୍ଟେଡ୍ ହେଇକି ରହିବେ, ଦିଲ୍ ସେ ଦିଲ୍ ତକ୍ ଏଇ ଯୋଉ କନେକ୍ସନ୍ ଆଉ ଟିକେ ଅଧିକ ଷ୍ଟ୍ରଙ୍ଗ୍ ହବ, ଆଉ ଟିକେ ଅଧିକ ମ୍ୟୁଜିକାଲ୍ ହବ, ସେଥିପାଇଁ ଆଜି ଦିନ ସାରା କ'ଣ କ'ଣ ରହିଛି ସବୁ ପ୍ରୋଗ୍ରାମ୍ ତା ବିଷୟରେ ଆପଣମାନଙ୍କୁ ଦେଇଦିଏ ଟିକେ ଇନ୍ଫର୍ମେସନ୍। ସକାଳ 7:10 ଶୁଣିପାରିବେ ଆମର ସ୍ୱାସ୍ଥ୍ୟ। ଆଜି ଆମର ସ୍ୱାସ୍ଥ୍ୟରେ ରହିଛି ଯକ୍ଷ୍ମା ରୋଗର ଚିକିତ୍ସା, ଏ ବିଷୟରେ ଆଲୋଚନା କରିବେ ଡାକ୍ତର ଗୀତାଞ୍ଜଳି ପଣ୍ଡା। ଶୁଭ ସକାଳ ଶୁଣିପାରିବେ 7:25 ମୋ ପସନ୍ଦ, ସକାଳ 8:30, ସକାଳ 9:00 ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍। ଏଥିରେ ଆଜି ନିଜ ଭିତରେ ଥିବା ଛୋଟ ପିଲା ବିଷୟରେ କଥା ହେବା, କାରଣ ଆଜି ହେଉଛି ୱାର୍ଲ୍ଡ ବି ଅ କିଡ୍ ଏଗେନ୍ ଡେ। ଦିନ 10:00 ଆପଣମାନଙ୍କର ଫର୍ମାଇସ୍ ପୂରଣ କରିବାର ସିଲସିଲା ଷ୍ଟାର୍ଟ ହୋଇଯିବ, ମାନେ ରେନ୍ବୋ ଏସ୍ଏମ୍ଏସ୍ର ସିଲସିଲା ଷ୍ଟାର୍ଟ ହୋଇଯିବ। ଏସ୍ଏମ୍ଏସ୍ ଏବଂ ହ୍ୱାଟ୍ସଆପ୍ ଯୋଗେ ଆପଣମାନଙ୍କର ଅନୁରୋଧ ଆମେ ପୂରଣ କରିବୁ। ୟୋର୍ ଫେଭରେଟ୍ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟେଗୋରି। ଦିନ 11:00 ଶୁଣିବେ କଳାକାର, 11:30 ଶୁଣିପାରିବେ କେତୋଟି ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ, କିଛି କଥା କିଛି ଗୀତ ଶୁଣିପାରିବେ ଦିନ 12:00। ଦିନ 1:10 ଶୁଣିପାରିବେ ଆଜି ଚର୍ଚ୍ଚାରେ ନିର୍ଦ୍ଧାରିତ ବିଷୟ ସମ୍ପର୍କରେ ନିଜର ମତ ଏବଂ ହ୍ୱାଟ୍ସଆପ୍ ଏସ୍ଏମ୍ଏସ୍ ଜରିଆରେ ନିଜର ମତ ସେୟାର କରିବା ସହିତ କିଛି ବ୍ୟୁଟିଫୁଲ୍ ଟ୍ରାକ୍ସ। ଦିନ 2:45 ଶୁଣିପାରିବେ କେତୋଟି ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣିପାରିବେ ଅପରାହ୍ନ 3:00। ଅପରାହ୍ନ 3:30 ଏ ଦେଶ ଏ ଜାତି ଏ ମାଟିକୁ ସମର୍ପିତ କାର୍ଯ୍ୟକ୍ରମ ମୋ ଦେଶ। ଅପରାହ୍ନ 4:00 ଶୁଣିପାରିବେ ସୁରିଲା ଆଫ୍ଟରନୁନ୍ରେ, ଆପଣଙ୍କ ଆଫ୍ଟରନୁନ୍କୁ କରିବା ପାଇଁ ଆଉ ଟିକେ ଅଧିକ ମ୍ୟୁଜିକାଲ, କିଛି ଆଲବମ୍ର ଟ୍ରାକ୍, କିଛି ଫିଲ୍ମର ଟ୍ରାକ୍, କିଛି ନୂଆ ଟ୍ରେଣ୍ଡି ସଙ୍ଗ୍ସ। ଅପରାହ୍ନ 5:02 ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ର ସିଲସିଲା ପୁଣି ଷ୍ଟାର୍ଟ ହୋଇଯିବ ଏବଂ ନିର୍ଦ୍ଧାରିତ ବିଷୟ ସମ୍ପର୍କରେ ନିଜର ମତ ଫୋନ୍ ଏବଂ କଲ୍ ମାଧ୍ୟମରେ ଆମକୁ ଆପଣମାନେ ସେୟାର କରିବେ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 32ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10। ସନ୍ଧ୍ୟା 6:30 ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା। ସନ୍ଧ୍ୟା 7:30 ଫିଫା ୱାର୍ଲ୍ଡ କପ୍ର ଡେଲି ଅପଡେଟ୍ସ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ସନ୍ଧ୍ୟା ଆସର ଜମିଯିବ 7:32। ରାତି 8:02 ଶୁଣିପାରିବେ ଗୀତରେ ମିତରେ କିଛି ନୂଆ ଟ୍ରେଣ୍ଡି ଫିଲ୍ମ ସଙ୍ଗ୍ସ। ଅଭୁଲା ସ୍ମୃତି ରାତି 9:15 କିଛି ଚିର ସବୁଜ ଅଭୁଲା ଚିରହରିତ ଗୀତ, ଏବଂ ରାତି 10:00 ପୁଣି ଥରେ ରେନ୍ବୋ ଏସ୍ଏମ୍ଏସ୍ରେ ଷ୍ଟାର୍ଟ ହୋଇଯିବ ଆପଣଙ୍କ ଫର୍ମାଇସ୍କୁ ପୂରଣ କରିବାର ସିଲସିଲା। ଇଏ ଥିଲା ଆପଣମାନଙ୍କ ପାଇଁ ଆଜି ଦିନର ପ୍ରୋଗ୍ରାମ ହାଇଲାଇଟ୍ସ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ପୂର୍ବାଞ୍ଚଳ ପରିଷଦ ସ୍ଥାୟୀ କମିଟିର ପଞ୍ଚଦଶତମ ବୈଠକ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ବରିଷ୍ଠ ଅଧିକାରୀ ଓ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଆନ୍ତଃରାଜ୍ୟ ସମନ୍ୱୟକୁ ସୁଦୃଢ଼ କରିବା, ବିଭିନ୍ନ ପ୍ରସଙ୍ଗର ସମାଧାନକୁ ତ୍ୱରାନ୍ୱିତ କରିବା ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ତଥା ବିକାଶମୂଳକ କାର୍ଯ୍ୟକ୍ରମଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନ ଉପରେ ବୈଠକରେ ଆଲୋଚନା ହୋଇଥିଲା। ଡାକ୍ତରମାନଙ୍କର ଦାବି ପୂରଣ ପ୍ରସଙ୍ଗରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ପାଞ୍ଚଜଣିଆ କମିଟି ଗଠନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଅର୍ଥ ସଚିବ କମିଟିର ଅଧ୍ୟକ୍ଷ ଅଛନ୍ତି। ଆସନ୍ତା 22 ତାରିଖରେ କମିଟି ସହ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ ଓମ୍ସାର ପ୍ରଥମ ବୈଠକ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। 10 ଦଫା ଦାବି ନେଇ ଜୁଲାଇ ପହିଲାରୁ ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ ଏବଂ 4 ତାରିଖରେ ସରକାର ଓମ୍ସା ସହିତ ଆଲୋଚନା କରିଥିଲେ। ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଡିଜିଟାଲ୍ ସାର୍ଟିଫିକେଟ୍ ଉପଲବ୍ଧ ହେଉଛି। ଛାତ୍ରଛାତ୍ରୀମାନେ ସେମାନଙ୍କର ରୋଲ୍ ନମ୍ଘର ବ୍ୟବହାର କରି ଡିଜିଟାଲ୍ ସାର୍ଟିଫିକେଟ୍ ବୋର୍ଡ ୱେବ୍ସାଇଟ୍ରୁ ଡାଉନ୍ଲୋଡ୍ କରିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ମାଟ୍ରିକ୍ ସାର୍ଟିଫିକେଟ୍ ପ୍ରଥମଥର ପାଇଁ ଦୁଇ ଭାଷାରେ ମୁଦ୍ରଣ କରାଯାଉଥିବାରୁ ସାମାନ୍ୟ ବିଳମ୍ବ ହେଉଛି। ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷାରେ ନାମ ଲେଖାଇବା ପାଇଁ ଡିଜିଟାଲ୍ ସାର୍ଟିଫିକେଟ୍ର ବ୍ୟବସ୍ଥା କରାଯାଇଛି ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରସାର ହେଉଥିବା ଶିଶୁ ବାଟିକାରେ ଶିକ୍ଷକ ନିଯୁକ୍ତି ସମ୍ବନ୍ଧୀୟ ଖବରକୁ ଅର୍ଥ ବିଭାଗ ପକ୍ଷରୁ ଖଣ୍ଡନ କରାଯାଇଛି। ଅର୍ଥ ବିଭାଗର ସୂଚନା ଅନୁସାରେ ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଏଭଳି ବିଭ୍ରାନ୍ତ ଅନଧିକୃତ ମନଗଢ଼ା ଖବରରୁ ଦୂରେଇ ରହିବା ପାଇଁ ଜନସାଧାରଣଙ୍କୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। କେନ୍ଦ୍ର ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେ ନୟାଗଡ଼ ଜିଲ୍ଲା କଣ୍ଟିଲୋ ଗସ୍ତରେ ଯାଇ ଜଗନ୍ନାଥ ସଂସ୍କୃତିର ଆଦିପୀଠ ମହାପ୍ରଭୁ ନୀଳମାଧବଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ମନ୍ଦିର ପୂଜକମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ସ୍ଥାୟୀ ଜୀବିକା ଯୋଗାଇ ଦେବା ପାଇଁ ଆଇଟିଡିଏ ପକ୍ଷରୁ ଜାଫ୍ରା ଚାଷ ଆରମ୍ଭ ହୋଇଛି। ଚିତ୍ରକୋଣ୍ଡା ବ୍ଲକର ଗୁଣ୍ଠାବାଡ଼ା ପଞ୍ଚାୟତର ଘାଟୁକୋଣ୍ଡା, ପୋପୁଲୁର ପଞ୍ଚାୟତର ସାନ୍ଦେରୀ ଏବଂ କୁର୍ମାନୁର ପଞ୍ଚାୟତର ଆଲୁରୁକୋଟା ଗ୍ରାମରେ ଏହା ପ୍ରାରମ୍ଭିକ ପର୍ଯ୍ୟାୟରେ ଆରମ୍ଭ ହୋଇଛି। ଏହି ଅଭିଯାନରେ ପ୍ରାୟ 1000 ହେକ୍ଟର ଜମିରେ 800,000 ଜାଫ୍ରା ଚାରା ରୋପଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଛି। ସ୍ୱାଭିମାନ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ରୂପେ ପ୍ରତିହତ କରି ଜାଫ୍ରା ମଞ୍ଜି ସଂଗ୍ରହ ଓ ବିକ୍ରି ମାଧ୍ୟମରେ ସ୍ଥାନୀୟ ଲୋକଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଆସନ୍ତା 11 ତାରିଖରୁ ପୁରୀରୁ ସପ୍ତାହକୁ 3 ଦିନ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଚାଲିବ ଏବଂ 12 ତାରିଖରୁ କୋରାପୁଟରୁ ଟ୍ରେନ୍ଟି ବାହାରିବ। ସୋମବାର, ଗୁରୁବାର ଓ ଶନିବାର ଦିନ ଟ୍ରେନ୍ଟି ସକାଳ 7ଟାରୁ ପୁରୀରୁ ବାହାରି ରାତି 11:30ରେ କୋରାପୁଟରେ ପହଞ୍ଚବ। କୋରାପୁଟରୁ ସକାଳ 5ଟାରେ ଟ୍ରେନ୍ଟି ପୁରୀ ଅଭିମୁଖେ ଯାତ୍ରା କରି ରାତି 10:20ରେ ପହଞ୍ଚବ। ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଓ ରବିବାର ଦିନ ଟ୍ରେନ୍ଟି କୋରାପୁଟରୁ ଯାତ୍ରା କରିବ। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଣ୍ଡାରୀପୋଖରୀ ବ୍ଲକର ବନ୍ଦଲୋ ଗ୍ରାମ ପଞ୍ଚାୟତରେ ଆର୍ଥିକ ସାକ୍ଷରତା, ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ସାଇବର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ, ବ୍ୟାଙ୍କ ଅଧିକାରୀ ପ୍ରମୁଖ ଯୋଗଦେଇ ସଞ୍ଚୟ ଅର୍ଥର ମହତ୍ୱ ଜଣାଇବା ସହ ଆର୍ଥିକ ସାକ୍ଷରତା ଏବଂ ସାଇବର ଅପରାଧରୁ ସୁରକ୍ଷିତ ରହିବା ସମ୍ପର୍କରେ ପରାମର୍ଶ ଦେଇଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଏବଂ ଜିଲ୍ଲା ପ୍ରଶାସନ ସହଯୋଗରେ ନବରଙ୍ଗପୁରସ୍ଥିତ ଆର୍ସିଡି ଉଚ୍ଚ ବିଦ୍ୟାଳୟରେ ସ୍ୱନକ୍ଷତ୍ର ଦିବସ 2026 ପାଳିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ତଥା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହାର ଆଦୃତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ହାଇଦ୍ରାବାଦର ଜିଏମ୍ସି ବାଲାଯୋଗୀ ଆଥ୍ଲେଟିକ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ଜାତୀୟ ଜୁନିୟର ବାଳିକା ସେଭେନ୍ସ ରଗ୍ବି ଚମ୍ପିୟନ୍ସିପ୍ରେ ଓଡ଼ିଶା ଚମ୍ପିୟାନ୍ ହୋଇଛି। ଗତକାଲି ଖେଳାଯାଇଥିବା ଫାଇନାଲ୍ରେ ମହାରାଷ୍ଟ୍ରକୁ 15-0 ହରାଇ ଓଡ଼ିଶା ବାଳିକା ଦଳ ଟାଇଟଲ୍ ହାସଲ କରିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହେବା ପରେ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ଆଜିଠାରୁ ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ପାଣିପାଗ ବିଭାଗ ସୂଚନା ଅନୁସାରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଆଜି ଘଡ଼ଘଡ଼ି ସହିତ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଏବେ ଆସନ୍ତୁ ଶୁଣିବା ଆମର ସ୍ୱାସ୍ଥ୍ୟ। ଆମର ସ୍ୱାସ୍ଥ୍ୟରେ ଆଜି

0: ଯକ୍ଷ୍ମ ରୋଗର ଚିକିତ୍ସା ଏ ବିଷୟରେ ଆଲୋଚନା କରିଛନ୍ତି ଡାକ୍ତର ଗୀତାଞ୍ଜଳି ପଣ୍ଡା।
1: ଯକ୍ଷ୍ମା ବା ଟିବି ରୋଗ ବିଷୟରେ ଆମ ସମସ୍ତଙ୍କର କିଛିଟା ଜ୍ଞାନ ରହିଛି। ଏହା ଏକ ଅତି ପୁରାତନ ରୋଗ। ମାଇକୋବ୍ୟାକ୍ଟେରିୟମ୍ ଟ୍ୟୁବରକୁଲୋସିସ୍ ନାମକ ଜୀବାଣୁ ଦ୍ୱାରା ଏହି ରୋଗ ହୋଇଥାଏ। ରବର୍ଟ କକ୍ ପ୍ରଥମେ 1882ରେ ଏହି ରୋଗ ଜୀବାଣୁକୁ ଚିହ୍ନଟ କରିଥିଲେ। ଯକ୍ଷ୍ମା ରୋଗ ବାଳ ଓ ନଖକୁ ଛାଡ଼ିଦେଲେ ଶରୀରର ଯେକୌଣସି ଅଙ୍ଗକୁ ସଂକ୍ରମଣ କରିପାରେ, କିନ୍ତୁ ଆଜି ଆମେ ଫୁସ୍ଫୁସ୍ର ଯକ୍ଷ୍ମା ରୋଗ ବା ପଲ୍ମୋନାରୀ ଟ୍ୟୁବରକୁଲୋସିସ୍ ବିଷୟରେ ଆଲୋଚନା କରିବା। ଫୁସ୍ଫୁସ୍ର ଯକ୍ଷ୍ମା ରୋଗ ଏକ ମାରାତ୍ମକ ବାୟୁବାହିତ ଡିଆଁ ରୋଗ। ସଂକ୍ରମିତ ରୋଗୀର କାଶ, ଛିଙ୍କ ଏବଂ ଏଣେତେଣେ ଛେପ ପଡ଼ିବା ଦ୍ୱାରା ସୁସ୍ଥ ଲୋକମାନଙ୍କୁ ଏହି ରୋଗ ବ୍ୟାପିଥାଏ। ଜଣେ ସଂକ୍ରମିତ ରୋଗୀ ଯଦି ଔଷଧ ନ ଖାଏ ତାହେଲେ ବର୍ଷକୁ 10-15 ଜଣ ଲୋକଙ୍କୁ ସଂକ୍ରମଣ କରିପାରେ। ଏହି ରୋଗର ସଂକ୍ରମଣ ରୋକିବାକୁ ହେଲେ ପ୍ରଥମେ ସଂକ୍ରମିତ ରୋଗୀକୁ ଚିହ୍ନଟ କରି ତୁରନ୍ତ ଉପଯୁକ୍ତ ଚିକିତ୍ସା କରିବା ଦରକାର। ଆମ ଭାରତବର୍ଷରେ ବହୁ ଲୋକ ଏହି ରୋଗରେ ସଂକ୍ରମିତ ହୋଇଥାନ୍ତି। ସେଥିପାଇଁ ଅଗ୍ରାଧିକାର ଭିତ୍ତିରେ ଆମ ସରକାର ଏହି ରୋଗର ସଂକ୍ରମଣ ରୋକିବା ପାଇଁ ଚେଷ୍ଟା ଚଳାଇଛନ୍ତି। ପ୍ରଥମେ ଏନ୍ଟିସିପି ଆଉ ଏବେ ଆର୍ଏନ୍ଟିସିପି ପ୍ରୋଗ୍ରାମ ବା ପରିବର୍ଦ୍ଧିତ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ସାହାଯ୍ୟରେ ସଂକ୍ରମିତ ରୋଗୀକୁ ଚିହ୍ନଟ କରି ଡଟ୍ସ ପଦ୍ଧତିରେ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଛି। ଯେଉଁ କାରଣରୁ ଏହି ରୋଗ ହୋଇଥାଏ ସେଗୁଡ଼ିକ ହେଲା, ଦେଖାଯାଇଛି ଯେ କେତେକ ନିର୍ଦ୍ଦିଷ୍ଟ ଜିନ୍ ବା ଗୁଣସୂତ୍ର ପାଇଁ ଲୋକମାନଙ୍କୁ ଏହି ରୋଗ ବେଶୀ ସଂକ୍ରମଣ କରିବାର ସମ୍ଭାବନା ଥାଏ। ମାଲ୍ ନ୍ୟୁଟ୍ରିସନ୍ ବା ଉପଯୁକ୍ତ ଖାଦ୍ୟ ନ ଖାଉଥିବା ବ୍ୟକ୍ତି, ପ୍ରଚୁର ମଦ୍ୟପାନ କରୁଥିବା ବ୍ୟକ୍ତି ବା ପାକସ୍ଥଳୀର ଅପରେସନ୍ ହୋଇଥିବା ବ୍ୟକ୍ତିମାନଙ୍କୁ ଏହି ରୋଗ ଅଧିକ ହେବାର ସମ୍ଭାବନା ଥାଏ। ଅଧିକ ମାନସିକ ଚିନ୍ତାଗ୍ରସ୍ତ ବ୍ୟକ୍ତିମାନଙ୍କୁ ଏହି ରୋଗ ବେଶୀ ଆକ୍ରାନ୍ତ କରିଥାଏ। କ୍ରମାଗତ ଭାବେ ଯଦି କିଛି ରୋଗ ଲାଗି ରହେ, ଯଥା ପିଲାଦିନେ ମିଳିମିଳା ବା ହୁପିଂ କଫ୍ ରୋଗ, ବଡ଼ ପିଲାମାନଙ୍କୁ ଟାଇଫଏଡ୍ ଭଳି ରୋଗ ହେଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଏ ଏବଂ ଯକ୍ଷ୍ମା ରୋଗ ହେବାର ସମ୍ଭାବନା ବଢ଼ିଯାଏ। ଛୋଟ ଜାଗାରେ ବହୁତ ଲୋକ ଏକା ସାଙ୍ଗରେ ବାସ କରୁଥିଲେ ଜଣେ ରୋଗୀଠୁ ବହୁତ ଲୋକଙ୍କୁ ବ୍ୟାପିବାର ସମ୍ଭାବନା ବଢ଼ିଯାଏ। କେତେକ ନିର୍ଦ୍ଦିଷ୍ଟ ହରମୋନ୍ ଶରୀରରେ କମିଗଲେ ବା ବଢ଼ିଗଲେ ଏହି ରୋଗ ହେବାର ସମ୍ଭାବନା ବେଶୀ ଥାଏ। ଯେମିତିକି ଷ୍ଟିରଏଡ୍ ଜାତୀୟ ଔଷଧ ବେଶୀ ଦିନ ସେବନ କଲେ, ଡାଇବେଟିସ୍ ରୋଗ କଣ୍ଟ୍ରୋଲରେ ନଥିଲେ ଏହି ରୋଗ ହେବାର ସମ୍ଭାବନା ବେଶୀ ଥାଏ। ଯେଉଁ ଲୋକମାନେ କାର୍ଯ୍ୟକ୍ଷେତ୍ରରେ ସିଲିକା ଧୂଳି ସଂସ୍ପର୍ଶରେ ଆସନ୍ତି ବା ଟିବି ରୋଗୀଙ୍କ ସଂସ୍ପର୍ଶରେ ଆସନ୍ତି ସେମାନଙ୍କୁ ଏହି ରୋଗ ହେବାର ସମ୍ଭାବନା ଅଧିକ ଥାଏ। ଗରିବ ଲୋକମାନେ ଅର୍ଥାଭାବରୁ ଉପଯୁକ୍ତ ଖାଦ୍ୟ ପାଆନ୍ତି ନାହିଁ, ବିଭିନ୍ନ ପ୍ରକାର ମାନସିକ ଦୁଶ୍ଚିନ୍ତା ଲାଗି ରହିଥାଏ ଏବଂ ଛୋଟ ଛୋଟ ଅନ୍ଧାରୁଆ ଘରେ ବହୁତ ଲୋକ ବାସ କରୁଥିବାରୁ ସେମାନଙ୍କୁ ଏହି ରୋଗ ଅଧିକ ଆକ୍ରାନ୍ତ କରିଥାଏ। ଏଚ୍ଆଇଭି ଆକ୍ରାନ୍ତ ବ୍ୟକ୍ତିମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁ ଭାବରେ କମିଯିବା ଯୋଗୁଁ ସେମାନଙ୍କୁ ସୁସ୍ଥ ଲୋକମାନଙ୍କଠାରୁ ପ୍ରାୟ 5 ଗୁଣ ଅଧିକ ମାତ୍ରାରେ ଟିବି ରୋଗ ସଂକ୍ରମଣ ହୋଇଥାଏ। ଯକ୍ଷ୍ମା ରୋଗର ଲକ୍ଷଣଗୁଡ଼ିକ ହେଉଛି ଶୁଖିଲା କାଶ ବା କାଶକଫ ବହୁଦିନ ଧରି ଲାଗି ରହିବା, କଫରେ ରକ୍ତ ପଡ଼ିବା, ଜ୍ୱର ହେବା, ରାତିରେ ଶରୀରରୁ ଝାଳ ଦେବା, ଓଜନ କମିଯିବା, ଭୋକ କମିଯିବା, ଦୁର୍ବଳ ଲାଗିବା, ଧଇଁସଇଁ ଲାଗିବା ବା କୌଣସି କାମ କଲେ ଅତିଶୀଘ୍ର ହାଲିଆ ହୋଇଯିବା, ଛାତିରେ ଯନ୍ତ୍ରଣା ଅନୁଭବ କରିବା କିମ୍ବା ଆଣ୍ଠୁଗଣ୍ଠି ବିନ୍ଧିବା ଇତ୍ୟାଦି। କୌଣସି ବ୍ୟକ୍ତିଠାରେ ଏହିସବୁ ଲକ୍ଷଣ ଦେଖାଗଲେ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ। ଏବେ ଏହି ରୋଗ ପାଇଁ ବହୁତ ଫଳପ୍ରଦ ଔଷଧ ସବୁ ବାହାରିଛି, ଯାହାକୁ ନିୟମିତ ଖାଇବା ଦ୍ୱାରା ରୋଗୀ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇପାରୁଛନ୍ତି। ସଂକ୍ରମିତ ରୋଗୀର ତୁରନ୍ତ ଏବଂ ନିୟମିତ ଚିକିତ୍ସା ଦ୍ୱାରା ରୋଗୀ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହେବା ସହିତ ଅନ୍ୟମାନଙ୍କୁ ରୋଗ ବ୍ୟାପିବା ଏବଂ ମଲ୍ଟିଡ୍ରଗ୍ ରେଜିଷ୍ଟାଣ୍ଟ ରୋଗ ହେବାର ସମ୍ଭାବନା ବହୁତ ପରିମାଣରେ କମିଯାଇଥାଏ। ସ୍ୱାସ୍ଥ୍ୟ ଶିକ୍ଷା ମାଧ୍ୟମରେ ଆମେ ରୋଗୀଙ୍କୁ କାଶିବା, ଛିଙ୍କିବା ସମୟରେ ମୁହଁ ଓ ନାକକୁ କନାରେ ଘୋଡ଼ାଇବା ଏବଂ ଛେପକୁ ଇଆଡ଼େ ସିଆଡ଼େ ନ ପକାଇବା ପାଇଁ ପ୍ରବର୍ତ୍ତାଇ ପାରିବା। ଜନ୍ମ ପରେ ସବୁ ପିଲାମାନଙ୍କୁ ଅନ୍ୟାନ୍ୟ ଟିକା ସହିତ ବିସିଜି ଟିକା ଦେବା ନିହାତି ଜରୁରୀ। ସଂକ୍ରମିତ ମାଆର ଶିଶୁମାନଙ୍କୁ ଟିବି ରୋଗ ନ ହେବା ପାଇଁ ଆଇଏନ୍ଏଚ୍ ଔଷଧ କେମୋପ୍ରୋଫାଇଲାକ୍ସିସ୍ ଆକାରରେ ଦିଆଯିବା ଦରକାର। ଏହି ଔଷଧ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣାରେ ମିଳିଥାଏ। ରୋଗୀର ସଂସ୍ପର୍ଶରେ ଆସୁଥିବା ଅନ୍ୟ ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ନିୟମିତ କରାଇବା ଦରକାର। ରୋଗୀ ସୁଷମ ଖାଦ୍ୟ ଖାଇବା ଦରକାର। ମଦ ଓ ସିଗାରେଟ୍ଠାରୁ ଦୂରେଇ ରହିବା ଉଚିତ। ରୋଗୀ ମାନସିକ ଚିନ୍ତାରୁ ନିଜକୁ ଦୂରେଇ ରଖିଲେ ଭଲ। ଏହିସବୁ ଉପାୟ ଅବଲମ୍ବନ କଲେ ବସନ୍ତ ରୋଗ ପରି ଆମ ସମାଜରୁ ଟିବି ରୋଗର ମୂଳୋତ୍ପାଟନ ହୋଇପାରିବ ଏବଂ ଏକ ଯକ୍ଷ୍ମାମୁକ୍ତ ଭାରତ ସୃଷ୍ଟି ହୋଇପାରିବ।
0: ଆମର ସ୍ୱାସ୍ଥ୍ୟରେ ଆଜି ଶୁଣୁଥିଲେ ଯକ୍ଷ୍ମା ରୋଗର ଚିକିତ୍ସା, ଏ ବିଷୟରେ ଆଲୋଚନା କରିଥିଲେ ଡାକ୍ତର ଗୀତାଞ୍ଜଳି ପଣ୍ଡା। ଆପଣମାନେ ଅଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ସହିତ।

ആകാശവാണി. സംവാദ പഠുചന്തി മളയരഞ്ജൻ മിശ്ര. ମୁଖ୍ୟ ସମ୍ବାଦ, ସମସ୍ତ ପ୍ରକାର ଆତଙ୍କବାଦକୁ ଦୃଢ଼ ନିନ୍ଦା କରିଛନ୍ତି ଭାରତ ଓ ଇଣ୍ଡୋନେସିଆ. ଜାକର୍ତ୍ତାଠାରେ ପ୍ରଧାନମନ୍ତ୍ରୀ ଓ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ. ଭାରତ ବାହାରିନ୍ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହେଉଛି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ. ଇରାନ୍ ବିରୁଦ୍ଧରେ ପୁଣି ଥରେ ସାମରିକ ପଦକ୍ଷେପ ଗ୍ରହଣ କରିଛି ଆମେରିକୀୟ ସେନା. ଭେନେଜୁଏଲା ଭୂକମ୍ପରେ 3685କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା ଏବଂ ଟେଣ୍ଟ ବ୍ରିଜ୍

ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସମସ୍ତ ପ୍ରକାର ଆତଙ୍କବାଦକୁ ଦୃଢ଼ ନିନ୍ଦା କରିଛନ୍ତି ଭାରତ ଓ ଇଣ୍ଡୋନେସିଆ। ଜାକର୍ତ୍ତାଠାରେ ପ୍ରଧାନମନ୍ତ୍ରୀ ଓ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ। ଭାରତ ବାହାରିନ୍ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହେଉଛି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନ ବିରୁଦ୍ଧରେ ପୁଣି ଥରେ ସାମରିକ ପଦକ୍ଷେପ ଗ୍ରହଣ କରିଛି ଆମେରିକୀୟ ସେନା। ଭେନେଜୁଏଲା ଭୂକମ୍ପରେ 3685କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା ଏବଂ ଟେଣ୍ଟ ବ୍ରିଜ୍ T20ରେ ଭାରତକୁ 125 ରନ୍ରେ ପରାସ୍ତ କଲା ଇଂଲଣ୍ଡ। ଭାରତ ଏବଂ ଇଣ୍ଡୋନେସିଆ ସମସ୍ତ ପ୍ରକାର ଆତଙ୍କବାଦକୁ ଦୃଢ଼ ନିନ୍ଦା କରିଛନ୍ତି। ଜାକର୍ତ୍ତାଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୌଓ ସୁବିଆନ୍ତୋଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ପରେ ଜାରି ଏକ ମିଳିତ ବିବୃତ୍ତିରେ ଆନ୍ତର୍ଜାତିକ ଆଇନ ଅନୁଯାୟୀ ଆହ୍ୱାନର ମୁକାବିଲା ଦିଗରେ ନିର୍ଣ୍ଣାୟକ, ସମନ୍ୱିତ ଏବଂ ଆନ୍ତର୍ଜାତିକ ପ୍ରୟାସ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଆତଙ୍କବାଦ କାର୍ଯ୍ୟକଳାପ ଏବଂ ଆତଙ୍କବାଦୀଙ୍କୁ ସହାୟକ ପ୍ରଦାନ କରୁଥିବା ଗୋଷ୍ଠୀଗୁଡ଼ିକୁ ପ୍ରତିହତ କରିବା ଲକ୍ଷ୍ୟରେ ସହଯୋଗକୁ ଆହୁରି ସୁଦୃଢ଼ କରିବାକୁ ଉଭୟ ନେତା ସହମତ ହୋଇଛନ୍ତି। ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳ ଆଭିମୁଖ୍ୟ ଉପରେ ଆଲୋକପାତ କରି ଉଭୟ ପକ୍ଷ ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ସହଯୋଗ ବୃଦ୍ଧି କରିବାକୁ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଏଥିରେ ମିଳିତ ଜାତିସଂଘ ଏବଂ ଆର୍ଥିକ କାର୍ଯ୍ୟକ୍ଷେତ୍ର ଅନ୍ତର୍ଭୁକ୍ତ। ଆତଙ୍କବାଦ କାର୍ଯ୍ୟକଳାପ ବିରୁଦ୍ଧରେ ଉଭୟ ଦେଶ ସେମାନଙ୍କର ଘରୋଇ ଆଇନ ଏବଂ ଅନ୍ତର୍ଜାତୀୟ ଦାୟିତ୍ୱ ଅନୁଯାୟୀ ସୂଚନା ଆଦାନ ପ୍ରଦାନକୁ ଅଧିକ ସଶକ୍ତ କରିବା ନେଇ ସହମତ ହୋଇଛନ୍ତି। ଦୁଇ ଦେଶ ମଧ୍ୟରେ ଏ ସଂକ୍ରାନ୍ତ ଏକ ବୁଝାମଣାପତ୍ର ଖୁବ୍ ଶୀଘ୍ର ସ୍ୱାକ୍ଷରିତ ହେବାର ଆଶା କରାଯାଉଛି। ଆତଙ୍କବାଦ ବିରୋଧୀ, ଅନ୍ତରାଷ୍ଟ୍ରୀୟ ଅପରାଧୀ, ସାଇବର ସୁରକ୍ଷା, ଆଧୁନିକ ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା ଶିଳ୍ପ, ସାମୁଦ୍ରିକ ସୁରକ୍ଷା ଏବଂ ମହାକାଶ କ୍ଷେତ୍ର ସହଯୋଗକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ଭାରତ ଇଣ୍ଡୋନେସିଆ ତୃତୀୟ ପର୍ଯ୍ୟାୟ ସୁରକ୍ଷା ଆଲୋଚନାକୁ ଉଭୟ ପକ୍ଷ ସ୍ୱାଗତ କରିଛନ୍ତି। ଆର୍ଥିକ ଏବଂ ବାଣିଜ୍ୟ ସହଯୋଗ ଉପରେ କେନ୍ଦ୍ରୀଭୂତ ଆଲୋଚନାରେ 2047 ବିକଶିତ ଭାରତ ଦୃଷ୍ଟିକୋଣ ଏବଂ 2045 ଇଣ୍ଡୋନେସିଆ ଏମ୍ସ ଉପରେ ଉଭୟ ନେତା ମତ ବିନିମୟ କରିଛନ୍ତି। ରାଷ୍ଟ୍ରପତି ସୁବିଆନ୍ତୋଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭାରତ ଗସ୍ତ ପାଇଁ ଆମନ୍ତ୍ରଣ କରିଛନ୍ତି। ଭାରତ ବାହାରିନ୍ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହେଉଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି। ଡକ୍ଟର ଜୟଶଙ୍କରଙ୍କ ବାହାରିନ୍କୁ ଦୁଇଦିନିଆ ଗସ୍ତ ଗତକାଲି ଶେଷ ହୋଇଛି। ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ବାହାରିନ୍ର ରାଜା ହମାଦ ବିନ୍ ଇସା ଅଲ୍ ଖଲିଫାଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। କ୍ରାଉନ୍ ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ପ୍ରିନ୍ସ ସଲମାନ ବିନ୍ ହମାଦ ଅଲ୍ ଖଲିଫା ଏହି ଆଲୋଚନା ବୈଠକରେ ଉପସ୍ଥିତ ଥିଲେ। ସେଠାକାର ଉପପ୍ରଧାନମନ୍ତ୍ରୀ ଶେଖ୍ ଖାଲିଦ୍ ବିନ୍ ଅବଦୁଲ୍ଲା ଅଲ୍ ଖଲିଫାଙ୍କ ସହ ମଧ୍ୟ ଡକ୍ଟର ଜୟଶଙ୍କର ପୃଥକ ଭାବେ ବୈଠକରେ ଯୋଗ ଦେଇଥିଲେ। ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ତଥା ବନ୍ଧୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ପାଇଁ ଭାରତର ଅଙ୍ଗୀକାରବଦ୍ଧତା ଉପରେ ଡକ୍ଟର ଜୟଶଙ୍କର ଆଲୋଚନା କାଳରେ ମତ ଉପସ୍ଥାପନ କରିଛନ୍ତି। ସେଠାରେ ଭାରତୀୟ ସମ୍ପ୍ରଦାୟଙ୍କ ସୁରକ୍ଷା ଏବଂ ବିକାଶକୁ ସୁନିଶ୍ଚିତ କରିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ନେଇ ଡକ୍ଟର ଜୟଶଙ୍କର ବାହାରିନ୍ର ନେତୃତ୍ୱକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କ ସହ ମଧ୍ୟ ଭାବ ବିନିମୟ କରିଛନ୍ତି। ଡକ୍ଟର ଜୟଶଙ୍କରଙ୍କର କାତାର, ବାହାରିନ୍, କୁଏତ, ଓମାନ, ନ୍ୟୁୟର୍କ ଏବଂ ବ୍ରସେଲ୍ସକୁ 11 ଦିନିଆ ଗସ୍ତରେ ଅଛନ୍ତି। ଏଲ୍ ନିନୋର ସମ୍ଭାବ୍ୟ ପ୍ରଭାବ ଏବଂ ଏ ନେଇ ବିଭିନ୍ନ କ୍ଷେତ୍ରରେ ପ୍ରସ୍ତୁତି ସଂକ୍ରାନ୍ତ ଏକ ସମୀକ୍ଷା ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ନୂଆଦିଲ୍ଲୀର ସେବାତୀର୍ଥଠାରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ 15ରୁ ଅଧିକ ମନ୍ତ୍ରଣାଳୟର ସଚିବ ଏବଂ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ରାଜ୍ୟଗୁଡ଼ିକ ସହିତ ସମନ୍ୱୟ ରକ୍ଷା ମାଧ୍ୟମରେ ପଦକ୍ଷେପ ଗ୍ରହଣ କରିବାକୁ ଡକ୍ଟର ମିଶ୍ର ପରାମର୍ଶ ଦେଇଛନ୍ତି। ପ୍ରଭାବର ମୂଲ୍ୟାଙ୍କନ କରାଯିବା ସହିତ ଏହାର ସମାଧାନ ପନ୍ଥା ନେଇ କାର୍ଯ୍ୟ କରିବାକୁ ଡକ୍ଟର ମିଶ୍ର କହିଛନ୍ତି। ଏଲ୍ ନିନୋ ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳର ପର୍ଯ୍ୟାପ୍ତ ଉପଲବ୍ଧତାକୁ ଉଚ୍ଚ ପ୍ରାଥମିକତା ପ୍ରଦାନ କରିବାକୁ ଡକ୍ଟର ମିଶ୍ର ପରାମର୍ଶ ଦେଇଛନ୍ତି। ବୈଠକରେ ଭାରତୀୟ ପାଣିପାଗ ବିଭାଗର ଅଧିକାରୀ ଜୁନ୍ ଏବଂ ଜୁଲାଇ ମାସର ବର୍ଷା ସ୍ଥିତି ନେଇ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କୃଷି ବିଭାଗର ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ଏଲ୍ ନିନୋର ପ୍ରଭାବର ମୁକାବିଲା ଦିଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଉପରେ ବୈଠକରେ ରିପୋର୍ଟ ଉପସ୍ଥାପନ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।

0: ଇରାନ୍ ବିରୁଦ୍ଧରେ ଆମେରିକୀୟ ସେନା ନୂତନ ସାମରିକ ପଦକ୍ଷେପ ଗ୍ରହଣ କରିଛି। ହର୍ମୁଜ୍ ପ୍ରଣାଳୀରେ ତିନୋଟି ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରିପ୍ରେକ୍ଷୀରେ ଆମେରିକୀୟ ସେନା ଏହି ପଦକ୍ଷେପ ଗ୍ରହଣ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଆମେରିକାର କେନ୍ଦ୍ରୀୟ କମାଣ୍ଡ ଏ ସମ୍ପର୍କରେ ସୂଚନା ଦେଇଛି। ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି, ଇରାନ୍ର ବାୟୁ ପ୍ରତିରକ୍ଷା ପ୍ରଣାଳୀ, ଉପକୂଳବର୍ତ୍ତୀ ନିରୀକ୍ଷଣ ବ୍ୟବସ୍ଥା, ଭୂପୃଷ୍ଠର ଆକାଶକୁ ନିକ୍ଷେପ କରାଯାଇପାରୁଥିବା ଜାହାଜ ପ୍ରତିରୋଧୀ କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଉତ୍କ୍ଷେପଣ ସ୍ଥଳକୁ ଲକ୍ଷ୍ୟ ରଖି ଆମେରିକା ସେନା ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। କ୍ୱେସନ୍ ଏବଂ ବନ୍ଦର ନିକଟବର୍ତ୍ତୀ ଆବାସସ୍ଥଳୀଗୁଡ଼ିକରେ ବିସ୍ଫୋରଣ ହୋଇଥିବା ନେଇ ଇରାନ୍ର ସରକାରୀ ଗଣମାଧ୍ୟମ ସୂଚନା ଦେଇଛି। ଇରାନ୍ର ଉପବୈଦେଶିକ ମନ୍ତ୍ରୀ କାଜେମ୍ ଘାରିବାବାଦୀ କହିଛନ୍ତି, ଆମେରିକାର ଏଭଳି ପଦକ୍ଷେପ ଯୁଦ୍ଧବିରତି ଚୁକ୍ତିକୁ ଉଲ୍ଲଙ୍ଘନ କରୁଛି। ଅନ୍ୟପକ୍ଷରେ ଇରାନ୍ ତୈଳ ବିକ୍ରୟ ନେଇ ଗ୍ରହଣ କରାଯାଇଥିବା ନିଷ୍ପଭିକୁ ଆମେରିକା ପ୍ରତ୍ୟାହାର କରିଥିବା ଜଣାପଡ଼ିଛି। ଆମେରିକାର ଏଭଳି ପଦକ୍ଷେପକୁ ଇରାନ୍ର ବୈଦେଶିକ ମନ୍ତ୍ରଣାଳୟ ଦୃଢ଼ ନିନ୍ଦା କରିଛି। ଭେଞ୍ଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 3685କୁ ବୃଦ୍ଧି ପାଇଛି। ଗତମାସ 24 ତାରିଖରେ କ୍ରମାଗତ ଭାବେ ସେଠାରେ ଦୁଇଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲ୍ରେ 7.2 ଏବଂ 7.5 ରେକର୍ଡ କରାଯାଇଛି। ଗତ କିଛିଦିନ ମଧ୍ୟରେ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ 16,740 ଜଣ ଆହତ ହୋଇଥିବା ଜଣାପଡ଼ିଛି। ବହୁ ଲୋକ ନିଖୋଜ ହୋଇଥିବା ରିପୋର୍ଟ କରାଯାଇଛି। ରାଜଧାନୀ କାରାକାସ୍ ନିକଟବର୍ତ୍ତୀ ସିମୋନ୍ ବୋଲିଭର ଆନ୍ତର୍ଜାତିକ ବିମାନ ବନ୍ଦର ଭୂକମ୍ପ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି, ଫଳରେ ଆନ୍ତଃଦେଶୀୟ ଏବଂ ବହିର୍ଦେଶୀୟ ବିମାନ ପରିବହନ ପ୍ରଭାବିତ ହେଉଛି। ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ କହିଛନ୍ତି, ବିକଳ୍ପ ରନ୍ୱେ ବ୍ୟବହାର ମାଧ୍ୟମରେ ବିମାନ ବନ୍ଦରକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ପ୍ରୟାସ ଜାରି ରହିଛି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ଆନ୍ତର୍ଜାତିକ କ୍ଷେତ୍ରରେ ଅଶୋଧିତ ତୈଳ ମୂଲ୍ୟ ସ୍ଥିର କିମ୍ବା ହ୍ରାସ ପାଇଲେ ଘରୋଇ କ୍ଷେତ୍ରର ମୂଲ୍ୟ ନିର୍ଦ୍ଧାରଣ ଦିଗରେ ସକାରାତ୍ମକ ପରିବର୍ତ୍ତନର ସମ୍ଭାବନା ରହିଛି। ନୂଆଦିଲ୍ଲୀରେ ବିକଶିତ ଭାରତ ସମ୍ମିଳନୀ 2026କୁ ଗତକାଲି ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି, କୂଟନୈତିକ ସମ୍ପର୍କ, ସମୟୋଚିତ ନୀତିଗତ ନିଷ୍ପଭି, ଘରୋଇ ଉତ୍ପାଦନ ବୃଦ୍ଧି ଆଦି ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ତଥା ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ସାମ୍ପ୍ରତିକ ବିଶ୍ୱ ଆହ୍ୱାନକୁ ଭାରତ ସଫଳତାର ସହ ମୁକାବିଲା କରିପାରିଛି। ଶକ୍ତି ଯୋଗାଣ କ୍ଷେତ୍ରରେ ସଠିକ୍ ତଥା ସମୟୋଚିତ ପଦକ୍ଷେପ ଯୋଗୁଁ ଘରୋଇ କ୍ଷେତ୍ରରେ ଏଲ୍ପିଜିର ନିରନ୍ତର ଯୋଗାଣ ସୁନିଶ୍ଚିତ ହୋଇପାରିଛି। ପ୍ରଭାବଶାଳୀ କୂଟନୈତିକ ପ୍ରୟାସ ଯୋଗୁଁ ହର୍ମୁଜ୍ ପ୍ରଣାଳୀ ଦେଇ ଭାରତୀୟ ପରିବହନ ଜାହାଜଗୁଡ଼ିକ ସହଜ ତଥା ସୁଗମ ଭାବେ ଅତିକ୍ରମ କରିପାରିଛି ବୋଲି ଶ୍ରୀ ପୁରୀ କହିଛନ୍ତି। ଇନ୍ଧନ ମୂଲ୍ୟ ଉପରେ ଆଲୋକପାତ କରି ଶ୍ରୀ ପୁରୀ କହିଛନ୍ତି, ଗତ 4 ବର୍ଷ ମଧ୍ୟରେ ଭାରତରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଅନ୍ୟ ରାଷ୍ଟ୍ର ତୁଳନାରେ ସର୍ବନିମ୍ନ ରହିଛି। ଭାରତ ଇଂଲଣ୍ଡ ଚଳିତ ଟି20 ପୁରୁଷ କ୍ରିକେଟ୍ ସିରିଜ୍ର ଗତକାଲିର ତୃତୀୟ ମ୍ୟାଚ୍ରେ ଇଂଲଣ୍ଡ ବିଜୟୀ ହୋଇଛି। ନଟିଂହାମ୍ର ଟେଣ୍ଟବ୍ରିଜ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଇଂଲଣ୍ଡ 125 ରନ୍ରେ ଭାରତକୁ ପରାସ୍ତ କରିଛି। ପାଞ୍ଚଟିକିଆ ସିରିଜ୍ରେ ଇଂଲଣ୍ଡ 2-0 ଆଗୁଆ ହୋଇଛି। ଟସ୍ ଜିତି ଭାରତ ଇଂଲଣ୍ଡକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭର୍ରେ ଇଂଲଣ୍ଡ 7 ୱିକେଟ୍ରେ 201 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଫିଲିପ୍ ସଲ୍ଟ ସର୍ବାଧିକ 70 ରନ୍ ସଂଗ୍ରହ କରିଥିଲେ। 202 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ 11 ଓଭର ଏବଂ 4 ବଲ୍ରେ ସମସ୍ତ ୱିକେଟ୍ ହରାଇ ମାତ୍ର 76 ରନ୍ ସଂଗ୍ରହ କରିଥିଲା। ଇଂଲଣ୍ଡର ଜୋଫ୍ରା ଆର୍ଚର୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ସ୍ୱିଜରଲ୍ୟାଣ୍ଡ ଏବଂ ଆର୍ଜେଣ୍ଟିନା କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଭାଙ୍କୋଭର୍ଠାରେ ଖେଳାଯାଇଥିବା ମ୍ୟାଚ୍ରେ ପେନାଲ୍ଟି ସୁଟ୍ଆଉଟ୍ରେ ସ୍ୱିଜରଲ୍ୟାଣ୍ଡ କଲମ୍ବିଆକୁ 4-3 ପରାସ୍ତ କରିଛି। ଏହି ବିଜୟ ସହ ସ୍ୱିଜରଲ୍ୟାଣ୍ଡ ପ୍ରଥମ ଥର ପାଇଁ ଫୁଟବଲ ବିଶ୍ୱକପ୍ର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛି। ଆଟ୍ଲାଣ୍ଟାଠାରେ ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍ରେ ଆର୍ଜେଣ୍ଟିନା 3-2 ଇଜିପ୍ଟକୁ ପରାସ୍ତ କରିଛି। ସମସ୍ତ ପ୍ରକାର ଆତଙ୍କବାଦକୁ ଦୃଢ଼ ନିନ୍ଦା କରିଛି ଭାରତ ଓ ଇଣ୍ଡୋନେସିଆ। ଜାକର୍ତ୍ତାଠାରେ ପ୍ରଧାନମନ୍ତ୍ରୀ ଓ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ। ଭାରତ ବାହାରିନ୍ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହେଉଛି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନ୍ ବିରୁଦ୍ଧରେ ପୁଣିଥରେ ସାମରିକ ପଦକ୍ଷେପ ଗ୍ରହଣ କରିଛି ଆମେରିକୀୟ ସେନା। ଭେଞ୍ଜୁଏଲା ଭୂକମ୍ପରେ 3685କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା ଏବଂ ଟେଣ୍ଟବ୍ରିଜ୍ ଟି20ରେ ଭାରତକୁ 125 ରନ୍ରେ ପରାସ୍ତ କଲା ଇଂଲଣ୍ଡ। ସମ୍ବାଦ ଶେଷ ହେଲା।
1: ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ FM ରେନ୍ବୋ କଟକ।

କଟକ ଦିଲ ସେ ଦିଲ ତକ କହୁଛନ୍ତି ଆପଣ ମାନେ ସମସ୍ତେ ମ୍ୟୁଜିକାଲ ହମସଫର ବିଶ୍ୱଜିତ ଅଛି ଆପଣମାନଙ୍କ ସହିତ କନେକ୍ଟେଡ ହେଇକି ଆଉ କହୁଛି ଆପଣଙ୍କୁ ଶୁଭ ସକାଳରେ ଆଜି ନୀତି ନୂଆ ଶିଖିବାର କଥା ଏଇ ଯୋଉ ନୀତି ନୂଆ ଶିଖିବା କାହାଠାରୁ କିଛି ଜିନିଷ ଶିଖିବା ପାଇଁ ହେଲେ ଆମ ଭିତରେ ଥିବା ସେ ଯୋଉ ଟିକେ ଟିକେ ଲାଜ ଟିକେ ଟିକେ ମାନେ ନ କହିପାରୁଥିବା ଟିକେ ଟିକେ ସଂକୋଚ କରୁଥିବା ଏସବୁ ଗୁଣକୁ ଟିକେ ବାଏ ବାଏ କହିବାକୁ ପଡିବ ସତରେ ନୂଆ ଶିଖିବାର ଯଦି ଅଛି ତାହେଲେ ଟିକେ ଓପନ୍ ହେବାକୁ ପଡିବ ନିଜକୁ ଶୂନ୍ୟ କରିବାକୁ ପଡିବ ତାହେଲେ ଯାଇକି ଆପଣ ପୂର୍ଣ୍ଣ ହେଇପାରିବେ ଯାହା ଶିଖିବା ପାଇଁ ଚାହୁଁଛନ୍ତି ସେଇ ଶକ୍ତି ଗ୍ରହଣ କରିପାରିବେ ନୂଆ କଥିବାର ଶିକ୍ଷା ବା ନୂଆ ଶିଖିବାର କଥା ସବୁବେଳେ ନିଆରା ଲାଗେ ଯେତେବେଳେ ଯେକୌଣସି କାମ ଆପଣ ଶିଖି ନ ପାରନ୍ତି ଆପଣଙ୍କୁ ଲାଗେ ଯେ ଏଇଟା ତ ମୋ ଦ୍ୱାରା ହଉନି ମୁଁ ଆଉ ଶିଖିବା ଛାଡ଼ିଦେବି ଆକୁ ଇଏ ମୋ ଦ୍ୱାରା ହବନି ନା ଯଦି ଆପଣଙ୍କର ସତରେ ଇଣ୍ଟରେଷ୍ଟ ଅଛି ସେ କଥାଟି ଜାଣିବାର ବା ଶିଖିବାର ତାହେଲେ ସେ ଶିଖିବା ସହିତ ଜଣଙ୍କ ପାଖରୁ ଶିଖିବା ସହିତ ଆଡପ୍ଟ କରିବା ସହିତ ଆପଣଙ୍କ ଭିତରେ ଆଉ ଗୋଟେ ଜିନିଷର ଆବଶ୍ୟକତା ଅଛି ସେଟା ହଉଛି ପ୍ରାକ୍ଟିସ୍ ବା ଅଭ୍ୟାସ ଏମିତି ବହୁତ ଗୁଡ଼ିଏ ଜିନିଷ ଅଛି ଯାହାକି ଫର୍ଷ୍ଟ ଫର୍ଷ୍ଟ ଆପଣଙ୍କୁ ଟିକେ କଷ୍ଟ ଲାଗିପାରେ ଇମ୍ପସିବଲ୍ ଲାଗିପାରେ କିନ୍ତୁ ଧୀରେ ଧୀରେ ସେ ଯେତେବେଳେ ଅଭ୍ୟାସରେ ପଡ଼ିଯିବ ଆପଣ ଯଦି ତଳକୁ ବହୁତ ଭଲ ଭାବରେ ଅଭ୍ୟାସ କରିବେ ସେତେବେଳେ ସେ ଜିନିଷକୁ ବା ସେଇ କଳାଟିକୁ ଆପଣ ସହଜରେ ଆହରଣ କରିପାରିବେ ଏଇ ଯେମିତି ଦେଖନ୍ତୁ ସିତାର ବଜାଉଥିବେ ଜଣେ କିଏ ମଞ୍ଚରେ ମ୍ୟୁଜିସିଆନ୍ ବା ଗିଟାର ବଜାଉଥିବେ ଜଣେ ଷ୍ଟେଜ୍ରେ ବହୁତ ସୁନ୍ଦର ଗୀତ ଗାଉଥିବେ ଆପଣ ବି ଟିକେ ଟିକେ ଆପଣଙ୍କ ଭିତରେ ବି ସେଇ ଆର୍ଟିଷ୍ଟିକ କଳା ଥିବ ଆପଣଙ୍କ ଭିତରେ ବି ଟିକେ ସେଇଭଳି ଆପଣ ଗିଟାର ବଜାଉଥିବେ ହାଲକା ହାଲକା ହାରମୋନିୟମ ବଜାଉଥିବେ ବା ହାଲକା ହାଲକା ତବଲା ବଜାଉଥିବେ କିନ୍ତୁ ଆପଣଙ୍କୁ ଲାଗିବ ଯେ ୱାଓ କେତେ ସୁନ୍ଦର ସେ ବଜାଉଛନ୍ତି ମୁଁ କଣ ଏମିତି ବଜାଇ ପାରିବି ଏ ତାଳଟା କଣ ମୁଁ ଶିଖିପାରିବି ବାସ୍ ଆପଣ ଯଦି ପ୍ରାକ୍ଟିସ୍ କରିବେ ଆପଣ ଯଦି ଅଭ୍ୟାସ କରିବେ ଏବଂ ଜାଣିବା ପାଇଁ ଚାହିଁବେ ଯେ କେମିତି ଏଇଟା ବାଜୁଛି କୋଉ ଭଳି ଢଙ୍ଗରେ ବାଜୁଛି ଯଦି ଶିଖିବାର ଇଚ୍ଛା ଥିବ ଅଭ୍ୟାସ ତା ସହିତ ଆଡ୍ ହେଇଯିବ ନିଶ୍ଚିତ ଭାବରେ ଆପଣ ମଧ୍ୟ ବଜାଇ ପାରିବେ ଏବଂ ଏଇ ଯୋଉ ଶିଖିବାର ଅଭ୍ୟାସ ଶିଖିବା ସମୟର ଅଭ୍ୟାସ ଗୋଟେ ଶକ୍ତିଶାଳୀ ମାଧ୍ୟମ ଯାହା ମୁଁ ଆପଣମାନଙ୍କୁ କହୁଥିଲି ଇଏ ଆପଣଙ୍କୁ ନିଶ୍ଚିତ ଭାବରେ ସଫଳତା ପାଖରେ ପହଞ୍ଚାଇ ଦେବ ଦୃଢ଼ ଇଚ୍ଛା ଶକ୍ତି ଥିବା ଦରକାର ଏବଂ ଏଇ ଯୋଉ ଇଚ୍ଛା ଶକ୍ତି ଆଉ ଅଭ୍ୟାସ ପରେ ଯୋଉ ଆତ୍ମସନ୍ତୋଷ ଆପଣଙ୍କୁ ମିଳିବ ଯୋଉ ଗୋଟେ ସାଟିସ୍ଫାକ୍ସନ୍ ଲାଗିବ ଯେ ହଁ ମୁଁ ଏଇଟା ଶିଖିଥିଲି ୟେସ୍ ଆଇ ଡିଡ୍ ଇଟ୍ ଏଇ ଯୋଉ ଜିନିଷଟି ତାର କୌଣସି ଆଉ ବିକଳ୍ପ ନାହିଁ ତାର କୌଣସି ଅପସନ୍ ନାହିଁ ସେ ଖୁସିର ତେବେ ଟ୍ରାଏ କରନ୍ତୁ ସବୁବେଳେ ନୀତି ଶିଖିବାର ଅଭ୍ୟାସକୁ ନିଜ ଭିତରେ ବଢ଼େଇବା ପାଇଁ

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକୁ ଆଉ କହୁଛନ୍ତି ଦିଲ୍ ସେଇ ଦିଲ୍ ତକ୍ ଷ୍ଟୁଡିଓ ଘଣ୍ଟାରେ ଟାଇମ୍ ବର୍ତ୍ତମାନ 8:36 ମ୍ୟୁଜିକାଲ୍ ହମସଫର ବିଶ୍ୱଜିତ ଅଛି ଆପଣମାନଙ୍କ ସାଙ୍ଗରେ ବର୍ତ୍ତମାନ ଟାଇମ୍ ହେଇଯାଇଛି ଶୁଣିବା ପାଇଁ ଆପଣମାନଙ୍କୁ ୟୁର୍ ମୋଷ୍ଟ ଅୱେଟେଡ୍ ପ୍ରୋଗ୍ରାମ୍ ମୋ ପସନ୍ଦ ତେବେ ଆସନ୍ତୁ ଶୁଣିବା ସାଥୀ କାର୍ଯ୍ୟକ୍ରମ ମୋ ପସନ୍ଦ
1: ଶୁଭ ସକାଳ ଶ୍ରୋତା ବନ୍ଧୁ ଶୁଭ ସକାଳ ସାଥୀ ଆପଣଙ୍କର ଆମର ଆମ ସମସ୍ତଙ୍କର ପ୍ରିୟ କାର୍ଯ୍ୟକ୍ରମ ମୋ ପସନ୍ଦକୁ ସ୍ୱାଗତ କରୁଛି ମୁଁ ଜସ୍ମିନ୍ ମୁଁ ନମିତା ଆକାଶବାଣୀ ଏଫ୍

0: ସାଥୀ ତାହେଲେ ଏବେ ଚାଲନ୍ତୁ କଥା ହେବା
1: ଆଉ ଶୁଣିବା
0: ଆପଣଙ୍କ ପସନ୍ଦର ଗୀତ। ହେଲୋ ମୋ ପସନ୍ଦ କି କହୁଛନ୍ତି?
2: କଲମ ନା ହେ ତୋ କାଗଜ କିସି କାମ କା, କଲମ ନା ହେ ତୋ କାଗଜ କିସି କାମ କା, ଦିଲ ନା ହେ ତୋ ଧଡ଼କନ କିସି କାମ କା।
1: ଠିକ କଥା।
2: ମୋ ପସନ୍ଦ କାର୍ଯ୍ୟକ୍ରମ ମେ ଆଜି ନମିତା ମ୍ୟାମ ଔର ଜସ୍ମିନ ମ୍ୟାମ ନା ହେ ଓହୋ କାର୍ଯ୍ୟକ୍ରମ କିସି କାମ କା।
0: ଓହୋ ସତରେ?
1: ଆଚ୍ଛା
0: ଆଚ୍ଛା, ହମାର ଶ୍ରୋତା ନା ଶ୍ରୋତା ନା ହୋ ତୋ ହମାରେ କାର୍ଯ୍ୟକ୍ରମ କିସ କାମ କା।
2: ମୁଁ ହେଉଛି ରେଡିଓ ଲଭର ନାରାୟଣ ପ୍ରଧାନ, ବରହମପୁର ବୁଗୁଡା
1: ଡଙ୍ଗା। କେତେ ସୁନ୍ଦର କବିତା ପଦେ ଗାଇ ଆମକୁ ଖୁସି କରିଦେଲେ, କିନ୍ତୁ ଆପଣ ସବୁଥର ଗୀତ ଶୁଣାନ୍ତି, ଏଥର ଆପଣ ଗୀତ ଶୁଣିବେନି କି? ଆପଣ କୋଉଠି ଅଛନ୍ତି?
2: ରେଡିଓ ପାଇଁ
0: କୋଉଠି ଅଛନ୍ତି? ଗୋଟେ ଆବାଜ ଆସୁଛି ଆମ କାନକୁ,
2: ବହୁତ ଗୋଟେ କାଠ କାମ ହଉଥିବ ମୁଁ ଅଛି ସେ ଜାଗା ପାଖାପାଖି। ଆମ
0: ଦୂରକୁ ଟିକେ ଆସନ୍ତୁ,
1: ଶୁଭୁନି ନା?
2: ଆଜ୍ଞା
1: ଆପଣ ତ କୋଉଠିକି ଯାଇଛନ୍ତି କି କାମରେ ଅଛନ୍ତି ଆପଣ କହିଲେ, ତଥାପି ଯଦି ସମ୍ଭବ ହୁଏ ଆପଣଙ୍କର ଗୀତରୁ ପଦେ ଆମେ ଶୁଣିବୁ।
2: ଏମିତି ରାତି ସେ ଯେ ଅଭୁଲ ସ୍ମୃତି, ରେଡିଓ ଶୁଣି ଶୁଣି ଦିନ ଯାଉ ଗୋବିତି। ଏମିତି ରାତି ସେ ଯେ ଅଭୁଲ ସ୍ମୃତି, ରେଡିଓ ଶୁଣି ଶୁଣି ଦିନ ଯାଉ ଗୋବିତି। ଦେଖ ରେଡିଓ କହି ସବୁ ଶ୍ରୋତାଙ୍କ କାନେ, ମୁଁ ତୁମ ସୁଖ ଦୁଃଖର ସାଥୀ, ଖରା ବରଷା ବନ୍ୟା ବାତ୍ୟା ସୂଚନା ଦିଏ, ଭଜନ ଜଣାଣ ସଙ୍ଗୀତ ଶୁଣାଏ, ସବୁ ଶ୍ରୋତା ମନକୁ ମୋହେ, ଦାସ କାଠିଆ ପାଲା ପୁଣି ନାଟକ ଶୁଣାଏ, ଓଡ଼ିଶାର ବର ପୁତ୍ର ମାନକ କେତେ ଗାଥା ସେ କହେ, ଶିକ୍ଷା ସୂଚନା ମନୋରଞ୍ଜନର ସେ ଅଥଇ ଗନ୍ତା ଘର, ସକାଳେ ସବୁ କରନ୍ତି ତାକୁ ସଞ୍ଜ ସକାଳେ ଆଦର, ଯିଏ ତାକୁ କରେ ନିଜର ସେ କେବେ କରେ ନିପର, ଏ ବନ୍ଧନ ରହି ଥାଉ ଯୁଗ ଯୁଗର।
1: ରେଡିଓ ପାଇଁ ଏତେ ସୁନ୍ଦର ଗୀତ ନିଜେ ବନେଇଛନ୍ତି, ନିଜେ ବାନ୍ଧିଛନ୍ତି, ନିଜେ ସଜେଇଛନ୍ତି, ଆପଣ ସତରେ ରେଡିଓ ଲଭର ନାରାୟଣ ପ୍ରଧାନ।
0: ଆଉ ଆପଣ ଯେ ଆକାଶବାଣୀକୁ ରେଡିଓକୁ ଏତେ ଭଲ ପାଉଛନ୍ତି ଜାଣିକି ଆମକୁ ବହୁତ ଭଲ ଲାଗିଲା, ଜାଣିଛୁ ଅନ୍ୟ ଶ୍ରୋତା ମାନଙ୍କୁ ବି ବହୁତ ଭଲ ଲାଗିବ।
1: ଆଉ ଅନ୍ୟ ରାଜ୍ୟର ଶ୍ରୋତା ବନ୍ଧୁ ମାନଙ୍କ ସହିତ ମଧ୍ୟ ଆପଣ ସମ୍ପର୍କ ରଖିଛନ୍ତି, ସେମାନଙ୍କୁ ମଧ୍ୟ ଇନ୍ସପାୟାର କରନ୍ତି ଆପଣ ଯେ ଶୁଣିବା ପାଇଁ ରେଡିଓ ସେମାନଙ୍କ ମୁହଁରୁ ଶୁଣ।
2: ଆଉ ଅପା କିନ୍ତୁ ମୋତେ ଦୁଃଖ ଲାଗିଲା, ମୁଁ ଯାଇଥିଲି ରେଡିଓ ପଦଯାତ୍ରାରେ କିନ୍ତୁ ଆପଣଙ୍କ ଭେଟ ହେଲା।
1: ହଁ ଆମର କିଛି ଅସୁବିଧା ଥିଲା ଆମେ ଯାଇପାରିଲୁନି, ପୁଣି କେବେ ସୁଯୋଗ ହେଲେ ନିଶ୍ଚୟ ଭେଟ ହବ। ଆଉ ଆପଣଙ୍କର ବେପାର ଏବେ ଚାଲିଛି କି ନାହିଁ?
2: ଭଲ ଚାଲିଛି ବେପାର,
1: ଭଲ ଚାଲିଛି ଯେ
0: ବେପାର
1: ଖରାଦିନିଆ ବେପାର। ଆପଣ ଆଇସକ୍ରିମ ସମସ୍ତଙ୍କୁ ଦଉଛନ୍ତି, ସମସ୍ତଙ୍କ ମିଜାଜ ଥଣ୍ଡା ରଖୁଛନ୍ତି, କିନ୍ତୁ ନିଜ ମିଜାଜକୁ ନିଜ ଦେହକୁ ଟିକେ ଥଣ୍ଡା ରଖିବେ
0: ସବୁବେଳେ,
1: ବେଶୀ ଗରମରେ ବୁଲିବେ ନାହିଁ।
0: ବହୁତ ଗରମ ପଡୁଛି,
1: ମାନେ ଗରମରେ ତ ବୁଲିବାକୁ ପଡିବ, କିନ୍ତୁ ଟିକେ ଖରାକୁ ଟିକେ ଦେଖିକି ଛାଇ ଜାଗା ଦେଖିକି କାମ ଚଳେଇ ନେବେ ଆଉ କଣ। ଆପଣଙ୍କ ବେପାରକୁ ଆମେ ଆଉ କହିବୁ କି ଯେ ଘରେ ବସନ୍ତୁ ବୋଲି?
0: ନାଇଁ ନାଇଁ, ଆପଣ ଆପଣଙ୍କ ସୁବିଧାରେ ବେପାର କରନ୍ତୁ, କିନ୍ତୁ ନିଜ କଥା ବି ଧ୍ୟାନରେ ରଖିଥାନ୍ତୁ। ଆଉ ଘରେ ସବୁ କେମିତି ଅଛନ୍ତି?
2: ପୁଅ ଦୁଇଟା ତ ବାହାର ବଟନ ଅଛନ୍ତି, ମୁଁ ତ ଏକଲା ରହୁଛି କଟକ।

0: ଯେମିତି ମସ୍ତରେ ଥାନ୍ତି, ଗୀତ ଗାଇ ସମସ୍ତଙ୍କୁ ହସଉଥାନ୍ତି, ସେମିତି ସବୁବେଳେ ରୁହନ୍ତୁ।
1: ସବୁବେଳେ ଗୀତ ଗାଉଥାନ୍ତୁ, କବିତା ଶୁଣୁଥାନ୍ତୁ, ଆମ ମୋ ପସନ୍ଦ ଶୁଣୁଥାନ୍ତୁ। କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବେ।
2: ଆଜିକାଲି ମତେ ସମାଜ ବୋଲି ଗୀତ ଗଲା ଜବ ତକ ରହେ ତମେ ଜିଆ ସ୍ୱାଦା ରହା ଓ ସାଥିଆ ହମ ତୁମ।

0: ଲେଖି ପଠାଇଲି ମନ କଥା ମୋର ଇ ସମ୍ପର୍କର ସୂତ୍ର
1: ଭାବିବନି ମାତ୍ର ଚିଠିଟିଏ ସାଥି ଇ ପ୍ରୀତିପୂର୍ଣ୍ଣ ପତ୍ର
0: ଲେଖିଛନ୍ତି ଅବିନାଶ ଦାସ ଅନ୍ତର୍ଗଡ଼ ଶ୍ରୀ ବଳଦେବଜୀଉ କେନ୍ଦ୍ରାପଡ଼ାରୁ
1: ସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ ପରେ ଦିଅଙ୍କୁ ହୁଅଇ ଜ୍ୱର ଲୀଳାମୟ ପ୍ରଭୁ ସେବା ପାଇଥାନ୍ତି ରହି କକ୍ଷ ଅଣସର ଏକ ପକ୍ଷ ଧରି ଚିକିତ୍ସିତ ପ୍ରଭୁ ନାନାବିଧ ଉପଚାର ଶ୍ରଦ୍ଧାଳୁଗଣ ଯେ ଦର୍ଶନ ନ ପାଇ ଦୁଃଖରେ ଅତି କାତର ସେବାୟତ ଆଉ ବୈଦ୍ୟମାନଙ୍କର ସେବା ଶୁଶ୍ରୂଷା ଅପାର ଚେରମୂଳି ଆଉ ବନଷୋଧି ଆଦି କରେ ଉପଶମ ଜ୍ୱର ଇଚ୍ଛାମୟ ପ୍ରଭୁଙ୍କର ରୂପକାନ୍ତି ଜୀର୍ଣ୍ଣ ଶୀର୍ଣ୍ଣ ଯେ ଶରୀର ସେବାକାରୀମାନେ ହୋଇଣ ବ୍ୟତୀତ କରନ୍ତି ଯତ୍ନ ଆଦର ସେବା ଯତ୍ନ ପାଇ ଜଗତ ଠାକୁର ଲଭିଥାନ୍ତି ଉର୍ଜା ପୂର୍ବର ନେତ୍ରୋତ୍ସବ ପର୍ବ ଅନୁଷ୍ଠିତ ହୁଏ ନବ ଯୌବନ ଶୋଭାର ସେ ରୂପ ଦର୍ଶନେ ଭକ୍ତ ଆହ୍ଲାଦିତ ଜନସାଧାରଣ ବିଭୋର ଅପେକ୍ଷାରେ ରଥ ଛନ୍ତି ତିନି ରଥ ପ୍ରଭୁ କେବେ ହେବେ ବାହାର।

0: ଲେଖିଛନ୍ତି ଅପଲତା ଆରୁଖ ମନୋହରପୁର ମୟୂରଭଞ୍ଜରୁ।
1: ନିଦେଘ ସମୟ ଅତି ଦୁଃଖମୟ, ମାଟି ଡାକେ ତ୍ରାହି ତ୍ରାହି, ମାଟିର ଆହ୍ୱାନ ପ୍ରିୟ ନବଘନ, ଏଡ଼ି ପାରିଛି କି କାହିଁ, ବସି ବାରିଧାରା ଭିଜାଏ ସେ ପରା, ତାପିତ ମାଟିର ଦେହ, ଭିଜା ମାଟିର ସେ ବାସ୍ନାର ପରସେ, ଏତେ ସୁଖ ଏତେ ମୋହ, ସପନ ଦେଖାଏ ରଙ୍ଗ ଚହଟାଏ, ବୁଣି ଆଶା ସମ୍ଭାବନା, ଧୂସର ମାଟିରେ ସବୁଜିମା ଭରେ, ପ୍ରତି ପ୍ରାଣେ ଉନ୍ମାଦନା, ସେ ଭିଜା ମାଟିର ବାସ୍ନାରେ ବିଭୋର, ଜୀବଜନ୍ତୁ ତରୁ ତୃଣ, ଫଳିବ ମାଟିରେ ସୁନା ସଜନୀରେ, ହର୍ଷିତ କୃଷକ ପ୍ରାଣ।

0: ଲେଖିଛନ୍ତି ରମେଶ ଚନ୍ଦ୍ର ବେହେରା ଆୟତପୁର କଟକରୁ।
1: ସ୍ନାନ ପୂର୍ଣ୍ଣିମାରେ ସ୍ନାନ କରିସାରି ପ୍ରଭୁଙ୍କୁ ହୋଇଲା ଜ୍ୱର, ମଇଲମ ଦେଇ ସେବାୟତମାନେ କରିଥିଲେ ତାଙ୍କୁ ଭଲ।
0: ନଅଦିନ ଯାକ ଅଣସର ଘରେ ପ୍ରଭୁଙ୍କ ନୋହିଲା ଦେଖା, ନାମ ଭାବଗ୍ରାହୀ ଭାବର ଠାକୁର ଭାବରେ ତ ସିଏ ବନ୍ଧା।
1: ପଟିଦିଅ ଭାବେ ପୂଜା ପାଇଲେ ହଟିଆ ନାଗର ସିଏ, କେତେବେଳେ ସିଏ ଭକ୍ତଙ୍କ ପାଇଁ ହୋଇଥାନ୍ତି ମଣିଟିଏ।

0: ଲେଖିଛନ୍ତି ଗୋବିନ୍ଦ ବେହେରା ଡାଙ୍ଗମାଳ କେନ୍ଦ୍ରାପଡ଼ାରୁ।
1: ପ୍ରକୃତି ଉପମା ଚାରୁ ବର୍ଣ୍ଣମାଳା ଶୋଭାମୟୀ ଗନ୍ତା ଘର ଭିତର କନିକା ଆମରି ଗୌରବ ପକ୍ଷୀର ନିବାସପୁର।
0: ବର୍ଷା ଆଗମନେ ମଧୁର ଝଙ୍କାର ଲାଳିତ୍ୟ ପକ୍ଷୀର ରବ ମୁଖରିତ ହୁଏ ଜାତୀୟ ଉଦ୍ୟାନ ଦୂର କରେ ପରା ଭବ।
1: ଅଞ୍ଜନା ସାରସା ବଗ ଗେଣ୍ଡାଳିଆ ଦା ବେଣ୍ଟିଆର ଠାଣି ବିମଳ ଭୁବନେ ଡେଣାଝାଡ଼ି ଉଡ଼େ ତନୁ ମନ ସର୍ବ କିଣି।
0: ସାରସା ଡାହୁକ ପାଣିକୁଆ ପୁଣି ରାଣୀ ବଗରାଣୀ ପରି ଉଚ୍ଚ ପାଦ ପରେ ନୀଳ ରଚିଥାଏ କାପର ଖାଇ ସୁନ୍ଦରୀ।
1: ମଠ ଆଡ଼ିଆ ଓ ଦୁର୍ଗା ପ୍ରସାଦ ଦିଆ ଲକ୍ଷ୍ମୀ ପ୍ରସାଦରେ ପୁଣି ପକ୍ଷୀର କାକଳି ଶୁଭୁଥାଏ ଭରି ବନ ପ୍ରଦେଶକୁ ଜିଣି।
0: ପକ୍ଷୀର ସମ୍ଭାର ପ୍ରକୃତି ବିହାର ଆମରି ଜାତୀୟ ବନ ବିଶ୍ୱ ଦରବାରେ ସୁନାମ ବଢ଼ାଇ ରଖିଅଛି ଆମ ମାନ।
1: ପକ୍ଷୀର ସୁରକ୍ଷା ପକ୍ଷୀଙ୍କର ରକ୍ଷା ସଭିଙ୍କର ହେୟ ଧ୍ୟେୟ ଦେଶୀୟ ପକ୍ଷୀଙ୍କ ବଂଶ ବୃଦ୍ଧିରେ ରଖିବା।

0: ଲେଖିଛନ୍ତି ସୌଦାମିନୀ ଜେନା ବାଲିତୋଟ କୁଜଙ୍ଗ ଜଗତସିଂହପୁରରୁ।
1: ମୋ ପସନ୍ଦ ଇଲାକାର ଏ ଦୁଇ ରାଣୀ ନମିତା ଜସ୍ମିନ ଦୁଇ ଭଉଣୀ, ସବୁରେ ହୃଦୟ ଯାଆନ୍ତି ଜିଣି, ଉତ୍ତର ଦିଅନ୍ତି ମନକୁ ଜାଣି, ଦୂର ବିଦେଶର ଶ୍ରୋତାଙ୍କୁ ପୁଣି ସ୍ନେହ ରଜୁରେ ବାନ୍ଧନ୍ତି ଟାଣି, ସମ୍ପର୍କର ଶ୍ରୋତ ବହେ ଉଜାଣି, ମଜି ଯାଆନ୍ତି ଶ୍ରୋତା ଭାବରେ ପୁଣି, ଫୋନ୍ କଲ୍ ଯେବେ ଲାଗିଟି ପୁଣି, ଶ୍ରୋତା ମନ କଥା ଦିଅନ୍ତି ବଖାଣି, ଉତ୍ତର ରଖନ୍ତି ଦୁଇ ଭଉଣୀ, ଜନହିତ ବାର୍ତ୍ତା ଦିଅନ୍ତି ଜାଣି, ସୁସ୍ଥ ପରିବେଶ ପବନ ପାଣି, ବୃକ୍ଷ ଲଗାଇବା ଭାଇ ଭଉଣୀ।

0: ହ୍ୟାଲୋ, ମୋ ପସନ୍ଦ।
1: ଆଜ୍ଞା
0: ଆଜ୍ଞା, ନମସ୍କାର, କିଏ କହୁଛନ୍ତି?
1: ଉମେଶ ଲେଙ୍କା, ବରଗଦି ବୋଲିକିନା ଜଗତସିଂହପୁର କହୁଥିଲି।
0: ଉମେଶ ଲେଙ୍କା ଆଜ୍ଞା, କେମିତି ଅଛନ୍ତି ଆପଣ?
1: ବହୁତ ଭଲ ଅଛି, ମୁଁ ତ ଜଣେ ପୁରୁଣା ଶ୍ରୋତା, ଆମେ ବହୁତ ପ୍ରୋଗ୍ରାମ ବି ଆଗରୁ ଯୁବବାଣୀରେ କରିଛୁ।
0: ହଁ ହଁ, ଆପଣ ବି ଥରେ ଆମ ସାଙ୍ଗରେ ବୋଧେ କନେକ୍ଟ ହେଇଥିଲେ ମତେ ମନେ ପଡୁଛି।
1: ହଁ ହଁ, ନିଶ୍ଚୟ ନଦୀରେ ହେଇଥିଲି।
0: ହଁ ହଁ ହଁ, ଚିନ୍ତାମଣି ପ୍ରଧାନଙ୍କ ଘର ପାଖାପାଖି ବୋଧେ ଆପଣଙ୍କର ଘର?
1: ଆଜ୍ଞା।
0: ଆଉ ଆପଣ କଣ କରୁଛନ୍ତି ଶ୍ରୋତା ବନ୍ଧୁମାନଙ୍କୁ ଟିକେ ଜଣେଇ ଦିଅନ୍ତୁ।
1: ମୁଁ ତ ବର୍ତ୍ତମାନ ଗୋଟେ ସୋସିଆଲ ୱାର୍କର, ତାପରେ କିଛି କଣ୍ଟ୍ରାକ୍ଟ କାମ ବି କରୁଛି।
2: କଣ ସୋସିଆଲ ୱାର୍କ କରନ୍ତି ଫାଷ୍ଟ ଆମେ ସେଇଟା ଜାଣିବାକୁ ଚାହିଁବୁ।
1: ମୁଁ ଟିକେ ଲୋକଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ମୋତେ ଭଲ ପାଏ। ଅସୁବିଧାରେ ଯଦି ପଡନ୍ତି ମୁଁ ତାଙ୍କୁ ବହୁତ ସାହାଯ୍ୟ କରେ। ବହୁତ ଲୋକଙ୍କର ପାରିବାରିକ ସମସ୍ୟା ଗୁଡାକ ଯାଇକରି ତାଙ୍କୁ ସବୁ ମିଳାମିଶା କରିଦିଏ। ଫ୍ୟାମିଲି ଭିତରେ ଗୋଟେ ଡିଷ୍ଟର୍ବାନ୍ସ ରହୁଛି, ଯାଇକରି ସମାଧାନ କରିଦିଏ, ତାଙ୍କ ସଂସାରଟାକୁ ବି ରଖିଦିଏ।
0: ଆପଣଙ୍କ କଥା ସେମାନେ କାହିଁକି ମାନନ୍ତି, ଆପଣଙ୍କୁ ଭଲ ପାଆନ୍ତି?
1: ମୋତେ ଟିକେ ଅଞ୍ଚଳରେ ଭଲ ପାଇବା ଟିକେ ବେଶୀ ମିଳେ।
0: ଆଚ୍ଛା, ସେଇଥିପାଇଁ ଆପଣଙ୍କୁ ଭଲ ପାଆନ୍ତି ବୋଲି ଆପଣଙ୍କ କଥାଟି ଶୁଣନ୍ତି।
1: ଆଜ୍ଞା, ଆଉ ଯେକୌଣସି ଲୋକଙ୍କର ବିଭିନ୍ନ ଅଫିସିଆଲ କାମ ବହୁତ ଥର ଯାଇକି ତାଙ୍କ କାମ ହେଇପାରୁନି, ତେଣୁ ସେମାନଙ୍କ କାମ ମୁଁ ବି ଯାଇକରି କରିଦିଏ। ସେମାନେ ଟିକେ ମୋତେ ଟିକେ ବେଶୀ ଭଲ ପାଆନ୍ତି, ବେଶୀ ଦୂରନ୍ତି ସେମାନେ।
2: ଓହୋ, ତାହେଲେ ଆପଣ ଏତେ ଭଲ କାମ କରିଦିଅନ୍ତି ଯେ ସେମାନେ ଆପଣଙ୍କ ଖାଲି କଥା ମନେ ରଖନ୍ତିନି, ଝୁରନ୍ତି ବି?
1: ଆଜ୍ଞା ଆଜ୍ଞା।
2: ଆଚ୍ଛା, ଆଉ କଣ କାମ କଣ କରନ୍ତି ମାନେ ସମାଜସେବା ବ୍ୟତୀତ?
1: ମୁଁ ତ ଲେଖାଲେଖି ବି କରେ, ତାପରେ ପଞ୍ଚାୟତ କଣ୍ଟ୍ରାକ୍ଟ କାମ ବି କିଛି କରେ।
0: ଭଲ କଥା, ଲେଖାଲେଖି ବି ଆପଣ କରନ୍ତି?
1: ଲେଖାଲେଖି ମୁଁ କରେ, ମୋର ତ ଅନେକ ନାଟକ ବି ବାଜିଛି ଆମର ଯୁବବାଣୀରେ। ମୋର ଗୋଟେ ବାଜିଥିଲା କାଠ ଯୋଡ଼ିରେ ବସା, ତାପରେ ମୋ ପ୍ରିୟ ପରଦେଶୀ ଗୋଟେ ସ୍ପନ୍ସର ପ୍ରୋଗ୍ରାମ ବି କରିଥିଲି ଯୁବବାଣୀରେ, ସେ ବି ବାଜିଥିଲା, ଚାରିଟା ଏପିସୋଡ ବାଜିଥିଲା। ଆଉ ମୋର ଗୋଟେ ବିଦାୟ ମୁହୂର୍ତ୍ତରେ ନାଟକ ବାଜିଥିଲା, ସେ ଫେରି ପାଥାଟିକ ଉପରେ ଥିଲା ନାଟକଟା, ସୁନ୍ଦର ନାଟକଟା ଥିଲା। ଅନେକ ନାଟକ ମୋର ଯୁବବାଣୀ କାର୍ଯ୍ୟକ୍ରମ ବାଜିଛି, ତାପରେ ଅନ୍ତାକ୍ଷରୀ ବି କରିଥିଲି।
2: ସବୁ କାମ କରନ୍ତି, ସମାଜସେବା କରନ୍ତି, ଏପଟେ ଲେଖାଲେଖି କରନ୍ତି, ଆକାଶବାଣୀରେ କାର୍ଯ୍ୟକ୍ରମ ମଧ୍ୟ କରନ୍ତି।
1: ଆଜ୍ଞା ଆଜ୍ଞା।
0: ଆଉ ଆପଣଙ୍କ ଘରେ ସବୁ କିଏ ଅଛନ୍ତି?
1: ଘରେ ଆମ ଗୋଟେ ଫ୍ରିଡମ ଫାଇଟର ଫ୍ୟାମିଲି। ମୋ ବାପା ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ, ନୀଳମଣି ଲେଙ୍କା। ବାପା ସେତେବେଳେ 14 ବର୍ଷ ବୟସରେ ଯେତେବେଳେ ଆମର ମଦ ଦୋକାନ, ଗଞ୍ଜେଇ ଦୋକାନ, ଟିକେଟିଂ କରିଥିଲେ, ଇଂରେଜ ମାନେ ତାଙ୍କୁ ଅତ୍ୟାଚାର କରିକିରି ମାଡ ଗାଳି ଦେଇ ତାଙ୍କୁ ନେଇକିରି ଜେଲରେ ରଖିଥିଲେ। ବାପା ଆମର ବିହାରର ପାଟନା ଜେଲରେ ଥିଲେ 3 ବର୍ଷ, କଟକ ଚୌଦ୍ୱାର ଜେଲରେ 6 ମାସ ଥିଲେ। 3.5 ବର୍ଷ ଜେଲ ଜୀବନ ଅତିବାହିତ କଲା ପରେ, ଜେଲରୁ ଆସିଲା ପରେ ସେମାନେ ଥାନା ମଧ୍ୟ ପଡିଥିଲେ, ଥାନା ପଡିକିରି ଜେଲ ଯାଇଥିଲେ ଇଂରେଜ ଶାସନ ଅମଳରେ। ତାପରେ ବାପା ବି ପଲିଟିକାଲ ପେନ୍ସନ ପାଉଥିଲେ, ଆମର ସେଣ୍ଟ୍ରାଲ ଏବଂ ଷ୍ଟେଟ ପେନ୍ସନ ପାଉଥିଲେ। ବାପା ଆମର ଆର ପାରି ଚାଲିଗଲେନି, ତଥାପି ତାଙ୍କର କବଳ ପାଇଁ ତାଙ୍କର ଆଶୀର୍ବାଦ ଆମ ଉପରେ ରହିଛି। ଆଉ ଘରେ ଆମର ମିସେସ ଅଛନ୍ତି, ବୋଉ ବି ଆର ପାରି ଚାଲି ଯାଇଛନ୍ତି, ଆଉ ମୋର ଗୋଟିଏ ପୁଅ।
0: ଆପଣ ଯେହେତୁ କହିଲେ ଯେ ସ୍ୱାଧୀନତା ସଂଗ୍ରାମୀ ଫ୍ୟାମିଲିରୁ ଆସିଛନ୍ତି ଏବଂ ଆପଣଙ୍କର ବାପା ଫ୍ରିଡମ ଫାଇଟର ନିଜେ ଏତେ କଷ୍ଟ ସହିଛନ୍ତି ଆମ ଦେଶ ପାଇଁ, ତାଙ୍କୁ ଆମେ ପ୍ରଥମେ ପ୍ରଣାମ ଜଣାଉଛୁ, ତାଙ୍କର ଅମର ଆତ୍ମା ପ୍ରତି ଆମର ଶ୍ରଦ୍ଧାଞ୍ଜଳି।
2: ତାଙ୍କରି ଭଳି ବହୁତ ସ୍ୱାଧୀନତା ସଂଗ୍ରାମୀଙ୍କ ଯୋଗୁଁ ଆମେ ଆଜି ସ୍ୱାଧୀନ ଦେଶରେ ରହିପାରୁଛେ, ନହେଲେ ଆମେ ସେମିତି ହିଁ ଥାନ୍ତେ, ଗୋଲାମୀ କରୁଥାନ୍ତେ, ବର୍ତ୍ତମାନ ସୁଦ୍ଧା ଆମେ ଆଗକୁ ବଢିପାରିନଥାନ୍ତେ। କିନ୍ତୁ ଏଇ ମହାନ ମହାନ

0: ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଯୋଗୁଁ ହିଁ ଆମେ ଆଜି ସ୍ୱାଧୀନତା ପାଇଛେ।
1: ଆଜ୍ଞା, ବାପା ମଧ୍ୟ ଆମର ସେତେବେଳେ ରମାଦେବୀକି ଆଣିଛନ୍ତି, ରମାଦେବୀ ଆମ ଘରେ ଖାଇକିରି ବି ଯାଇଛନ୍ତି। ମା ରମାଦେବୀକି ଆଣି ଆମ ଗାଁରେ ଗୋଟେ ବଡ ପୋଖରୀ ବି ଗୋଟେ ଖୋଳିଥିଲେ, ମାଙ୍କ ପୋଖରୀ ନାମରେ ବର୍ତ୍ତମାନ ସେଟା ନାମିତ ହେଇଛି। ତାପରେ ସେତେବେଳେ ଦୁଃଖୀ ଦରିଦ୍ର ମାନଙ୍କୁ କମ୍ବଳ ବି ଆଣି ବାଣ୍ଟିଥିଲେ ଶୀତ ଦିନେ।
0: ଆପଣଙ୍କର ବାପା ଦେଶ ସେବା କରୁଥିଲେ, ଆପଣ ମଧ୍ୟ ସମାଜ ସେବା କରୁଛନ୍ତି, ଯାହା ହଉ ସେଇ ଲାଇନରେ ଆପଣ ଅଛନ୍ତି। ତେବେ ଆପଣଙ୍କର କଥା ରହିଗଲା, ଆପଣଙ୍କ ପୁଅ ନା କଣ?
1: ପୁଅ ନା ରୁଦ୍ର ନାରାୟଣ ଲେଙ୍କା।
0: ପୁଅ କଣ କରୁଛନ୍ତି?
1: ଏ ବର୍ଷ ମେଟ୍ରିକ ପରୀକ୍ଷା ଦେଇଥିଲା, ଭଲ ରେଜଲ୍ଟ କରିଛି, 80% ମାର୍କ ରଖିଛି। ତାପରେ ଏବେ ପଢିବ, +2 ସାଇନ୍ସ ପଢିବ।
0: ଭଲ ରେଜଲ୍ଟ ଏମିତି କହିଲେ ହବ କି?
2: ସେଇ କଥା, ଭଲ ରେଜଲ୍ଟ କରିଛି ନା ଶୁଖିଲା ଶୁଖିଲା କହିଦେଲେ।
1: ମିଠା ଦିଆଯିବ
0: କୋଉଥିରେ? ଚିଠି ତ ଦଉନାହାନ୍ତି, ଚିଠି ହେଇଥିଲେ ତା ଭିତରେ ମୁଡି ମାରିକି ପଠେଇ ଦେଇଥାନ୍ତେ।
2: ସେଇ କଥା,
1: ଚିଠି ତ ବନ୍ଦ ହେଇଗଲାଣି, ଚିଠି ତ ଆଉ ଚାଲୁନି।
0: କୋଉଠି ଚାଲୁନି?
2: ଚାଲୁନି, ଆମ ଆଖି ଆଗରେ ଏଠି ଗଦେ ଚିଠି ରଖ।
0: ଆପଣ ଶୁଣୁନାହାନ୍ତି କି ଆମର କେତେ ଚିଠି ପଢା ହଉଛି?
2: ଆମ କାର୍ଯ୍ୟକ୍ରମ ଯଦି ଆପଣ ଶୁଣୁଥିବେ ରେଗୁଲାର, ତାହେଲେ ଜାଣିପାରିବେ ଯେ ଆମ କାର୍ଯ୍ୟକ୍ରମ ଚାଲିଛି ଚିଠି ପାଇଁ। ହଁ, କେହି ସମ୍ପର୍କୀୟଙ୍କ ପାଖକୁ ଚିଠି ନ ଲେଖି ପାରନ୍ତି, କିନ୍ତୁ ଆମ ଯୋଉ ସମ୍ପର୍କୀୟ ସମସ୍ତଙ୍କର, ଆମ ପାଖକୁ ନିଶ୍ଚୟ ଚିଠି ଆସୁଛି।
1: ଆଜ୍ଞା ଆଜ୍ଞା ଆଜ୍ଞା, ଗୋଟେ ନାଟକ ଏବେ ଗୋଟେ ଲେଖା ଚାଲିଛି, ଗୋଟେ ପାଣ୍ଡୁଲିପି, ଗୋଟେ ଯାତ୍ରାପାଟି ନବ, ଅନେଶ୍ୱତ ପ୍ରେମିକାର 2000 ଚିଠି।
0: ଆଚ୍ଛା, ଅନେଶ୍ୱତ ପ୍ରେମିକାର 2000 ଚିଠି?
1: ଆକ୍ଚୁଆଲି ସେଟା ଗୋଟେ ଅନେଶ୍ୱତ ମଶାରେ ଯୋଉ ମହାବାତ୍ୟା ହେଇଥିଲା, ସେ ମହାବାତ୍ୟା ସମୟର ଦୃଶ୍ୟ। ସେ ପ୍ରେମିକା ଜଣକ ମରିଗଲା 99 ମସିହାରେ, କିନ୍ତୁ ତା ଚିଠିଟା 2000 ମସିହାରେ ଯାଇ ତା ପ୍ରେମିକ ପାଖରେ ପହଞ୍ଚୁଛି।
0: ଓହୋ, କେତେ ଭାବିକି ଆପଣ ଦେଇଛନ୍ତି, ବଢିଆ
1: ନା? ପାଣ୍ଡୁଲିପି କରାହେଇଛି। ଆଉ ଗୋଟେ ନାଟକ ମୋର ବାଜିଥିଲା, ଆମର ଗାଁରେ ଜଣେ ବ୍ୟକ୍ତିଙ୍କ ଚରିତ୍ର ଉପରେ ନାଟକଟା କରିଥିଲି, ଆମର ଯୁବବାଣୀରେ ଗୋଟେ ହାସ୍ୟ ସ୍ୱପ୍ନ ନାଟକ କରିଥିଲି, ଗୋପ ମଥୁରା। ସେ ଲୋକଟି ଆମ ଗାଁରେ ପ୍ରତ୍ୟେକ କଥାରେ ସେ ଟିକେ ଚିଡିଯାଏ, ଲୋକମାନେ ତାକୁ ଟିକେ ଅଲଗା ପ୍ରକାର କହନ୍ତି, ଟାଇଟା ପ୍ରକାର କହନ୍ତି, ଚିଡିଯାଏ। ତାରି କ୍ୟାରେକ୍ଟର ନେଇକି ଗୋଟେ ନାଟକ କରିଥିଲି ଗୋପ ମଥୁରା। ଗୋପ ମଥୁରା ଦୁଇ ଜଣ ହଉଛନ୍ତି ଶଳାପିଢ଼ି, ସେମାନେ କେମିତି ଟିକେ କର୍ମ କରି କାମ କରିବେନି, କିନ୍ତୁ ବସିକିରି କେମିତି ଖାଇବେ। ଥାନାରେ ପହଞ୍ଚିଲେ କହିଲେ, ଆମେ ଗୋଟେ ଲୋକକୁ ମାରିଦେଇଛୁ, ତେଣୁ ଆମେ ଆମକୁ ଜେଲକୁ ପଠେଇଲୁ। ଜେଲକୁ ଗଲେ ସେମାନେ ବସିକିରି ଜେଲରେ ଖାଇବେ, ତାଙ୍କୁ ଜେଲ ହେତୁ ପଠା ହେଇଗଲା। ତେଣୁ କୋଉ ଲୋକଟାକୁ ମାରିଦେଇଛ? ତେଣୁ ଆମର ଜାଣି ଯୋଉ ଲୋକଟାକୁ ଚିଡ଼ାନ୍ତି ପ୍ରତ୍ୟେକ କଥାରେ, ସେଇ ଲୋକଟା ନାଁ ତା ଦେହରେ ମେନ୍ସନ୍ କରା ହେଇଗଲା। ତେଣୁ ଆମର ପରିବେଷଣ କରିଛନ୍ତି ଗତେଶ୍ୱର ଯୁବ କଳା ପରିଷଦ କୁଅଁରବେଦୀ ବରିକିଣା ଜଗତସିଂହ କଳାକାର ମାନେ। ଯୋଉଦିନ ସେ ନାଟକ ବାଜିଲା, ସେ ଲୋକଟି ଘରେ 4-5 ରେଡିଓ ନେଇକିରି ଲୋକମାନେ ବଜେଇଲେ, ସେ କବାଟ ବନ୍ଦ କରି ଘର ଭିତରେ ରହିଲା। ନାଟକ ଯେତେବେଳେ ବାଜି ସାରିଲା ପରେ ସେ ଗାଳି କଲା ମୋତେ, ସେ ଆଜ୍ଞା ଯୋଉ ଆର ପାରିକି ଚାଲିଗଲା ଶ୍ମଶାନକୁ ନେଲେ ସଂସ୍କାର କରିବା ପାଇଁ। ଗାଁ ଲୋକମାନେ କହିଲେ, କହିଲେ ଯେହେତୁ ତା ନାଁରେ ଗୋଟେ ନାଟକ କରିଥିଲ, ତମେ ସେତିକି ତାକୁ ଭଲ ପାଅ ବୋଲି ତା ନାଁରେ ନାଟକ ପରିବେଷଣ କଲ। ତେଣୁ ତାର ଶେଷ ଦର୍ଶନ ପାଇଁ ଟିକେ ଶ୍ମଶାନକୁ ଯାଇ ଗୋଟେ ଖଣ୍ଡେ କାଠ ପକେଇବ ତା ଉପରେ। ମୁଁ ବି ବାଧ୍ୟ ଗଲି, ଯାହା ଗୋଟେ ଲୋକଟା ପାଇଁ ଯେତେବେଳେ ନାଟକଟା ଲେଖିଥିଲି, ସେ ବି ଯେତେ ଗାଳି କଲେ ବି ମୋ ପାଇଁ ସେଟା ଗାଳି ନୁହଁ, ସେଟା ମୋତେ ଆଶୀର୍ବାଦ। ମୁଁ ଯାଇକରି ତାକୁ ଶେଷ ଦର୍ଶନ କରି କାଠ ଖଣ୍ଡେ ପକେଇ ଆସିଥିଲି ତାର ଶ୍ମଶାନ ଜୁଇରେ।
0: ଏତେ ଗଲା ଆପଣଙ୍କର କାମ କଥା। ଆପଣଙ୍କର ଘରେ ସବୁ ଯୋଉ ଅଛନ୍ତି, ଆପଣଙ୍କ ସ୍ତ୍ରୀ ଅଛନ୍ତି, ପୁଅ ଅଛନ୍ତି, ଆପଣଙ୍କ ସ୍ତ୍ରୀଙ୍କ ନାଁ କଣ?
1: ସୌଦାମିନୀ ମହାନ୍ତି।
0: ସେ କଣ କରନ୍ତି?
1: ଏନ୍ଏମ୍ କମ୍ପ୍ଲିଟ କରିକି ବର୍ତ୍ତମାନ ଜିଏନ୍ଏମ୍ କରୁଛନ୍ତି।
0: ପଢୁଛନ୍ତି? ସେ
1: ଜିଏନ୍ଏମ୍ କରୁଛନ୍ତି, ଜିଏନ୍ଏମ୍ କମ୍ପ୍ଲିଟ ହେଇଗଲା ଏବର୍ଷ, ପରୀକ୍ଷା ଦେଇଛନ୍ତି। ଜିଏନ୍ଏମ୍ ସରିଲା ପରେ ସେଇ ନର୍ସିଂ ଲାଇନ୍ରେ ପଶିଯିବେ, ମେଡିକାଲ ଲାଇନ୍ରେ।
0: ସେ ବି ମଧ୍ୟ ସମାଜ ସେବାରେ, ରୋଗୀ ସେବାରେ ରହନ୍ତୁ, ସେବା ଧର୍ମ ଫ୍ୟାମିଲିର ସମସ୍ତେ ଆପଣେଇଛନ୍ତି। ଭଗବାନ ମଧ୍ୟ ଆପଣଙ୍କୁ ସବୁ କଥାରେ ସାହାଯ୍ୟ କରନ୍ତୁ,
2: ଏମିତି ଆଗକୁ ଆହୁରି ସେବା ଧର୍ମ କରନ୍ତୁ, ସମସ୍ତେ ମିଶି କରନ୍ତୁ, ପରିବାର ଯାକ ଲୋକ।
0: କହିଦିଅନ୍ତୁ ମୋ ପସନ୍ଦରେ ଆପଣ
2: କଣ ଗୀତ ଶୁଣିବେ? ଠିକ ଅଛି, ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣେଇ ଦଉଛୁ, ଫୋନ କଲେ କଥା ହେଲେ, ସେଥିପାଇଁ ଧନ୍ୟବାଦ।

0: ସାଥୀ, ଆପଣ ବି ଯଦି ଏମିତି ନିଜ ମନର କଥା ଆମ ସହିତ ବାଣ୍ଟିବାକୁ ଚାହୁଁଛନ୍ତି
1: ଆଉ ନିଜ ପସନ୍ଦର ଗୀତ ଶୁଣିବାକୁ ଚାହୁଁଛନ୍ତି ତାହେଲେ ଆମକୁ କଲ୍ କରନ୍ତୁ।
0: ଆମକୁ କଲ୍ କରିବା ପାଇଁ ଆମ ନମ୍ବର ହେଲା 0671230314906712311349।
1: ଏଇଟି ଆମର ଫୋନ ନମ୍ବର।
0: ପ୍ରତ୍ୟେକ ଶୁକ୍ରବାର ଦିନ 12:00 ଗୋଟାଏ ପର୍ଯ୍ୟନ୍ତ କଲ୍ କରିବାର ସମୟ,
1: ଭୁଲିବେନି ସାଥୀ, ନିଶ୍ଚୟ କଲ୍ କରିବେ।
0: ହୃଦୟ ନିଆ ନୁହେଁ ହେଲେ ବି ଚଳିଯାଏ,
1: ମନଟା ପକ୍ଷୀ ନୁହେଁ ହେଲେ ବି ଉଡ଼ିଯାଏ,
0: ଆଖି ସମୁଦ୍ର ନୁହେଁ ହେଲେ ବି ଭିଜିଯାଏ,
1: ପ୍ରେମଟା ଫୁଲ ନୁହେଁ ହେଲେ ବି ମୁଁ ଉଡ଼ିଯାଏ।

0: ସାଥୀ, ଆଜି ତ ସମୟ କହିଲାଣି, ଆପଣଙ୍କ ଠାରୁ ଆମକୁ ବିଦାୟ ନେବାକୁ ପଡିବ,
1: କିନ୍ତୁ ପୁଣି ଆସିବୁ ନେକ୍ସଟ ୱିକ୍ରେ ଠିକ୍ ଏଇ ସମୟରେ
0: ଓନ୍ଲି ଅନ୍
1: ଏଆଇଆର୍ ଏଫ୍ଏମ୍ ରେନ୍ବୋ କଟକ
2: ଦିଲ୍ ସେ ଦିଲ୍ ତକ୍ରେ।
3: ଶେଷ ହେଲା ମୋ ପସନ୍ଦ। ଉପସ୍ଥାପନରେ ଥିଲେ ଜସ୍ମିନ ପ୍ରିୟଦର୍ଶିନୀ ଏବଂ ନମିତା ମଲ୍ଲିକ। ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ, ଦିଲ୍ ସେ ଦିଲ୍ ତକ୍।
4: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ।
5: ଇଏ ସୌଦାର 15,000, ପରିବାର 2,000,
4: ଆଉ ଲାଇଟ ବିଲ୍।
5: ଏବେ ଜିରୋ ପଇସା କେମିତି ଦେବି?
4: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗିଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
6: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

0: ଖୋଜିବୁଲେ ଆଜି ସେହି ଦିନ ସବୁ ସାଇତି ରଖିଛି, ଯାହା ସ୍ମୃତିର ପୃଷ୍ଠାରେ ବଡ଼ ହେବା ପରେ ଧାଁ ଦୌଡ଼ ଭରାଏ ଜୀବନରେ ଫେରି ଯାଆନ୍ତି କି ଇଚ୍ଛା ହୁଏ ପିଲାଦିନର ସେହି ନିରବତାକୁ କେବେ କେବେ ପୁଣି ଥରେ ଛୋଟ ପିଲାଟିଏ ମୁଁ ହେଇଯାଆନ୍ତି କି, ଯେଉଁଠି ନଥିଲା କାଲିର ଚିନ୍ତା ନା ଆଜିର ବ୍ୟସ୍ତତା, ଥିଲା ଖାଲି ଖେଳକୁଦ ଆଉ ଏଇ ନିରୀହ ମନର ନିଷ୍କପଟତା। କାଗଜ ଡଙ୍ଗାଟେ କରି ବର୍ଷା ପାଣିରେ ଭସେଇବା, ଧୂଳିଘର ସଜେଇ ପୁଣି ତାକୁ ଭାଙ୍ଗିଦେବା, ସେଇ ଅଝଟପଣକୁ ମାର ପଣତ କାନିରେ ଅଜାଡ଼ିଦେବା, ସବୁକିଛି ଆଜି ପୁଣି ଫେରିପାଆନ୍ତି କି, ପୁଣି ଛୋଟ ପିଲାଟିଏ ମୁଁ ହେଇଯାଆନ୍ତି କି। ବୁଝି ହଉନି ବଡ଼ ହେବା ପରେ କାହିଁ କରିବାକୁ ପଡ଼ୁଛି ଏତେ ଅଭିନୟ, ଛୋଟ ଛୋଟ କଥାରେ ଏତେ ସନ୍ଦେହ, ଏତେ ସଂଶୟ ଆଉ ଏତେ ଭୟ। କଟି ମିଟିର ସେଇ କୁନି ସଂସାର ଯୋଉଠି ନଥିଲା କାହା ପ୍ରତି କ୍ରୋଧ କି କାହା ପ୍ରତି ଅହଙ୍କାର କି ଭୟ, ସେହି ସରଳ ହସ ଟିକେ ଓଠରେ ମୋର ପୁଣି ଫୁଟେଇ ପାରନ୍ତି କି, ପୁଣି ଥରେ ଛୋଟ ପିଲାଟିଏ ହେଇଯାଆନ୍ତି କି। ସାଥୀ ଆପଣମାନେ ପୁରା ଗେସ୍ କରିସାରିବେଣି, ଆଜି ହେଉଛି ୱାର୍ଲ୍ଡ ବି ଅ କିଡ୍ ଏଗେନ୍ ଡେ, ମାନେ ପୁଣି ଥରେ ଛୋଟ ପିଲାଟିଏ ହେଇଯିବାର ଦିନ। ଆମେମାନେ ସମସ୍ତେ କଥା କଥାରେ କହୁ ଯେ ମଣିଷ ଭିତରେ ଛୋଟ ପିଲାଟିର ପ୍ରକୃତି ନିହାତି ରହିବା ଦରକାର, ବା ଆମର ମନ ଭିତରେ ଗୋଟେ ଛୋଟ ପିଲାଟିଏ ନିହାତି ରହିବା ଦରକାର। କାହିଁକି ଏ ପିଲାଟିଏ ରହିବା ଦରକାର, କାହିଁକି ଆମ ଭିତରେ ଛୋଟ ପିଲାଟିର ଗୁଣ କିଛି ରହିବା ଦରକାର। ବଡ଼ ହେଲା ପରେ ବି କିଛି ଲୋକ କାନ୍ଦି ନିଜ ଭିତରେ ଥିବା ଛୋଟ ପିଲାଟିକୁ କେବେ ମାରିଦିଅନି, ତାର ରିଜନ୍ କ'ଣ? ଆଉ ଆପଣଙ୍କ ଭିତରେ ବର୍ତ୍ତମାନ ବି କ'ଣ ଛୋଟ ପିଲାର ଗୁଣଟିଏ ଅଛି, ଆମକୁ ଟିକେ ସେ ବିଷୟରେ କୁହନ୍ତୁ। ଆଉ ଏଇଟା କାହିଁକି ଅଧିକ ଇମ୍ପୋର୍ଟାଣ୍ଟ ଆମ ସମସ୍ତଙ୍କ ଜୀବନରେ, ସେ ବିଷୟରେ ବି ଆମକୁ ଆଜି କୁହନ୍ତୁ। ଆମକୁ କଲ୍ କରିବା ପାଇଁ ନମ୍ବର ହେଉଛି 0671-230-3153, 0671-230-3153 ନମ୍ବରରେ ଆମକୁ କଲ୍ କରନ୍ତୁ ଆଉ କୁହନ୍ତୁ ଯେ ନିଜ ଭିତରେ ଛୋଟ ପିଲାଟିଏ ରହିବା କାହିଁକି ଜରୁରୀ, ଆଉ ଆପଣଙ୍କ ଭିତରେ କ'ଣ ଏବେ ବି ଅଛି ଛୋଟ ପିଲାଟିର ଗୁଣ। ଆସିଯାଇଛି ଆମର ଫର୍ଷ୍ଟ କଲ୍, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି ଆଉ କ'ଣ କହୁଛନ୍ତି ସେ, ତାଙ୍କ ଭିତରେ ଛୋଟ ପିଲାର କୋଉ ଗୁଣ ଅଛି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ବିଶ୍ୱଜିତ ଭାଇ ନମସ୍କାର, ଗୁଡ୍ ମର୍ଣ୍ଣିଂ, ଜୟ ଜଗନ୍ନାଥ।
0: ଗୁଡ୍ ମର୍ଣ୍ଣିଂ ଭାଇ, ନମସ୍କାର, ଜୟ ଜଗନ୍ନାଥ, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ଆଭାସ କହୁଛି, ଟାଟା ଷ୍ଟିଲ୍ ପ୍ଲାଣ୍ଟ।
0: ଆଭାସ ଭାଇ, ଆପଣଙ୍କ ଭିତରେ ଛୋଟ ପିଲାଟି ଅଛି ନା ନାହିଁ ମତେ କୁହନ୍ତୁ।
1: ହଁ, ବହୁତ କିଛି ଅଛି, ଯେମିତିକି ବି ଘରେ ବି ଏପର୍ଯ୍ୟନ୍ତ ରାଗନ୍ତି, ଘରେ ମା ହଉ କି ମିସେସ ହଉ କି ଭାଉଜ ହଉ, ରୋଷେଇ ସାରେ ଯଦି କଣ ରୋଷେଇ କରିଥିବେ ମୁଁ ପଟେ ଯିବି ପାଟିରେ ପୁରେଇଦେବି, ଅଇଁଠା ହେଲା ଘରେ ବି ବହୁତ ପାଟି କରନ୍ତି, ଆଉ ଏମିତି ପ୍ରତି ଆଉ ଇଏ ସିଏ ଖାଉଥିବେ ହଠାତ ଯିବି ତାଙ୍କ ଅଇଁଠାରେ ବି ଖାଇଦେବି, ବହୁତ ବିରକ୍ତ ହୁଅନ୍ତି ଏଡ ପିଲା ଠାରୁ ତୋ ଛୋଟ ବୁଦ୍ଧି ଯାଇନୁ କଣ, ଆଉ ପଟେ ନା ଅଇଁଠା କରୁଛୁ, ଗୁରୁଜନ ଲୋକ ଖାଇବେ, ବଡ ଲୋକ ଖାଇବେ, ଆଉ କୋଉ ଅଇଁଠା କଣ ସେମାନେ ଖାଇବେ,
0: ବିରକ୍ତ ହୁଅନ୍ତି, କିନ୍ତୁ ଆପଣ ସେ ଅଭ୍ୟାସଟିକୁ ଏପର୍ଯ୍ୟନ୍ତ ଜାରି ରଖିଛନ୍ତି।
1: ଆଉ ପ୍ଲାଣ୍ଟରେ ବି ଷ୍ଟାଫ ମାନେ ଖାଉଥିବେ ହଠାତ ଅଇଁଠା, ଆମର ଲେଡିଜ୍ ଷ୍ଟାଫ ଅଛନ୍ତି କମନା ରେଡ୍ଡି, ଆଲିସ ଅଫା ଆଉ ଋତିକା ରାୟ, ଏସବୁ ଖାଉଥିବେ ତାଙ୍କ ଅଇଁଠା ଦେଇକି ବି ଛଡ଼ା ଛଡ଼ି କରି ମୁଁ ବି ଖାଇଦିଏ, ସେମାନେ ବି କହିଲେ ତମେ ବଡ଼ ବଡ ଦୃଷ୍ଟିରେ ଆମ ଅଇଁଠା ଖାଇବା କଥା ନୁହଁ, ତମେ କେମିତି ଘଟାଲ, ମୁଁ ସେଥିରେ କହୁଛି ସାଙ୍ଗସାଥି ମେଳରେ ଷ୍ଟାଫ ଭିତରେ ବି ଏମିତି ହୋଇଯାଏ।
0: ବା, ବଢିଆ କଥାଟି ଭାଇ କହିଲେ। ଆଭାସ ଭାଇ, ଆପଣଙ୍କୁ ଆଉ ଗୋଟିଏ ପ୍ରଶ୍ନ ମୋର ରହିବ ଯେ ଆପଣ କଣ ଭାବନ୍ତି, ଯେ ଆମେ ସମସ୍ତେ କହୁ ଯେ ଗୋଟେ ମଣିଷ ଭିତରେ ଛୋଟ ପିଲାଟି ରହିବା ନିହାତି ଦରକାର, କଣ ପାଇଁ ସମସ୍ତେ କୁହନ୍ତୁ ଏ କଥା ଭାଇ?
1: ମାନେ ଠିକ କଥା, ଆମ ଭିତରେ ଯଦି ଛୋଟ ପିଲାଙ୍କ ବୁଦ୍ଧି ନ ରହିବ ସେଇଟା ଆଉ ଆମ ପଛକୁ ଆଉ ଯେମିତି ମାନେ ଭାବିବା ନାହିଁ, ଆମେ ଭିତରେ ଏହା କରୁଥିଲୁ, ଯେତେ ବଡ ହଉଛୁ ଟିକେ ବି ଛୋଟ ଛୁଆଙ୍କ ବୁଦ୍ଧି ଟିକେ ରଖିଲେ ମତେ ବହୁତ ଭଲ ଲାଗେ। ସେଇ ଯେମିତି ବି ଦେଖ, ଆମେ ଏତେ ବଡ ପିଲା ହେଲୁଣୁ, କିଛି ଛୋଟ ବଡ ସାଙ୍ଗ ସେଠି ବି ମାନୁନୁ, ଆମେ ପଟା ତାଙ୍କ ଅଇଟା ବି ଖାଇଦଉଛୁ, ତାଙ୍କ ସାଙ୍ଗରେ ଆମେ ସମାନ ହେଇଗଲୁ, କେତେ ଭଲ ଲାଗୁଛି ନାଇଁ?
0: ଠିକ ଅଛି ଭାଇ, ବହୁତ ବହୁତ ଧନ୍ୟବାଦ ଭାଇ, ଆପଣ ତ ମେସେଜ କରୁଛନ୍ତି, ଆପଣଙ୍କର ସବୁ ସହକର୍ମୀ ମାନଙ୍କର ନାଁ ବି ପଠାଉଛନ୍ତି, ଆମେ ପଢୁଛୁ, ବହୁତ ବହୁତ ଧନ୍ୟବାଦ, ଏମିତି ଆମକୁ ଶୁଣୁଥାନ୍ତୁ ଭାଇ, ରହିଲି, ନମସ୍କାର।
1: ଧନ୍ୟବାଦ ଭାଇ, ରହୁଛି, ନମସ୍କାର।
0: ନମସ୍କାର। ସାଥୀ ଆପଣ ମଧ୍ୟ କଲ୍ କରିପାରିବେ, 0671-230-3153 ହେଉଛି ଆମର ନମ୍ବର, ଆମକୁ କଲ୍ କରିକି ଜଣାନ୍ତୁ ଯେ ଛୋଟ ପିଲାଟିଏ ନିହାତି ରହିବା ଆମ ଭିତରେ କାହିଁକି ଦରକାର, ଆଉ ଆପଣଙ୍କ ଭିତରେ କ'ଣ ଛୋଟ ପିଲାର ଗୁଣ ଏପର୍ଯ୍ୟନ୍ତ ଅଛି। ଆସିଯାଇଛି ଆଉ ଗୋଟିଏ କଲ୍, ଦେଖିବା କିଏ କରିଛନ୍ତି, କୋଉଠୁ?

0: କରିଛନ୍ତି। ନମସ୍କାର, ଗୁଡ୍ ମର୍ଣ୍ଣିଂ, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ଭାଇ ନମସ୍କାର, ମୁଁ ସାଇ କହୁଛି, ବେଲପଡ଼ାରୁ।
0: ସାଇ, ବହୁତ ବହୁତ ନମସ୍କାର ତମକୁ, ଗୁଡ୍ ମର୍ଣ୍ଣିଂ। କଣ କହିବ, ତମ ଭିତରେ କଣ ଏବେ ସେ କୁନି ବେଳର କଣ ପ୍ରକୃତି ଏବେ ବି ସବୁ ଅଛି?
1: ମୋ ଭିତରେ ତ ସେମିତି ବହୁତ ଗୁଣ ଅଛି, ଯେମିତିକି ମୁଁ ଯଦି ରାସ୍ତାରେ ଯାଉଥିବି, କୋଉଠି ପାଣି ଜମିଥିବ, କାର ଭିତରେ ସାଇକେଲ ହଉ ଗାଡି ହଉ ପୁରେଇକିରି ନିଏ, ପାଣି ଚିଟକାଟ ଲାଗିବ ସବୁ, ଗୋଟେ ଲୋକ ଦେଖିଲେ। ଏଇଟା ଛୋଟବେଳେ କରୁଥିଲି, ଏବେ ଲୋକଙ୍କ ଉପରକୁ ନ ପକେଇଲେ ବି ମୁଁ ସେ ରାସ୍ତାରେ ଯୋଉଠି ପାଣି ଜମିଥିବ ତା ଭିତରେ ପୁରଉଛି। ତାପରେ ମୁଁ କଣ କରେ, ଆମ ଘରେ ଯେତେବେଳେ ଆରିସା ପିଠା ହଉ କି ମଣ୍ଡା ପିଠା ହଉ, ତାକୁ ଲୁଚେଇକି ନେଇ ରଖିଦେଇଥାଏ। ଏବେ ବି ଯେତେବେଳେ ଠାକୁରଙ୍କ ପାଇଁ ହଉଛି, ମୁଁ ତା ପୂର୍ବରୁ ଯାଇକି ଯେତେବେଳେ ଦେଖିବି କେହି ନଥିବେ, ତ ତା ଦୂରୁ କିଛି ନେଇକି ଲୁଚେଇକି ରଖିଦେଇଥିବି, ପଛରେ ଖାଇବି ବୋଲି। ଛୋଟବେଳେ ବି ଏଇଟା କରୁଥିଲି ବୋଲି ପାଟି ଶୁଣୁଥିଲି, ଆଉ ଘରେ ସମସ୍ତେ କହିବେ ଠାକୁରଙ୍କ ପାଇଁ ହେଇଛି, ତ ଠାକୁରଙ୍କ ପାଖରେ ଭୋଗ ନ ଲାଗିବା ଯାଙ୍କେ କେହି ବି ଖାଇବା କଥା ନୁହେଁ କୁହନ୍ତି। କିନ୍ତୁ ମୋ ଜେଜେ କହିବେ ଛୋଟ ପିଲାଙ୍କୁ ଆଗେ ଦବ ଖାଇବାକୁ, କାହିଁକିନା ଠାକୁର ସବୁବେଳେ ତ କୁହନ୍ତିନି ଯେ ଛୋଟ ପିଲାଙ୍କୁ ନ ଦେଇକି ଆମକୁ ଦିଅ, ଛୋଟ ପିଲାଙ୍କୁ ଦେଲେ ସେ ଠାକୁର ବି ପାଇଯିବେ, ତ ଏଇଟା କୁହନ୍ତି। ତାପରେ ଏଇଆ ସବୁ କରେ, ଆଉ ମୁଁ ଭଉଣୀ ମାନଙ୍କର ସବୁବେଳେ କଣ କରେ, ତାଙ୍କ ସାଙ୍ଗରେ ସବୁବେଳେ ଲାଗୁଥାଏ, ସବୁବେଳେ ତାଙ୍କୁ ଚିଡେଇକି ହଇରାଣ କରୁଥାଏ, ଆଉ ତାଙ୍କ ଚୁଟିକି ସବୁବେଳେ ଭିଡ଼ି ଦିଏ, ଏବେ ବି ସେଇଟା କରୁଛି।
0: ଯାହା ହଉ, ଆପଣଙ୍କର ଏଇ ଛୋଟ ପିଲାର ପ୍ରକୃତି ସବୁ ଯୋଉ ରହିଛି ତାକୁ ଶୁଣିକି ବହୁତ ଖୁସି ଲାଗିଲା। ଆଉ ଆପଣ କଣ କହିବେ, ସବୁ ମଣିଷ ଭିତରେ ଛୋଟ ପିଲାର ପ୍ରକୃତି ରହିବା କାହିଁକି ଦରକାର?
1: ମୁଁ ତ କହିବି ସମସ୍ତଙ୍କ ଭିତରେ ମାନେ ଛୋଟବେଳର କିଛି ତ ଗୁଣ ରହିବା ଦରକାର, କାହିଁକିନା ଛୋଟ ପିଲା ଏଇଟା ଯେତେବେଳେ ଆମେ ଛୋଟ ଥାଉ ସେତେବେଳେ ଆମ ମନରେ କିଛି ନଥାଏ, ମାନେ କଣ ରାଗ କଣ ମାନେ ଝଗଡା କିଛି ନଥାଏ, ଆମେ ସେଇନା ସାଙ୍ଗମାନଙ୍କ ଭିତରେ ଝଗଡା କରିଥାଉ, ସେଇନା ପୁଣି ମିଶିଯାଉ,
0: ମାନେ
1: ଜଣା ନଥାଏ ଆମକୁ, ମାନେ କଣ ଈର୍ଷା ସେଗୁଡା କିଛି ଜଣା ନଥାଏ। ତ ଆମ ଭିତରେ ଯଦି ଛୋଟ ପିଲାର ସେଇ ଗୁଣ ରହିବ ତାହେଲେ ଆମେ ଖୁସିରେ ରହିପାରିବା, ଏଇଟା ମୁଁ ଭାବେ।
0: ବହୁତ ବଢିଆ, ବହୁତ ବଢିଆ ଚିନ୍ତାଧାରା ଆପଣ କଲ କଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ରହିଲି, ନମସ୍କାର।
1: ଧନ୍ୟବାଦ ଭାଇ, ରହିଲି, ନମସ୍କାର।
0: ନମସ୍କାର। ସେଠି କେତେ ସୁନ୍ଦର କଥା ଯେ ଏଇ ଯୋଉ ଈର୍ଷା ପରାୟଣ ଭାବ ବା କାହା ପ୍ରତି କିଛି ଗୋଟେ ମାନେ କାହାର କିଛି ଅନିଷ୍ଟ କରିବାର ଚିନ୍ତାଧାରା ବା ବହୁତ ନେଗେଟିଭ ଥଟ୍ସ ଯୋଉ ଆମ ଭିତରେ ଅଛି, ଯୋଉଗୁଡାକ ଛୋଟବେଳେ ଆମ ଭିତରେ ନଥିଲା, ତେବେ ଛୋଟବେଳେଟି ଯଦି ଆମ ଭିତରେ ଅଛି, ଯେମିତି କହିଲେ ସାଇ, ଏ ସବୁ ଜିନିଷ ଗୁଡାକ ନିଜ ପାଖରୁ ଟିକେ ଦୂରେଇ ହେଇଯିବ ଏବଂ ଲାଇଫଟା ଟିକେ ସୁନ୍ଦର ହେଇଯିବ। ଦେଖିବା ଆଉ ଜଣେ କଲର କିଏ ଆଉ କଣ କହୁଛନ୍ତି ସିଏ। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ସାର୍ ନମସ୍କାର, ଗୁଡ୍ ମର୍ଣ୍ଣିଂ, ଜୟ ଜଗନ୍ନାଥ।
0: ନମସ୍କାର ଆଜ୍ଞା, ଗୁଡ୍ ମର୍ଣ୍ଣିଂ, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ବଳରାମ ବେହେରା କହୁଥିଲି, ଏଜିଏଫ୍ ଷ୍ଟାଫ୍, ହାଇକୋର୍ଟ ବିଲ୍ଡିଂ, କଟକ।
0: ଆଜ୍ଞା ବଳରାମ ଭାଇ, ଆପଣଙ୍କ ଭିତରେ କଣ ଛୋଟ ପିଲାର ପ୍ରକୃତି ଏବେ ମଧ୍ୟ ଅଛି?
2: ଟୋଟାଲ ମୁଁ ତ ସେମିତି କିଛି ନାହିଁ, କିନ୍ତୁ ମୋର ଟିକେ ବେଶୀ ଛୋଟ ପିଲାଙ୍କର ଥଟା ମଜା ହୁଅନ୍ତି, ସେସବୁ ମତେ ବହୁତ ଭଲ ଲାଗେ। ମଜା ମଜା କଥା କହିବାକୁ ଭଲ ଲାଗେ, ଅଫିସରେ ମଜା ମଜା କଥା କହି ଲୋକଙ୍କୁ ହସେଇ ଦିଏ, ଏଇଭଳିଆ ଟାଇପ୍ ର ମୁଁ ଟିକେ କରେ ଅଫିସରେ, ବିଶେଷ କରିକି। ଆଉ ଯିଏ ଯୋଉ ଯୋଉ ଲୋକ ରାଗିଥିବ ମୁଁ ସାଙ୍ଗେ ସାଙ୍ଗେ ହସେଇ ଦିଏ, ଯେତେ ରାଗିଥିବ ନା କାହିଁକି।
0: ତାହେଲେ ତାହେଲେ ଗୋଟେ ବଢିଆ ପ୍ରକୃତି ଆପଣଙ୍କର, ଏଇ ପ୍ରକୃତିଟା ବହୁତ ଭଲ ପ୍ରକୃତି, ଆପଣ କାହା ଉଠରେ ଟିକେ ହସ ଦେଇ ପାରୁଛନ୍ତି।
2: ସାଙ୍ଗ ଦୋସ୍ତ ଅଫିସ ଷ୍ଟାଫ ହଉ, ମାନେ ମୁଁ ଏମିତି କଥା କହିଦେବି, ଆଉ ଭାଇ ତୁମେ ବୁଲେଇ ବୁଲି ସେ ଆମକୁ ଗଲା ମୁଣ୍ଡକୁ ଇଏ କରିଦେଲ, ଆଉ ଇଏ କରିଦେଲ, ସେ କରିଦେଲ,
0: ଆପଣ ଏମିତି ସମସ୍ତଙ୍କୁ ହସାଉଥାନ୍ତୁ ବଳରାମ ଭାଇ, ଆଉ ଆମକୁ ଶୁଣବି ଥାନ୍ତୁ। ରହିଲି ଆଜ୍ଞା, ନମସ୍କାର। ସାଥୀ ଆପଣ ମଧ୍ୟ କଲ୍ କରିପାରିବେ, 0671-230-3153 ହଉଛି ଆମର ନମ୍ବର। ଆମକୁ କଲ୍ କରିକି କହିବେ ଯେ ଆପଣଙ୍କ ଭିତରେ ବର୍ତ୍ତମାନ ମଧ୍ୟ କଣ ଛୋଟ ପିଲାର ଗୁଣ ସବୁ ଅଛି, ଆଉ ଯାହା ପାଇଁ ଆପଣ ଗାଳି ଖାଆନ୍ତି କିନ୍ତୁ ସେ ଗୁଣକୁ ଆପଣ ଜମା ଛାଡି ପାରୁନାହାନ୍ତି। ଏବଂ ଗୋଟେ ମଣିଷ ଭିତରେ ଛୋଟ ପିଲାର ସେ ଯୋଉ ଗୁଣ ବା ମନ ଭିତରେ ଗୋଟେ ଛୋଟ ପିଲାଟି ଗୋଟେ ମଣିଷ ଭିତରେ କାହିଁକି ରହିବା ନିହାତି ଜରୁରୀ। ଆସିଯାଇଛି ଆଉ ଗୋଟିଏ କଲ୍, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି। ନମସ୍କାର, ଗୁଡ୍ ମର୍ଣ୍ଣିଂ, କିଏ କହୁଥିଲେ, କୋଉଠୁ କହୁଥିଲେ?
3: ନମସ୍କାର, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ ଭାଇ, କିଏ କହୁଥିଲେ?
3: ସନ୍ତୋଷ ବେହେରା।
0: ସନ୍ତୋଷ ଭାଇ ନମସ୍କାର, କେମିତି ଅଛନ୍ତି ସନ୍ତୋଷ ଭାଇ? ସନ୍ତୋଷ ଭାଇ ଏମିତି ଭଲରେ ଥାନ୍ତୁ, ଆମକୁ ଶୁଣୁଥାନ୍ତୁ। ସନ୍ତୋଷ ଭାଇ କଣ କହିବେ, ଆପଣଙ୍କ ଭିତରେ ଛୋଟ ପିଲାର ପ୍ରକୃତି ଏବେ ମଧ୍ୟ କଣ ଅଛି ଯୋଉଟା ଜମା ଯାଇନି, ଆଉ ଛୋଟ ପିଲାଟିଏ ରହିବା ନିହାତି ଦରକାର ଆମ ଭିତରେ କାହିଁକି?
3: ମୋର ଭାଇ ଛୋଟବେଳୁ ଯାହା ଏବେ ବି ସେଇ ଅଛି, ଯୋଉ ସମସ୍ତେ କହନ୍ତି କଣ ତ ଛୋଟବେଳେ ବୁଦ୍ଧି ଯାଇନି, ମୋର ସବୁ ଏଇ ଛୋଟ ଛୁଆଙ୍କ ସାଙ୍ଗରେ ଟିକେ ଖେଳିବାକୁ ଭଲ ଲାଗେ।
0: ଆଚ୍ଛା,
3: ଆଉ ତାଙ୍କୁ ମଜା ମଜା କଥା କହି, ଆଉ ଏମିତି ସାଙ୍ଗସାଥିରେ ବି ହୁଏ, ଏତେ ଗୋଟେ ଗୋଟେ କହିଦେ ଗୋଟେ ଜାଗାରେ କହୁଛୁ ଛୋଟ ପିଲାଙ୍କ ଭଳିଆ କଣ ହଉଛି, ମୁଁ କହିଲି ମତେ ଟିକେ ଭଲ ଲାଗେ ଆଉ ଏଇଟା ଆଉ।
0: माने मुझ जहां बुझिली जे भाई अमर एते कहबा पूर्वरु विचार विमर्श करंतिनी जेमती गुटे छोटो पिलाटी मन भितरे जहां ऊपर जहां भितरे सेया सेई।

0: କରି କଥା କହିଦିଅନ୍ତି ଆପଣ ଏମିତି ଥାନ୍ତୁ ବି ୟୁର ସେଲ୍ଫ ଆଉ ଆଜି ତ ୱାର୍ଲଡ ସେଲିବ୍ରେଟ କରୁଛି ବି ଏ କିଡ୍ ଏଗେନ୍ କିନ୍ତୁ ଆପଣ ତ ଆଜି ପର୍ଯ୍ୟନ୍ତ କିଡ୍ ହେଇକି ଅଛନ୍ତି ସେମିତି ଥାନ୍ତୁ ଆଉ ଏମିତି ନିଜକୁ ଭଲ ପାଉଥାନ୍ତୁ ଏବଂ ଛୋଟ ଛୋଟ ପିଲାମାନଙ୍କ ସାଙ୍ଗରେ ହସୁଥାନ୍ତୁ ଖେଳୁଥାନ୍ତୁ ଆମକୁ ଶୁଣୁଥାନ୍ତୁ ନିୟମିତ ବହୁତ ବହୁତ ଧନ୍ୟବାଦ ଭାଇ ରହିଲି ନମସ୍କାର
1: ନମସ୍କାର ଜୟ ଜଗନ୍ନାଥ
0: ଜୟ ଜଗନ୍ନାଥ ସାଥି ଆଉ ଗୋଟିଏ କଲ୍ ନେଇଯିବା ଦେଖିବା କିଏ କରିଛନ୍ତି କୋଉଠୁ କରିଛନ୍ତି ଆଉ ଏଇ ଯୋଉ ଛୋଟ ପିଲାର ପ୍ରକୃତି ଛୋଟ ପିଲାର ମନୋବୃତ୍ତି ଆମ ଭିତରେ ଅଛି ତା ବିଷୟରେ ସେ କଣ କହୁଛନ୍ତି ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ ଗୁଡ୍ ମର୍ଣ୍ଣିଂ
2: ଭଗବାନ ସେ ମିଲନେ କେ ଲିଏ ମନ୍ଦିର ଜାନା ପଡ଼ତା ହେ ଲେକିନ ଭଗବାନ ଜୈସା ବନ୍ନେ କେ ଲିଏ ବସ୍ ଏକ ହି କାମ କରନା ପଡ଼ତା ହେ କିସି ରୋତେ ହୁଏ ଚେହେରା ପର ମୁସ୍କାନ ଲାନା ପଡ଼ତା ହେ ୟାଦ ରଖିଏ ପୂଜା ସେ ମନ ପବିତ୍ର ହୋତା ହେ और सेवा से जीवन
0: वाह
2: सुबह सकाळ नमस्कार आज्ञा
0: वाह वाह वाह क्या बात है बहुत सुंदर आपण को परिचय टिके दे दियंतु इत्ते सुंदर सुगटे कविता रो आरंभ कले आपण
2: मु प्रशांत कहतिले राजांश कटकरु
0: प्रशांत भाई गुड मॉर्निंग कोण कहिबे आम आपण को भितरे वर्तमान पर्यंत छोटो पिला रो को गुणटी अछि आ गुटे मनीष भितरे छोटो पिलाटी रहिबा काहे की जरूरी
2: ଭାଇ ଯେଉଁଟା ଏଇଟା ତ ଆପଣ ଗୋଟେ ସୁନ୍ଦର ଆଉ ମାନେ ଗୋଟେ କହନ୍ତି କି ମାନେ କଣ କହିବି ଯେ ଛୋଟ ପିଲାବେଳେ ଯୋଉ ଅଭ୍ୟାସ ସେ ମାୟା ରୂପକ ଶକ୍ତି ଦ୍ଵାରା ଧୀରେ ଧୀରେ ପ୍ରାୟ ବିଲୀନ ହେଇଯାଇଛି ଆଉ ସେଇଟା ଯୋଉଟା କହିଲେ ସେ ଯୋଉ ଛୋଟ ପିଲା ହସ ଭିତରେ ଯୋଉ ନିଃସ୍ୱାର୍ଥପର ମନୋଭାବନା ଥାଏ ସେଇଟା କେବଳ ଅପେକ୍ଷା କେବଳ ସତ୍ସଙ୍ଗ ମାଧ୍ୟମରେ ଉଚିତ ଚିନ୍ତାଧାରା ରଖୁଥିବା ଲୋକମାନଙ୍କ ସଂସ୍ପର୍ଶରେ ଯଦି ଆମେ ରହିବା ତ ସେ ଶକ୍ତି ଆସିବ ବହୁତ ସୁନ୍ଦର ଭାଇ ନା ସେ ଟପିକ କିନ୍ତୁ ସେଇ ଯୋଉ ଜିନିଷଟା ଯୋଉ ଆପଣ ରଖିଛନ୍ତି ବାସ୍ତବରେ ସେ ବହୁତ ସୁନ୍ଦର ତ ପିଲାର ଯୋଉ ଅଭ୍ୟାସ ଯୋଉ ତାର ନକାମୀ ଭିତରେ ଯେ ନିଃସ୍ୱାର୍ଥପର ଭାବନା ଯୋଉ ରହିଥାଏ ସିଏ ଆଜି ଦିଲ୍ଲୀ ସମାଜରେ
0: ବଢିଆ କଥା ଟିକେ କହିଲେ ଯୋଉ ମାନେ ସୁନ୍ଦର ସୁନ୍ଦର ମନୋବୃତ୍ତି ଯୋଉ
2: ଛୋଟ ପିଲାମାନଙ୍କୁ ଦେଖିକି ଖୁସିରେ ମନେ କରୁଛି ତାଙ୍କ ସହିତ ଖେଳିବା ତାଙ୍କ ସହିତ ହସ ଖୁସି କଥାବାର୍ତ୍ତା ଭିତରେ ମନ ଆନନ୍ଦ ହଉଛି ସତ କିନ୍ତୁ ସେଇ ଯୋଉ ଜିନିଷ ଆଉ ସମୟ ଆଉ ନାହିଁ
0: ସମୟ ନାହିଁ କିନ୍ତୁ ଆପଣଙ୍କ ଭିତରେ ବର୍ତ୍ତମାନ ପର୍ଯ୍ୟନ୍ତ କୋଉ ପ୍ରକୃତିଟି ଅଛି ଛୋଟ ପିଲାର ପ୍ରକୃତି ଯୋଉଟା ଆପଣ ବର୍ତ୍ତମାନ ଛାଡି ପାରୁନାହାନ୍ତି ଏବଂ ଆପଣଙ୍କୁ କେବେ କେବେ କିଏ କୁହନ୍ତି ଯେ କଣ ମୁଁ ଏତେ ବଡ ହେଲାଣି କିନ୍ତୁ ଛୋଟ ପିଲାର ଏଇ ଗୁଣଟି ତମ ପାଖରେ ଅଛି
2: ବାସ୍ ଭାଇ ସେଇ ଯେ ସକାରାତ୍ମକ ଚିନ୍ତାଧାରା ଭିତରେ ଆଣିବାକୁ ମନ ଭିତରେ ସବୁବେଳେ ଚେଷ୍ଟା ରହିଥାଏ ଭାଇ
0: ଆଚ୍ଛା ମାନେ ନିଷ୍କପଟ ନିରୀହ ମାନେ ଚିନ୍ତାଧାରା ବାହ ବହୁତ ବଢିଆ ବାସ୍ ବଢିଆ କଥାଟି କହିଲେ ଯେମିତି ଗୋଟେ ଛୋଟ ପିଲାକୁ ଆମେ ଯେତେବେଳେ କାହାକୁ ସାହାଯ୍ୟ କରିବା ପାଇଁ କହୁ ସେ କେବେ ଭାବେନି ବଢିଆ କଥାଟି କହିଲେ ଆପଣଙ୍କ ଭିତରେ ଏମିତି ଥାଉ ସେ ଗୁଣଟି ଆଉ ଆପଣ କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ରହିଲି ନମସ୍କାର
2: ନମସ୍କାର
0: ସତରେ ସାଥୀ ଯେତେବେଳେ ଛୋଟ ପିଲାଟିକୁ ଆପଣ କହିବେ କାହାକୁ କିଛି ଜିନିଷ ଗୋଟେ ସାହାଯ୍ୟ କରିବା ପାଇଁ ବା କାହା ପାଇଁ କିଛି କରିବା ପାଇଁ କାହାକୁ କିଛି କହିଦେବା ପାଇଁ ସେ ଏତେ ଚିନ୍ତା କରନ୍ତିନି ଯେ ୟାଦ୍ୱାରା ମୋର କଣ ଲାଭ ହବ ୟାଦ୍ୱାରା ମୋର କଣ ପ୍ରଫିଟ୍ ହବ ୟାଦ୍ୱାରା ମୋର କଣ ଉପକାର ହବ ବାସ୍ କରିଦିଅନ୍ତି ସେମିତି ଯଦି ପ୍ରତ୍ୟେକ ମଣିଷଟିଏ ନିଜ ସ୍ୱାର୍ଥ ବିଷୟରେ ନ ଭାବିକି ସମସ୍ତଙ୍କୁ ସାହାଯ୍ୟ କରିବାର ଚିନ୍ତାଧାରା ରଖିବ ତାହେଲେ ତା ଭିତରେ ଏଇ ଛୋଟ ପିଲାଟିର ପ୍ରକୃତି ରହିବା ନିହାତି ଜରୁରୀ ନା ଆସିଯାଇଛି ଆଉ ଗୋଟିଏ କଲ୍ ଦେଖିବା କିଏ କରିଛନ୍ତି କୋଉଠୁ କରିଛନ୍ତି ଆଉ ସେ କଣ କହୁଛନ୍ତି ତାଙ୍କ ଭିତରେ ଛୋଟ ପିଲାର କଣ କଣ ସବୁ ଗୁଣ ଅଛି ଏବେ ପର୍ଯ୍ୟନ୍ତ ଗୁଡ୍ ମର୍ଣ୍ଣିଂ ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ
3: ଶୁଭ ସକାଳ ମା ସାରାଙ୍କା ସୁଧୁ ସହପରିବାର ବରତନ୍ତ ବିଶ୍ୱଜିତ ଭାଇ ମୁଁ ଜଗତସିଂହପୁର ମେଡିକାଲ କଲୋନୀ ଟୁନାଇନା କହୁଛି
0: ନା ଭାଇନା ନମସ୍କାର ଆପଣଙ୍କୁ ମଧ୍ୟ ବହୁତ ବହୁତ ସ୍ୱାଗତ ଏଇ କିଛି ଦିନ ପୂର୍ବରୁ ଆପଣଙ୍କର ଜନ୍ମଦିନ ଯାଇଥିଲା ଏବଂ ମୁଁ ଥିଲି ବହୁତ ଲୋକ ଆପଣଙ୍କୁ ୱିଶ୍ କରିଥିଲେ ଆପଣ ଶୁଣିଥିବେ ନିଶ୍ଚୟ କଣ କହିବେ ଟୁନାଇନା ଯୋଉ ଗୋଟେ ଛୋଟ ପିଲାର ମନୋବୃତ୍ତି ବା ତାର ଚିନ୍ତାଧାରା ତାର ପ୍ରକୃତି କଣ ସବୁ ଆପଣଙ୍କ ଭିତରେ ଏବେ ବି ଅଛି
3: ପିଲାଦିନ କଥା
0: ଆଜ୍ଞା
3: ପିଲାଦିନରେ ମୁଁ ଟିକେ ଘର ଭିତରେ ଟିକେ ଛେଚଡ଼ା ଥିଲି
0: ଆଚ୍ଛା
3: ଆଉ କହିବାକୁ ଗଲେ ସେଇଟା ତ ହୁଏ କଲେଜ ଲାଇନ ଏବଂ ଲ କଲେଜ
0: ଆଚ୍ଛା ବର୍ତ୍ତମାନ ପର୍ଯ୍ୟନ୍ତ କୋଉ ଗୁଣଟା ଅଛି ଜମା ଛାଡି ପାରୁନାହାନ୍ତି ଛୋଟ ବେଳର
3: ଛୋଟ ଗୋଟେ ଗୋଟିଏ ଗୁଣ ଅଛି, ମୁଁ ଛୋଟରୁ ପିଲାରୁ ମାନେ ଦଶ

0: ମାନେ ଆଡଭାନ୍ସ ପେସେଣ୍ଟ ଥିଲା, ମତେ ଗୋଲମରିଚ ଗୁଣ୍ଡ ଟିକେ ନାଲି ଚା କରି ଦଉଥିଲେ ପିଇବାକୁ, ଆଡମା କମିବାକୁ, ସେଟା ଗୋଟେ ଅଭ୍ୟାସ ହେଇଯାଇଛି ଯେ ଏପର୍ଯ୍ୟନ୍ତ ସେଟା ଛାଡିଲେନି ସବୁ, ଆସ୍ତେ ଆସ୍ତେ ବଢି ବଢି 50 କପ୍ ହେଇଗଲାଣି ମାନେ 20 ବର୍ଷ ତଳେ, ଏବେ ଆଉ ନାହିଁ, ଏବେ ତଥାପି ନାହିଁ ମାନେ ନୁହଁ, ସକାଳେ 3-4 କପ୍, ରାତି ସକାଳେ ସନ୍ଧ୍ୟାବେଳେ ଗୋଟେ କପ୍ ପିଉ,
1: ମାନେ କମିଛି ବହୁତ ପରିମାଣରେ, କମିଛି
0: ବହୁତ କମିଛି ପାନଟା ବି ଛାଡିଦେଇଛି, 3 ବର୍ଷ ହେଲାଣି ପାନ ବି ଛାଡିଦେଇଛି।
1: ଯା ହଉ ବଢିଆ ବଢିଆ, ତାହେଲେ ନାହିଁ ନା କଣ କହିବେ, ଯୋଉ ଆମେ କହୁ ପ୍ରତ୍ୟେକଟି ମଣିଷ ଭିତରେ ଗୋଟେ ଛୋଟ ପିଲା ରହିବା ନିହାତି ଦରକାର, ଏଟା କାହିଁକି ସମସ୍ତେ କୁହନ୍ତି ଆଜ୍ଞା?
0: ଆପଣଙ୍କ ଉପସ୍ଥାନ ବହୁତ ଭଲ ଲାଗୁଛି, ସେଥିପାଇଁ କି ଆପଣଙ୍କୁ ବହୁତ ଅନ୍ତରରୁ ହୃଦୟରୁ ଧନ୍ୟବାଦ।
1: ଆଜ୍ଞା ଆଜ୍ଞା,
0: ଆଉ ଯିବା ଆଗରୁ ଆଉ ଥରେ ମା ଶାରଳାଙ୍କ ପାଖରେ ପ୍ରାର୍ଥନା କରୁଛି, ମା ଶାରଳା ବିଶ୍ୱଦେବ ଭାଇଙ୍କୁ ଭଲରେ ଖୁସିରେ ରଖନ୍ତୁ।
1: ଆଜ୍ଞା ଆଜ୍ଞା, ନମସ୍କାର ଆଜ୍ଞା, ରହିଲି, ନମସ୍କାର। ସାଧି ଆପଣ ମଧ୍ୟ ଶୀଘ୍ର ଶୀଘ୍ର।

0: ସକାଳେ ସନ୍ଧ୍ୟାବେଳେ ଗୋଟେ କପି
1: ଯାହା କମିଛି, ବହୁତ ପରିମାଣରେ କମିଛି,
0: ବହୁତ କମିଛି ଆଜ୍ଞା ଆଜ୍ଞା। ପାନଟା ବି ଛାଡିଦେଇଛି, ତିନି ବର୍ଷ ହେଲାଣି ପାନ ବି ଛାଡିଦେଇଛି।
1: ଯା ହଉ, ବଢିଆ ବଢିଆ। ତାହେଲେ ନାଇଁ ନା କଣ କହିବେ, ଯୋଉ ଆମେ କହୁ ପ୍ରତ୍ୟେକଟି ମଣିଷ ଭିତରେ ଗୋଟେ ଛୋଟ ପିଲା ରହିବା ନିହାତି ଦରକାର, ଏଟା କାହିଁକି ସମସ୍ତେ କୁହନ୍ତି ଆଜ୍ଞା?
0: ଯାହା ଆପଣଙ୍କ ଉପସ୍ଥାନ ବହୁତ ଭଲ ଲାଗୁଛି, ସେଥିପାଇଁ କି ଆପଣଙ୍କୁ ବହୁତ ଅନ୍ତରରୁ ହୃଦୟରୁ ଧନ୍ୟବାଦ
1: ଆଜ୍ଞା ଆଜ୍ଞା।
0: ଆଉ ଯିବା ଆଗରୁ ଆଉ ଥରେ ମା ଶାରଳାଙ୍କ ପାଖରେ ପ୍ରାର୍ଥନା କରୁଛି, ମା ଶାରଳା ବିଶ୍ୱଦେବ ଭାଇଙ୍କୁ ଭଲରେ ଖୁସିରେ ରଖନ୍ତୁ।
1: ଆଜ୍ଞା ଆଜ୍ଞା, ନମସ୍କାର ଆଜ୍ଞା, ରହିଲି, ନମସ୍କାର। ସାଧିଆ, ଆପଣ ମଧ୍ୟ ଶୀଘ୍ର ଶୀଘ୍ର ଫୋନ ଉଠାନ୍ତୁ, ଆଉ କୁହନ୍ତୁ ଯେ ଆପଣଙ୍କ ମନ ଭିତରେ କଣ ଅଛି କଥା, ଆପଣଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ କଣ ଅଛି ଯେ ଛୋଟବେଳର ପ୍ରକୃତି ଯାହାକୁ ଆଜି ପର୍ଯ୍ୟନ୍ତ ଆପଣ ଛାଡିପାରିନାହାନ୍ତି। ଆଜି ୱାର୍ଲଡ ସେଲିବ୍ରେଟ କରୁଛି ବି ଏ କିଡ୍ ଏଗେନ୍ ଡେ, ପୁଣି ଥରେ ଛୋଟ ପିଲା ହେଇଯିବାର ଦିନ। ପୁଣି ଥରେ ଆପଣଙ୍କୁ ଛୋଟ ପିଲା ହେଇଯିବା ପାଇଁ କେବେ କେବେ ଇଚ୍ଛା ହୁଏ ନା? ଯଦି ଇଚ୍ଛା ହୁଏ ତାହେଲେ କଲ୍ କରନ୍ତୁ ନା, 0671230353 ଆମ ନମ୍ବର। ଆଉ ବର୍ତ୍ତମାନ ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଆପଣମାନଙ୍କ ପାଇଁ, ଷ୍ଟେ ଟ୍ୟୁନ୍ଡ।

0: କଲ୍ ଗୋଟେ ପରେ ଗୋଟେ ଆସିଯାଉଛି 06712303153 ନମ୍ବରରେ ଆସିଯାଇଛି ଆଉ ଗୋଟିଏ କଲ୍ ଦେଖିବା କିଏ କରିଛନ୍ତି କୋଉଠୁ କରିଛନ୍ତି ନମସ୍କାର ଗୁଡ୍ ମର୍ଣ୍ଣିଂ କିଏ କହୁଥିଲେ କୋଉଠୁ କହୁଥିଲେ ଆଜ୍ଞା କୁହନ୍ତୁ ନମସ୍କାର ଗୁଡ୍ ମର୍ଣ୍ଣିଂ
1: ନମସ୍କାର
0: କିଏ କହୁଥିଲେ କ୍ଲିୟର ହଉନି ଟିକେ ନେଟୱର୍କ ଯୋଉଠି ଅଛି କି ପଳେଇ ଆସିବେ ଟିକେ ହ୍ୟାଲୋ
1: ଆଜ୍ଞା
0: ଯାହା ହଉ ଆପଣଙ୍କ କଲ୍ ବହୁତ ଦିନ ପରେ ଲାଗିଛି ଆମକୁ ମଧ୍ୟ ଖୁସି ଲାଗୁଛି କଣ କହିବେ ଏଇ ଯୋଉ ଛୋଟ ପିଲାର ପ୍ରକୃତି ଆପଣଙ୍କ ଭିତରେ କଣ ଅଛି
1: ପିଲାବେଳ ତ କେବେ ବି ମନରୁ ଭୁଲି ହୁଏନି ତ ସମସ୍ତଙ୍କ ପାଖରେ ପିଲାର ସେଇ ଭାବନାଟା ରହିବା ଉଚିତ
0: ପିଲାବେଳର ଭାବନା ସମସ୍ତଙ୍କ ପାଖରେ ରହିବା
1: ମୋ ପାଖରେ ବି ବହୁତ ପିଲାବେଳର ଗୁଣ ଅଛି ଆଉ ପିଲାବେଳର ଗୁଣ ତ କହିଲେ ନ ସରେ ସମସ୍ତଙ୍କ ପାଖରେ ସେଇ ଗୁଣ ରହିବା ଉଚିତ କାରଣ ପିଲାର ମନରେ ଶିଶୁ ମନ ସବୁବେଳେ କୋମଳ ରହିଥାଏ
0: ଆଜ୍ଞା ଆଜ୍ଞା
1: କୌଣସି ଖରାପ ଭାବନା ଖରାପ ଚିନ୍ତାଧାରା ତ ମୁଣ୍ଡରେ କିଛି ନଥାଏ କେବଳ ଖାଇବା ବୁଲିବା ଆଉ ଖେଳିବା ହିଁ ତାଙ୍କର କାମ
0: ବଢିଆ କଥା ଟିକେ କହିଲେ
1: ମୁଁ ସବୁବେଳେ ଭାବେ ସେଇ ପିଲାବେଳଟା ପୁଣି ଫେରି ଆସନ୍ତା
0: କୌଣସି
1: ଟେନସନ ପ୍ରେସର କିଛି ନଥାନ୍ତା
0: ଆପଣଙ୍କ ଭିତରେ ଗୋଟିଏ ଗୁଣ କୁହନ୍ତୁ ଯୋଉଟା ଏପର୍ଯ୍ୟନ୍ତ ଅଛି ଆପଣ ଚାହିଁଲେ ବି ସେ ଯାଉନି ଆପଣଙ୍କ ପାଖରୁ ପିଲାବେଳର ଗୁଣ
1: ଏବେ ବି ଅଛି କିଏ ମତେ ଘର ଲୋକ ପାଟି କଲେ କି ଗାଳି କଲେ ବସି କାନ୍ଦେ ସେଥିପାଇଁ ଘର ଲୋକ ସବୁବେଳେ କୁହନ୍ତି ପିଲାବେଳ ଗୁଣ ଆଜି ଯାଏ ଛାଡ଼ିନି
0: ବହୁତ କ୍ୟୁଟ୍ କଥାଟି କହିଲେ ଆମର ବହୁତ ଶ୍ରୋତାମାନେ ମଧ୍ୟ ଏଥିରେ ନିଜ ସହିତ କନେକ୍ଟ କରିପାରିବେ ଏଇ କଥାଟିକୁ ଏମିତି ଅନେକ ଲୋକ ଥିବେ ଯେଉଁମାନେ ଆଜି ବି ଟିକେ ଗାଳି ଶୁଣିଲେ ମନ ଦୁଃଖ ହେଲେ କାହା ସାମ୍ନାରେ ନହେଲେ ବି ଏକାନ୍ତରେ ଯାଇ ଟିକେ କାନ୍ଦି ଦଉଥିବେ ନାହିଁକି ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ ଆପଣଙ୍କର ପରିଚୟ ଟିକେ ଆଉ ଥରେ କ୍ଲିୟର ଦେଇଦିଅନ୍ତୁ ଷ୍ଟାର୍ଟିଂରେ ଶୁଭୁ ନଥିଲା ଭଏସ୍ଟା ଠିକ୍ସେ
1: କଟକ ମହାଙ୍ଗାରୁ ଶ୍ରଦ୍ଧାରାଣୀ ଦାସ
0: ଠିକ୍ ଅଛି ରହିଲି ଆଜ୍ଞା ନମସ୍କାର ସେଠି କେତେ ସୁନ୍ଦର କଥା ଛୋଟ ପିଲାର ଯୋଉ ମନ ଥାଏ ବହୁତ କୋମଳ ଥାଏ ଭାରି ନିଷ୍କପଟ ମନ ଥାଏ ଏବଂ ତାର ତିନିଟି କାମ ଥାଏ ଯେମିତି ଆମର ବର୍ତ୍ତମାନ ଜଣେ ଶ୍ରୋତା କହିଲେ ଯେ ଖାଇବା ଖେଳିବା ଆଉ ସମସ୍ତଙ୍କ ପାଇଁ ଭଲ ଚିନ୍ତା କରିବା ସେମିତି ଯଦି ବଡ ହେଲା ପରେ ବି ଆମ ଭିତରେ ଏଇ ଯୋଉ ଛୋଟ ପିଲାର ମନଟିଏ ରହିବ ତାହେଲେ ଆମେ ବି ବହୁତ ଗୁଡ଼ିଏ ଟେନସନରୁ ମୁକ୍ତ ହେଇଯିବାନି ଏ ଯୋଉ ଏତେ କଥା ଭାବୁଛେ ଓଭର ଥିଙ୍କିଂ କରୁଛେ ଷ୍ଟ୍ରେସ୍ଡ ଆମର ହେଇଯାଉଛି ବୋଲି ଆମେ କହୁଛେ ଦେଖନ୍ତୁ ଛୋଟ ପିଲାଟିର ମନବୃତ୍ତି ଯଦି ଆପଣଙ୍କ ଭିତରେ ଟିକେ ରହିବ ନା ଦାୟିତ୍ୱବୋଧ ଭିତରେ ବି ଆପଣ ଦେଖିବେ ଭାରି ହାଲକା ଆପଣଙ୍କୁ ଫିଲ୍ ହବ ଏତେ କଥା ଆପଣ ଭାବିବେନି ମ ଏ ଜୀବନ ଗୋଟେ ପାଣି ଫୋଟକା ଆଜି ଅଛି କାଲିକି ନାହିଁ ପରା କାହିଁ ଏତେ ଚିନ୍ତା କରିବା ବାସ୍ କର୍ମ ଉପରେ ବିଶ୍ୱାସ କରିବା ଆଉ ଆମ ହାତରେ ଯାହା ଅଛି ତାହା ହିଁ କରି ଚାଲିବା ନା କଣ କହୁଛନ୍ତି ଆସିଯାଇଛି ଆଉ ଗୋଟିଏ କଲ୍ ଦେଖିବା କିଏ କରିଛନ୍ତି କୋଉଠୁ କରିଛନ୍ତି ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ ଗୁଡ୍ ମର୍ଣ୍ଣିଂ
2: ଜୟ ମା ବିରଜା ନମସ୍କାର
0: ନମସ୍କାର ଆଜ୍ଞା କିଏ କହୁଥିଲେ କୋଉଠୁ କହୁଥିଲେ
2: ମୁଁ ରେଡିଓ ମାଷ୍ଟର ସନ୍ତୋଷ ମଲ୍ଲିକ କହୁଛି ମାଆକଳପଡା ଭର୍ତ୍ତପୁର
0: ସନ୍ତୋଷ ଭାଇ ନମସ୍କାର ଗୁଡ୍ ମର୍ଣ୍ଣିଂ କଣ କହିବେ ସନ୍ତୋଷ ଭାଇ ଆପଣଙ୍କ ଭିତରେ ଏବେ ବି ଛୋଟ ପିଲାଟିର କୋଉ ଗୁଣ ଅଛି ଯୋଉଟା ଆପଣ ଜମା ବଦଳେଇ ପାରୁନାହାନ୍ତି
2: ମୋର ଆଜି ଯାକେ ସେଇ ଜିନିଷ ରହିଲା ଯେ ଛୋଟ ପିଲାଙ୍କ ଆଗେ ଯୋଉ ଛୋଟବେଳେ ଯୋଉ ମଜା ମସ୍ତି ମାନେ ଯେତେବେଳେ ସାଙ୍ଗସାଥି ଦେଖା ହଉ ଛୋଟବେଳେ ମଜା ମସ୍ତି ହୁଏ ବର୍ତ୍ତମାନ ମୋର ସେଇଟା ହିଁ ଅଛି ସେଇଟା ହିଁ ରହିଛି ସେଇଟା କିନ୍ତୁ କେବେ ଭୁଲି ହଉନି କି ସେଟା ଛାଡି ହଉନି
0: ଆଚ୍ଛା
2: ଆଜ୍ଞା ଛୋଟ ବଡ ଜିନିଷ କିଏ କେବେ କଣ ଭୁଲି ପାରିବ
0: ନା ବଢିଆ କଥାଟି କହିଲେ ତାହେଲେ ଆପଣ କଣ ସାଙ୍ଗମାନଙ୍କ ସାଙ୍ଗରେ ଟିକେ ମଜା ମସ୍ତି କରନ୍ତି ବୁଲାବୁଲି କରନ୍ତି ଖଟି କରନ୍ତି ଟିକେ ଆଉ ଯା ହଉ ଏମିତି ବଜାୟ ରଖିଥାନ୍ତୁ ଆଉ ଯୋଉ ଭାଇ କୁହନ୍ତି ସମସ୍ତେ ଯେମିତି ଆମେ ସମସ୍ତଙ୍କର ମତ ପଚାରୁଛେ ଯେ ଛୋଟ ପିଲାଟି ନିହାତି ରହିବା ଦରକାର ଆମ ଭିତରେ କାହିଁକି ରହିବା ଦରକାର ଆପଣଙ୍କ ମତରେ
2: ଛୋଟ ପିଲାଟି ମାନେ ଆମ ଆମ ଭିତରେ ରହିଲେ ଆମ ମନ ମାଇଣ୍ଡ ଆମ ମସ୍ତିଷ୍କ ସବୁ ଭଲ ରହିବ
0: ଆଚ୍ଛା
2: ସବୁଠୁ ବଢିଆ ଲାଗିବ ଆଉ ତ ଏସବୁ ଜିନିଷ ନରହିଲେ କିଛି ହେଇପାରିବନି ନା
0: ଆଜ୍ଞା ଛୋଟ ପିଲାଟି ରହିବା ନିହାତି ଦରକାର ବହୁତ ବହୁତ ଧନ୍ୟବାଦ ଭାଇ କଲ୍ କଲେ ଆପଣଙ୍କର ମତ ଦେଲେ ରହିଲୁ ଭାଇ ନମସ୍କାର
2: ନମସ୍କାର
0: 06712303153 ହଉଛି ନମ୍ବର ଆମର ସାଥୀ ଭଲ ଭାବରେ ମନେ ପକେଇକି

ୱେଲକମ୍ ବ୍ୟାକ୍ ଏଗେନ୍। ଆମେ କଥା ହଉଛେ ଛୋଟ ପିଲାର ପ୍ରକୃତି ଆମ ଭିତରେ କଣ ସବୁ ଅଛି, କାରଣ ୱାର୍ଲଡ ଆଜି ସେଲିବ୍ରେଟ୍ କରୁଛି ବି ଏ କିଡ୍ ଏଗେନ୍ ଡେ। ସେଥିପାଇଁ ଆପଣମାନଙ୍କ ସହିତ ମୁଁ କନେକ୍ଟେଡ୍ ହୁଏ।

0: କୁହନ୍ତୁ ଆଉ କଣ କଣ ସବୁ ଅଛି ଆପଣଙ୍କ ଭିତରେ ସେ ଛୋଟବେଳର ପ୍ରକୃତି ଯାହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ଛାଡ଼ି ନାହାନ୍ତି। ଆସିଯାଇଛି ଆଉ ଗୋଟିଏ କଲ, ଆଉ ଜଣେ କିଏ କନେକ୍ଟ ହେଇଯାଇଛନ୍ତି ଆମ ସହିତ, ଚାଲନ୍ତୁ ଶୁଣିବା। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, କିଏ କହୁଥିଲେ, କୋଉଠୁ କହୁଥିଲେ? ଗୁଡ୍ ମର୍ଣ୍ଣିଂ।
1: ଗୁଡ୍ ମର୍ଣ୍ଣିଂ। ତମ କିସ୍ମତ କି କୋଇ ତାଲି ନହିଁ ହୋତି ଔର ସୁଖେ ହୁଏ ଉମ୍ମୀଦୋ କି କୋଇ ଡାଲି ନହିଁ ହୋତି ଝୁକ ଯାଏ ଯୋ ମା ବାପ କେ ଚରଣୋ ମେ ଉସକି ଝୋଲି କଭି ଖାଲି ନହିଁ ହୋତି। ମୁଁ ଗରିବ ଭାଇ କହୁଥିଲି ଜୁଗରାଉ।
0: ଭାଇ ନମସ୍କାର, ଗୁଡ୍ ମର୍ଣ୍ଣିଂ, କେମିତି ଅଛନ୍ତି ଭାଇ?
1: ବହୁତ ଭଲ ଅଛି, ଆପଣ କେମିତି ଅଛନ୍ତି? ମନ ପକେଇଦେଲେ
0: ଆଜ୍ଞା।
1: ମୁଁ ବହୁତ ଛୋଟ ଥିଲି, ବାପା ମତେ କହୁଥିଲେ
0: ଆଜ୍ଞା
1: କି ଦିନେ ନା ଦିନେ ତୁ ଗାୟକ କି ଡ୍ୟାନ୍ସର କି ଆକ୍ଟିଂ କରିବାର ଚିନ୍ତାଧାରା ରଖିଛୁ, କିଛି ନା କିଛି ଗୋଟେ ହବୁ। ମୁଁ ଥିବି କି ନଥିବି ଅଲଗା କଥା, କିନ୍ତୁ ମୋ ମା କୁ ବି କହୁଥିଲେ, ମୁଁ ଥରେ ଶୁଣିଛି, ବହୁତ ଛୋଟ ଥିଲି, ପାଞ୍ଚ ଛଅ ବର୍ଷର ଥିଲି, ହେଲେ ପିଲା ଦିନେ ନା ଦିନେ କାମିଆବ ହବ।
0: ସେଥିପାଇଁ
1: ମୋ ବାପାଙ୍କ କଥା ରଖିକିନା ମୋର ବି ଗୋଟେ ଚିନ୍ତାଧାରା ଥିଲା କି ମୁଁ ଯଦି ବାହା ହେବି, ବଡ଼ ହେବି, ବାହା ହେବି। ମୁଁ ଯେତେବେଳେ ଦଶ ପନ୍ଦର ବର୍ଷର ହେଇଗଲି, ତ ମୁଁ ବି ଭାବିଲି ମୁଁ ଯେତେବେଳେ ବାହା ହେବି, ମୋର ପୁଅ ହଉ କି ଝିଅ ହଉ, ତାକୁ ଗୀତ ଆଉ ଖେଳ ଲାଇନରେ ମୁଁ ଛାଡ଼ିବି। ଗୀତରେ ତ ଛାଡି ପାରିଲିନି, ଗୋଟିଏ ଝିଅ ଥିଲା, ବହୁତ ମୁଁ ତାକୁ ଭଲ ପାଏ, ତ ସେତିକି ପାଇଁ ମୁଁ କଣ କଲି, ତାକୁ ଫୁଟବଲ ଖେଳରେ ମୁଁ ଛାଡ଼ିଦେଲି। ଏବେ ବି ଦେଖନ୍ତୁ ମୁଁ ପୁରା ଓଦା ହେଇ ଖେଳିକିନା ଆସିଛି ଭିଲେଜ ଗ୍ରାଉଣ୍ଡରେ, ଆମର ପିଲା ପଡିଆ ପାଖରେ, ଇନ୍ଡୋର ଷ୍ଟାଡିୟମ ସାଇଡରେ ପୁରା କାଦୁଅ ହେଇ ଦୋକାନରେ ବସିଛି। ସମସ୍ତେ କହୁଛନ୍ତି ଆରେ କଣ କାଦୁଅରେ ପଡିଗଲ କି? ମୁଁ କହିଲି ହଁ, ଗୋଡ ଖସିଗଲା, ପଡିଗଲି। କାହିଁକିନା ମୁଁ କହିନି କି ଖେଳିକିନା ଆସି ଏମିତି ଅସନା ମସନା ହେଇକିନା ଛିଡା ହେଇଛି, ରେଡିଓ ଶୁଣୁଛି, ଆପ୍ରେ ଶୁଣୁଛି, ଦୋକାନରେ ବସିକିନା। ପିଲା ଭାଇ କହୁଥିଲେ ତାଙ୍କ ପିଲାବେଳ କଥା, ମତେ ବି ମନ ପଡିଗଲା, ମୁଁ ବି ଟିକେ ମୁଁ କହିଲି ଚେଷ୍ଟା କରିବା ଦେଖିବା। ସଦାବେଳେ ମାନେ ଚନ୍ଦନ ଯାତ୍ରା ହବ ଆମର ରହିମାନ ଛକରେ, ରାତିରେ ଯାହା ଦେଖିଥିବି ସକାଳେ ତାକୁ କଫି କରିବି, ଯୋଉଠି ଭଜନ ହଉଥିବ ତାକୁ ମୁଁ ଶୁଣିକିନା ପାଲା ଦେଖି ଆସି ରୋଲ କରିବି। ଗୀତ ଯିଏ ଗାଉଥିବେ, ଓଡିଆ ହଉ, ହିନ୍ଦୀ ହଉ, କବାଲି ହଉ, ତ ଆମ ବାପାକୁ ମୁଁ ଗାଇକିନା ଆକ୍ଟିଂ କରି ଦେଖେଇବି। ଆମ ବାପା କହିବେ ବାଘ, ହଁ ମୋର ଗୋଟେ ମାନସିକ ଥିଲା, ମୁଁ ବହୁତ ଛୋଟ ଥିଲି, ମାନସିକ କରିଥିଲେ ମୋ ମା ବାପା, ତ କହିଥିଲେ ମୋ ଭାଇ ବାର ବର୍ଷରେ ବାଘ ହେଇଥିଲେ, ଯୋଉ ଆମର ମହରମ ମାସରେ ଯୋଉ ପିତା ବାଘ ହୁଅନ୍ତି, ଯାଉଛନ୍ତି ଆମର ଏଠି ଗଣେଶ ଘାଟ ପାଖକୁ ଫଳ ତେଲଙ୍ଗା ବଜାର, ସେଠି ଆମର ପୀର ବାପାଙ୍କର ପୀଠ ଅଛି, ତ ସେମିତି ମୋର ବାଘ ହବାର ଥିଲା, ହେଇପାରିଲିନି, ବାର ବର୍ଷରେ ବି ହେଇପାରିଲାନି। ତ ମା କହିଲେ ନାଇଁ, ଯୋଡ଼ା ବର୍ଷ ଚବିଶ ବର୍ଷରେ ଆଗ ବାଘ ହେଇଯା, ତାପରେ ବାହା ହବ। ମୁଁ କହିଲି ହଉ ଠିକ ଅଛି, ବାଘ ବାଘର ବି କରିଥିଲେ ମାନସିକ, ସେଇଟା ବି ହେଲି। ତ ମୁଁ ନାଚିକିନା ଛୋଟବେଳେ ମୁଁ ନାଚିକିନା ଦେଖୁଥିଲି, ବାପା ଦେଖିଲେ ବାଘ ଏମିତି ନାଚୁଛି, ସେ କହିଲେ ତୋ ପାଖରେ ସବୁ ଗୁଣ ଅଛି, ତୁ ପାଠ ପଢିପାରିବୁ କି ନାଇଁ ମୁଁ କହିପାରିବିନି, କିନ୍ତୁ ସବୁ ଗୁଣ ଅଛି, ଦିନେ ଦିନେ କିଛି ଗୋଟେ ହେଇପାରିବୁ। ସେଥିପାଇଁ ମୋ ବାପାର କଥା ମନେ ରଖି ମୁଁ ଗୀତ ବି ଦି ଚାରିଟା ହିନ୍ଦୀ ଗୀତ ଉଠେଇଛି, ଯୋଉଠି ବି ଯୋଉ ପ୍ରୋଗ୍ରାମ ହୁଏ ଆମ ନଳୀ ଭାଇ ଛିଡା ହେଇକିନା କହିଦେବେ, ଆମର ଜଣେ ଶ୍ରୋତା ଭାଇ ଗରିବ ଖାନ କଟକର ଜୋବ୍ରାର, ସେ ଗୋଟେ ଗୀତ ଗାଇବେ ମହମ୍ମଦ ରଫିକର କି ସବୀର କୁମାର, ସେତେବେଳେ ବାପାଙ୍କ କଥା ବି ମନ ପଡିଯାଏ। ମୁଁ କହିଲି ଦେଖ, ଏଇ ହଉଛି ଛୁଆ ବଡ଼ର ଭଲ ପାଇବା, ବାପା ମାଙ୍କର କଥା ମାନିକିନା ତାଙ୍କର କଥାକୁ ମନରେ ରଖିକିନା ଏ କରିଥିଲି କରି ଆଜି ଦେଖନ୍ତୁ ସବୁ ଆର୍ଯ୍ୟ ମାନେ ମତେ ସମ୍ମାନ ଦଉଛନ୍ତି, ଗୀତ ଗାଇବାକୁ ସୁଯୋଗ ଦଉଛନ୍ତି, ୟାଠୁ ବଡ କଥା କଣ ଅଛି?
0: ଇଏ
1: ଚିନ୍ତାଧାରା ମୋ ବାପାର ଥିଲା, ମୁଁ ପୁରା କରିଛି ଆଜି।
0: କବାଲିରେ
1: ପାଳି ବି ଧରେ, କବାଲି ଯୋଉଠି ହୁଏ ମତେ ଡାକନ୍ତି, ଯୋଉ ପ୍ରୋଗ୍ରାମରେ ମୁଁ ନ ବି ଯାଇଥିବି ସେଠି ଡାକିବେ, ଗରିବ ଭାଇ ଆପଣ ଆସନ୍ତୁ, ଆପଣ ଷ୍ଟେଜ ଉପରକୁ ଆସନ୍ତୁ, ତଳେ କାହିଁକି ଛିଡା ହେଇଛନ୍ତି? ଦେଖନ୍ତୁ ମୁଁ ପାଠ ପଢି ପାରିଲିନି ବେଶୀ, କିନ୍ତୁ ପିଲାଦିନର ସେ ଚିନ୍ତାଧାରା ଦିମାଗରେ ମୁଁ ସଜେଇ ରଖିଥିଲି, ମା ବାପାଙ୍କ କଥା ଆଜି ମତେ କେତେ ସମ୍ମାନ ମିଳୁଛି।
0: ନିଶ୍ଚିତ ଭାବରେ ଭାଇ, ଏମିତି ରଖିଥାନ୍ତୁ ସଜେଇକି ସେ ଚିନ୍ତାଧାରା,
1: ଟାଇମ ନେଲି ଆଉ।
0: ଆଜ୍ଞା ଆଜ୍ଞା, ବହୁତ ବହୁତ ଧନ୍ୟବାଦ।
1: ଆଜ୍ଞା କହିବାକୁ ଚାହୁଁଛି, ଏଇ ଚିନ୍ତାଧାରା ଆଜିକା ପିଢିରେ ଆଜିକା ପିଲାମାନଙ୍କର ମାନେ ପାଠ ହଉ, ଖେଳ ହଉ, ସବୁ କ୍ଷେତ୍ରରେ ମୁଁ କହିବାକୁ ଚାହିଁବି ଏଇ ରେଡିଓ ମାଧ୍ୟମରେ, ସବୁ ପିଲାମାନେ ଝିଅ କଣ ପୁଅ କଣ ସମସ୍ତର ଏମିତି ଚିନ୍ତାଧାରା
0: ରହିଥାଉ
1: ମାନେ ରହିବା କଥା।
0: ଆଜ୍ଞା ବହୁତ ବହୁତ ଧନ୍ୟବାଦ ଭାଇ, ଆପଣ କଲ୍ କଲେ ଏତେ ସୁନ୍ଦର ଭାବରେ, ମତେ
1: ଏତେ ସୁନ୍ଦର ଟପିକ ଟା ରଖିଥିଲେ।
0: ଆଜ୍ଞା ଆଜ୍ଞା,

0: କହିବାକୁ ସୁଯୋଗ ମିଳିଲା
1: ଆଜ୍ଞା,
0: ଟିକେ କମ୍ ଶୁଭୁଛି ମୁଁ ଆପରେ ଶୁଣୁଛି କମ୍ ଶୁଭୁଛି
1: ଆଜ୍ଞା,
0: ମୁଁ ଟିକେ ନମ୍ବେଇ ଦେଲି, କ୍ଷମା ମାଙ୍ଗୁଛି,
1: ରହିଲି, ବହୁତ ବହୁତ ଧନ୍ୟବାଦ, ରହିଲି ଭାଇ, ନମସ୍କାର। साथी 06712303153 ହେଉଛି ଆମ ନମ୍ବର, ଶୀଘ୍ର ଶୀଘ୍ର ଫୋନ ଉଠାନ୍ତୁ ଆଉ ଆମକୁ କଲ୍ କରିଦିଅନ୍ତୁ ଆଉ କୁହନ୍ତୁ ଯେ ଆପଣଙ୍କ ମନରେ କ'ଣ ଅଛି ଛୋଟବେଳର ସେଇ ପ୍ରକୃତି, ଛୋଟବେଳର ସେଇ ଭାବନା ଯାହା ଆଜି ପର୍ଯ୍ୟନ୍ତ ଆପଣ ନିଜ ଭିତରୁ ଦୂରେଇ ଦେଇପାରୁନାହାନ୍ତି। ଏବଂ ଆମ ଭିତରେ ଛୋଟ ପିଲାଟି ରହିବା କାହିଁକି ଜରୁରୀ? ଆସିଯାଇଛି ଆଉ ଗୋଟିଏ କଲ୍, ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ନାହାନ୍ତି ଲୋ

0: ବା କେଡି ସୁନ୍ଦର ଗୀତ ଟିକେ ଗାଇଲେ କିଏ କହୁଥିଲେ କୋଉଠୁ କହୁଥିଲେ ନିରୁପମା ମ୍ୟାଡାମ ବହୁତ ବଢିଆ ଭଜନ ଟିକେ ଗାଇଲେ କଣ କହିବେ ମ୍ୟାଡାମ ଆପଣଙ୍କ ଭିତରେ ଏବେ ପର୍ଯ୍ୟନ୍ତ କୋଉ ଛୋଟ ପିଲାର ଗୁଣ ଅଛି ଆଉ କାହିଁକି ଆମ ଭିତରେ ଛୋଟ ପିଲାଟିର ମନ ରହିବା ଦରକାର
1: ସାର ପ୍ରଥମ କଥା ଛୋଟ ପିଲା ପ୍ରତ୍ୟେକ ମଣିଷଙ୍କ ପାଖରେ ରହିବା ନିହାତି ଦରକାର କାହିଁକି ନା ଯେତେବେଳେ ଛୋଟ ପିଲାର ଗୁଣଟା ଥାଏ ବେଳେ ବେଳେ ଯେତେବେଳେ ଆମର ମନ ପଡିଯାଏ ଯେତେ ଯେକୌଣସି ଟେନସନ ହଉ ଯେଡ଼େ ଯେଡ଼େ ଟେନସନ ହଉ କିନ୍ତୁ ଯେତେବେଳେ ସେ ଜିନିଷଟାକୁ ଆମେ ଛୋଟ ପିଲା ଭାବିକିରି ମୁଣ୍ଡଟା ହାଲକା ହେଇଯାଏ ତାପରେ ମୋର ବହୁତ ଛୋଟ ଗୁଣ ଏବେ ବି ମୁଁ ଅଛି ମୋ ବୋଉ ଯାହା କିଛି ରୋଷେଇ କରେ ଯେହେତୁ ମୁଁ ବଡ ଝିଅ ସିଏ ମୋ ପାଇଁ ମିଶେଇକି ଯାହା କିଛି ରଖୁ କିନ୍ତୁ ଯାହା ରୋଷେଇ କରିଥିବ ଆଗ ମୋ ଭାଗରେ ପଡିବ ମୁଁ ଟିକେ ତା ଦେହରେ ଥଣ୍ଟ ମାରିଦିଏ ଆଗ ଟିକେ ଥଣ୍ଟ ମାରିଦିଏ ମୋ ସାନ ଭାଇ ଭଉଣୀ ଯୋଉମାନେ ଅଛନ୍ତି ସେମାନେ କମ୍ପ୍ଲେନ କରନ୍ତି ମୁଁ ଖାଇଥିବି ସେ ଯଦି ଆଖି ପଡି ଯାଇଥିବ ମୋ ବୋଉ ଯୋଉଠୁ ମୋ ପାଇଁ ଲୁଚେଇକି ରଖିଥିବ ଆଣିକି ଦବ ମୋ ସେ ତ ଖାଇଥିଲା ଆଉ ତା ପାଇଁ କାହିଁ କୋଉ ଲୁଚେଇକି ରଖିଛି ମୋ ବୋଉ ବାହାରେ ଆଗ ବା ହଉଛି ବାଘ ସେ ବଡ ଝିଅ ସିଏ ଖାଇବ ଆଉ ଛୋଟବେଳେ ଯୋଉ ଭୋଜି କରିବା ସାଙ୍ଗସାଥି ହେଇକିରି ମୁଁ ମାନେ ଯେମିତି କଥାରେ କହିଲିନି ବହୁତ ଶାନ୍ତ ଆଉ ବହୁତ ଦୁଷ୍ଟ ମାନେ ଯେମିତି କହନ୍ତିନି ଟିକେ ଚଗଲି ଆଉ ଟିକେ ବଗୁଲି ପାଣିରେ ଉଦିବା ଠାରୁ ଆରମ୍ଭ କରିକିରି ସ୍କୁଲ ଛୁଟି ହବ ମାନେ ବୋଉକୁ ଖାଲି କହିଦେବି ଗାମୁଛାଟା ଆଉ ଡ୍ରେସଟା ଧରିକିରି ପଳେଇବୁ ନା ତେଲ ସାବୁନ ଫାବୁନ କିଛି ନାହିଁ ତିନି ଚାରି ଜଣ ସାଙ୍ଗ ହେଇଯିବୁ ମାନେ ପୋଲ ଥିବ 2 କିଲୋମିଟର ଆଉ ଗୋଟେ ପୋଲ ଥିବ ସେଠି ଏଠି ଗୋଟେ ଏଠୁ ମାନେ ମାରିବୁ ଡିଆଁ ବୁଡିକି ଯାଇ ସେପଟ ପୋଲ
0: ପାଖରେ
1: ଆଖି ପୁରା ଲାଗାଲ ମୋ ଦାଦାଙ୍କୁ ପ୍ରାଣ ଭୟ ବାପା କିଛି କୁହନ୍ତିନି ବହୁତ ଅଛନ୍ତି ମୋ ଦାଦାଙ୍କୁ ପ୍ରାଣ ଭୟ ଦାଦା ଖାଇବେନି ଥରେ ପଡିଗଲି ସବୁରେ ଭାଦ ଗୁଡାଇ ଖାଇଲୁ
0: ଆଖି ପୁରା
1: ମୋ ବୋଉ ଯେତେବେଳେ ଦେଖିଦେଲା ଆସିକି ନାଳେ ଦେଖିଲା ଗଲାନି ଘଣ୍ଟା ହେଲାଣି ଗାଧେଇ ଏପଟେ ଆସିନି ଆସିକି ଦେଖିଲା ଆମେ ତିନି ଚାରି ଜଣ ସାଙ୍ଗ ହେଇକି ବୁଲୁଛୁ ଆଉ ହାତ ସାରି ଡାକିଲାରୁ ଆସିଲୁ ତୁ କହିଲା କେତେବେଳୁ ତୁ ଆସିଲୁଣୁ ଏଇନା ଯଦି ହାବୁଡ଼ରେ ଗୋସେଇ ମୋ ବୋଉ ଦାଦାଙ୍କର ଗୋସେଇ ତୋର ଗୋସେଇ ହାବୁଡ଼ରେ ପଡିଲେ ଏଥିରୁ ଛାଲ ଉଠେଇବୁ ତୁ କି ଲୋକଠୁ ଗୋଟେ ଗ୍ୟାସ୍ ଘରଟା ଆଉ ମତେ କଣ୍ଢେଇ ମାଟି ଚକଟିକି କଣ୍ଢେଇ ଚଢେଇବୁ ମାନେ ଠାକୁରଙ୍କ ଠାକୁର ବସିବା ପାଇଁ ମାନେ ଯୋଉ ଛତୁଲି ଆଉ ହଁ ବିଭିନ୍ନ ପ୍ରକାର ମାନେ ଖେଳନା
0: ଖେଳନା
1: ମତେ ବହୁତ ଭଲ ଲାଗେ
0: ଖେଳନା
1: କରିକି ତା ଦେହରେ ରଙ୍ଗ ଦେଇକିରି ସବୁ ସଜାଡ଼ିକିରି ଖାଇକି ଏବେ ବି ମତେ କହିବେ ମାଟିରେ ଟିକେ ଚକଟିକିରି କରିଦେଲୁ ବହୁତ ମତେ ସେ ଜିନିଷଟା ବହୁତ ଭଲ ଲାଗେ ଆଉ ଛୋଟବେଳୁ ମୋର ବେଶୀ ପ୍ରିୟ ତ ମିଠା ଆଉ ଏବେ ବି ଅଛି ସବୁଠାରୁ ପ୍ରିୟ ହଉଛି ରୁଟି ଗୁଡ଼ ଗୁଡ଼
0: ଯା ହଉ ଆପଣ ଏମିତି ମିଠା ଖାଉଥାନ୍ତୁ ସୁସ୍ଥ ଥାନ୍ତୁ ଆଉ ଏମିତି ମିଠା ମିଠା କଥା ଆମକୁ କହୁଥାନ୍ତୁ
1: ଆଜ୍ଞା କିନ୍ତୁ ତିନିଟାଙ୍କ ବର୍ତ୍ତାକୁ ନେଇକି ମଣିଷ ଗତି କରେ ବାଲ୍ୟ ଅବସ୍ଥାଟା କେବେ ହେଲେ ଛାଡି ହବନି ପ୍ରାୟ ଲୋକଙ୍କ ପାଖରେ ବାଲ୍ୟ ଅବସ୍ଥା ନଥିବାରୁ ସେ ବହୁତ
0: ଟେନସନ
1: ମାନେ କଣ କଣ ଭାବନ୍ତି ସବୁ ଏମିତିକି ମଣିଷ ଋତୁ ମାନେ କରିବା ପାଇଁ ପଛଉନାହାନ୍ତି ସମସ୍ତଙ୍କ ପାଖରେ ରହିବା ଦରକାର ଶିଶୁ ଶିଖିକି ନିଜେ ବସିବା
0: ବହୁତ ବହୁତ ବଢିଆ କଥା କହିଲେ ଆପଣ କଲ୍ କଲେ ଏତେ ସୁନ୍ଦର ମତ ଦେଲେ ସେଥିପାଇଁ ହୃଦୟରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମ୍ୟାଡାମ ରହିଲି ନମସ୍କାର ଅତି ସୁନ୍ଦର ସୁନ୍ଦର ମତ ଆପଣମାନଙ୍କର ଆସୁଛି କାର୍ଯ୍ୟକ୍ରମ ଧୀରେ ଧୀରେ ଆଗକୁ ବଢୁଛି ବର୍ତ୍ତମାନ ଚାଲନ୍ତୁ ଆଉ ଗୋଟିଏ କଲ୍ ନେଇଯିବା କଲର୍ ବହୁତ ଯୋଡ଼ି ହେଉଛନ୍ତି ଆମ ସହିତ ସୁନ୍ଦର ଟପ୍

0: ପିକାଜୀ ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ପ୍ରଫୁଲ୍ଲ
0: ଭାଇ ନମସ୍କାର, କଣ ଛୋଟ ପିଲାର ଗୁଣ ଏପର୍ଯ୍ୟନ୍ତ ଆପଣଙ୍କ ଭିତରେ ଅଛି ଭାଇ?
1: ଭାଇ କଣ କହିବି, ଛୋଟ ଗୁଣ ତ ପୁରା ଭରପୁର ହେଇଯାଉଛି।
0: ଆଚ୍ଛା,
1: ପୋଖରୀରେ ବର୍ତ୍ତମାନ ସୁଦ୍ଧା ଡେଇଁବା ଅଛି। ପିଲା ସ୍କୁଲକୁ ଯୋଉ ଯାଉଛନ୍ତି ଆମ ଦୁଆର କରେ ଯାଉଛନ୍ତି ରାଜରାସ୍ତାରେ, ମୁଁ ତାଙ୍କ ଆଗରେ ବର୍ତ୍ତମାନ ବି ଗୋଟେ ଗୋଟେ କଣ କରୁଛି ନା ବାଡ଼ିଟେ ପକେଇ ଦଉଛି, ସେମାନେ ଡିଆଁକି ଯାଉଛନ୍ତି ହେରି। ମତେ ଦେଖିଲେ ପିଲା ହାଡୁ ହସୁଥିବେ, ମୁଁ ଯଦି ସାଇକେଲ ସେମାନେ ଚାରିଟା ଦେଖିବେ, ଜଣେ ଜଣେ ଓହ୍ଲେଇ ପଡିବେ, ଏମିତି ମଜା କଥା ଅଛି।
0: ଆଉ ଭାଇ କଣ କହିବେ, ପ୍ରତ୍ୟେକ ମଣିଷ ଭିତରେ ଯୋଉ ଛୋଟ ପିଲାଟି ରହିବା କାହିଁକି ଦରକାର ଆପଣଙ୍କ ମତରେ?
1: ଭାଇ ଦେଖନ୍ତୁ, ଛୋଟ ପିଲା ଗୁଣ ନିହାତି ସବୁ ମଣିଷ ପାଖରେ ରହିବା ଦରକାର। କାହିଁକି ଆମେ ପୂର୍ବରୁ ଯୋଉ ଛୋଟ ପିଲା ଥିଲା ଅବସ୍ଥାରେ ଯୋଉ ଖେଳିଛେ, ଯୋଉ ମନୋରଞ୍ଜନ କରିଛେ, ବାପା ମାଆଙ୍କର ଯୋଉ ଅଭିଜ୍ଞତା ଶୁଣିଛେ ବା ଜାଣିଛେ ତାଙ୍କ ପାଖରେ, ସେଇଟା ଆମ ପାଖରେ ଥିଲେ ଆମ ପିଲା ଯଦି ଆଜି କିଛି ଭୁଲ କଲେ ଆମେ ଭାବୁଛେ ଯେ ଛୋଟ ପିଲା ଭାବୁଛି ଆମେ ତାଙ୍କୁ କ୍ଷମା କରିଦେବା, କାରଣ ଆମ ବାପା ମାମୁ କହିବ ଛୋଟ ପିଲାଟା କଣ କରିଥିବ ଛାଡ଼ିଯିବ ତାକୁ। ତେଣୁକରି ବର୍ତ୍ତମାନ ଯୋଉ ଛୋଟ ପିଲା ଖେଳୁଛନ୍ତି, ଯଦି କଣ ଛୋଟ ଛୋଟ ଭୁଲ କଲେ ତାଙ୍କୁ ଆମେ କହିଦେବା ନାହିଁ ଛୋଟ ପିଲାଟା ଛାଡ଼ିଦେବ, କିନ୍ତୁ ତାଙ୍କୁ ଆମେ ବୁଝେଇ ପାରିବା ଆଉ ତାଙ୍କର ସେଇ ଗୁଣଟା ଆମ ପାଖରେ ରହିବା ଦରକାର, କାରଣ ଆମେ ଯେହେତୁ ଖେଳିକି ବଡ଼ ହେଇକି ଆସିଛେ, ତାଙ୍କୁ ସେମିତି ଖେଳକୁଦ ସବୁ ଦେଲା ପରେ ସେମାନେ ମନ ଖୁସିରେ ଖେଳି ପାରିବେ, ମନ ଖୁସିରେ ସବୁ କିଛି ଖେଳିବେ।
0: ତାମାନେ ଆପଣ କହୁଛନ୍ତି ଆପଣଙ୍କ ଭିତରେ ଯଦି ଛୋଟ ପିଲାଟିଏ ଥିବ, ତାହେଲେ ଛୋଟ ପିଲାଟିକର ମନକୁ ଆପଣ ଆଉ ଟିକେ ଭଲ ଭାବରେ ବୁଝିପାରିବେ। ବହୁତ ବହୁତ ଧନ୍ୟବାଦ ଭାଇ, ଆପଣ କଲ୍ କଲେ, ଏତେ ସୁନ୍ଦର ମତ ଆପଣ ଦେଲେ, ରହିଲି ଭାଇ, ନମସ୍କାର। ସାଥିପୁର ଗୋଟେ ପରେ ଗୋଟେ କଲ୍ରେ ଆମ ସହିତ ଯୋଡ଼ି ହେଇଯାଉଛନ୍ତି ଏବଂ ସୁନ୍ଦର ସୁନ୍ଦର ମତ ଆମକୁ ମିଳୁଛି, ଆଉ ସମୟ ମଧ୍ୟ ଗଡି ଗଡି ଚାଲିଛି। ଆଉ ଗୋଟିଏ କଲ୍ ନେଇଯିବା, ତାପରେ ଗୋଟିଏ ଗୀତ ଶୁଣିବା। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ନମସ୍କାର, ଗୁଡ୍ ମର୍ଣ୍ଣିଂ, କଣ କହିବେ ଆପଣଙ୍କ ଭିତରେ କଣ ଛୋଟ ପିଲାର ଗୁଣ ଅଛି ଏପର୍ଯ୍ୟନ୍ତ?
2: ନା ଛୋଟ ପିଲା ଗୁଣ କହିଲେନି, ମୋ ଭାଇ ମାନେ ଯେଉଁମାନେ ଅଛନ୍ତି ବଡ ଭାଇ ମାନେ, ସେମାନେ ମୋ ସାଙ୍ଗରେ କଥା ହେଲେ ସବୁ ଚିଡେଇବେ।
0: ଆଚ୍ଛା ଆଚ୍ଛା, ଗୋଟିଏ ଗୁଣ ଆପଣ କହିଦେବେ।
2: ମୁଁ ଯେତେବେଳେ ଛୋଟ ଥିଲି ରୋଷେଇ ବାସ ବହୁ ଯେତେବେଳେ ବାହାରକୁ ମାନେ ଗାଧୋଇଥାଏ, ମୁଁ ସେତେବେଳେ ରୋଷେଇ ଘର ଦଶ ବର୍ଷ ହେଇଥିଲି ରୋଷେଇ କରୁଥିଲି, ସେତେବେଳେ ପିଆଜ କାଟୁଥିଲି, ପିଆଜ କାଟିବା ଖାଇଦିଏ, ଟମାଟୋ କାଟିବା ଖାଇଦିଏ, ରସୁଣ ଛଡ଼ା ମୁଁ ଖାଇଦିଏ, ସେଇ ଗୁଣଟା ମୋର ଅଛି।
0: ଆଉ
2: ପିଠା ହେରିକା ହେଇଥିବ, ସେ ପିଠାକୁ ମୁଁ ପନିକିରେ କାଟିକି ଖାଏ, ଏବେ ସୁଦ୍ଧା ସେଇ ଗୁଣଟା ଅଛି। ମୋ ଝିଅ କହୁଛି ତୁ କଣ ପିଠାଟାକୁ କାଟିକି ଖାଉଛୁ, ସେ ଭାଇ ଭଞ୍ଜା କନେଇକି ମୋତେ ବସିଥିବାରେ ତମେ କାହିଁ ଜନେଇଛୁ, ତାକୁ କଣ କରିକି ଖାଉଛୁ, ମୁଁ କହିଲି ମୁଁ ପିଠା କାଟିକି ଖାଉଛି।
0: ଯାହା ଏମିତି ଗୁଣ ଥାଉ, ବହୁତ କ୍ୟୁଟ ଗୁଣ ଦିଟା ଆପଣ କହିଲେ, ଏମିତି ଥାଉ, କିଛି ଏଥିରେ ଖରାପ ନାହିଁ, ଆପଣ ଏ ଗୁଣକୁ ବଜାୟ ରଖିପାରିବେ। ତାହେଲେ କଣ କହିବେ ମ୍ୟାଡାମ, ଛୋଟ ପିଲାଟିଏ ମନ, ଆମ ଛୋଟ ପିଲାଟିର ମନ ପ୍ରତ୍ୟେକ ମଣିଷ ଭିତରେ କାହିଁ ରହିବା ଦରକାର ଆପଣଙ୍କ ମତରେ?
2: ଭାଇର ସମୁଦ୍ର ପାଖରେ ରହିବା ଦରକାର, କାରଣ ଆମେ ଯେତେବେଳେ ଛୋଟ ଥିଲା ଆମ ପାଖରେ ଯୋଉ ଗୁଣଟା ଥିଲା, ଆମ ପିଲାମାନଙ୍କ ପାଖରେ ସେଇ ଗୁଣଟା ଥିଲେ, ଆମେ ଦେଖିବା ଯେ ମନେ ପଡ଼ିଯିବ ଆମ ପାଖରେ ଏଇ ଗୁଣଟା ଥିଲା, ଆମ ବାପା ମା ଆମକୁ ପାଟି କରୁଥିଲେ ଯେ ଏମିତି କାହିଁକି କରୁଛୁ ବୋଲିକା, କିନ୍ତୁ ସେଇଟା ଆମକୁ ଆମର ସେତେବେଳେ ମନେ ପଡ଼ିଯାଏ, ଯେ ସେଥିପାଇଁ ଆମ ଭିତରେ ଭିତର ଗୁଣଟା ଥିଲା, ଆମ ପିଲାମାନଙ୍କ ଭିତରେ ସେଇ ଗୁଣଟା ରହିବା ଆବଶ୍ୟକତା ଥାଏ। ଆଉ ପିଲାମାନଙ୍କୁ ଆମେ ଦେଇଛୁ ଆମ ବାପା ମା ଆମକୁ ଆକାର କରୁଥିଲେ, କିନ୍ତୁ ଭାଇ ଆମେ ଆମ ପିଲାମାନଙ୍କୁ ଆକାର କରୁନୁ, କାହିଁକି ଆମେ ସେଇ ଜିନିଷ ଯାହା କରିଥିଲୁ ନା, କିନ୍ତୁ ଆମର ସେଟା ସେତେବେଳେ ତାଙ୍କ ଡାକ ଦେଖିକି ଆମର ମନେ ପଡ଼େ, କିନ୍ତୁ ସେତେବେଳେ ଭାଇ ମତେ କାନ୍ଦ ଲାଗେ ଯେ ମୁଁ ଏଇ କାମଟା କରୁଥିଲି, ମୋ ବାପା ବୋଉ ମତେ କହୁଥିଲେ, ଆଜି ମୋ ପିଲାମାନଙ୍କୁ ମୁଁ ସେଟା କହୁନି।
0: ଆଜ୍ଞା, ବହୁତ ବଢିଆ କଥା, ସୁନ୍ଦର ମତ ଦେଲେ, ରହିଲେ ମ୍ୟାଡାମ, ନମସ୍କାର।
2: ନମସ୍କାର,
0: ସୁନ୍ଦର ସୁନ୍ଦର ମତ, ସୁନ୍ଦର ସୁନ୍ଦର କଥା, ଆଉ ଆପଣମାନଙ୍କର ଏଇ ପାର୍ଟିସିପେଟ କରିବା ଏଇ ପ୍ରୋଗ୍ରାମରେ ଏତେ ସୁନ୍ଦର ଲାଗୁଛି, ମତେ ବି ବହୁତ ଭଲ ଲାଗୁଛି। ବର୍ତ୍ତମାନ ଆଉ ଗୋଟିଏ ବଢିଆ ଗୀତ ଆପଣମାନଙ୍କ ପାଇଁ ପ୍ଲେ କରିଦେଉଛି, ତାପରେ ପରେ ପୁଣି ଆପଣମାନଙ୍କ ସହିତ କନେକ୍ଟେଡ୍ ହେଇଯିବି। ଷ୍ଟେଟ୍ ୟୁନିଟ୍ 100.4 ଆକାଶବାଣୀ FM ରେନ୍ବୋ, ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

0: ଆଜ୍ଞା
1: ନମସ୍କାର ଆଜ୍ଞା, କୁହନ୍ତୁ ଆଜିର ଟପିକ ଉପରେ କଣ କହିବେ, କଣ ଛୋଟବେଳର ଅଭ୍ୟାସ ଏପର୍ଯ୍ୟନ୍ତ ଆପଣଙ୍କ ପାଖରେ ଅଛି ମ୍ୟାଡମ?
0: ଏଇଟା ଜଣେ ଭଉଣୀ କହୁଥିଲେ, ଯାହା ଆମର ସେ ସବୁବେଳେ ଛୋଟ ପିଲାଙ୍କ ସାଙ୍ଗେ ମୁଁ ସାଙ୍ଗ ହୁଏ।
1: ଆଜ୍ଞା ଆଜ୍ଞା,
0: ଛୋଟ ପିଲା ଯଦି ଅଛି ତାଙ୍କ ସାଙ୍ଗେ ମୁଁ ନାଚିବି, ଛୋଟ ପିଲା ଲୁଚକାଳି ଖେଳିଲେ ତାଙ୍କ ସାଙ୍ଗେ ଲୁଚକାଳି ଖେଳିବି।
1: ପ୍ରତ୍ୟେକ ମଣିଷ ଭିତରେ ଯୋଉ ଛୋଟ ପିଲାଟିଏ ରହିବା ଦରକାର ବୋଲି ଆଜି ଆମେ ପଚାରୁଛେ, ତା ଉପରେ ଆପଣଙ୍କର କଣ ମତ ମ୍ୟାଡମ?
0: ମତ ତ ମୁଁ ଏହା କହୁଛି ତ, ଆମେ ଯଦି ଛୋଟ ପିଲା ଗୁଣ ଟିକେ ଭୁଲି ଯିବା, ଛୋଟ ପିଲା ଆମକୁ ଆଉ କଣ ଶିଖିବେ କହୁନ? ଆଜ୍ଞା, ଆଉ ଛୋଟବେଳେ ମୁଁ ଏବେ ବି ସୁଦ୍ଧା ଛୋଟ ଗୁଣ ମୋର ପିଠାପଣା ଘରେ ଥିଲେ ମୁଁ ସକାଳୁ ଡାଧ ଶିଖାଇଦେବି।
1: ଆଚ୍ଛା,
0: ଆଉ ଏମିତି ପିଠା ତରିକି ଛୋଟବେଳେ ଯୋଉ ତରି କରି ଖାଇଥିଲୁ ହାତ ପଡିଯାଇଥିଲା, ସେଇଟା ବି ମୋର ଏବେ ମନେ ଅଛି।
1: ଆଚ୍ଛା, କିନ୍ତୁ ଏବେ ଆଉ ଚୋରି ଫୋରି କରୁନାହାନ୍ତି ତ? ଏବେ ଆଉ ଚୋରି ଫୋରି କରୁନାହାନ୍ତି ତ?
0: ନାଇଁ, ଖାଇ ଦଉଛି ଚୋରେଇକି।
1: ଏବେ ବି ଖାଉଛନ୍ତି ଚୋରେଇକି?
0: ଘରେ ହେଇଥିବ ମାନେ ମୁଁ ଖାଇଦେବି, ଯିଏ ଖାଉନ ସବୁ ଆଗ ଭାବିବିନି ଘରେ ଅଛନ୍ତି ବୋଲି।
1: ଯାହା ହଉ, ଆପଣ କଲ୍ କଲେ, ଏତେ ସୁନ୍ଦର କ୍ୟୁଟ୍ ସବୁ ଅଭ୍ୟାସ ଗୁଡାକ ଆମକୁ କହିଲେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ ମ୍ୟାଡାମ, ରହିଲି। ନମସ୍କାର। ସାଧି ଆପଣ ଆଉ ଡେଟ୍ କରନ୍ତୁନି, ଶୀଘ୍ର ଶୀଘ୍ର ଫୋନ୍ ଉଠାନ୍ତୁ, କାରଣ ଟାଇମ୍ ଆଉ ବାସ୍ 12 ମିନିଟ୍ ରହିଲା। 06 7 1 2 3 0 3 1 5 3 ହଉଛି ନମ୍ବର, କନେକ୍ଟ ହେଇଯାଆନ୍ତୁ ମୋ ସହିତ। ମ୍ୟୁଜିକାଲ ହମସଫର ବିଶ୍ୱଜିତ ଅଛି ଆପଣମାନଙ୍କ ସାଙ୍ଗରେ, 100.4 ଆକାଶବାଣୀ FM ରେନ୍ବୋ କଟକରେ। ଆସିଯାଇଛି ଆଉ ଗୋଟିଏ କଲ୍, ଦେଖିବା କି କରିଛନ୍ତି, କଣ କହୁଛନ୍ତି, ତାଙ୍କର ଛୋଟବେଳର ପ୍ରକୃତି ଏପର୍ଯ୍ୟନ୍ତ ଛାଡି ପାରିନାହାନ୍ତି କାହାକୁ। ନମସ୍କାର, ଗୁଡ୍ ମର୍ଣ୍ଣିଂ, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ଭାଇ ନମସ୍କାର, ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ ଭାଇ ନମସ୍କାର, କି ପରିଚୟ ଦେଇ ଦିଅନ୍ତୁ।
2: ମୁଁ କହୁଥିଲି ଭାଇ, ଆପଣଙ୍କର ଭୂତପୂର୍ବ କଲର ଆଉ ରେଡିଓ କିଙ୍ଗ ରାଜେଶ୍ୱର।
1: ରାଜେଶ ଭାଇ ନମସ୍କାର, ଗୁଡ୍ ମର୍ଣ୍ଣିଂ। ରାଜେଶ ଭାଇ, କଣ ଛୋଟବେଳର ଗୁଣ ଏପର୍ଯ୍ୟନ୍ତ ଅଛି, ବହୁ ଚେଷ୍ଟା କଲେ ବି ରାଜେଶ ଭାଇଙ୍କ ପାଖରୁ ଯାଉନି ସେ ଗୁଣ?
2: ଭାଇ ବର୍ତ୍ତମାନ ଆମେ ହଉଛୁ ମଡର୍ନ ଯୁଗର ସଡନ୍ ପିଲା,
1: ଆଜ୍ଞା,
2: ତେଣୁ ଓଳିଆଡୁ ପଡିକିରି ଗଜା, ତେଣୁ ବର୍ତ୍ତମାନ ଭାଇ ଆମେ କଣ ନା, ମୁଁ ଭାଇ ପିଲାଳି ଆମେ ହଉଛୁ କଣ ନା, କନଭେଣ୍ଟ ସ୍କୁଲ ପିଲା, ଆମେ ଆଉ ଓଡିଆ ଭୁଲି ଗଲୁଣୁ, ତେଣୁ ବର୍ତ୍ତମାନ ଭାଇ ଆମେ କାର୍ଟୁନ ଦେଖୁଛୁ ମୁଁ ବର୍ତ୍ତମାନ ପାଇଁ ମୋବାଇଲରେ, ଆଉ ଲଲିପପ୍ ଖାଇବା, ଲେମନ୍ ଚୁପ୍ସ ଖାଇବା, କାଠି ଲଗା ଚକୋଲେଟ୍ ଖାଇବା, ଆଉ ପପୁ ବୋତଲ ବି ଭୁଲି ହଉନି, ପପୁ ବୋତଲ କାରଣ ବାପା ମାଙ୍କୁ ବି ସମୟ ନାହିଁ କ୍ଷୀର ଦେବାକୁ, ଧାଇ ରଖିକିରି ପପୁ ବୋତଲ ପିଆଉଥିଲେ, ତେଣୁ ସେଇଗୁଡା ସବୁ ମୋର ପିଲାଳିଆ କଥା ମନେ ପଡିଯାଉଛି, ଆଉ ଏବେ ବି ସେଇ କଥା ମୁଁ ଭାବୁଛି ଆଉ।
1: ସେ କଥା ଭାବୁଛନ୍ତି, ଯା ହଉ, ବଢିଆ ବଢିଆ କଥା କହିଲେ। ଏବଂ କଣ କହିବେ ଭାଇ, ଆପଣଙ୍କ ଭିତରେ କଣ ଏପର୍ଯ୍ୟନ୍ତ ଅଛି ଛୋଟ ପିଲାର ପ୍ରକୃତି, ଯୋଉଟା ମୁଁ ପଚାରୁଥିଲି ଆପଣଙ୍କୁ?
2: ଭାଇ ଚାରିଟା ସୋପାନରେ ଆମେ ଗତି କରୁଛୁ, ବାଲ୍ୟ ଅବସ୍ଥା, କିଶୋର ଅବସ୍ଥା, ଯୁବ ଅବସ୍ଥା, ବୃଦ୍ଧ ଅବସ୍ଥା, ଆଉ କି ଫେରିବ ଭାଇ ସେ ଦିନ, ତେଣୁ ଗୋଟେ କଥା ହଉଛି ନିଶ୍ୱାସକୁ ବିଶ୍ୱାସ ନାହିଁ। ବର୍ତ୍ତମାନ ଭାଇ ମୋର ଫିକିଲି ମାଇଣ୍ଡ ଆଉ ନାହିଁ, କାରଣ ଆମେ ମାଚ୍ୟୁର ହେଇଗଲୁଣୁ, ବୟସ ହେଇଗଲାଣି, ତେଣୁ ଆଉ ଯେ ପିଲାଳିଆ ବୁଦ୍ଧି ନାହିଁ, ସେ ଦେଖିଲେ ଖାଲି ମନେ ପଡେ ଭାଇ, ଆମେ ଏମିତି ଖେଳୁଥିଲୁ, ଚାଗଲ ପୁଆ ବାଡ଼ାଉଥିଲୁ, କବାଡି ଖେଳୁଥିଲୁ, କ୍ରିକେଟ ବାଡ଼ାଉଥିଲୁ, ଏଗୁଡା ଖାଲି ମନେ ପଡେ,
1: କିନ୍ତୁ
2: ଟାଇମ ନାହିଁ। ଆମ ଲେବୁଲ ଲୋକ ସହିତ ସଂଘାତ, ମୁଁ ବେଶୀ ଟିକେ ବୁଢା ବୁଢୀଙ୍କ ସହିତ ସଂଘାତ ହୁଏ, ସେମାନେ ହଉଛନ୍ତି ବୁଜୁର୍ଗ ଲୋକ,
1: ପୁରୁଖା
2: ଲୋକ, ସେମାନଙ୍କ ସହିତ ମୁଁ ସାଙ୍ଗ ହବାକୁ ଭାରି ପସନ୍ଦ କରେ।
1: ବହୁତ ବଢିଆ କଥା, ସେମାନଙ୍କ ପାଖରୁ ଆପଣ ବହୁତ କଥା ଶିଖୁଥିବେ ମଧ୍ୟ। ରାଜେଶ ଭାଇ କଲ୍ କଲେ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
2: ଶିଖିବା ମିଳୁଛି ଆପଣ ମାନେ ଯୋଉ ସୁନ୍ଦର ସୁନ୍ଦର ଟପିକ ଆଉ ସୁନ୍ଦର ସୁନ୍ଦର କଥା କହୁଛନ୍ତି, ବଢିଆ ବଢିଆ ପ୍ରୋଗ୍ରାମ କରୁଛନ୍ତି, ବହୁତ କିଛି ଜ୍ଞାନ ଆମକୁ ଲାଭ ହଉଛି, ଆପଣଙ୍କୁ ମା ସାରା ଘଣ୍ଟ ବଢେଇଥାନ୍ତୁ, ରହିଲି ଭାଇ। ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ ଭାଇ ନମସ୍କାର। ସାଥୀ ଆଉ ଜଣେ କଲର ମଧ୍ୟ ଯୋଡ଼ି ହେଇଯାଉଛନ୍ତି ଆମ ସହିତ, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି, କଣ କହୁଛନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
3: ନମସ୍କାର, ରମେଶ ଚନ୍ଦ୍ର ସାହୁ ଅକୁମା ଭାବରୁ ଢେଙ୍କାନାଳ କହୁଥିଲି।
1: ରମେଶ ଭାଇ ନମସ୍କାର, କଣ ଛୋଟବେଳର ପ୍ରକୃତି ଏବେ ବି ଅଛି ଆପଣଙ୍କ ଭିତରେ ରମେଶ ଭାଇ?
3: ଦେଖନ୍ତୁ ଭାଇ, ଆମର ସବୁ ଶ୍ରୋତାମାନେ ତ ସବୁ ଛୋଟବେଳର କଥା କହିଲେଣି, ଆଉ ମୁଁ ବି କଣ କହିବି, ମୋର ତ ଛୋଟବେଳ କଥା ବହୁତ ମନେ ପଡୁଛି ଅବଶ୍ୟ।
1: ଆଜ୍ଞା,
3: ଏଇ ଛୋଟବେଳେ ଯୋଉ ଗୁଡ଼ି ଉଡା ହଉଥିଲା ସେଟା ମୋର ମନେ ବହୁତ ପଡୁଛି, ଆଉ ଏବେ ବି ମୋର ପିଲାଣିଆ ଗୁଡ଼େ ଗୁଡ ଅଛି, ମାନେ ମତେ ଖାଇବାକୁ ଦେଇଥିବେ ସମସ୍ତେ ବଢା ହେଇଥିବେ, ମୁଁ ଖାଇଦେବି ଫାର୍ଷ୍ଟ ଆଗ।
1: ଆଚ୍ଛା,
3: ଆଉ ଖାଉଥିବି ଗୋଟେ କେନ୍ଦ୍ର ଧର ପଡିଯିବ କଣ ତଳେ, ମତେ ମ୍ୟାଡମ୍ ପାଟି କରିବେ, କହିଲେ ଛୋଟବେଳର କଥା କଣ, ଏତେ ମାନେ ଛୋଟ ପିଲାଙ୍କ ଭଳିଆ ହଉଛ
1: ମୁଁ
3: ପାଠ, ଏଇ ଜିନିଷ ସବୁ ମନେ ପଡୁଛି, ଆଉ ଛୋଟ ସ୍କୁଲ କଥା ଏସବୁ ଜିନିଷ ମନେ ପଡୁଛି।
1: ମାନେ ଆପଣ ଖାଇଲା ବେଳକୁ ଖାଇବା ଆପଣଙ୍କୁ ତଳେ ପଡିଯାଏ ନା କଣ
3: ପଡିଯାଏ?
1: ଆଉ ଗୋଟେ ଗୁଣ ହଉଛି ଯେ ଟିକେ ବଢା ହେଲା ବେଳେ ଯେମିତି ଛୋଟ ପିଲା କିଛି ଟିକେ ବାଛ ବିଚାର କରନ୍ତି।

0: ନା ଆଗେ ଟିକେ ଖାଇଦିଅନ୍ତି, ସେମିତି ରମେଶ ଭାଇ ଟିକେ ଆଗେ ଖାଇଦିଅନ୍ତି ଆଉ। ବଢିଆ ବଢିଆ କଥାଟି ଭାଇ କହିଲେ, ଆପଣ କଲ୍ କଲେ କହିଲେ, ବହୁତ ବହୁତ ବହୁତ ଧନ୍ୟବାଦ। ରହିଲି ଭାଇ,
1: ରଖୁଛି ଭାଇ, ନମସ୍କାର।
0: ନମସ୍କାର ଭାଇ। ସେଠି ଆଉ ଜଣେ କଲର୍ ମଧ୍ୟ ଯୋଡ଼ି ହେଇଯାଇଛନ୍ତି ଆମ ସହିତ, ଚାଲନ୍ତୁ କଥା ହେଇଯିବା। କିଏ କରିଛନ୍ତି, କୋଉଠୁ କରିଛନ୍ତି, ଆଉ ସେ କଣ କହୁଛନ୍ତି ତାଙ୍କର ମତ। ନମସ୍କାର ଆଜ୍ଞା, କିଏ କହୁଥିଲେ, କୋଉଠୁ କହୁଥିଲେ? ନମସ୍କାର ଭାଇ, କିଏ କହୁଥିଲେ? ଆଜ୍ଞା ଭାଇ, କଣ ଅଛି ଭାଇ ଛୋଟ ପିଲାର ପ୍ରକୃତି ଏପର୍ଯ୍ୟନ୍ତ ଆପଣଙ୍କ ଭିତରେ, ଯୋଉଟା ଜମା ଛାଡି ପାରୁନାହାନ୍ତି? ଆଜ୍ଞା,
1: ଆଉ ମାନେ ବେଳେବେଳେ ଉଠିବୁ,
0: ଆଚ୍ଛା ଛୋଟବେଳୁ କରୁଥିଲେ ଏଗୁଡା ସବୁ?
1: ନାଇଁ, ଚାଲୁଥିଲି।
0: ଆଚ୍ଛା,
1: ଆଉ ଏଠି ଯୋଗ ପ୍ରାଣାୟମ କରୁଛୁ ଏବେ?
0: ଆଚ୍ଛା, ବଢିଆ ବଢିଆ, ସେଠି ଟିକେ ଅପଡେଟ ହେଇଯାଇଛି ଅଭ୍ୟାସଟା ଆଉ।
1: ବାପା ଉଠିଯାନ୍ତି ବେଳେବେଳେ ସେଠାରୁ, କାରଣ ଯେହେତୁ ଆମର ମିଠା ଦୋକାନ, ଆମର ସବୁ ସବୁ ଛେଚା ହୁଏ, ଲଙ୍କା ଆଉ ଅଦା ରସୁଣ,
0: ଆଜ୍ଞା ଆଜ୍ଞା,
1: ହିନ୍ଦୁସ୍ତାନରେ ଛେଚା ହୁଏ, ରାତିରୁ କାମ ହୁଏ, ଏ ଚାରିଟା ଯଦି ଛେଚା ହୁଏ ନିଦ ଭାଙ୍ଗିବେ ଆଉ।
0: ଅଭ୍ୟାସଟା ରହିଯାଇଛି ଏପର୍ଯ୍ୟନ୍ତ, ବଢିଆ ବଢିଆ। ଆଉ ଭାଇ କଣ କହିବେ, ପ୍ରତ୍ୟେକ ମଣିଷ ଭିତରେ ଛୋଟ ପିଲାଟିଏ ରହିବା ନିହାତି ଦରକାର, କଣ କହିବେ ଭାଇ ଆପଣଙ୍କର?
1: ମୁଖ୍ୟ ଜିନିଷ ଯେମିତି ଆମେ ପିଲାବେଳେ ମିଛ କହୁ ସତ କହୁଥିଲୁ,
0: ବଢିଆ କଥାଟି କହିଲେ। ଯେମିତି ଛୋଟ ପିଲାଟିକୁ କେହି ଜଣେ କିଛି ପଚାରିଲେ ସେ ଭାବେନି ଆଗ ପଛ, ଆଉ ସତ କଥା କହିଦିଏ, ମିଛ କଥା କହିପାରେନି, ସେମିତି ଏ ପ୍ରକୃତିଟି ରହିବା ଦରକାର ଛୋଟ ପିଲାଟି। ବହୁତ ବହୁତ ଧନ୍ୟବାଦ ଭାଇ କଲ୍ କଲେ, ସୁନ୍ଦର ମତ ଦେଲେ। ରହିଲି ଭାଇ, ନମସ୍କାର।
1: ଜୟ ଜଗନ୍ନାଥ।
0: ସେଠି ଆଉ ଗୋଟିଏ କଲ୍ ମଧ୍ୟ ନେଇଯିବା, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି, କଣ କହୁଛନ୍ତି ତାଙ୍କର ମତ। ନମସ୍କାର, ଗୁଡ୍ ମର୍ଣ୍ଣିଂ। ନମସ୍କାର ଆଜ୍ଞା, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ହ୍ୟାଲୋ, ସୁଦର୍ଶନ ବିଶ୍ୱଜିତ ଭାଇ ନମସ୍କାର।
0: ନମସ୍କାର
2: ସମ୍ରାଟ ମୁନା ଭାଇ, ଜାନ କଟିଲା କନପୁର ଜଳସିନ୍ଦୁରୁ କହୁଥିଲି।
0: ମୁନା ଭାଇ ନମସ୍କାର, କଣ ମୁନା ଭାଇ କହିବେ, ଟପିକ କଣ? କଲ୍ଟି ବୋଧେ କୌଣସି କାରଣରୁ କଟିଯାଇଛି ମୁନା ଭାଇଙ୍କର। ଯାହା ହଉ, ମୁନା ଭାଇ ଆମର ନିୟମିତ ଶ୍ରୋତା, ଆମକୁ କଲ୍ ଲଗେଇଥିଲେ, କଥା ହେଇଥିଲେ, ଆଉ ଟିକେ ଭଲ ଲାଗିଥାନ୍ତା। ଦେଖିବା ପରବର୍ତ୍ତୀ କଲର୍ କିଏ। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ହ୍ୟାଲୋ, ଆଜ୍ଞା, ହ୍ୟାଲୋ, ନମସ୍କାର, କୁହନ୍ତୁ। ଆଜ୍ଞା, ଆପଣଙ୍କର ଭଏସ୍ ଟି କ୍ଲିୟର ଆସୁନାହିଁ। ଆପଣଙ୍କ ପାଖରେ ଯଦି କୌଣସି ଇଲେକ୍ଟ୍ରୋନିକ ଡିଭାଇସ୍ ଅଛି ଟିକେ ଦୂରେଇ ଦିଅନ୍ତୁ। ଆଜ୍ଞା ଆଜ୍ଞା ଆଜ୍ଞା, କୁହନ୍ତୁ। ନମସ୍କାର
3: ନମସ୍କାର ନମସ୍କାର, ବିଶ୍ୱଜିତ ସାର ଆଜି ସାର ଟପିକ ପଚାରିଛନ୍ତି, କ୍ୱେଶ୍ଚିନ ସେଟା ଆମକୁ ମୁଁ ଶୁଣିଲି।
0: ଆଜ୍ଞା, ରାଜେନ୍ଦ୍ର ନନା କହୁଛନ୍ତି ନୂଆ ଗାଁରୁ। ଆଜ୍ଞା, ରାଜେନ୍ଦ୍ର ନନା କହୁଛନ୍ତି ନୂଆ ଗାଁରୁ, ବହୁତ ବହୁତ ସ୍ୱାଗତ ରାଜେନ୍ଦ୍ର ନନା।
3: ଆଜ୍ଞା, ଲାଗିଲା କଣ ହେଇଛି ନା, ପିଲାମାନଙ୍କ ମୋ ମନ୍ଦିରକୁ ବହୁତ ହୁଏ, ମୁଁ କରେ, କିନ୍ତୁ ଯେତେବେଳେ ସବୁ ମିଟ୍ରିକ ଭିତରେ ପଡ଼ିଆ ପିଲାଙ୍କର ସେଥିରେ ମତେ ବହୁତ ଖୁସି ଲାଗେ। ପିଲାମାନେ ପିଲା ସାଙ୍ଗରେ କଥାବାର୍ତ୍ତା କରିବା, ପିଲାମାନଙ୍କର କୋଉଟା କଣ, ପିଲାମାନେ ଯଦି ଚଏସ୍ କରନ୍ତି ମାନେ ହ୍ୱାଇଟ୍ ଭାଟିକୁ ପିଲାମାନେ ଚଏସ୍ କରନ୍ତି, ହ୍ୱାଇଟ୍ ରାଇଟ୍ ପିଲାମାନେ ଟିକେ କରନ୍ତି ଯେ କଲର୍ ବାଲା ରାଇଟ୍। ମୁଁ ପିଲାମାନଙ୍କୁ ବୁଝି ଦେଇଛି, ମୁଁ ଛୁଆ ଚାଉଳରେ ମୁଗ ଡାଲି ପଡିବ ଆଉ ଗାଜର ବିଟ୍ ପଡିବ, ଛୁଆ ଖୁସି ହେଇଯାନ୍ତି, ସେଟା ବୁଢା ଲାଗିବ, ଗାଜର ବିଟ୍ ପଡିବ, ମୁଗ ଡାଲି ସବୁ ପଡିକି ହବ, ଆଉ ପିଲାମାନେ ଖାଇକି ପିଲାମାନେ ବେଶୀ ପସନ୍ଦ କରନ୍ତି ଟିକେ କଲର୍ ରାଇସ୍। ପିଲାମାନେ କହୁଛନ୍ତି କିନ୍ତୁ ମୁଁ ଯେତେ ମାନେ ବଡ ବଡ ଲୋକ ବହୁତ ଖାଇବା ହୁଏ ମୁଁ ଦେଖେ, କିନ୍ତୁ ଏଇ ଯୋଉ ମେଟ୍ରିକ ଭିତରେ ପଡିଆ ପିଲା ଯୋଉ ସବୁ ପୁଅ ଝିଅ ଆସନ୍ତି ତାଙ୍କର ଯୋଉ କଥାବାର୍ତ୍ତା,
0: ଆପଣଙ୍କ ଭିତରେ ରାଜେନ୍ଦ୍ର ନନା ଏପର୍ଯ୍ୟନ୍ତ କୋଉ ଇଏଟି ରହିଯାଇଛି ଯୋଉଟା ଛୋଟବେଳୁ ଅଛି ଆଉ ପରିବର୍ତ୍ତନ ହେଇପାରୁନି ବର୍ତ୍ତମାନ ପର୍ଯ୍ୟନ୍ତ?
3: ପରିବର୍ତ୍ତନ ଆଉ କଣ, ସେ ହବ ପ୍ରକୃତି, ସେ ଯାହା
0: ଆପଣ ଏମିତି ଖୁସି ହୋଇଥାନ୍ତୁ।
3: ପ୍ରଭୁ ଜଗନ୍ନାଥ
0: ଆଜ୍ଞା
3: ସମସ୍ତଙ୍କର ଆରାଧ୍ୟ ଦେବତା।
0: ଆଜ୍ଞା ଆଜ୍ଞା,
3: ଜୀବ ଜନ୍ତୁ ମାନବ ଯାହା ସବୁ ସୃଷ୍ଟି।

0: ବୃକ୍ଷଲତା ସମସ୍ତଙ୍କର ସେ ହେଉଛନ୍ତି ଆରାଧ୍ୟ ଦେବତା ପରମାତ୍ମା, ସମସ୍ତେ ହେଉଛନ୍ତି ଆତ୍ମା
1: ଆଜ୍ଞା,
0: କିନ୍ତୁ ପ୍ରଭୁ ଜଗନ୍ନାଥଙ୍କର ଆରାଧ୍ୟ ଦେବତା ହେଉଛନ୍ତି ଏଇ ଯୋଉ ମେସେଜ ଭିତରେ ପଡିଯାଇଥିଲା।
1: ଆଜ୍ଞା ଆଜ୍ଞା ଆଜ୍ଞା,
0: ତାଙ୍କୁ ଯଦି ତମେ କିଛି ଅନାବଶ୍ୟକ କଥାବାର୍ତ୍ତା କରିଦେବ କି କିଛି ଦୁର୍ବ୍ୟବହାର କରିବ, ଟିକେ ପ୍ରଭୁ ଜଗନ୍ନାଥ କୁଜ ବିକାଶ କରିବେ ସେ ଲୋକ ପାଇଁ।
1: ବହୁତ ବହୁତ ଧନ୍ୟବାଦ ରାଜେନ୍ଦ୍ର ନାନା, ଆପଣ କଲ୍ କଲେ, ଏ ସୁନ୍ଦର ମତାମତ ଦେଲେ। ଆଜ୍ଞା, ସମୟ ବହୁତ କମ ଅଛି ନନା, ରହିଲି ଆପଣଙ୍କ ସୁନ୍ଦର ମତାମତ ପାଇଁ, ବହୁତ ବହୁତ ଧନ୍ୟବାଦ। ସାଥୀ ଆଉ ଗୋଟିଏ କଲ୍ ନେଇଯିବା, ସମୟ ବହୁତ ଅଳ୍ପ ଅଛି, କିନ୍ତୁ ଆମକୁ ବହୁତ ଶ୍ରୋତା ବନ୍ଧୁମାନେ କଲ୍ କରୁଛନ୍ତି, ସେଥିପାଇଁ ଆମେ ଯଥା ପରିମାଣରେ ଚେଷ୍ଟା କରିବା ସମସ୍ତଙ୍କର ମନ ଟିକେ ରଖିବା ପାଇଁ। ଲାଷ୍ଟ କଲର ଦେଖିବା କିଏ, ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ଆଜ୍ଞା ଆଜ୍ଞା, ନମସ୍କାର ମୁନା ଭାଇ, ଯାହା ହଉ ଲାଗିଯାଇଛି ଆଉ ଥରେ କଲ୍, କୁହନ୍ତୁ ଭାଇ।
2: ମୋର ତ ଲାଗିଯାଏ, ଆପଣ ଆଜି ସବୁଠୁ ବେଷ୍ଟ, ଆଜି ବର୍ଷର ସବୁଠୁ ବେଷ୍ଟ ଟପିକ ରଖିଛନ୍ତି। ସମସ୍ତେ ତ ସମସ୍ତ କହିଦେଇଗଲେ ପିଲାବେଳେ ଦୁଷ୍ଟ ହତା, ଆଜି ପର୍ଯ୍ୟନ୍ତ ପିଲା ହେଇକି ଅଛି, କାହିଁକି ନା ପିଲାବେଳେ ଯାହା ବି କରୁଛି ଏବେ ଯେମିତି ଘରେ ରାଗି ରୋଷେଇ ଯାଏ, ଯେମିତି ସମସ୍ତେ ପଳେଇ ଆଣିକି ଖାଇଦିଏ, ତାପରେ କୋଉଠି ବିରି, କୋଉଠି ମୁଗ, କୋଉଠି ଅରୁଆ ଚାଉଳ, କୋଉଠି ତିନି ଗୁଡ ରହିଲେ ଆଣିକି ଖାଇଦେ, ବହୁତ ଗୁଣ ଅଛି ଏବେ ବି ପିଲା ଅଛି। ତାର ଦେଖନ୍ତୁ, କାହିଁକି ଆପଣ ଯୋଉ ପଚାରୁଛନ୍ତି ଛୋଟ ପିଲା ଗୁଣ କାହିଁକି ରହିବା ଦରକାର, ଦେଖନ୍ତୁ ପାଣି ଗୋଟେ ଯାଏ ଛୋଟ ପିଲାଙ୍କ ମନ ଥାଏ, ପାଣି ଯାଇ ସମସ୍ତ ମିଶିଯାଏ, ଛୋଟ ପିଲା ସମସ୍ତେ ସମସ୍ତ ସାଙ୍ଗେ ମିଶିଯାନ୍ତି,
1: କାରଣ
2: ଏ ଗୁଣଟା ରହିଲେ ଆପଣ ନା ହିଂସା, କପଟ, ଛନ୍ଦ, କପଟ କେବେ ରହିବନି। ଯୋଉମାନେ ପିଲାବେଳେ ଗୁଣ କିଛି ନା, ପିଲାମାନେ କଣ କରନ୍ତି, ଯେମିତି ପିଲାଦିନେ ବିଛାଟି ଭାଇ ତାଙ୍କ ବର୍ଷା ଦିନ ଆସିଲେ ରାସ୍ତା ରାସ୍ତା କାଦୁଅ, ଏବେ ବି ବର୍ଷା ଜିପୁଜି ହେଲେ ମୁଁ ଆଗ ଓଦା ହେବି ଘରେ, ବୋଧେ କଣ ପିଲାବେଳେ ଗୋଟେ ଓଦା ହଉଛି, ମୁଁ କହିଲି କଣ ବୁଢା ହେଇଗଲା, ମୋର ବା ଏବେ କ୍ଷୀର ଖାଉଛି। ଆଉ ମତେ ବେଶୀ ଭଲ ଲାଗେ ଘରେ କଳି କଜା, ମୁଁ ଜାଣିକି କରିବି, ସେମାନେ ମୁଁ ରାଗି ରୋଷେଇ ଖାଇବି କହିବି, ଯେମିତି ଜେଜୁଆଡେ ପଳେଇବେ ଭାତ ବଢା ଦେବେ, ମୁଁ ଖାଇଦେବି ଚୁପଚାପ, ପୁଣି ପଳେଇବି ସେ ଜାଗାରେ ଉଠି ପଳେଇବି,
1: ଯା ହଉ ମୁନା ଭାଇ, ଏଇ ଗୁଣଟି ଆପଣଙ୍କ ପାଖରେ ଥାଉ, ସମୟ ଭାଇ ବହୁତ କମ
2: ଅଛି, ଏମିତିକି ଏବେ ବି ପିଲାମାନେ କହି ଚାଲ ଯା କଙ୍କି ଦରିଆ, ପ୍ରଜାପତି ଦରିଆ, କଣ୍ଟେ ଚୋରି କରି
1: ଖାଇବା,
2: ମତେ ତୁ ତ ଯାଇପାରିନି, ଚାଲ ମୁଁ ତମ ସାଙ୍ଗେ ଦିଏ, ତମେ ଚୋରି କରିବ।
1: ବହୁତ ବହୁତ ଧନ୍ୟବାଦ ମୁନା ଭାଇ, ସମୟ ସରୁଛି, ରହିଲି ଭାଇ କଲ୍ କରିଥିବାରୁ, ବହୁତ ବହୁତ ଧନ୍ୟବାଦ ଭାଇ।
2: ଆପଣ ସବୁବେଳେ ପାଇଁ ପିଲା ହେଇକି ଥାନ୍ତୁ, ରଖିଥାନ୍ତୁ
1: ଭାଇ ଭାଇ ଭାଇ, ନମସ୍କାର ନମସ୍କାର, ରହିଲି ଭାଇ ନମସ୍କାର। ସାଥୀ ସମୟ ଇସାରା ଦେଲାଣି, ବର୍ତ୍ତମାନ ଆପଣମାନଙ୍କର ଏଇ ଯୋଉ କନେକ୍ସନର ପ୍ରୋଗ୍ରାମ ଆପଣମାନଙ୍କ ସହିତ ଲାଇଭ ଚାଲିଥିଲା ଚିଟ୍ଚାଟ୍, ଡାଇଲି ଲାଇଭ ଚିଟ୍ଚାଟ୍, ତାକୁ ଏଇଠି ଶେଷ କରିବା ପାଇଁ ପଡିବ, କିନ୍ତୁ ଆପଣମାନଙ୍କ ସହିତ ଏଇ ଯୋଡ଼ି ହେଇଥିବାର ସିଲସିଲା ତ ସାରା ଦିନ ଚାଲିବ, କିନ୍ତୁ ଆପଣମାନଙ୍କ ଫର୍ମାଇସ୍ ପୂରଣ କରିବାର ସିଲସିଲା ଆରମ୍ଭ ହେଇଯିବ ଆଉ କିଛି କ୍ଷଣ ଭିତରେ, ମାନେ ରେନ୍ବୋ ଏସ୍ଏମ୍ଏସ୍ର ପ୍ରୋଗ୍ରାମ ଷ୍ଟାର୍ଟ କରିଦେବା ଆଉ କିଛି ସମୟ ଭିତରେ, କିନ୍ତୁ ସାଥୀ ସାଥିରେ ଆଜି ଆପଣମାନଙ୍କର ବହୁତ ସୁନ୍ଦର ସୁନ୍ଦର କଲ୍, ବହୁତ ସୁନ୍ଦର ସୁନ୍ଦର ମତ, ସତରେ ଏ ପ୍ରୋଗ୍ରାମକୁ ମାନକୁ ବହୁତ ଅଧିକ ବଢ଼େଇ ଦେଇଛି ବୋଲି ମୁଁ ଆଶା କରୁଛି। ଯଦି ଆପଣଙ୍କୁ ବି ଭଲ ଲାଗିଛି ଆମକୁ ଜଣେଇବେ, ଆପଣଙ୍କର ଫିଡ୍ବ୍ୟାକ୍ ଦେବେ, ଆମକୁ ଚିଠି ଲେଖିବେ, ଜମା ଭୁଲିବେନି, ଆମର କ'ଣ ଭୁଲ ରହୁଛି, ଆମର କ'ଣ ପ୍ରୋଗ୍ରାମ ଆପଣଙ୍କୁ ଭଲ ଲାଗୁଛି, ଆମକୁ ଆପଣମାନେ ମେସେଜ କରିବେ, ଆପଣଙ୍କୁ ଜଣେଇବେ, ଆପଣଙ୍କର ମତ ଆମକୁ ଜଣେଇବେ। ଆଜିର ପ୍ରୋଗ୍ରାମରେ ଯେଉଁ ଶ୍ରୋତା ବନ୍ଧୁମାନେ ସାମିଲ ହୋଇଥିଲେ ସେମାନଙ୍କୁ ହୃଦୟରୁ ପୁଣି ଥରେ ଅଶେଷ ଅଶେଷ ଧନ୍ୟବାଦ, ଏବଂ ଯେଉଁମାନଙ୍କର କଲ୍ ଲାଗିପାରିନି ନିଶ୍ଚିତ ଭାବରେ ଆଶା କରିବି ସେମାନେ ବହୁତ ଶୀଘ୍ର ଆମ ସହିତ ପୁଣି କନେକ୍ଟ ହୋଇଯିବେ। ବର୍ତ୍ତମାନ ସାଥୀ ରେନ୍ବୋ ଏସ୍ଏମ୍ଏସ୍ ସିଲସିଲା ଷ୍ଟାର୍ଟ କରିବାର ଟାଇମ୍, କିନ୍ତୁ ଫେରୁଛୁ କିଛି କ୍ଷଣ ଭିତରେ। ଷ୍ଟେଟ୍ୟୁନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ, ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

0: ସାର୍ ଦି ଫାର୍ଷ୍ଟ ମେସେଜଟି ଆମକୁ କରିଛନ୍ତି ନାରାୟଣ ପ୍ରଧାନ ବି ବରହମପୁର ବୁଗୁଡ଼ା ଗଞ୍ଜାମରୁ ଶୁଣିବା ପାଇଁ ଚାହିଁଛନ୍ତି ଏକ ଦୁଜେ କେ ଲିଏ ଚଳଚ୍ଚିତ୍ରରୁ ଗୋଟିଏ ବ୍ୟୁଟିଫୁଲ୍ ଟ୍ରାକ୍ ମେରେ ଜୀବନ ସାଥୀ ଅନୁରାଧା ପଡ଼ୱାଲ ଏବଂ ଏସ୍ପି ବାଲସୁବ୍ରମଣ୍ୟମଙ୍କ କଣ୍ଠରେ ନିଶ୍ଚିତ ଭାବରେ ପ୍ଲେ କରିଦେଉଛି ଏବଂ ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତ ଶୁଣିବା ପାଇଁ ଚାହିଁଛନ୍ତି ପ୍ରେମଜୀ ଭାଇ ପ୍ରେମଜୀ କମ୍ୟୁନିକେସନ ସିଡିଏ ସେକ୍ଟର 7 ମରକତନଗର କଟକରୁ ଡେଡିକେଟ୍ କରୁଛନ୍ତି ଗୀତଟିକୁ ବନ୍ଧୁ ଦିବାକର ସୁବଳ ଭୋଇ ଅଲ୍ ଦି ଷ୍ଟାଫ୍ସ ଅଫ୍ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଏବଂ ସମସ୍ତଙ୍କୁ ଜଣାଇଛନ୍ତି ଗୁଡ୍ ମର୍ଣ୍ଣିଂ ଏବଂ ସବୁ ଶ୍ରୋତାମାନଙ୍କୁ ମଧ୍ୟ ଡେଡିକେଟ୍ କରୁଛନ୍ତି ଏହି ଗୀତଟି ବ୍ୟାକ୍ ଟୁ ବ୍ୟାକ୍ ଏହି ଦୁଇଟି ସୁନ୍ଦର ଗୀତ ଆପଣମାନଙ୍କ ପାଇଁ ଷ୍ଟେ ଟ୍ୟୁନ୍ଡ
1: तुम्हारा साथ ज्यादा ज्यादा बहुत ज्यादा देर रहने के लिए
2: ओ माय गॉड मेरी तो हिंदी कविता की क्लास है
1: हिंदी कविता है ना
2: हाँ
1: वो मैं तुमको टीच करता हूँ
2: तुम और हिंदी कविता
1: तुम समझता मैं हिंदी कविता नहीं जानता मेरे जीवन साथी प्यार किए जा जवानी दीवानी खूबसूरत जिद्दी पड़ोसन सत्यम शिवम सुंदरम बेनहर वो इंग्लिश

ଏଥରକ ଗୀତଟିକୁ ଶୁଣିବା ପାଇଁ ମେସେଜ କରିଛନ୍ତି ଆମକୁ କଣ୍ଟୋଲ ଆଠଗଡ଼ରୁ କୈଳାସ ବେହେରା ଏବଂ କାମିନୀ ବେହେରା ଅନାରୀ ଚଳଚ୍ଚିତ୍ରରୁ ଶୁଣିବା ପାଇଁ ଚାହିଁଛନ୍ତି ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଲେଖୁଛନ୍ତି ନମସ୍କାର ସାର୍ ଆଜି କାର୍ଯ୍ୟକ୍ରମର ଉପସ୍ଥାପନା ଗୁଡ଼ିକ ବହୁତ ସୁନ୍ଦର ଥିଲା ବହୁତ ଭଲ ଲାଗିଲା ଏବଂ ଲେଖିଛନ୍ତି ଯେ ଡାଇଲିନ ଶୋରେ ଆପଣଙ୍କର ଟପିକ୍ ମଧ୍ୟ ବହୁତ ସୁନ୍ଦର ଥିଲା ସେଥିପାଇଁ ଧନ୍ୟବାଦ ଆଜି ଅନୁରୋଧର ଗୀତଟି ହେଉଛି ଏଇ ସୁନ୍ଦର ଗୀତଟି ଅନାରୀର ଏବଂ ସେମାନେ ଡେଡିକେଟ୍ କରୁଛନ୍ତି ଗୀତଟିକୁ ସବୁ ଶ୍ରୋତା ବନ୍ଧୁମାନଙ୍କୁ କୈଳାସ ବେହେରା ଏବଂ କାମିନୀ ବେହେରାଙ୍କ ପାଇଁ ଏହି ବ୍ୟୁଟିଫୁଲ ଟ୍ରାକ୍ଟି ଡେଡିକେଟ୍ କରିଦେଉଛି ଆପଣମାନଙ୍କ ପାଇଁ କୁମାର ଶାନୁ ଏବଂ ଉଦିତ ନାରାୟଣଙ୍କ କଣ୍ଠରେ ଅନାରୀ ଚଳଚ୍ଚିତ୍ରରୁ।

ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତର ମେସେଜ ରିକ୍ୱେଷ୍ଟ କରିଛନ୍ତି ବାମଦେବ ପୃଷ୍ଟି ଝାଞ୍ଜିରେ ମଙ୍ଗଳା କଟକରୁ ବାମଦେବ ଭାଇ ଶୁଣିବା ପାଇଁ ଚାହୁଁଛନ୍ତି ହିସାବ ନିକାଶ ଚଳଚ୍ଚିତ୍ରରୁ ଗୋଟିଏ ସୁନ୍ଦର ଗୀତ ସୁପ୍ରଭାତ ଏବଂ ନମସ୍କାର।

ଏଥର ଗୋଟିଏ ସୁନ୍ଦର ଗୀତର ରିକ୍ୱେଷ୍ଟ ନେଇକି ବଢିଆ ମେସେଜଟି କରିଛନ୍ତି ଦିଲୀପ ନାୟକ ପାରାଦୀପରୁ। ଦିଲୀପ ଭାଇ ଲେଖୁଛନ୍ତି ଯେ ଗୁଡ୍ ମର୍ଣ୍ଣିଂ, ଏବଂ ଏଇ ଗୀତଟିକୁ ସବୁ ଶ୍ରୋତା ବନ୍ଧୁମାନଙ୍କୁ ଡେଡିକେଟ୍ କରୁଛନ୍ତି। ରେନ୍ବୋର ସମସ୍ତ ଶ୍ରୋତା ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଶୁଭ ସକାଳର। ଦମ୍ ଲଗା କେ ହୈସାରୁ କୁମାର ଶାନୁ ଏବଂ ସାଧନା ସରଗମଙ୍କ କଣ୍ଠରେ ଦର୍ଦ କରାରା ଶୁଣିବା ପାଇଁ ଚାହିଁଛନ୍ତି ଦିଲୀପ ନାୟକ ଭାଇ ପାରାଦୀପରୁ। ଏବଂ ପରେ ପରେ ଆଉ ଗୋଟିଏ ବ୍ୟୁଟିଫୁଲ୍ ଟ୍ରାକ୍ର ରିକ୍ୱେଷ୍ଟ କରିଛନ୍ତି ଆମକୁ। ଏଇ ମେସେଜ୍ଟି ଆସିଛି ଜଗତସିଂହପୁରରୁ କାଦୁଆପଡ଼ା ଡିହ ସାହିରୁ। ମେସେଜ୍ କରିଛନ୍ତି ପ୍ରମୋଦ କୁମାର ସାହୁ ଏବଂ ଡେଡିକେଟ୍ କରୁଛନ୍ତି ସବୁ ଶ୍ରୋତା ବନ୍ଧୁମାନଙ୍କୁ ଏଇ ଗୀତଟି ମହୁରାରୁ ନା କଜରେ କି ଧାର ଏଇ ସୁନ୍ଦର ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି। ଏବଂ ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତ ଯାହାକୁ ମେସେଜ୍ କରୁଛନ୍ତି ସୁନୀଲ କାନ୍ତ ମହାନ୍ତି ସିଲୁ ଆଣ୍ଡ ଆକୃତି ଦେଓକାଳି ଶଙ୍ଖତରାଜ କଟକରୁ। ଗୃହଲକ୍ଷ୍ମୀ ଚଳଚ୍ଚିତ୍ରରୁ ଗୋଟିଏ ଗୀତ ଶୁଣିବା ପାଇଁ ଚାହିଁଛନ୍ତି ଏବଂ ଲେଖୁଛନ୍ତି ବିଶ୍ୱଜିତ ଭାଇ ଶୁଭ ସକାଳର ଶୁଭେଚ୍ଛା। ଆଜିର ଡାଇଲିନ୍ ବେଶ୍ ମନଛୁଆଁ, ସେଥିପାଇଁ ଅଶେଷ କୃତଜ୍ଞତା ଜଣାଉଛି। ଆଜିର ରିକ୍ୱେଷ୍ଟ ଅଙ୍ଗୀ ଶୁଣେଇବେ ନିଶ୍ଚୟ ଶୁଣାଉଛି ବ୍ୟାକ୍ ଟୁ ବ୍ୟାକ୍ ଏଇ ତିନୋଟି ସୁନ୍ଦର ଗୀତ ଆପଣମାନଙ୍କ ପାଇଁ। ଷ୍ଟେ ଟ୍ୟୁନ୍ଡ।

ବହୁତ ସୁନ୍ଦର ସୁନ୍ଦର ଗୀତର ରିକ୍ୱେଷ୍ଟ ଆପଣମାନଙ୍କର ଆସୁଛି, ଗୋଟେ କରେ ଗୋଟେ ଗୀତ ପ୍ଲେ କରିଦେଉଛି। ୟୋର୍ସ ମ୍ୟୁଜିକାଲ ହମସଫର ବିଶ୍ୱଜିତ ଅଛି ଆପଣମାନଙ୍କ ସାଙ୍ଗରେ, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ। କହୁଛନ୍ତି ଦିଲ୍ ସେ ଦିଲ୍ ତାକ୍। ଆମକୁ SMS ଯେଉଁମାନେ କରୁଛନ୍ତି ଆଉ ଥରେ ସେମାନଙ୍କୁ କହିଦେଉଛି ଯେ ବର୍ତ୍ତମାନ ସମୟ ଗଡ଼ିଗଡ଼ି ଚାଲିଛି ଆଉ ଆପଣମାନଙ୍କର SMS ମଧ୍ୟ ଆସି ଆସି ଚାଲିଛି। SMS କରିବା ପାଇଁ ଚାହୁଁଥିଲେ ଶୀଘ୍ର ଶୀଘ୍ର ଫୋନ୍ ଉଠାନ୍ତୁ 0949596321 ଆମକୁ ଆପଣ SMS ମଧ୍ୟ କରିପାରିବେ। ଏବଂ ହ୍ୱାଟ୍ସଆପ୍ରେ ଯଦି କନେକ୍ଟ ହେବା ପାଇଁ ଚାହୁଁଛନ୍ତି ଆମ ସହିତ, ତେବେ ନମ୍ବର ହେଉଛି 8895254200। ଏଥରକ ମେସେଜଟି କରିଛନ୍ତି ଆମକୁ ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର ସେକ୍ଟର 11 CDA କଟକରୁ। ହାଭ୍ ଏ ନାଇସ୍ ଡେ ଲେଖିଛନ୍ତି ଏବଂ ଆରମ୍ଭ କରିଛନ୍ତି ମେସେଜକୁ, ବିଚ୍ଛେଦ ଭାଇ ନମସ୍କାର, ସବୁ ଷ୍ଟାଫ୍ ମାନଙ୍କୁ ନମସ୍କାର, ସବୁ ଶ୍ରୋତାମାନଙ୍କୁ ଗୁଡ୍ ମର୍ଣ୍ଣିଙ୍ଗ। ଆଜି July 8 ୱେଡ୍‌ନେସ୍‌ଡେର ମର୍ଣ୍ଣିଙ୍ଗ ଶୋରେ ଆପଣ ଅଛନ୍ତି ଏବଂ ଉପସ୍ଥାପନା କରୁଛନ୍ତି, ଏପର୍ଯ୍ୟନ୍ତ ସବୁ ଉପସ୍ଥାପନା ବହୁତ ଭଲ ଲାଗୁଛି। ଶୁଭ ସକାଳର ନୀତିଦିନରେ କିଛି ଶିଖିବାର ଅଭ୍ୟାସର କଥା କୁହନ୍ତୁ ଏବଂ ଯେଉଁ ଡାଇଲିନ୍ ଲାଇଭ୍ରେ ଟପିକ୍ ରଖିଥିଲେ ଅତି ସୁନ୍ଦର ଟପିକ୍, ସବୁ କଲର୍ସମାନେ ନିଜର ମତାମତ ଦେଲେ, ସମସ୍ତେ ନିଜର କଥା କହିଲେ, ସେଥିପାଇଁ ହୃଦୟରୁ ସମସ୍ତଙ୍କୁ ଧନ୍ୟବାଦ। ଡାଇଲିନ୍ରେ କରିଥିବା ସବୁ ଶ୍ରୋତାମାନେ ବଡ଼ ଥିଲେ କିନ୍ତୁ ଆପଣ ବହୁତ ଛୋଟ ପିଲା ଥିଲେ, କାରଣ ଆପଣଙ୍କର ଯେଉଁ ଆଜ୍ଞା ଆଜ୍ଞା କହୁଛନ୍ତି ସେଇଟା ବହୁତ ବଢ଼ିଆ ଲାଗୁଛି ଏବଂ କୁନି ପିଲା ପରି ଲାଗୁଛି। ଏମିତି ଆପଣ ସୁନ୍ଦର ସୁନ୍ଦର ପ୍ରୋଗ୍ରାମ କରୁଥାନ୍ତୁ ଏବଂ ଆପଣଙ୍କୁ ଢେର ସାରା ଶୁଭେଚ୍ଛା ଏବଂ ଆଶୀର୍ବାଦ। ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ, ଆପଣ ଏତେ କାର୍ଯ୍ୟକ୍ରମକୁ ଆମର ଶୁଣୁଛନ୍ତି, ଆମକୁ ମେସେଜ କରୁଛନ୍ତି ଏତେ ସମୟ ବାହାର କରିକି। ଏବଂ ଶେଷରେ ଲେଖୁଛନ୍ତି ଯେ ଏମିତି ସୁନ୍ଦର ସୁନ୍ଦର ପ୍ରୋଗ୍ରାମ କରୁଥାନ୍ତୁ ଏବଂ ତାଙ୍କର ଆଜିର ଅନୁରୋଧର ଗୀତ ହେଉଛି ଛୋଟା ବଚ୍ଚା ସମଜ କେ ହମକୋ ମାସୁମ ଚଳଚ୍ଚିତ୍ରରୁ। ଆଦିତ୍ୟ ନାରାୟଣଙ୍କ କଣ୍ଠରେ ବ୍ୟୁଟିଫୁଲ ଟ୍ରାକ୍ଟି ଶୁଣିବା ପାଇଁ ଚାହିଁଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର ସେକ୍ଟର 11 CDA କଟକରୁ। ନିଶ୍ଚିତ ଭାବରେ ପ୍ଲେ କରିଦେବୁ ଏବଂ ପରେ ପରେ ଆଉ ଗୋଟିଏ ବ୍ୟୁଟିଫୁଲ ଟ୍ରାକ୍ ରିକ୍ୱେଷ୍ଟ କରିଛନ୍ତି ଫ୍ରମ୍ ଦ ଆଲବମ୍ ମଲ୍ଲି ଫୁଲ ଗଜରା ଦୁର୍ଗା ପ୍ରସାଦ ଦଳେଇ ପାରେଶ୍ୱର ସାହି ଜୋବ୍ରା କଲେଜ ସ୍କୋୟାର କଟକରୁ। ସ୍ମୃତି ଏକ ପିଲାଦିନ ଭଙ୍ଗା ଖେଳନା, ଶିବରଥଙ୍କର ଏଭରଗ୍ରୀନ ବ୍ୟୁଟିଫୁଲ ଟ୍ରାକ୍ଟିକୁ ଶୁଣିବା ପାଇଁ ଚାହିଁଛନ୍ତି ଦୁର୍ଗା ପ୍ରସାଦ ଦଳେଇ ଏବଂ ଡେଡିକେଟ୍ କରିଛନ୍ତି ସମସ୍ତଙ୍କୁ, ଶୁଭ ସକାଳର ଶୁଭେଚ୍ଛା ଜଣାଇଛନ୍ତି। ଅଭିନନ୍ଦନ ଭାଇ, ଆଜିର ସମସ୍ତ କାର୍ଯ୍ୟକ୍ରମ ଏବଂ ଆଲୋଚନା ଡାଇଲିନ୍ ଲାଇଭ୍ ଖାସ୍ କରିକି ବହୁତ ଭଲ ଲାଗିଲା, ଆପଣଙ୍କର ସୁନ୍ଦର ଉପସ୍ଥାପନା ପାଇଁ ହୃଦୟରୁ ଧନ୍ୟବାଦ, ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ବ୍ୟୁଟିଫୁଲ ଟ୍ୟୁନ୍ର ଗୀତ ଆପଣମାନଙ୍କ ପାଇଁ।

ଏଥର ଆଉ ଗୋଟିଏ ସୁନ୍ଦର ଗୀତର ରିକ୍ୱେଷ୍ଟ ପଠାଉଛନ୍ତି ଆମକୁ ସୁସୁଦା ଅନୁଗୁଳରୁ, ସୁଫଳ ପ୍ରଧାନ, ଦେବଦତ୍ତ ପ୍ରଧାନ ଏବଂ ସୁଚିତ୍ରା ସାହୁ, ନୀଳାଦ୍ରି ସାହୁ, ନରେନ୍ଦ୍ର କୁମାର ସାହୁ, ଘସିରାମ ପ୍ରଧାନ କନ୍ୟାଦାନ ଚଳଚ୍ଚିତ୍ରରୁ ଏହି ସୁନ୍ଦର ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି। ଜୟ ଜଗନ୍ନାଥ ଲେଖୁଛନ୍ତି, ସବୁ ଶ୍ରୋତା ବନ୍ଧୁମାନଙ୍କୁ ଗୁଡ୍ ମର୍ଣ୍ଣିଂର ଶୁଭେଚ୍ଛା ଜଣାଇଛନ୍ତି ଏବଂ ପରେ ପରେ ଜିତେନ୍ଦ୍ର ନିଆଳି ମାଧବରୁ ଶୁଣିବା ପାଇଁ ଚାହିଁଛନ୍ତି ଦିଲ୍ କେ ବଦଲେ ସନମ। ଏଇ ଦୁଇଟି ବ୍ୟୁଟିଫୁଲ୍ ଟ୍ରାକ୍ ଆପଣମାନଙ୍କ ପାଇଁ। ଷ୍ଟେ ଟ୍ୟୁନ୍ଡ।

ଅନେକ ଶ୍ରୋତା ବନ୍ଧୁମାନଙ୍କର ନା ମୁଁ ବର୍ତ୍ତମାନ ପଢ଼ିଦେବା ପାଇଁ ଚାହୁଁଛି, ଯେଉଁମାନେ ଆମକୁ ମେସେଜ୍ କରିଥିଲେ। ଆମକୁ ମେସେଜ୍ କରିଛନ୍ତି ସୁଧାରିଗିରୁ ସାବିତ୍ରୀ ରାଉଳ, ଆମକୁ ମେସେଜ୍ କରିଛନ୍ତି ବାବନ ଚନ୍ଦ୍ର ପାଲ ଏବଂ ମମତା ପାଲ, ଲେଖୁଛନ୍ତି ସୁନ୍ଦର ଉପସ୍ଥାପନା ଏବଂ ଉଚ୍ଚକୋଟୀର ଟପିକ୍ ଥିଲା ଆଜି ପାଇଁ, ସେଥିପାଇଁ ଧନ୍ୟବାଦ। ଏବଂ ଆପଣଙ୍କୁ ଡେଡିକେଟ୍ କରି ନିଶ୍ଚୟ ଗୋଟିଏ ଗୀତ ମୁଁ ବଜାଇଦେବି।

ଆମକୁ ମେସେଜ କରିଛନ୍ତି ଟୁକୁ ଟିକି ମିକି ଟୁକୁନା ମାଣିଆବନ୍ଧ ବଡ଼ମ୍ବରୁ, ଆମକୁ ମେସେଜ କରିଛନ୍ତି ରମେଶ ଚନ୍ଦ୍ର ସାହୁ ଆଉଖମା ଭାପୁର ଢେଙ୍କାନାଳରୁ, ମେସେଜ କରିଛନ୍ତି ସୁମନ୍ତ କୁମାର ରାଉତ ପୁତୁରା କାହ୍ନା ଓସ୍ତିଆ ବାଙ୍କି ଆଠଗଡ଼ କଟକରୁ, ଗୁଡ୍ ମର୍ଣ୍ଣିଂ ସହିତ ମେସେଜ କରୁଛନ୍ତି ଆମକୁ ହାଲୁ ଭାଇ ସୟାନ ଆଠଗଡ଼ରୁ, ଆମକୁ ମେସେଜ କରୁଛନ୍ତି ହେମନ୍ତ କୁମାର ମହାରଣା ସୁଭଦ୍ରାପୁର ଉତ୍ତମପୁର କଟକରୁ, ମେସେଜ କରିଛନ୍ତି ଆମକୁ ଆଜି ରାଜେନ୍ଦ୍ର ନନା ନୂଆଗାଁ, ଏବଂ ଲେଖିଛନ୍ତି ଗୁଡ୍ ମର୍ଣ୍ଣିଂ ରବିଶ।

ମେସେଜ କରିଛନ୍ତି ଆମକୁ ଉର୍ମିଳା ବେହେରା, ପ୍ରଶାନ୍ତ ବେହେରା, ଲିପୁ, ଲୁଟୁ, ନାତି ଗୁଗୁଲା, ସିପୁ, ପପୁ, ଦୀପୁ, ଖୁସି, ଲୁସି, ମିତା, ଉନିଆ ଏବଂ ସୁଧା ଷଡ଼ଙ୍ଗୀରୁ ମେସେଜ କରିଛନ୍ତି ଆମର ଶ୍ରୋତା ବନ୍ଧୁମାନେ, ଏବଂ ତାଙ୍କ ପାଇଁ ମଧ୍ୟ ଡେଡିକେଟ୍ କରିକି ଗୋଟେ ସୁନ୍ଦର ଗୀତ ବଜେଇଦେବି ଏହାପରେ। ଏବଂ

ଗୋଟେ ସୁନ୍ଦର ମେସେଜ କରିଛନ୍ତି, ଯୋଉ ଗୀତଟି ବାଜି ସାରିଛି ତଥାପି ତାଙ୍କର ସୁନ୍ଦର ମେସେଜଟି ପଢିଦେଉଛୁ। ସମୀର ସଙ୍ଗୀତା ପଣ୍ଡା ତେଲେଙ୍ଗା ପିଣ୍ଠ କଟକରୁ। ବିଶ୍ୱଜିତ ବାବୁ ନମସ୍କାର, ଆଜିର କାର୍ଯ୍ୟକ୍ରମ ବାବଦରେ ଗୋଟିଏ ଶବ୍ଦରେ କହିଲେ ହୃଦୟ ସ୍ପର୍ଶୀ ମନ ଛୁଆଁ ଉଚ୍ଚକୋଟୀର ଅସମ ଏନର୍ଜେଟିକ ଲାଜବାବ। ବହୁତ ବହୁତ ଧନ୍ୟବାଦ, ଆପଣ ଶୁଣୁଛନ୍ତି ଏବଂ ଏ ସୁନ୍ଦର ମେସେଜ ଲେଖିଛନ୍ତି, ଏବଂ ଆପଣଙ୍କ ପାଇଁ ମଧ୍ୟ ଡେଡିକେଟ୍ କରିଦେଉଛି ନେକ୍ସଟ ଟ୍ରାକ୍ଟି।

ବର୍ତ୍ତମାନ ଟାଇମ୍ 11 o'clock ହେଇସାରିଛି। ଆମେ ସମସ୍ତେ ନିଜ ନିଜ କାମ ଆରମ୍ଭ କରିସାରିଛେ। ତାରି ଭିତରେ ସବୁଥର ଭଳି ଆପଣଙ୍କୁ ଆଜି ବି ଅନୁରୋଧ ରହିବ କି ଯଦି ଆମକୁ ଶୁଣି ଶୁଣି ଆପଣ ଆପଣଙ୍କ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରୁଛନ୍ତି ତାହେଲେ ନିହାତି ଭାବରେ ଗୋଟିଏ ସୁରକ୍ଷିତ ଯାତ୍ରା ଆପଣ କରନ୍ତୁ ଏବଂ ତାପରେ ଯେତେବେଳେ ଆପଣ ନିଜ ସେଫ୍ଟି ପ୍ରତି ବିଶେଷ ଭାବରେ ଧ୍ୟାନ ରଖିବା ସହିତ ସାମ୍ନାରେ ଯାଉଥିବା ଲୋକଙ୍କ ପ୍ରତି ମଧ୍ୟ ଦୟାବାନ ହୁଅନ୍ତୁ। ଟୁ ହ୍ୱିଲର୍ରେ ଯାଉଥିଲେ ହେଲମେଟ୍ ଏବଂ ହେଲମେଟ୍ର ବେଲ୍ଟ ବାନ୍ଧି ରଖନ୍ତୁ। ଫୋର୍ ହ୍ୱିଲର୍ରେ ଯାଉଥିଲେ ସିଟ୍ ବେଲ୍ଟ ବାନ୍ଧିବା ପାଇଁ ଜମା ବି ଭୁଲନ୍ତୁ ନାହିଁ। ସୋ ଫ୍ରେଣ୍ଡସ୍, 11 ବାଜିବା ସହିତ ଆରମ୍ଭ ହୋଇଯାଏ ଦ ସୋ କଳାକାର, ଯେଉଁଥିରେ ଆମେ ସେଇ ଦିଗଜ କଳାକାରମାନଙ୍କ ବିଷୟରେ କଥା ହୁଏ ଯେଉଁମାନଙ୍କର ଆମକୁ ଏଣ୍ଟରଟେନ୍ କରିବା କ୍ଷେତ୍ରରେ ରହିଛି ବଳିଷ୍ଠ ଅବଦାନ। ତେବେ ସବୁଥର ଭଳି ଆଜି ବି କଳାକାର ଶୋରେ ମୁଁ ଆପଣଙ୍କ ପାଇଁ ଏମିତି ଜଣେ କଳାକାରଙ୍କ କଥା ନେଇ ଆସିଛି ଯିଏ ନିଜ ହାଇଟ୍ ଏବଂ ଲୁକ୍ ଏବଂ ସିରିୟସ୍ ଅନ୍ଦାଜ ପାଇଁ ସବୁବେଳେ ବଲିଉଡ୍ରେ ଚର୍ଚ୍ଚାର ପାତ୍ର ହୋଇ ଆସିଛନ୍ତି। ଜି ହଁ, ଆଜି ଆମେ କଥା ହେବାକୁ ଯାଉଛେ ବଲିଉଡ୍ର ଜଣାଶୁଣା ଅଭିନେତା ତଥା ପ୍ରଯୋଜକ ଅଭିଷେକ ବଚ୍ଚନଙ୍କ ବିଷୟରେ, ଯିଏ ବଲିଉଡ୍ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଜୁନିୟର ବଚ୍ଚନଙ୍କ ବିଷୟରେ କଥା ତ ହେବା ପୁରା ସୋରେ, କିନ୍ତୁ ଏବେ ଶୁଣେଇ ଦେଉଛି ଆପଣଙ୍କୁ ତାଙ୍କରି ଫିଲ୍ମରୁ ଏହି ସୁନ୍ଦର ଗୀତଟିଏ।

ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ସାଙ୍ଗ ଡିପି ଅଛି ଆପଣଙ୍କ ସହିତ ଆଣ୍ଡ ସୋ ଚାଲିଛି କଳାକାର ତେବେ ବନ୍ଧୁ ଆଜି କଳାକାରରେ ଆମେ କଥା ହଉଛେ ବଲିଉଡ଼ର ଜୁନିୟର ବଚ୍ଚନ ମାନେ ଅଭିଷେକ ବଚ୍ଚନଙ୍କ ବିଷୟରେ।

ଫ୍ରେଣ୍ଡ ସୋ ଚାଲିଛି କଳାକାର ଆଜି ଆମେ କଳାକାରରେ କଥା ହଉଛେ ଅଭିଷେକ ବଚ୍ଚନଙ୍କ ବିଷୟରେ ତେବେ ଅଭିଷେକ ବଚ୍ଚନଙ୍କ ବିଷୟରେ ଯଦି କହିବି ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ଅତ୍ୟନ୍ତ ଶାନ୍ତ ସ୍ୱଭାବର 2007 ସେ ବଲିଉଡ୍ର ପ୍ରଖ୍ୟାତ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ କରିଥିଲେ ଉଭୟଙ୍କର ଗୋଟିଏ ଝିଅ ମଧ୍ୟ ଅଛି ସବୁବେଳେ ଶାନ୍ତ ରହି ସବୁକିଛି ଅନୁଶୀଳନ କରିବାକୁ ଆଉ ଜୀବନରେ ସବୁବେଳେ ଠିକ୍ ଭୁଲକୁ ଥଣ୍ଡା ମନରେ ସଲ୍ୟୁସନ୍ ବାହାର କରିବାକୁ ସେ ନିଜ ଫ୍ୟାନ୍ସମାନଙ୍କୁ ଉପଦେଶ ଦିଅନ୍ତି ନିଜର ନମ୍ର ବ୍ୟକ୍ତିତ୍ୱ ଏବଂ ନିରନ୍ତର ପରିଶ୍ରମ ତାଙ୍କୁ ଆଜି ବଲିଉଡ୍ରେ ଜଣେ ଲୋକପ୍ରିୟ କଳାକାର ଭାବରେ ପରିଚୟ ଦେଇଛି

ବନ୍ଧୁ, ଆଜି କଳାକାର ଆମେ କଥା ହଉଥିଲେ ଅଭିଷେକ ବଚ୍ଚନଙ୍କ ବିଷୟରେ। ତେବେ ଅଭିଷେକ ବଚ୍ଚନ ଜଣେ ଅତ୍ୟନ୍ତ ନମ୍ର ଏବଂ ଶାନ୍ତ ସ୍ୱଭାବର କଳାକାର ଏବଂ ସେ ନିଜ ପରିଶ୍ରମ ଏବଂ ନିଜର ନିଷ୍ଠା ବଳରେ ଆଜି ବଲିଉଡ଼ର ଜଣେ ଆଗଧାଡ଼ିର କଳାକାର ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ଏବେ ତ ସମୟ ହେଇଛି କଳାକାର ଶୋକୁ ଏଇଠି ୱାଇଣ୍ଡ ଅପ୍ କରିବା ପାଇଁ ପଡ଼ିବ। କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଶୁଣି ନିଅନ୍ତୁ ଏଇ ସୁନ୍ଦର ଗୀତଟି, କେବଳ ଆଉ କେବଳ ଆପଣଙ୍କ ପାଇଁ।

ୱେଲକମ୍ ବ୍ୟାକ୍ ବନ୍ଧୁ, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ। ଡିପି ଅଛି ଆପଣଙ୍କ ସହିତ ଆରମ୍ଭ ହୋଇଯାଇଛି ସେଇ ସମୟ ଯେଉଁ ସମୟରେ ଆମେ ଶୁଣେ ପୁରୁଣା ଚଳଚ୍ଚିତ୍ରର ଗୀତ। ତେବେ ଆରି ସହିତ ଶୁଣେଇ ଦଉଛି ଆପଣଙ୍କୁ କିଛି ସୁନ୍ଦର ସୁନ୍ଦର ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ। କୁଆଡ଼େ ବି ଯାଆନ୍ତୁନି, ଟ୍ୟୁନ୍ କରି ରଖିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। କୁଆଡ଼େ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେ। ମୁଁ କଟକକୁ ଦେବୀ ପ୍ରସାଦ ଅଛି ଆପଣଙ୍କ ସହିତ ବନେଇକି ରଖିଛି ଆପଣଙ୍କ ଦିଲ ସେ ଆମ ଦିଲ ତକ୍ର କନେକ୍ସନ। ସମୟ ବର୍ତ୍ତମାନ ଦିନ 12। ପୁଣି ଥରେ ସେଇ ସେଫ୍ଟି କଥା ମନେ ପକେଇଦେବି, ଯଦି କେଉଁ ସ୍ଥାନକୁ ଯାଉଛନ୍ତି ଏବଂ ଆମକୁ ତା ସହିତ ଶୁଣିଛନ୍ତି ତାହେଲେ ଆପଣଙ୍କୁ ଅନୁରୋଧ, ଆପଣ ଫୋର୍ ହ୍ୱିଲର୍ରେ ଯାତ୍ରା କରୁଥିଲେ ନିହାତି ଭାବରେ ସିଟ୍ ବେଲ୍ଟ ବାନ୍ଧିବା ସହିତ, ଯଦି ଟୁ ହ୍ୱିଲର୍ରେ ଯାତ୍ରା କରୁଛନ୍ତି ତାହେଲେ ହେଲମେଟ୍ ପିନ୍ଧି ହେଲମେଟ୍ର ବେଲ୍ଟକୁ ଭଲ ଭାବେ ବାନ୍ଧନ୍ତୁ, ସୁରକ୍ଷିତ ଯାତ୍ରା କରନ୍ତୁ। ବନ୍ଧୁ, ବର୍ଷା ଦିନ ଆରମ୍ଭ ହୋଇଯାଇଛି, ତା ସହିତ ଖରା ବି ଟିକେ ଟିକେ କିଛି କିଛି ସ୍ଥାନରେ ବର୍ତ୍ତମାନ ସୁଦ୍ଧା ହେଉଛି, ତେଣୁ ସବୁଠୁ ସେଫ୍ ଆପଣ ନିଜ ସାଙ୍ଗରେ ଯଦି କୌଣସି ସ୍ଥାନକୁ ବାହାରକୁ ଯାଉଛନ୍ତି ତାହେଲେ ନିଜ ସହିତ ରେନକୋଟ୍ ଏବଂ ଛତା ନିହାତି ନିଅନ୍ତୁ, କାରଣ କୌଣସି ସମୟରେ ବି ବର୍ଷା ହେବାର ସମ୍ଭାବନା ଅଛି। ତେବେ ବନ୍ଧୁ, ବର୍ତ୍ତମାନ ସମୟ 12 ବାଜି ସାରିଛି ଆଣ୍ଡ 12 ବାଜିବା ମାନେ ଆରମ୍ଭ ହୋଇଯାଇଛି କିଛି କଥା କିଛି ଗୀତ। ସୋ ଯେଉଁଥିରେ ଆମେ ଢେର ସାରା କଥା ହୁଏ, ଢେର ସାରା ଗୀତ ବି ଶୁଣିଏ ପୁରା ଘଣ୍ଟା। ସୋ ଆରମ୍ଭ କରିବା, କିନ୍ତୁ ଆଜି ସୋ ଆରମ୍ଭ କରିବାର ପୂର୍ବରୁ ଆପଣଙ୍କୁ ଶୁଣେଇ ଦେଉଛି ସୁନ୍ଦର ଗୀତଟି ଓନ୍ଲି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ସୋ ଚାଲିଛି କିଛି କଥା କିଛି ଗୀତ। କିଛି ସମୟ ପୂର୍ବରୁ ମୁଁ ଆପଣଙ୍କୁ ଯେମିତି କହୁଥିଲି କି ପ୍ରେମ ଲୁଚିକି ରହିପାରିବନି, କାହିଁକି ଲୁଚିକି ରହିପାରିବନି, ତାର ଅନେକ ଗୁଡ଼ିଏ କାରଣ ବି ଅଛି ବନ୍ଧୁ। କାହିଁକି ନା ଆପଣ ଯେତେ ବି ଚେଷ୍ଟା କରନ୍ତୁ, ଯାହା ବି କରିଦିଅନ୍ତୁ, ଏ ଯୋଉ ପ୍ରେମ ନାମକ ଜିନିଷଟି ନା କେବେ ବି ଲୁଚିକି ରହିପାରେ ନା। ଏହାର ଅନେକ ଗୁଡ଼ିଏ କାରଣ ବି ଅଛି। ଉଦାହରଣ ସ୍ୱରୂପ ଆପଣ ଦେଖିଦିଅନ୍ତୁ କି ଆପଣଙ୍କର ଫେସିଆଲ ଏକ୍ସପ୍ରେସନ ଯାହା ବି ଥାଉ, ମନରେ ଆପଣଙ୍କର ଯାହା ବି କିଛି ଲୁଚି ରହିଛି, ଯାହା ପାଇଁ ପ୍ରେମ ରହିଛି, ତାହା ଆପଣଙ୍କ ଆଖିରେ ସ୍ପଷ୍ଟ ବାରିଯାଇ ପଡ଼ିବ। ମନର ମଣିଷକୁ ଦେଖିଲେ ଆସୁଥିବା ଆଖିରେ ଚମକ ଆଉ ଆପଣଙ୍କ ଉଠର ହସ, ଯେ କେହି ବି ଦେଖିଲେ ଜାଣିପାରିବ ଯେ ଆପଣ ପ୍ରେମରେ ପଡ଼ିଛନ୍ତି। ପ୍ରେମ କରୁଥିବା ମଣିଷ ପାଖରେ ଯଦି ଆସିଯାଏ ନା, ମଣିଷ ଯେତେ ସାବଧାନତା ଅବଲମ୍ବନ କଲେ ବି ସମସ୍ତଙ୍କ ସାମ୍ନାରେ ଧରା ପଡ଼ିଯାଏ। କୌଣସି ବି ସିରିୟସନେସ୍ ଆଉ କୌଣସି ବି ବ୍ୟସ୍ତତାର ବାହାନା ପ୍ରେମକୁ ସେହି ସମୟରେ ହାଇଡ୍ କରିବା ପାଇଁ ଆପଣଙ୍କୁ ସାହାଯ୍ୟ କରିପାରିବନି। ସେଇ ଆଖିର ଗତି, ଆପଣଙ୍କର ବାରମ୍ବାର ବ୍ୟସ୍ତ ହେବା, ବାରମ୍ବାର ଆପଣଙ୍କ ବଡି ଲାଙ୍ଗୁଏଜ୍ ଚେଞ୍ଜ ହେବା, ଏସବୁ ଆପଣଙ୍କୁ ସ୍ପଷ୍ଟ କରାଇ ଦିଏ କି ଆପଣ ପ୍ରେମରେ ପଡ଼ିଛନ୍ତି।

0: ମାସକୁ ମାସ ବିଦ୍ୟୁତ୍ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାହିଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 kW ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800345678 କିମ୍ବା 1912 ରେ କଲ୍ କରି ଏଇ ଯୋଜନା ବିଷୟରେ ଅଧିକ ବୁଝିବା।

ବନ୍ଧୁ, ଦୁନିଆରେ ସବୁଠାରୁ ବଡ କଷ୍ଟ କାମ କଣ ଜାଣିଛନ୍ତି? ସବୁଠୁ ବଡ କଷ୍ଟ କାମ ହଉଛି ସେଇ ପ୍ରେମକୁ ଲୁଚେଇବା, ଯୋଉ ପ୍ରେମରେ ଆପଣ ପଡିଯାଇଛନ୍ତି। କାରଣ ଆପଣ ପ୍ରେମରେ ପଡିଥିଲେ, ଅଜାଣତରେ କରୁଥିବା ଆପଣ ଯତ୍ନ, ଚିନ୍ତା ଆଉ ବ୍ୟସ୍ତତା ସବୁକିଛି ମଣିଷ ମନ ଭିତରର ସବୁ ଭାବନାକୁ ଜାହିର କରିଦିଏ। ଯେଉଁଠି ପ୍ରେମ ଥାଏ ସେଠି ଅଦ୍ଭୁତ ଉତ୍ସାହ ଅନୁଭବ ହୁଏ। ସେଇ ଖୁସି ଆଉ ଏକ୍ସାଇଟମେଣ୍ଟ ମଣିଷର ପର୍ସନାଲିଟି।

ଗୋଟିଏ ନୂଆ ଚେଞ୍ଜ ଆଣେ ଯାହା ଅନ୍ୟମାନଙ୍କୁ ସହଜରେ ପାରି ହୋଇପଡ଼େ। ପ୍ରେମ ଗୋଟିଏ ନଈ ପରି, ନଈକୁ କିଏ କେତେ ବନ୍ଧ ବାଡ଼ ଦେଇ ରଖିଲେ ବି ତାହା ସମୟ କ୍ରମେ ସବୁ ବନ୍ଧ ବାଡ଼ ଭାଙ୍ଗି ଦେଇଥାଏ ଆଉ ସାମ୍ନାକୁ ଆସିଯାଇଥାଏ।

ୱେଲକମ୍ ବ୍ୟାକ୍ ବନ୍ଧୁ, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଥାକୁ। ସୋ ଚାଲିଛି କିଛି କଥା କିଛି ଗୀତ। ପ୍ରେମ ଲୁଚିକି ରହିପାରିବନି, କେତେ ଲୋକ ବି କୁହନ୍ତି ମୁହଁ ନ ଖୋଲି କିଛି ନ କହିବା ପର୍ଯ୍ୟନ୍ତ କେହି କିଛି ଜାଣିପାରିବେ ନାହିଁ। କିନ୍ତୁ ମନେ ରଖନ୍ତୁ, ପ୍ରେମରେ ଯେଉଁ ସାଇଲେନ୍ସ ଆପଣ ନିଜ ପାଖରେ ମେଣ୍ଟେନ୍ କରି ରଖନ୍ତି, ସେହି ସାଇଲେନ୍ସ ହିଁ ସବୁଠାରୁ ବଡ଼ ପ୍ରୁଫ୍ କି ଆପଣ ପ୍ରେମରେ ପଡ଼ିଛନ୍ତି। ଦୁଇ ଜଣ ଭଲ ପାଉଥିବା ମଣିଷ, ଯେତେବେଳେ ଆପଣ ବି କେବେ କେବେ ଫିଲ୍ କରିଥିବେ କି ଯେତେବେଳେ ସେମାନେ ସାଙ୍ଗରେ ଥାନ୍ତି ସେତେବେଳେ ସେମାନଙ୍କ ଭିତରେ କଥାବାର୍ତ୍ତା ନଥିଲେ ବି ଶାନ୍ତ ଏବଂ ଗଭୀର ଆବେଗ ଥାଏ, ଯାହା ଅନ୍ୟମାନଙ୍କୁ ସ୍ପଷ୍ଟ ଅନୁଭବ ହୋଇଯାଏ। କାରଣ ପ୍ରେମର ଭାଷା ନୀରବ ହେଲେ ବି ତାକୁ ଲୁଚେଇବା ଅସମ୍ଭବ ଅଟେ। ସମସ୍ତେ ପ୍ରାୟ ଭାବନ୍ତି

ଏ ପ୍ରେମ ଗୋଟେ ଏମିତି ଜିନିଷ ଯାହାକୁ ଆମେ ଲୁଚେଇ ରଖିଦେଇପାରିବା, କିନ୍ତୁ ଆମେ ସମସ୍ତେ ଜାଣି ରଖିବା ଉଚିତ କି ପ୍ରେମ ଏକ ଏମିତି ନଦୀ ଯାହା କୌଣସି ବି ବନ୍ଧ ବାଡ଼ ମାନେନି, ଦିନେ ନା ଦିନେ ସେଇ ସବୁ ବନ୍ଧ ବାଡ଼ ସୀମାକୁ ଭାଙ୍ଗି ସେ ସମସ୍ତଙ୍କ ସାମ୍ନାକୁ ଆସେ ଆଉ କହିଦିଏ ପ୍ରେମର ସେଇ ମିଠା ମିଠା ପରିଭାଷା, ସମସ୍ତଙ୍କ ସାମ୍ନାରେ ବୟାନ କରେ ନିଜ ପ୍ରେମକୁ।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ। ସୋ ଚାଲିଛି କିଛି କଥା କିଛି ଗୀତ, କିଛି କଥା କିଛି ଗୀତରେ ଆମେ କଥା ହଉଥିଲେ କି ପ୍ରେମକୁ ଲୁଚେଇ ରଖିବା ଅସମ୍ଭବ ଅଟେ। ପ୍ରେମକୁ ଲୁଚେଇ ରଖିବାକୁ ଆମେ ସଂଘର୍ଷ କରୁ, ଏହା ମନକୁ କେବଳ କ୍ଲାନ୍ତ କରେ, କିନ୍ତୁ ୟାଠାରୁ ଭଲ ପ୍ରେମକୁ ସ୍ୱୀକାର କରିବା। ଯେଉଁ ପ୍ରେମ ଲୁଚି ରହେ ନା, ସେଇ ପ୍ରେମ ହିଁ ଆମ ଜୀବନକୁ ଏକ ଲମ୍ବା ରାସ୍ତାରେ ନେଇଚାଲେ। ପ୍ରେମକୁ ଲୁଚାଇ ରଖିବା ପରିବର୍ତ୍ତେ ତାକୁ ସମ୍ମାନ ଦେବା ଏବଂ ସେହି ଅନୁଭବକୁ ଜୀବନ ସାରା ନିଜ ସହିତ ବଞ୍ଚିବା। ତେବେ ସାଥୀ, ବର୍ତ୍ତମାନ ସମୟ କିଛି କଥା କିଛି ଗୀତ କାର୍ଯ୍ୟକ୍ରମ ଏଇଠି ଶେଷ କରିବାକୁ ପଡିବ, କିନ୍ତୁ ତା ପୂର୍ବରୁ ଆପଣଙ୍କୁ ଶୁଣି ଦେଉଛି ଏହି ସୁନ୍ଦର ଗୀତଟି। କିନ୍ତୁ ଗୀତ ପୂର୍ବରୁ ଆପଣଙ୍କ ପାଇଁ ଏକ ବିଜ୍ଞାପନ ବିରତି।
1: प्रिय टीपी एनओडीएल बिजुली उपभोक्ता, आपण जानंती कि एबे 25 वर्ष पई बिजुली बिल चिंतारु मुक्ति पीएम सूर्य घर योजना रे मात्र 1875 टंका दे। आज्ञा हां, मात्र 1875 टंका रे निजो छातो उपरे सोलर पैनल बसंतु एवं वर्षक 5000 टंका पर्यंत संचय करंतु। आज ही 1800345671 किबा 1912 रे जोगाजोग करंतु।

ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ କିଛି କଥା କିଛି ଗୀତ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ଅଳ୍ପ ସମୟ ମଧ୍ୟରେ।

କୌଣସି ସଫଳତାର ପାର୍ଟି ହଉ କିମ୍ବା ଯେକୌଣସି ଜିନିଷ, ଆପଣଙ୍କର ବିବାହ ବାର୍ଷିକୀ ହଉ, ଆପଣଙ୍କ ସମ୍ପର୍କର ବାର୍ଷିକୀ ହେଉ, କିମ୍ବା ଆପଣଙ୍କ ଭଲ ରେଜଲ୍ଟର ଯେତେବେଳେ ରେଜଲ୍ଟ ଡେ ଆସେ ତାର ସେଲିବ୍ରେସନ ହଉ, ସବୁ ସେଲିବ୍ରେସନର ଆଜ୍ଞା ଗୋଟେ ଗୋଟେ ଅଲଗା ଅଲଗା ଚାର୍ମ ରହିଛି, କିନ୍ତୁ ସବୁଥିରେ ଗୋଟିଏ କମନ୍ ଜିନିଷ ରହିଛି, ସେଇଟା ହଉଛି ଆପଣଙ୍କର ଏକ୍ସାଇଟମେଣ୍ଟ ଏବଂ ତା ସହିତ ଆପଣଙ୍କୁ ଭଲ ପାଉଥିବା ଯେଉଁ ସବୁ ଲୋକ ଆପଣଙ୍କ ଆଖପାଖରେ ଥାନ୍ତି ସେମାନଙ୍କ ଓଠର ସେଇ ହସ ଆଉ ସେଇ ହସରେ ଥିବା ଚମକ। କେତେ ଖୁସି ଲାଗେ ନା ଯେତେବେଳେ ଆମ ନିଜ ଲୋକମାନେ ଆମ ସଫଳତାକୁ ନିଜ ସଫଳତା ଭାବନ୍ତି ଏବଂ ଆମ ଖାସ ଦିନଗୁଡ଼ିକରେ ଆମ ସହିତ ଆସି ଆମ ସହିତ ସେଲିବ୍ରେଟ କରନ୍ତି। ତେବେ ଫଟାଫଟ ଫୋନ୍ ଉଠି ମୋତେ ମେସେଜ କରିଦିଅନ୍ତୁ। ମେସେଜ କରିବା ପାଇଁ ଆପଣଙ୍କୁ ହ୍ୱାଟ୍ସଆପ୍ କରିବା ପାଇଁ ପଡ଼ିବ 8895254200ରେ ଆପଣ ହ୍ୱାଟ୍ସଆପ୍ କରିପାରିବେ। ହ୍ୱାଟ୍ସଆପ୍ କରିବା ପାଇଁ ଆପଣଙ୍କୁ ଆପଣଙ୍କ ମତାମତ ସହିତ ଗୋଟିଏ ସ୍ପେସ୍ ଦେଇ ଆପଣଙ୍କ ନାଁ ଓ ଠିକଣା ସ୍ପଷ୍ଟ ଭାବେ ଲେଖି ପଠାଇଦେବା ପାଇଁ ପଡ଼ିବ। ଯଦି ଏସ୍ଏମ୍ଏସ୍ କରିବା ପାଇଁ ଚାହୁଁଛନ୍ତି ତାହେଲେ ଏସ୍ଏମ୍ଏସ୍ ବକ୍ସକୁ ଯାଇ 09495963210 ନମ୍ବରରେ FMRC ଟାଇପ୍ କରିବେ, ଗୋଟିଏ ସ୍ପେସ୍ ଦେବେ ଏବଂ ଆପଣଙ୍କ ମତାମତ ଲେଖି ଆଉ ଗୋଟିଏ ସ୍ପେସ୍ ଦେଇ ଏଇ ନମ୍ବରରେ ଆପଣଙ୍କ ନାଁ ଆଉ ଠିକଣା ସ୍ପଷ୍ଟ ଭାବେ ଲେଖି ପଠାଇଦେବେ। ରହିଲି ଆପଣଙ୍କ ମେସେଜ ଅପେକ୍ଷାରେ, ସେ ପର୍ଯ୍ୟନ୍ତ ଶୁଣେଇ ଦେଉଛି ଆପଣଙ୍କୁ ଏହି ସୁନ୍ଦର ଗୀତଟି, କେବଳ ଆଉ କେବଳ 100.4 ଆକାଶବାଣୀ FM ରେନ୍ବୋ କଡ଼କ ଦିଲ୍ ସେ ଦିଲ୍ ତକ।

ପରବର୍ତ୍ତୀ ମେସେଜଟି କରିଛନ୍ତି ଧାରା ବୌଦ୍ଧରୁ। ସେ ଲେଖିଛନ୍ତି, ଖାସ ଦିନକୁ ସମସ୍ତେ ତ ଆନନ୍ଦ ଉତ୍ସାହର ସହିତ ପାଳନ କରନ୍ତି ପରିବାର ଓ ବନ୍ଧୁମାନେ, କିନ୍ତୁ ଏକାଠି ହୋଇ ଖୁସି ବାଣ୍ଟିବା ହିଁ ପ୍ରକୃତ ସେଲିବ୍ରେସନ। କେକ୍ କାଟି ସୁସ୍ୱାଦୁ ଖାଦ୍ୟ ଖାଇ ଉପହାର ଦେଇ ଦିନଟିକୁ ସମସ୍ତେ ସ୍ମରଣୀୟ କରନ୍ତି। ଫଟୋ ଉଠାଇବା ଏବେ ଗୋଟିଏ କଲଚର ହୋଇଥିବାରୁ ସୁନ୍ଦର ମୁହୂର୍ତ୍ତ ଗୁଡ଼ିକ ମଧ୍ୟ ସ୍ମୃତି ଭାବେ ସଞ୍ଚୟ କରିପାରୁଛୁ ଆମେ ଫଟୋ ମାଧ୍ୟମରେ। ଏଭଳି ଭାବରେ ଖାସ ଦିନଟି ସମସ୍ତଙ୍କ ପାଇଁ ଖୁସି ଆଉ ମେମୋରେବୁଲ ହେଇ ରହିଯାଏ। ମୋ ଜୀବନରେ ଏମିତି ଅନେକ ମେମୋରେବୁଲ ଦିନ ରହିଛି ଯାହାକୁ ମୁଁ ଆଦୌ ଭୁଲିପାରିବି ନାହିଁ। ବହୁତ ସୁନ୍ଦର କଥା ଲେଖିଛନ୍ତି ଧାରା, ମେସେଜ କରିଛନ୍ତି ବୌଦ୍ଧରୁ। ସବୁ ସେଲିବ୍ରେସନର ଅଲଗା ଅଲଗା ଆନନ୍ଦ ଥାଏ, ଅଲଗା ଅଲଗା ଉତ୍ସାହ ଥାଏ। ସବୁବେଳେ ବନ୍ଧୁମାନଙ୍କ ସହିତ ଆଉ ପରିବାର ଲୋକଙ୍କ ସହିତ ଯେତେବେଳେ ଆମେ ଏଇସବୁ ଛୋଟିଆ ଛୋଟିଆ ଜିନିଷକୁ ସେଲିବ୍ରେଟ୍ କରୁ ନା ବନ୍ଧୁ, ସେତେବେଳେ ସବୁ କିଛି ଲାଗେ ଯେମିତି ଆମ ଜୀବନରେ ସେଇ ଖୁସି, ସେଇ ଖୁସିର ମୁହୂର୍ତ୍ତ ଦ୍ୱିଗୁଣିତ ହୋଇଯାଇଛି। ସେଇ ଖୁସିର ମୁହୂର୍ତ୍ତ ଯେତେବେଳେ ଡେଭଲପ୍ ହେଇଯାଏ ଲୋକମାନଙ୍କ ସାଙ୍ଗରେ, ଆମେ ଯେଉଁମାନଙ୍କୁ ଭଲ ପାଏ, ଯେଉଁମାନଙ୍କ ସହିତ ଆମେ ରୁହେ, ଯେଉଁମାନଙ୍କୁ କେବେ ବି ଆମେ ହରାଇବାକୁ ଚାହୁଁନା, ସେମାନଙ୍କ ସହିତ ଯେତେବେଳେ ଏଇ ଛୋଟିଆ ଛୋଟିଆ ଖୁସିକୁ ଆମେ ସେଲିବ୍ରେଟ୍ କରୁ, ସେତେବେଳେ ସେଇ ଖୁସି ଦ୍ୱିଗୁଣିତ ହେଇଯାଏ, ଆମ ଖାସ ଦିନଟି ଆହୁରି ଖାସ ହେଇଯାଏ। ବହୁତ ବହୁତ ଧନ୍ୟବାଦ, ମେସେଜ କରିଥିଲେ ଧାରା ବୌଦ୍ଧରୁ। ତେବେ ଡେରି ନକରି ଆପଣ ବି ଆପଣଙ୍କ ଖାସ ଦିନକୁ କେମିତି ସେଲିବ୍ରେଟ୍ କରନ୍ତି ମତେ ଜଣାଇବା ପାଇଁ ହ୍ୱାଟ୍ସଆପ୍ କରିଦିଅନ୍ତୁ। ହ୍ୱାଟ୍ସଆପ୍ ଯଦି କରୁନାହାନ୍ତି, ଏସ୍ଏମ୍ଏସ୍ ମଧ୍ୟ ଆପଣ କରିପାରିବେ। ଏସ୍ଏମ୍ଏସ୍ କରିବା ପାଇଁ 09495963210 ଆପଣଙ୍କୁ ମେସେଜ କରିବା ପାଇଁ ପଡ଼ିବ। ୟା ସହିତ ଯଦି ହ୍ୱାଟ୍ସଆପ୍ କରିବା ପାଇଁ ଚାହୁଁଛନ୍ତି 8895254200 ମେସେଜ ବା ହ୍ୱାଟ୍ସଆପ୍ କରିପାରିବେ। ସେ ପର୍ଯ୍ୟନ୍ତ ଶୁଣେଇ ଦେଉଛି ଆପଣଙ୍କୁ ଏହି ସୁନ୍ଦର ଗୀତଟି ଓନ୍ଲି ଅନ୍ 100.4 ଆକାଶବାଣୀ FM ରେନ୍ବୋ କଟକ।

ଖାସ ଦିନ ଥାଏ ସେତେବେଳେ ଆପଣ ତାକୁ କେମିତି ସେଲିବ୍ରେଟ କରନ୍ତି? ସେଲିବ୍ରେଟ କରିବା ପାଇଁ ଆମେ ବିଭିନ୍ନ ଜିନିଷ କରିଥାଉ, କେକ୍ କାଟିଥାଉ, ବିଭିନ୍ନ କଥା କରିଥାଉ। ତେବେ ଆମ ପାଖରେ ସେଇ ମତାମତ କିଛି ଆସି ପହଞ୍ଚି SMS ମାଧ୍ୟମରେ। ଆମକୁ ପରବର୍ତ୍ତୀ ମେସେଜ କରିଛନ୍ତି ରାଜେନ୍ଦ୍ର ନନା ନୂଆଗାଁରୁ। ସେ ଲେଖିଛନ୍ତି, ଗୁଡ ଆଫ୍ଟରନୁନ୍ ସାର୍, ଆପଣଙ୍କୁ ମଧ୍ୟ ଗୁଡ ଆଫ୍ଟରନୁନ୍। ସେ ଲେଖିଛନ୍ତି, ଯେଉଁମାନଙ୍କ ମନରେ ଐଶ୍ୱରିକ ଭାବନା ମନରେ ରୁହେ, ଶକ୍ତି ଜାଗ୍ରତ ହେବ, ସେମାନେ ସାଫଲ୍ୟ ପାଇବେ। ବହୁତ ହି ସୁନ୍ଦର କଥା ଲେଖିଛନ୍ତି। ବହୁତ ବହୁତ ଧନ୍ୟବାଦ ରାଜେନ୍ଦ୍ର ନନା ଆପଣଙ୍କର ଏହି ସୁନ୍ଦର ମେସେଜଟି ପାଇଁ। ସବୁବେଳେ ଭଗବାନଙ୍କୁ ସ୍ମରଣ କରିବା ଉଚିତ ନିଜ ଖାସ ଦିନଗୁଡ଼ିକରେ, ଏବଂ ନିଜ ଖାସ ଦିନଗୁଡ଼ିକରେ ଯଦି ଆପଣ ଟିକିଏ ଐଶ୍ୱରିକ ଭାବନା ରଖିବେ ତାହେଲେ ନିଶ୍ଚୟ ଆପଣଙ୍କ ଜୀବନରେ ଆପଣ ସଫଳ ହୋଇପାରିବେ। ବହୁତ ବହୁତ ଧନ୍ୟବାଦ।

ପରବର୍ତ୍ତୀ ମେସେଜଟି କରିଛନ୍ତି ଟାଟା ଷ୍ଟିଲ ପ୍ଲାଣ୍ଟରୁ ମେସେଜ କରିଛନ୍ତି ଆଭାସ ସେନ, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା, ଆଲିସା ଅପା, ତମନା ରେଡ୍ଡି। ବହୁତ ହି ସୁନ୍ଦର କଥା ଲେଖିଛନ୍ତି। ସେ ଲେଖିଛନ୍ତି, ଯେତେବେଳେ ଦିୱାଲି ଆସେ ସେଇ ଦିୱାଲି ଦିନ ଆମେ ଛୁଟି ନେଇ ଘରକୁ ଯାଇଥାଉ। ଦିୱାଲି ଦିନ ଆମେ ସବୁ ଘର ଫ୍ୟାମିଲି ଛୁଟି ନେଇ ଆସିଥାନ୍ତି। ସେଇଦିନ ଘର ବହୁତ ମଜା ଥାଏ। ରାତିରେ ବାଣ ଫୁଟେଇଥାଉ ଏବଂ ବଡ଼ ବଡ଼ୁଆ ଡାକ ଡକା ଯାଇଥାଏ। ମିଳିମିଶି ଖାଇବା ହେଇଥାଏ, ବହୁତ ମଜା ଲାଗିଥାଏ। ଦିୱାଲି ଆମ ସମାଜର ଗୋଟିଏ ବଡ଼ ପର୍ବ, ଆମେ ଏଇ ପର୍ବକୁ ପାଳନ କରିଥାଉ। ଏହା ସହିତ ସେ ନିମନ୍ତ୍ରଣ ବି କରୁଛନ୍ତି, ଏହା ସହିତ ଉପସ୍ଥାପନାକୁ ମଧ୍ୟ ପ୍ରଶଂସା କରିଛନ୍ତି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଦିୱାଲି ଗୋଟିଏ ଏମିତି, ଦୀପାବଳି ଗୋଟିଏ ଏମିତି ପର୍ବ ଯେଉଁ ପର୍ବରେ ଆମେ ସମସ୍ତେ ପରିବାର ଲୋକ ଏକାଠି ହେଇଥାଉ, ଆଉ ଯେଉଁ ପରମ୍ପରା ଗୁଡ଼ିକ ରହିଛି ସେହି ପରମ୍ପରା ଗୁଡ଼ିକ ଭିତ୍ତିରେ ଆମେ ଯେତେବେଳେ ଏଇସବୁ ଜିନିଷ ଆମେ ଆମ କଲଚରକୁ ପୁଣି ଥରେ ମନେ ପକେଇ ପାରୁ, ଆମେ ଆମ ପୂର୍ବପୁରୁଷଙ୍କୁ ମନେ ପକେଇ ପାରୁ, ତେଣୁକରି ଏଇ ସେଲିବ୍ରେସନ୍ ବି ଆପଣ ଆପଣଙ୍କ ପରିବାର ସହିତ କରିଛନ୍ତି ଏବଂ ଆପଣଙ୍କ ଏଇ ସୁନ୍ଦର ମତାମତଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣଙ୍କ ଭଲ ପାଇବା ପାଇଁ ବହୁତ ବହୁତ ଧନ୍ୟବାଦ।

ପରବର୍ତ୍ତୀ ମେସେଜଟି କରିଛନ୍ତି ଉର୍ମିଲା ବେହେରା ସୁଦର୍ଶରଙ୍ଗୀରୁ। ସେ ଲେଖିଛନ୍ତି, ନମସ୍କାର ଭାଇ, କେମିତି ଅଛ? ଆଜିର କାର୍ଯ୍ୟକ୍ରମ ବହୁତ ଭଲ ଲାଗୁଛି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆପଣ ଏତେ ଭଲ ପାଇବା ଦେଇଛନ୍ତି ଏବଂ ଆମକୁ ରୀତିମତ ଶୁଣୁଛନ୍ତି, ସବୁବେଳେ ଶୁଣୁଛନ୍ତି, ସେଥିପାଇଁ ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ସେ ଲେଖିଛନ୍ତି, ଆଜିର କାର୍ଯ୍ୟକ୍ରମ ଟପିକ୍ରେ ମୁଁ ଏତିକି କହିବି, ନିଜେ ନିଜର କିଛି ଖୁସିର ମୁହୂର୍ତ୍ତ ଗୁଡ଼ିକ ନିଜ ଲୋକମାନଙ୍କ ସହିତ ସେଲିବ୍ରେସନ୍ କଲେ ବହୁତ ସୁନ୍ଦର ଲାଗିଥାଏ, ସବୁ ସମୟରେ ଖୁସି ଦେଇଥାଏ। ଭାଇ ତରବରରେ ଲେଖୁଛି, ଅନେକ ଲେଖିବା ଇଚ୍ଛା ଥିଲେ ମଧ୍ୟ କର୍ମ ବ୍ୟସ୍ତରେ ଲେଖିପାରୁନି, ଟପିକ୍ ପାଇଁ ଧନ୍ୟବାଦ ଭାଇ। ଆପଣ ତର୍ତ୍ତରେ ବି ବହୁତ ସୁନ୍ଦର କଥା ଲେଖିଛନ୍ତି, କାରଣ ଯେତେବେଳେ ଆପଣ ଗୋଟିଏ ଦୁଇଟି ଜିନିଷ ଏଥିରେ ମେନସନ୍ କରିଛନ୍ତି, ପରିବାର ସହିତ ନିଜ ଲୋକଙ୍କ ସହିତ ଯଦି ଆପଣ ସେଲିବ୍ରେଟ୍ କରୁଛନ୍ତି ତାହେଲେ ଆପଣଙ୍କ ସମୟଟି ସବୁବେଳେ ଖୁସି ଆପଣଙ୍କୁ ଦେଇଥାଏ। ତେଣୁ ଏଇ ଛୋଟ ଛୋଟ ମୁହୂର୍ତ୍ତ, ଛୋଟ ଛୋଟ ଖୁସି ଯେତେବେଳେ ଆମେ ପରିବାର ଲୋକଙ୍କ ସହିତ ଯେତେବେଳେ ଆମେ ସେଲିବ୍ରେଟ୍ କରୁ ସେତେବେଳେ ଏଇ ଖୁସି ଦ୍ୱିଗୁଣିତ ହୋଇଯାଏ ଏବଂ ତା ସହିତ ସବୁକିଛି ମେମୋରି ଲେନ୍ରେ ଆପଣଙ୍କର ବନ୍ଧା ହେଇକି ରହିଯାଏ। ଯେତେବେଳେ ଆପଣ ପରବର୍ତ୍ତୀ ସମୟରେ ସ୍ମୃତିକୁ ସାଉଁଟି ଦେଖନ୍ତି ସେତେବେଳେ ଆପଣଙ୍କ ଖାସ୍ ଦିନ ମଧ୍ୟ ଆହୁରି ଖାସ୍ ହେଇଯାଇଥାଏ। ବହୁତ ବହୁତ

ବହୁତ ହି ବଢିଆ କାହିଁକି ନା ନୂଆ ବର୍ଷ ଯେତେବେଳେ ଆପଣ ସେଲିବ୍ରେଟ କରୁଛନ୍ତି ନିଜ ଫ୍ୟାମିଲି ମେମ୍ବର ସମସ୍ତଙ୍କ ସହିତ, ତାପରେ ପୁରା ବର୍ଷ ଆପଣଙ୍କର ବହୁତ ହି ବଢିଆ ଯାଉଥିବ ଆଇ ଗେସ୍। ତେବେ ଏମିତି ପ୍ରତ୍ୟେକ ବର୍ଷ ନିଜ ପରିବାର ଲୋକଙ୍କ ସହିତ ନୂଆ ବର୍ଷକୁ ଏମିତି ସେଲିବ୍ରେଟ କରୁଥାନ୍ତୁ, ଆଉ ଆପଣଙ୍କ ସହିତ ଆପଣଙ୍କ ପରିବାର ସମସ୍ତଙ୍କୁ ଭଗବାନ ଏମିତି ଖୁସିରେ ରଖିଥାନ୍ତୁ। ଏମିତି ଆପଣ ସବୁ ବର୍ଷ ଭୋଜି କରୁଥାନ୍ତୁ, ଫଟୋ ଉଠାଉଥାନ୍ତୁ, ଢେର ସାରା ମଜା କରୁଥାନ୍ତୁ, ଆଉ ପରସ୍ପର ସହିତ ଏମିତି ମେମୋରିଜ କ୍ରିଏଟ କରିଥାନ୍ତୁ। ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏହି ସୁନ୍ଦର ମେସେଜଟି ପାଇଁ। ତେବେ ବନ୍ଧୁ, ଗୋଟିଏ ଜିନିଷ ହଉଛି କି ଯେତେବେଳେ ଆପଣ ଆପଣଙ୍କ ଖାସ ଦିନ, ଖାସ ଅକେଜନ, ଖାସ ଯୋଉ ଗୋଟେ ଗୋଟେ ମୋମେଣ୍ଟ ଥାଏ, ସେଇ ମୋମେଣ୍ଟ ଗୁଡ଼ିକୁ ଯେତେବେଳେ ଆପଣ ନିଜ ଲୋକଙ୍କ ସହିତ ଯେତେବେଳେ ସେଲିବ୍ରେଟ କରିବା ପାଇଁ ଆପଣ ବାହାରନ୍ତି, ସେତେବେଳେ ଆପଣଙ୍କ ପାଇଁ ବହୁତ ସାରା ମେମୋରି, ନୂଆ ନୂଆ ମେମୋରି, ନୂଆ ନୂଆ ଏକ୍ସପିରିଏନ୍ସ, ନୂଆ ନୂଆ ଖୁସି ଯୋଡ଼ି ହେଇଯାଇଥାଏ କେବଳ ନିଜ ଲୋକମାନଙ୍କ ପାଇଁ। ତେଣୁ ସବୁବେଳେ ଚେଷ୍ଟା କରନ୍ତୁ ଏମିତି ଛୋଟ ଛୋଟ ସେଲିବ୍ରେସନକୁ ନିଜ ଲୋକମାନଙ୍କ ସହିତ ସେଲିବ୍ରେଟ କରିବା ପାଇଁ, ନିଜ ସାଙ୍ଗମାନଙ୍କ ସହିତ ସେଲିବ୍ରେଟ କରିବା ପାଇଁ, ନିଜ ଆପଣ ଭଲ ପାଉଥିବା ପ୍ରତ୍ୟେକଟି ମଣିଷଙ୍କ ସହିତ ସେଇ ଛୋଟ ଛୋଟ ଖୁସି ବାଣ୍ଟିବା ପାଇଁ। ଦେଖିବେ ଆପଣଙ୍କ ଜୀବନରେ କେତେ ଖୁସି ବାଣ୍ଟି ହେଇଯିବ, ଏବଂ ଆପଣ ନିଜେ ଖୁସି ହେବା ସହିତ ସେଇ ଲୋକମାନଙ୍କୁ ମଧ୍ୟ ଖୁସି କରିପାରିବେ।

ସେ ଲେଖିଛନ୍ତି, ଖାସ ଦିନରେ ମୁଁ ମୋ ପରିବାର ସହିତ ମନ୍ଦିରକୁ ପ୍ରଥମେ ଯାଏ, ତାଙ୍କ ଆଶୀର୍ବାଦ ନିଏ, ଭଗବାନଙ୍କୁ ମୁଣ୍ଡିଆ ମାରି ଫେରେ। ଜନ୍ମଦିନ ହଉ କି ଆମ ଆନିଭର୍ସରୀରେ ବି ମୋ ପୁଅ ବି ଜନ୍ମଦିନରେ ମନ୍ଦିର ଯାଇ ପୂଜା କରେ, ତାପରେ ରାତିରେ ଘରେ କେକ୍ କାଟୁ, ଫଟୋ ଉଠାଉ। ବହୁତ ବଢ଼ିଆ, କାହିଁକି ନା ପ୍ରତ୍ୟେକଟି ସେଲିବ୍ରେସନର ଆରମ୍ଭ ହୋଇଥାଏ ଭଗବାନଙ୍କ ଆଶୀର୍ବାଦରୁ। ଯେତେବେଳେ ଆମେ ଭାରତୀୟ ପରମ୍ପରା ଅନୁଯାୟୀ ଆମେ ଆମ ଦିନକୁ ସେଲିବ୍ରେଟ କରିବା ପାଇଁ ଚାହୁଁଛେ, ତାହେଲେ ନିହାତି ଭାବରେ ଭଗବାନଙ୍କ ଆଶୀର୍ବାଦ ସହିତ ନିଜ ଖାସ ଦିନକୁ ଆମେ ଆରମ୍ଭ କରିବା ଦରକାର। ସେଇ ଖାସ ଦିନ ପାଇଁ ଭଗବାନଙ୍କୁ ମଧ୍ୟ ଆମେ ଧନ୍ୟବାଦ ଦେବା ଦରକାର କି ଆମକୁ ଏଇ ସୁଯୋଗ ଦେଇଛନ୍ତି ଏଇଭଳି ଦିନ ନିଜ ଜୀବନରେ ପାଇବା ପାଇଁ, ଏବଂ ନିଜ ଲୋକମାନଙ୍କ ସହିତ ଏଇ ଖାସ ଦିନଟିକୁ ବଞ୍ଚିବା ପାଇଁ, ସେଇଥିରେ ମେମୋରୀ ଗୁଡ଼ିକୁ କ୍ରିଏଟ୍ କରିବା ପାଇଁ ଭଗବାନଙ୍କୁ ତ ପ୍ରଥମେ ଆମେ ଧନ୍ୟବାଦ ଦେବା ଆବଶ୍ୟକ। ତାପରେ ଆମେ ଯାହା ବି କିଛି ଆମର ଦିନଚର୍ଯ୍ୟା ରହିଛି, ସେଇ ଖାସ ଦିନ ପାଇଁ ଯାହା ବି କିଛି ପ୍ଲାନିଂ ରହିଛି, ସେ ସବୁ ଜିନିଷ କରିବା ନିହାତି ରୂପରେ ଆବଶ୍ୟକ। ବହୁତ ବହୁତ ଧନ୍ୟବାଦ। ମେସେଜ କରିଛନ୍ତି ବିପିନ ଦଳାଇ ଖୋର୍ଦ୍ଧାରୁ। ତେବେ ବନ୍ଧୁ, ସମୟ ତ ଧୀରେ ଧୀରେ ବର୍ତ୍ତମାନ ଇସାରା ଦଉଛି, ଆଜି ଚର୍ଚ୍ଚାରେ କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ ପଡ଼ିବ। ଆମକୁ ବହୁତ ସାରା ମେସେଜ ଆଜି ଆପଣମାନେ କରିଥିଲେ, ଆମକୁ ବହୁତ ସାରା ଭଲ ପାଇବା ଦେଇଥିଲେ, ନିଜର ବହୁମୂଲ୍ୟ ମତାମତ ଆମ ସହିତ ସେୟାର କରିଥିଲେ। ନିଜର ଖାସ ଦିନକୁ କେମିତି ଆପଣ ସେଲିବ୍ରେଟ କରନ୍ତି ତା ବାବଦରେ ଆପଣ ଆଲୋଚନା ମଧ୍ୟ କରିଥିଲେ। ତେବେ ଏତିକି କହିବି କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ, ଆପଣଙ୍କର ପ୍ରତ୍ୟେକଟି ଦିନ ଏମିତି ଖାସ ହଉ, ପ୍ରତ୍ୟେକଟି ମୁହୂର୍ତ୍ତ ଆପଣଙ୍କ ସହିତ ଆପଣଙ୍କ ପରିବାରର ଖାସ ହେଇକି ରହୁ, ସେମିତି ଆପଣ ଖୁସି ରହିଥାନ୍ତୁ। ଭଗବାନଙ୍କ କୃପା ଆଶିଷ ଆଶୀର୍ବାଦ ଆପଣଙ୍କ ଉପରେ ସବୁବେଳେ ଅଜାଡ଼ି ହେଇ ପଡ଼ୁ, ଏବଂ ତା ସହିତ ଆପଣ ସବୁବେଳେ ଗୋଟିଏ ଖୁସି ଜୀବନଯାପନ କରନ୍ତୁ। କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଶୁଣି ନିଅନ୍ତୁ ଏଇ ସୁନ୍ଦର ଗୀତଟି, ଏହାପରେ ପରେ ଶୁଣିପାରିବେ ଓଡ଼ିଆରେ ସମ୍ବାଦ, ଏହାପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ।

0: ആകാശവാണി സംവാദ പഠുചന്തി മളയരഞ്ജൻ മിശ്ര മുഖ്യ സംവാദ ത്രിരാഷ്ട്രീയ ഗസ്തര ദ്വിതീയ പര്യായരെ ଅଷ୍ଟ୍ରେଲିଆକୁ ତିନିଦିନିଆ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି ତ୍ରୟୋଦଶ ଆସିଆନ୍ ଭାରତ ମିଳିତ କମିଟି ବୈଠକ କେରଳର କୋଚିଠାରେ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ଆରମ୍ଭ ଆମେରିକୀୟ ସାମରିକ ପ୍ରତିଷ୍ଠାନଗୁଡ଼ିକ ଉପରେ ଇରାନ୍ର ଆକ୍ରମଣ ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଧୂଳିଝଡ଼ ସହ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ଗସ୍ତରେ ଯାଇଛନ୍ତି ଇଣ୍ଡୋନେସିଆ ଗସ୍ତ ଶେଷ କରି ଶ୍ରୀ ମୋଦି ତିନିଦିନିଆ ଗସ୍ତରେ ଯାଇ ମେଲବୋର୍ଣ୍ଣଠାରେ ଆଜି ପହଞ୍ଚବେ ଗସ୍ତ ଅବସରରେ ଅଷ୍ଟ୍ରେଲିଆ ପ୍ରତିପକ୍ଷ ଆନ୍ଥୋନି ଆଲବାନିଜ୍ଙ୍କ ସହ ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି ଭାରତ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମ୍ମିଳନୀରେ ମଧ୍ୟ ଶ୍ରୀ ମୋଦି ଯୋଗଦେବେ ସେଠାରେ ଉଭୟ ଦେଶର ବ୍ୟାବସାୟିକ ନେତୃମଣ୍ଡଳୀଙ୍କୁ ଶ୍ରୀ ମୋଦି ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି ଅଷ୍ଟ୍ରେଲିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ସେଠାକାର ପ୍ରବାସୀ ଭାରତୀୟଙ୍କ ସମାବେଶକୁ ସମ୍ବୋଧନ କରିବେ ଅଷ୍ଟ୍ରେଲିଆ ପ୍ରତିପକ୍ଷ ଶ୍ରୀ ଆଲବାନିଜ୍ଙ୍କ ସହ ପ୍ରଧାନମନ୍ତ୍ରୀ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି ଇଣ୍ଡୋନେସିଆର ଯୋଗ୍ୟକର୍ତ୍ତାସ୍ଥିତ ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳ ପ୍ରମ୍ବାନନ ମନ୍ଦିରକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିଦର୍ଶନ କରିଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୌଓ ସୁବିଆଣ୍ଟୋଙ୍କ ସହ ଏହି ଗସ୍ତରେ ସେ ଯାଇଥିଲେ ଗେମ୍ଲାନ୍ ସମୂହର ପ୍ରତିନିଧିତ୍ୱ ସ୍ୱର ଏବଂ ଶାସ୍ତ୍ରୀୟ ଯୋଗ୍ୟକର୍ତ୍ତା ନୃତ୍ୟ ପ୍ରଦର୍ଶନ ମାଧ୍ୟମରେ ଶ୍ରୀ ମୋଦିଙ୍କୁ ସେଠାରେ ପାରମ୍ପରିକ ସ୍ୱାଗତ କରାଯାଇଥିଲା ଇଣ୍ଡୋନେସିଆର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଏହା ପ୍ରତିଫଳନ କରୁଛି ଉଭୟ ନେତା ନବମ ଶତାବ୍ଦୀର ଏହି ମନ୍ଦିର ପରିଦର୍ଶନ କରିବା ଅବସରରେ ଶ୍ରୀ ମୋଦି ମୁଖ୍ୟ ଶିବ ମନ୍ଦିରରେ ପ୍ରାର୍ଥନା କରିଥିଲେ ସେଠାରେ ଏକ ସମାବେଶକୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି
1: ଯୋଗ୍ୟକର୍ତ୍ତା କେ ଇସ୍ ଭବ୍ୟ ମନ୍ଦିର କମ୍ପ୍ଲେକ୍ସ ଅବ ଜବ ହମ୍ ପୁନର୍ନିର୍ମାଣ କା କାମ କରନେ ଜା ରହେ ହେଁ ଔର ୟେ ୟୁନେସ୍କୋ କା ୱର୍ଲ୍ଡ ହେରିଟେଜ୍ ହେ ଦୁନିଆ କେ ଦୂର ଦୂର କ୍ଷେତ୍ରୋ ମେ କହିଁ ପର ଭି ଜାଏ ହମେ କହିଁ ନ କହିଁ ଭାରତ କେ ସାଂସ୍କୃତିକ ବିରାସତ କେ ଦର୍ଶନ ହୋତେ ହେଁ ୟେ ପୁରେ ସାଉଥ ଇଷ୍ଟ ଏସିଆ କା ଦୂସରା ସବସେ ବଡ଼ା ହମାରୀ ବିରାସତ କି ପହଚାନ ହେ
0: ଇଣ୍ଡୋନେସିଆରେ ଆଇଆଇଏମ୍ ବେଙ୍ଗାଲୁରୁ ଏହାର କ୍ୟାମ୍ପସ୍ ପ୍ରତିଷ୍ଠା କରିବ ଇଣ୍ଡୋନେସିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗତକାଲି ଏ ସମ୍ପର୍କରେ ଘୋଷଣା କରିଥିଲେ ଜାଭାର ପୂର୍ବାଞ୍ଚଳସ୍ଥିତ ସିଂହସାରି ସ୍ୱତନ୍ତ୍ର ଆର୍ଥିକ ଜୋନ୍ରେ ଏହି କ୍ୟାମ୍ପସ୍ ପ୍ରତିଷ୍ଠା ହେବା ନେଇ ନିଷ୍ପତ୍ତି ହୋଇଛି ଆସିଆନ୍ କ୍ଷେତ୍ରର ଛାତ୍ରଛାତ୍ରୀ ଏବଂ ବୃତ୍ତିଗତଙ୍କୁ ଏହି ଅନୁଷ୍ଠାନ ମାଧ୍ୟମରେ ଆନୁଷ୍ଠାନିକ ଶିକ୍ଷା ତଥା ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ପ୍ରଦାନ କରାଯିବ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଉଚ୍ଚଶିକ୍ଷା ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି ଆସିଆନ୍ ଭାରତ ବାଣିଜ୍ୟ ଚୁକ୍ତି କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ନୂଆଦିଲ୍ଲୀରେ ତ୍ରୟୋଦଶ ମିଳିତ କମିଟି ବୈଠକ ଆୟୋଜିତ ହେଉଛି ଆସନ୍ତା ଦଶ ତାରିଖ ପର୍ଯ୍ୟନ୍ତ ଏହି ବୈଠକ ଚାଲିବ ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି ଆସିଆନ୍ ଭାରତ ବାଣିଜ୍ୟ ସାମଗ୍ରିକ ଚୁକ୍ତିନାମା ମିଳିତ କମିଟି ଏହା ଅଧୀନରେ ଗଠିତ ଉପକମିଟିଗୁଡ଼ିକୁ ସେମାନଙ୍କର କାର୍ଯ୍ୟକ୍ଷେତ୍ର ପାଇଁ ମାର୍ଗଦର୍ଶନ କରୁଛି ଚୁକ୍ତିନାମାର କାର୍ଯ୍ୟାନ୍ୱୟନକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ବକେୟା ପଡ଼ିଥିବା ପଦକ୍ଷେପଗୁଡ଼ିକୁ ଚୂଡ଼ାନ୍ତ କରିବା ନେଇ ମିଳିତ କମିଟି ପଦକ୍ଷେପ ଗ୍ରହଣ କରିଛି ଉପକମିଟିଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପନ୍ନ କରିବାକୁ ପରାମର୍ଶ ଦିଆଯାଇଛି ମନ୍ତ୍ରଣାଳୟ କହିଛି ଚଳିତ ତ୍ରୟୋଦଶ ମିଳିତ କମିଟି ବୈଠକ ଅବସରରେ ଆଠଟି ଉପକମିଟି ମଧ୍ୟରୁ ତିନିଟିର ବୈଠକ ଅନୁଷ୍ଠିତ ହେଉଛି ମିଳିତ କମିଟି ବୈଠକ ଗତକାଲି

ବାଣିଜ୍ୟ ବିଭାଗର ଅତିରିକ୍ତ ସଚିବ ନୀତିନ କୁମାର ଯାଦବ ଏବଂ ମାଲେସିଆର ନିବେଶ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ଉପସଚିବ ମାସ୍ତୁର ଅହମ୍ମଦ ମୁସ୍ତାଫାଙ୍କ ସହ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି। ଆସିଆନ୍ ସଦସ୍ୟ ରାଷ୍ଟ୍ର ବ୍ରୁନେଇ, କାମ୍ବୋଡିଆ, ଇଣ୍ଡୋନେସିଆ, ଲାଓପିଡିଆର୍, ମାଲେସିଆ, ମ୍ୟାମାର, ଫିଲିପାଇନ୍ସ, ସିଙ୍ଗାପୁର, ଥାଇଲାଣ୍ଡ ଏବଂ ଭିଏତନାମର ପ୍ରତିନିଧି ଏହି ବୈଠକରେ ଅଂଶଗ୍ରହଣ କରୁଛନ୍ତି। ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଏବଂ ତଜ୍ଜନିତ ବନ୍ୟା ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ଙ୍କ ସହ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଲୋଚନା କରିଛନ୍ତି। ପରିସ୍ଥିତିର ମୁକାବିଲା ପାଇଁ ମହାରାଷ୍ଟ୍ର ସରକାରଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ଶ୍ରୀ ଶାହା ପ୍ରତିଶ୍ରତି ଦେଇଛନ୍ତି। ଗତ କିଛିଦିନ ଧରି ପ୍ରବଳ ବର୍ଷା ଯୋଗୁଁ ମହାରାଷ୍ଟ୍ରରେ ଦୈନନ୍ଦିନ ଜୀବନଯାତ୍ରା ବ୍ୟାହତ ହୋଇଛି। ବର୍ଷା ଏବଂ ଜଳବନ୍ଦୀ ଜନିତ ପରିସ୍ଥିତି ନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ମଧ୍ୟ ଶ୍ରୀ ଶାହା ଆଲୋଚନା କରିଛନ୍ତି। କେରଳମ୍ର କୋଚିଠାରେ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ଆରମ୍ଭ ହୋଇଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା ଦେବୀ ଏବଂ ସଚିବ ଅନିଲ ମଲ୍ଲିକ ବୈଠକର ମୁଖ୍ୟ ଅଧିବେଶନରେ ଯୋଗ ଦେଇଥିଲେ। ପୂର୍ବାହ୍ନରେ ଅନୁଷ୍ଠିତ ଅନ୍ୟ ଏକ ପୂର୍ଣ୍ଣାଙ୍ଗ ବୈଠକରେ ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର ଏବଂ ସଚିବ ଅନିଲ ମଲ୍ଲିକ ଯୋଗ ଦେଇଥିଲେ। ଗ୍ରାମୀଣ ବିକାଶ, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ବୈଷୟିକ ଏବଂ ଗଣିତ, ପୁଷ୍ଟିସାର ଶିକ୍ଷା ଭଳି ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଆଧାରିତ ଦେଶର ସଫଳତାକୁ ପ୍ରତିପାଦନ କରୁଥିବା ଏକ ପ୍ରଦର୍ଶନୀ ମଧ୍ୟ ସେଠାରେ ଆୟୋଜନ କରାଯାଇଛି। କେରଳମ୍ର ମୁଖ୍ୟମନ୍ତ୍ରୀ ଭିଡି ସତୀଶନ୍ ଏହି ସମ୍ମିଳନୀରେ ଆଜି ସନ୍ଧ୍ୟାରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ଏହି ଦୁଇଦିନିଆ ସମ୍ମିଳନୀ ଉଦ୍ଯାପିତ ହେବ। ଏଲ୍ ନିନୋର ସମ୍ଭାବ୍ୟ ପ୍ରଭାବ ଏବଂ ଏ ନେଇ ବିଭିନ୍ନ କ୍ଷେତ୍ରରେ ପ୍ରସ୍ତୁତି ସଂକ୍ରାନ୍ତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂଆଦିଲ୍ଲୀର ସେବାତୀର୍ଥଠାରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ 15ରୁ ଅଧିକ ମନ୍ତ୍ରଣାଳୟର ସଚିବ ଏବଂ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ରାଜ୍ୟଗୁଡ଼ିକ ସହିତ ସମନ୍ୱୟ ରକ୍ଷା ମାଧ୍ୟମରେ ପଦକ୍ଷେପ ଗ୍ରହଣ କରିବାକୁ ଡକ୍ଟର ମିଶ୍ର ପରାମର୍ଶ ଦେଇଛନ୍ତି। ପ୍ରଭାବର ମୂଲ୍ୟାଙ୍କନ କରାଯିବା ସହିତ ଏହାର ସମାଧାନ ପନ୍ଥା ନେଇ କାର୍ଯ୍ୟ କରିବାକୁ ଡକ୍ଟର ମିଶ୍ର କହିଛନ୍ତି। ଏଲ୍ ନିନୋ ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳର ପର୍ଯ୍ୟାପ୍ତ ଉପଲବ୍ଧତାକୁ ଉଚ୍ଚ ପ୍ରାଥମିକତା ପ୍ରଦାନ କରିବାକୁ ଡକ୍ଟର ମିଶ୍ର କହିଛନ୍ତି। ବୈଠକରେ ଭାରତୀୟ ପାଣିପାଗ ବିଭାଗର ଅଧିକାରୀ ଜୁନ୍ ଏବଂ ଜୁଲାଇ ମାସର ବର୍ଷା ସ୍ଥିତି ନେଇ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କୃଷି ବିଭାଗର ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ଏଲ୍ ନିନୋର ପ୍ରଭାବର ମୁକାବିଲା ଦିଗରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ବୈଠକରେ ରିପୋର୍ଟ ଉପସ୍ଥାପନ କରାଯାଇଛି। ଚଳିତ ଶ୍ରୀ ଅମରନାଥ ଜୀ ଯାତ୍ରା ପାଇଁ ଜାମ୍ମୁ କାଶ୍ମୀର ପ୍ରଶାସନ ଏକ ନୂତନ ପରାମର୍ଶବଳୀ ଜାରି କରିଛି। ପଞ୍ଜିକରଣ ପ୍ରକ୍ରିୟା ଏବଂ ସୁରକ୍ଷା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ତୀର୍ଥଯାତ୍ରୀଙ୍କୁ ଅନୁରୋଧ କରାଯାଇଛି। ଆମ ଜାମ୍ମୁ ସମ୍ଭାଦଦାତା ଦେଇଥିବା ସୂଚନା ଅନୁଯାୟୀ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଦୈନିକ ତୀର୍ଥଯାତ୍ରୀଙ୍କ ଯାତ୍ରା ସୀମା ବଳବତ୍ତର ରଖାଯାଇଛି। ଅନୁମତି ପତ୍ରରେ ଉଲ୍ଲେଖ କରାଯାଇଥିବା ତାରିଖରେ ଯାତ୍ରା କରିବାକୁ ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦିଆଯାଇଛି। ତତ୍କାଳ ପଞ୍ଜିକରଣ ବ୍ୟବସ୍ଥା ସୀମିତ ସଂଖ୍ୟାରେ ଉପଲବ୍ଧ ରହିଛି ବୋଲି ପ୍ରଶାସନ ସ୍ୱଷ୍ଟ କରିଛି। ପଞ୍ଜିକୃତ ନ ହୋଇଥିବା ତୀର୍ଥଯାତ୍ରୀଙ୍କୁ ଯାତ୍ରା ମାର୍ଗରେ ଆଗକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ନିର୍ଦ୍ଧାରିତ ଦିବସ ପୂର୍ବରୁ ପଞ୍ଜିକୃତ ଯାତ୍ରୀଙ୍କୁ ଶ୍ରୀ ଅମରନାଥ ଜୀ ଯାତ୍ରାରେ ଯିବାକୁ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ପରାମର୍ଶବଳୀରେ ଉଲ୍ଲେଖ କରାଯାଇଛି। କେତେକ ଆମେରିକୀୟ ସାମରିକ ପ୍ରତିଷ୍ଠାନ ଉପରେ ଇରାନ୍ ପ୍ରତିଶୋଧମୂଳକ ଆକ୍ରମଣ କରିଛି। ହର୍ମୁଜଗାନ୍ ପ୍ରଦେଶ ଏବଂ ବନ୍ଦର ସହର ମସାହାର ଉପରେ ଆମେରିକାର ଆକ୍ରମଣ ଜବାବରେ ଇରାନ୍ ଏହି ପଦକ୍ଷେପ ଗ୍ରହଣ କରିଛି। ଇରାନ୍ ଗଣମାଧ୍ୟମ ଦେଇଥିବା ସୂଚନା ଅନୁଯାୟୀ ଇସ୍ଲାମିକ୍ ରେଭଲ୍ୟୁସନାରୀ ଗାର୍ଡ କର୍ପସ୍ 85ଟି ଆମେରିକୀୟ ସାମରିକ ପ୍ରତିଷ୍ଠାନକୁ ଲକ୍ଷ୍ୟ କରି ମିଳିତ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରିଛି। ସେଗୁଡ଼ିକ ମଧ୍ୟରେ ସଲମାନ ପୋର୍ଟ, ବାହାରିନ୍ରେ ଥିବା ଆମେରିକୀୟ ପଞ୍ଚମ ନୌବାହିନୀ ମୁଖ୍ୟାଳୟ ଏବଂ କୁଏତ୍ସ୍ଥିତ ଅଲ୍ ସାଲେମ୍ ବାୟୁସେନା ଘାଟି ଅନ୍ତର୍ଭୁକ୍ତ। ଦେଶର ବାୟୁ ପ୍ରତିରକ୍ଷା ପ୍ରଣାଳୀ ରହିଥିବା ବୁସେହର ପ୍ରଦେଶ ଉପରେ ଏକ ଆମେରିକୀୟ MQ-9 ଡ୍ରୋନ୍କୁ ଆକ୍ରମଣ କରି ଖସେଇ ଦିଆଯାଇଛି ବୋଲି ରେଭଲ୍ୟୁସନାରୀ ଗାର୍ଡ କର୍ପସ୍ର ମୁଖପାତ୍ର ସୂଚନା ଦେଇଛନ୍ତି। ଚୀନ୍ର ଉତ୍ତର ପଶ୍ଚିମ ପର୍ବତମାଳା ଅଞ୍ଚଳରେ ଭୂସ୍କଳନ ଯୋଗୁଁ ମୃତ୍ୟୁ ସଂଖ୍ୟା 21 ହୋଇଛି। ଉଦ୍ଧାର ପାଇଥିବା 12 ଜଣଙ୍କ ମଧ୍ୟରୁ 7 ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଭୂସ୍କଳନ ସମୟରେ ଜଙ୍ଗଲ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଶ୍ରମିକମାନେ ଯାଉଥିବା ବେଳେ ଏହି ଘଟଣା ଘଟିଛି। ଦେଶର କେନ୍ଦ୍ରାଞ୍ଚଳ ଏବଂ ପୂର୍ବାଞ୍ଚଳର କେତେକ ସ୍ଥାନରେ ପ୍ରବଳ ବର୍ଷା ଏବଂ ଝଡ଼ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଜାମ୍ମୁ କାଶ୍ମୀର, ଲଦାଖ, ହରିୟାଣା, ହିମାଚଳ ପ୍ରଦେଶ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଏଲ୍ନିନୋର ସମ୍ଭାବ୍ୟ ପ୍ରଭାବ ଓ ପ୍ରସ୍ତୁତି ସଂକ୍ରାନ୍ତ ସମୀକ୍ଷା ବୈଠକ ଅନୁଷ୍ଠିତ। ସାଇବର ଠକେଇ ମାମଲାରେ ତ୍ୱରିତ ସମାଧାନ ନେଇ ଓଡ଼ିଶା ପୁଲିସ୍ ପକ୍ଷରୁ ଇ0 ଏଫ୍ଆଇଆର୍ର ବ୍ୟବସ୍ଥାର ଶୁଭାରମ୍ଭ। ହୀରାକୁଦ ଜଳ ପରିଚାଳନା ନେଇ ସମ୍ବଲପୁରଠାରେ ଆନ୍ତଃରାଜ୍ୟ ବୈଠକ ଆୟୋଜିତ। ଯୁକ୍ତ 2 ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ। ଏବଂ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ 8 ଦିନ ବାକି, ଅନ୍ତିମ ପର୍ଯ୍ୟାୟରେ ପ୍ରସ୍ତୁତି କାର୍ଯ୍ୟ। ଏଲ୍ନିନୋର ସମ୍ଭାବ୍ୟ ପ୍ରଭାବ ଏବଂ ଏ ନେଇ ବିଭିନ୍ନ କ୍ଷେତ୍ରରେ ପ୍ରସ୍ତୁତି ସଂକ୍ରାନ୍ତ ଏକ ସମୀକ୍ଷା ବୈଠକ ନୂଆଦିଲ୍ଲୀର ସେବାତୀର୍ଥଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏଲ୍ନିନୋ ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳର ପର୍ଯ୍ୟାପ୍ତ ଉପଲବ୍ଧତାକୁ ଉଚ୍ଚ ପ୍ରାଥମିକତା ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଇଛି। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ରାଜ୍ୟଗୁଡ଼ିକ ସହିତ ସମନ୍ୱୟ ରକ୍ଷା ମାଧ୍ୟମରେ ପଦକ୍ଷେପ ଗ୍ରହଣ କରିବାକୁ ଡକ୍ଟର ମିଶ୍ର ପରାମର୍ଶ ଦେଇଛନ୍ତି। ପ୍ରଭାବର ମୂଲ୍ୟାଙ୍କନ କରାଯିବା ସହିତ ଏହାର ସମାଧାନ ପନ୍ଥା ନେଇ କାର୍ଯ୍ୟ କରିବାକୁ ବୈଠକରେ ଆଲୋଚନା କରାଯାଇଛି। ସାଇବର ଆର୍ଥିକ ଠକେଇ ମାମଲାର ତ୍ୱରିତ ପଞ୍ଜୀକରଣ, ଦ୍ରୁତ ତଦନ୍ତ ଏବଂ ଏଥିରେ ଶିକାର ହୋଇଥିବା ବ୍ୟକ୍ତିଙ୍କ ମାମଲାର ତ୍ୱରିତ ସମାଧାନ ଦିଗରେ ଓଡ଼ିଶା ପୁଲିସ୍ ପକ୍ଷରୁ ଆଜି ଇ0 ଏଫ୍ଆଇଆର୍ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। କଟକସ୍ଥିତ ରାଜ୍ୟ ପୁଲିସ୍ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମକୁ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଉଦ୍ଘାଟନ କରି କହିଛନ୍ତି, ସାଇବର ଅପରାଧର ମୁକାବିଲା ପାଇଁ ଆଧୁନିକ ପ୍ରଯୁକ୍ତିର ସର୍ବାଧିକ ବ୍ୟବହାର କରାଯିବ। ଏଥିସହ ନାଗରିକଙ୍କୁ ତ୍ୱରିତ, ସ୍ୱଚ୍ଛ ଓ ଜନକଲ୍ୟାଣମୂଳକ ପୁଲିସ୍ ସେବା ପ୍ରଦାନ କରିବାକୁ ରାଜ୍ୟ ପୁଲିସ୍ ପ୍ରତିଶ୍ରତିବଦ୍ଧ। ସାଇବର ଆର୍ଥିକ ଠକେଇର ଶିକାର ହୋଇଥିବା ବ୍ୟକ୍ତିବିଶେଷ ବିଳମ୍ବ ନ କରି ତୁରନ୍ତ 1930ରେ ଅଭିଯୋଗ କରିବାକୁ ଶ୍ରୀ ଖୁରାନିଆ ଅନୁରୋଧ କରିଛନ୍ତି। ଶୀଘ୍ର ଅଭିଯୋଗ କଲେ ପୁଲିସ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇପାରିବ ଏବଂ ଠକେଇ ହୋଇଥିବା ଅର୍ଥ ଫେରିପାଇବାର ସମ୍ଭାବନା ମଧ୍ୟ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ନୂତନ ବ୍ୟବସ୍ଥା ଅନୁଯାୟୀ 10 ଲକ୍ଷ ଟଙ୍କା କିମ୍ବା ତାଠାରୁ ଅଧିକ ସାଇବର ଆର୍ଥିକ ଠକେଇ ସମ୍ବନ୍ଧୀୟ ଅଭିଯୋଗ 1930ରେ ପଞ୍ଜିକୃତ ହେଲେ ସ୍ୱୟଂଚାଳିତ ଭାବେ ଇ0 ଏଫ୍ଆଇଆର୍ କରାଯାଇପାରିବ। ପରବର୍ତ୍ତୀ ସମୟରେ ଅପରାଧ ଶାଖାର ସାଇବର ପୁଲିସ୍ ଷ୍ଟେସନକୁ ଏହା ପଠାଯିବ। ପ୍ରାଥମିକ ଯାଞ୍ଚ ପରେ ସାଇବର ପୁଲିସ୍ ଷ୍ଟେସନ ନିୟମିତ ଏଫ୍ଆଇଆର୍ ପଞ୍ଜିକରଣ କରି ତଦନ୍ତ ଆରମ୍ଭ କରିବ। ଏହି ବ୍ୟବସ୍ଥା ମାଧ୍ୟମରେ ମାମଲା ପଞ୍ଜିକରଣ ଓ ସୂଚନା ଆଦାନ ପ୍ରଦାନ ଅଧିକ ଦ୍ରୁତ ଓ ସୁବ୍ୟବସ୍ଥିତ ହେବ ବୋଲି ଶ୍ରୀ ଖୁରାନିଆ କହିଛନ୍ତି। ହୀରାକୁଦ ଜଳ ପରିଚାଳନା ନେଇ ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ଅଶୋକ ନିବାସଠାରେ

0: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆନ୍ତଃରାଜ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ରୀୟ ଜଳ ଆୟୋଗର ଅଧିକାରୀ, ଓଡ଼ିଶା ଓ ଛତିଶଗଡ଼ ଜଳସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଆସନ୍ତାକାଲି ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବାକୁ ଥିବା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଉପରେ ଆଲୋଚନା ହୋଇଛି। କଲମା ବ୍ୟାରେଜ୍ରେ 61ଟି ଗେଟ୍ ଖୋଲାଯାଇଥିବା ବେଳେ 5ଟି ଗେଟ୍ ବନ୍ଦ କରାଯାଇଛି। ବୈଠକ ସମ୍ପର୍କରେ ପ୍ରଣୟ ପାଲ, छत्तीसगढ़ जल संपद विभाग प्रतिनिधि प्रतिक्रिया रे कहिछंती,
1: दूसरे स्टेट एक दूसरे को कैसे कोऑर्डिनेट करेंगे उसके लिए बैठक था कि अचानक बारिश होने से किस तरह से एक दूसरे को सहयोग करना है ताकि लोगों को उसमें प्रॉब्लम ना हो, लोगों के जनधन के हानि ना हो, उससे बचने के उपाय हो। ये एक रूटीन बैठक रहता है, हर मानसून में होता है और दो बार होता है। वहां से जो रिलीज होता है वाटर का, उसका जो जानकारी समय पे मिले तो उसमें यह देखा गया कि ऑनलाइन में सिस्टम में भी है जो कि वेबसाइट में अपडेटेड रहता है।
0: ରାଜ୍ୟ ପୁଲିସ୍ ବିଭାଗରେ ପ୍ରାୟ 33,000 ପଦବୀ ଖାଲି ପଡ଼ିଛି ବୋଲି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି। ଜନସଂଖ୍ୟା ତୁଳନାରେ ଓଡ଼ିଶା ପୁଲିସ୍ ବିଭାଗରେ ମାନବ ସମ୍ଭଳ କମ୍ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଗତ 2 ବର୍ଷ ମଧ୍ୟରେ 17,000 ନୂଆ ପଦବୀ ସୃଷ୍ଟି କରାଯାଇଛି। ସମସ୍ତ ଖାଲି ଥିବା ପଦବୀଗୁଡ଼ିକୁ ଖୁବ୍ ଶୀଘ୍ର ପୂରଣ କରାଯିବ ବୋଲି ଶ୍ରୀ ଖୁରାନିଆ କହିଛନ୍ତି। ଭୁବନେଶ୍ୱରସ୍ଥିତ ପୂର୍ବତଟ ରେଳପଥ ମୁଖ୍ୟାଳୟରେ ଛତିଶଗଡ଼ ଏବଂ ଓଡ଼ିଶା ଉପକ୍ଷେତ୍ର ଓ ରାଜ୍ୟ ଶ୍ରମିକ ବୋର୍ଡ ତତ୍ତ୍ୱାବଧାନରେ ଆସନ୍ତା ଶୁକ୍ରବାର ଦିନ ଏକ ରକ୍ଷା ପେନ୍ସନ୍ ସମାଧାନ ଶିବିର ଅନୁଷ୍ଠିତ ହେବ। ରାଜ୍ୟରେ ରହୁଥିବା ପ୍ରତିରକ୍ଷା ପେନ୍ସନ୍ଭୋଗୀମାନଙ୍କର ପେନ୍ସନ୍ ସମ୍ଭନ୍ଧୀୟ ଅଭିଯୋଗର ସମାଧାନ ପାଇଁ ଏହି ଶିବିର ଆୟୋଜନ କରାଯାଉଛି। ପ୍ରତିରକ୍ଷା ପେନ୍ସନ୍ଭୋଗୀମାନେ ଉପଯୁକ୍ତ ଦସ୍ତାବିଜ୍ ସହ ରେଳ ମୁଖ୍ୟାଳୟରେ ଉପସ୍ଥିତ ରହିବା ପାଇଁ ଅନୁରୋଧ କରାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପାଠ୍ୟକ୍ରମର ନାମଲେଖା ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ଆସନ୍ତାକାଲିଠାରୁ 15 ତାରିଖ ପର୍ଯ୍ୟନ୍ତ ନାମଲେଖା ଜାରି ରହିବ। ଏହି ପର୍ଯ୍ୟାୟରେ ବିଜ୍ଞାନ ବିଭାଗ ପାଇଁ 93.4%, ବାଣିଜ୍ୟ ବିଭାଗ ପାଇଁ 82.4%, କଳା ବିଭାଗ ପାଇଁ 81% କଟ୍ଅଫ୍ ସ୍ଥିର କରାଯାଇଛି। ଆବେଦନ କରିଥିବା 4,61,000 ଶିକ୍ଷାର୍ଥୀଙ୍କ ମଧ୍ୟରୁ 4,28,000 ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଗାଡ଼ି ଫିଟ୍ନେସ୍ ଯାଞ୍ଚ କାର୍ଯ୍ୟ ଆଜି ଦ୍ୱିତୀୟ ଦିନରେ ଜାରି ରହିଛି। ପରିବହନ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ 3,057 ଗାଡ଼ିର ଯାଞ୍ଚ କରାଯାଇଛି। ଫିଟ୍ନେସ୍ ଓ ପଞ୍ଜିକରଣ ନଥିବା 478 ଗାଡ଼ିର, ଇ ଚାଲାଣ ସହିତ ପର୍ମିଟ୍ ନଥିବା 172 ଗାଡ଼ିର ମଧ୍ୟ ଚାଲାଣ କଟାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟରେ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପୁଲିସ୍ ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି ପରିବହନ ବିଭାଗ ପକ୍ଷରୁ ବାହନ ଏବଂ ଇ ଚାଲାଣ ଡ୍ୟାସ୍ବୋର୍ଡରେ ଆଲର୍ଟ ବ୍ୟବସ୍ଥା କରାଯାଇଛି। ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ 7,80,599 ଜରିମାନା ଆଦାୟ କରାଯାଇଛି। ବୌଦ୍ଧ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକରେ ଟ୍ରାଫିକ୍ ନିୟମ ପାଳନ ଓ ଗାଡ଼ି ଯାଞ୍ଚକୁ ଅଧିକ କଡ଼ାକଡ଼ି କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପରିବହନ, ପୁଲିସ୍, ଅବକାରୀ ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗ ପରସ୍କର ମଧ୍ୟରେ ସମନ୍ୱୟ ରକ୍ଷା କରି ଏହାକୁ ପାଳନ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର କିଛି ଦିନର ଅପେକ୍ଷା। ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶ୍ରୀବିଗ୍ରହମାନଙ୍କୁ ସ୍ୱାଗତ କରିବା ପାଇଁ ବଡ଼ଦାଣ୍ଡକୁ ସୁସଜିତ କରାଯାଉଛି। ଶୁଣନ୍ତୁ ଏ ସମ୍ପର୍କରେ ସ୍ୱତନ୍ତ୍ର ଉପସ୍ଥାପନା।
2: ଶ୍ରୀଗୁଣ୍ଡିଚା ଯାତ୍ରାରେ ବଡ଼ଭାଇ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଦାଣ୍ଡକୁ ବିଜେ କରିବେ। ଶ୍ରୀବିଗ୍ରହଙ୍କର ତିନିରଥର ପ୍ରଭାଗୁଡ଼ିକର ରଙ୍ଗଚିତ୍ର କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ୟପକ୍ଷରେ ଦରଜି ସେବକଙ୍କ ଦ୍ୱାରା ରଥକନା କଟା ସିଲେଇ କାର୍ଯ୍ୟ ଏବଂ ହଂସପଟା ବାଡ଼ିଆ କାର୍ଯ୍ୟ ଆଜି ଜାରି ରହିଛି। ପରେ କଳସ ଉଠାଯିବା ସହ ଠେକେରାବାଡ଼ ଓ କନକମୁଣ୍ଡିରେ ପିତ୍ତଳ ଛାଉଣି କରାଯିବ। ଏହା ମଧ୍ୟରେ ତିନିରଥର ମହାରଣା ସେବକମାନେ 10 ଲେଖାଏଁ ରଥମୋଡ଼ ଚକଫାଳି ନିର୍ମାଣ ଶେଷ କରିଛନ୍ତି। ଶ୍ରୀମନ୍ଦିରର ଅଣସର ଗୃହରେ ଶ୍ରୀଜୀଉମାନଙ୍କର ଗୁପ୍ତ ସେବା ଜାରି ରହିଛି। ଷଷ୍ଠୀ ତିଥିରୁ ଆରମ୍ଭ ହୋଇଥିବା ଓସଲାଗି ନୀତି ଆସନ୍ତା ନବମୀ ତିଥି ପର୍ଯ୍ୟନ୍ତ ଚାଲିବ। ମହାପ୍ରଭୁ ଜ୍ୱରରୁ ଉପଶମ ଲାଭ କରିବା ପରେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ନବଦିନାତ୍ମକ ଯାତ୍ରାରେ ମାଉସୀମା ଘରକୁ ବାହାରିବେ। ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ଓଡ଼ିଆଙ୍କ 12 ମାସରେ 13 ପର୍ବ ମଧ୍ୟରୁ ରଥଯାତ୍ରା ଅନ୍ୟତମ। ଏହା କେବଳ ଧାର୍ମିକ ଆସ୍ଥାର ପ୍ରତୀକ ନୁହେଁ, ବରଂ ସଂସ୍କୃତି, ସେବା, ପରମ୍ପରା ଓ ସାମାଜିକ ସମନ୍ୱୟର ନିଚ୍ଛକ ଉଦାହରଣ। ରଥ ବି ପ୍ରସ୍ତୁତ, ପଥ ବି ପ୍ରସ୍ତୁତ, ଭକ୍ତମାନେ ଅପେକ୍ଷା କରି ରହିଛନ୍ତି ସେହି ମହାର୍ଘ୍ୟ ମୁହୂର୍ତ୍ତକୁ। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତିରେଖା ତାରିଣୀ।
0: ବୌଦ୍ଧ ଜିଲ୍ଲାର 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟ

କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବନ ବିଭାଗ ଅଧିକାରୀମାନେ ଯୋଗଦେଇ ପରିବେଶ ସୁରକ୍ଷା ଏବଂ ଭବିଷ୍ୟତ ପିଢ଼ିର ସୁରକ୍ଷିତ ଜୀବନ ପାଇଁ ବ୍ୟାପକ ବନୀକରଣ ସମୟର ଆହ୍ୱାନ ବୋଲି ମତବ୍ୟକ୍ତ କରିଛନ୍ତି। ଭଦ୍ରକ ଜିଲ୍ଲା ସଂସ୍କୃତି ଭବନଠାରେ 26ତମ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ପ୍ରଶାସନିକ ଅଧିକାରୀ କାର୍ତ୍ତିକନାଥ ମଣ୍ଡଳ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ଦିଗରେ ସଂକଳ୍ପବଦ୍ଧ ହେବାକୁ ପରାମର୍ଶ ଦେଇଥିଲେ। ଲଗାଣ ବର୍ଷା ପ୍ରଭାବରେ କନ୍ଧମାଳ ଜିଲ୍ଲାର 37ଟି ଗ୍ରାମ ପଞ୍ଚାୟତ ପ୍ରଭାବିତ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହେବା ପରେ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ଆଜିଠାରୁ ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ପାଣିପାଗ ବିଭାଗ ସୂଚନା ଅନୁସାରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଆଜି ଘଡ଼ଘଡ଼ି ସହିତ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଆସନ୍ତାକାଲି ହୀରାକୁଦ ଜଳଭଣ୍ଡାରର ପୂର୍ବାହ୍ନ 11ଟା ସମୟରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଆଜି ଦ୍ୱିତୀୟ ଦିନରେ ପୁରୀ ରେଳ ଷ୍ଟେସନ୍ଠାରେ ମକ୍ଡ୍ରିଲ୍ ଜାରି ରହିଛି। ଓଡ୍ରାଫ୍, ଅଗ୍ନିଶମ, ଜିଆର୍ଏଫ୍, ଆର୍ପିଏଫ୍, ଏସ୍ଟିୟୁ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଏହି ମକ୍ଡ୍ରିଲ୍ କରୁଛନ୍ତି। ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ଏହାର ମୂଳ ଉଦ୍ଦେଶ୍ୟ। ପୁରୀ ରେଳ ଷ୍ଟେସନ୍ରେ ମକ୍ଡ୍ରିଲ୍ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଏଲ୍ନିନୋର ସମ୍ଭାବ୍ୟ ପ୍ରଭାବ ଓ ପ୍ରସ୍ତୁତି ସଂକ୍ରାନ୍ତ ସମୀକ୍ଷା ବୈଠକ ଅନୁଷ୍ଠିତ। ସାଇବର ଠକେଇ ମାମଲାରେ ତ୍ୱରିତ ସମାଧାନ ନେଇ ଓଡ଼ିଶା ପୁଲିସ୍ ପକ୍ଷରୁ ଇ0 ଏଫ୍ଆଇଆର୍ ବ୍ୟବସ୍ଥାର ଶୁଭାରମ୍ଭ। ହୀରାକୁଦ ଜଳ ପରିଚାଳନା ନେଇ ସମ୍ବଲପୁରଠାରେ ଆନ୍ତଃରାଜ୍ୟ ବୈଠକ ଆୟୋଜିତ। ଯୁକ୍ତ 2 ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ଏବଂ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ 8 ଦିନ ବାକି, ଅନ୍ତିମ ପର୍ଯ୍ୟାୟରେ ପ୍ରସ୍ତୁତି କାର୍ଯ୍ୟ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ। ସମୟ ବର୍ତ୍ତମାନ ଦିନ 3:00। ବର୍ତ୍ତମାନ ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ। ଦେବୀ ପ୍ରସାଦ ଅଛି ଆପଣଙ୍କ ସହିତ। ସୋ ଆରମ୍ଭ ହୋଇଯାଇଛି ମୋ ଦେଶ। ଆମ ଦେଶ ଭାରତ କେବଳ ଗୋଟିଏ ଦେଶ ନୁହେଁ, ବରଂ ଏହା ଗୋଟିଏ ମହାନ ସଭ୍ୟତା, ଏକ ଅନୁଭବ ଓ ଅଗଣିତ ବଳିଦାନର ଗୋଟିଏ ସୁନ୍ଦର କାହାଣୀ ମୋ ଦେଶ ଭାରତ। ଏଇ ପଦେ କଥା କହିବା ସମୟରେ ପ୍ରତ୍ୟେକ ଭାରତୀୟଙ୍କ ହୃଦୟ ଗର୍ବରେ ଫୁଲି ଉଠେ। ବିବିଧତାରେ ଭରା ଏହି ଦେଶର ପ୍ରତିଟି କୋଣ ଅନୁକୋଣରେ ଭରି ରହିଛି ପ୍ରେମ, ସଂସ୍କୃତି ଓ ମାନବତାର ବାର୍ତ୍ତା।

0: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାଇଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋ ୱାଟ୍ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800345678 କିମ୍ବା 1912 କଲ୍ କରି ଏହି ଯୋଜନା ବିଷୟରେ ଅଧିକ ବୁଝିବା।

ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ସୋ ଚାଲିଛି ମୋ ଦେଶ ଆଜି ମୋ ଦେଶରେ କିଛି ସମୟ ପୂର୍ବରୁ ମୁଁ ଆପଣଙ୍କୁ କହୁଥିଲି କି ଭାରତ ଯେମିତି ଆମେ ଭାରତକୁ ନେଇକି ଗର୍ବ କରିବା ଉଚିତ କାରଣ ଆମ ଦେଶ ଭାରତ ବିଶ୍ୱର ସର୍ବପୁରାତନ ସଭ୍ୟତାମାନଙ୍କ ମଧ୍ୟରୁ ଅନ୍ୟତମ ସିନ୍ଧୁ ସଭ୍ୟତାଠାରୁ ଆରମ୍ଭ କରି ବୈଦିକ ଯୁଗ ପର୍ଯ୍ୟନ୍ତ ଆମର ପୂର୍ବପୁରୁଷମାନେ ବିଜ୍ଞାନ ଜ୍ୟୋତିର୍ବିଜ୍ଞାନ ଆୟୁର୍ବେଦ ଓ ଦର୍ଶନଶାସ୍ତ୍ରରେ ଯେଉଁ ଉତ୍କର୍ଷତା ହାସଲ କରିଥିଲେ ତାକୁ ଆଜି ବି ବିଶ୍ୱ ପ୍ରେରଣା ଭାବରେ ଗ୍ରହଣ କରେ ବସୁଧୈବ କୁଟୁମ୍ବକମ୍ ଅର୍ଥାତ୍ ସମଗ୍ର ବିଶ୍ୱ ଗୋଟିଏ ପରିବାର ଏହି ମହାନ ମନ୍ତ୍ର ଆମକୁ ସବୁବେଳେ ମୈତ୍ରୀ ଏବଂ ଶାନ୍ତିର ପଥରେ ଚାଲିବାକୁ ରାସ୍ତା ଦେଖାଇଛି

ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ। ଦେବୀ ପ୍ରସାଦ ଅଛି ଆପଣଙ୍କ ସହିତ। ସୋ ଚାଲିଛି ମୋ ଦେଶ। ଆଜି ମୋ ଦେଶ କାର୍ଯ୍ୟକ୍ରମରେ ଆମେ କିଛି ସମୟ ପୂର୍ବରୁ କଥା ହେଉଥିଲେ କି ଆମ ଦେଶ ଭାରତ ପାଇଁ ଆମେ କେତେ ଗର୍ବିତ। ଆଜି ଆମେ ଯେଉଁ ସ୍ୱାଧୀନ ଦେଶରେ ବସବାସ କରୁଛେ ତା ପଛରେ ଅଛି ଅସଂଖ୍ୟ ବୀର ସୈନିକ ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କ ରକ୍ତ ଏବଂ ସଂଗ୍ରାମର କାହାଣୀ। ମହାତ୍ମା ଗାନ୍ଧୀଙ୍କ ଅହିଂସା, ସୁଭାଷ ବୋଷଙ୍କ ସାହସିକତା, ଭଗତ ସିଂଙ୍କ ବଳିଦାନ, ସର୍ଦ୍ଦାର ପଟେଲଙ୍କ ଦୃଢ଼ତାର ମିଶ୍ରଣରେ ଆମର ଜାତୀୟ ଚରିତ୍ର ଆଜି ଏପରି ଭାବେ ଗଢ଼ି ଉଠିଛି। ସେମାନଙ୍କ ସ୍ୱପ୍ନ ଥିଲା ଏକ ସଶକ୍ତ, ଆତ୍ମନିର୍ଭରଶୀଳ ଓ ସମୃଦ୍ଧ ଭାରତକୁ ଗଠନ କରିବା। ଆଜିର ଭାରତ ବିଶ୍ୱ ମାନଚିତ୍ରରେ ଏକ ଅଗ୍ରଣୀ ଶକ୍ତି ଭାବରେ ଉଭା ହୋଇପାରିଛି। ମହାକାଶ ଗବେଷଣା, ସୂଚନା ପ୍ରଯୁକ୍ତି ବିଦ୍ୟା, ଚିକିତ୍ସା ବିଜ୍ଞାନ ଏବଂ ଅର୍ଥନୀତି କ୍ଷେତ୍ରରେ ଭାରତୀୟମାନେ ନିଜର

ସାଙ୍ଗ ବନ୍ଧୁ ଯାଉ ଯାଉ ଆପଣଙ୍କୁ ଜମା ବି ଏକୁଟିଆ କରିଦେଇ ଯାଉନି ମୋ ପରେ ପରେ ଷ୍ଟୁଡିଓକୁ ଆସି ପହଞ୍ଚି ସାରିଛନ୍ତି ଜ୍ୟୋତି

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ଦିଲ୍ ସି ଦିଲ୍ ତକ୍ରେ ମୁଁ ଆସି ପହଞ୍ଚିଛି ଆପଣଙ୍କର ଦିଲ୍ କା ଦୋସ୍ତ ଜ୍ୟୋତି ଆଉ ମୋ ତରଫରୁ ସମସ୍ତଙ୍କୁ ଜଣାଉଛି ଗୁଡ୍ ଆଫ୍ଟରନୁନ୍ ମୁଁ ଆସିବା ସହିତ ମୋ ସହିତ ବି ଆସିଛି ପ୍ରୋଗ୍ରାମ୍ ସୁରିଲା ଆଫ୍ଟରନୁନ୍ ସୁରିଲା ଆଫ୍ଟରନୁନ୍ରେ କିଛି ସୁନ୍ଦର ସୁନ୍ଦର ଗୀତ ଆପଣଙ୍କ ପାଖରେ ପହଞ୍ଚୁଛି ଗୀତ ତ ଆମର ସାଥି ହୋଇଥାଏ ସବୁବେଳେ ସବୁ ସମୟରେ ମନ ଖୁସି ଥାଉ ଦୁଃଖ ଥାଉ ବା ଆମେ ଯେକୌଣସି ଭାବନା ଭିତରେ ପଡ଼ି ରହିଥାଉ ଗୀତ ସବୁବେଳେ ଆମ ସାଥିରେ ଥାଏ ଆମ ମୁଡ୍

ଭାବିଥାଉ, ଗୀତ ସବୁବେଳେ ଆମର ସାଥ ଦେଇଥାଏ। କିନ୍ତୁ ଆମର ଏମିତି ଜଣେ ସାଥୀ ଅଛି ଯିଏ ଆମର ଅଦୃଶ୍ୟ ସାଥୀ। ହଁ, ସେ ସାଥୀ ଏମିତି ଯାହା ପ୍ରାୟ ସମସ୍ତଙ୍କ ପାଖରେ ଥାଏ, ସମସ୍ତଙ୍କ ବ୍ୟାଗ୍ରେ ଥାଏ, ଗାଡ଼ିରେ ଥାଏ, ଅଫିସ୍ ଟେବୁଲ୍ ଉପରେ ଥାଏ, ସ୍କୁଲ୍ ବ୍ୟାଗ୍ରେ ବି ଥାଏ। ଯେତେ ଯୁଆଡ଼େ ଆମେ ଯାଇଥାଉ, ଘରେ ଆସି ପହଞ୍ଚିଗଲେ ପ୍ରଥମେ ସିଏ ହିଁ ଦରକାର ହୁଏ। ଆଜି ଯେତେବେଳେ ଆପଣ ଘରୁ ବାହାରିକି କୁଆଡ଼େ ବାହାରକୁ ଯାଇଛନ୍ତି, ସାଙ୍ଗରେ ପାଣି ବୋତଲ ନେଇଥିଲେ ତ? ସିଏ ହିଁ ଆମର ଅଦୃଶ୍ୟ ସାଥୀ, ସିଏ ହିଁ ଆମର ଜୀବନ ଦାନ କରୁଥିବା ଗୋଟେ ସୁନ୍ଦର ଜିନିଷ, ଆମର ୱାଟର ବଟଲ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିଙ୍ଗ ବକଟେକ୍, ସେଇ ତେଲ ତାକୁ ପହଞ୍ଚୁଛି କିଛି ସୁନ୍ଦର।

ଆମର ଜୀବନ ଦାନ କରୁଥିବା ଗୋଟେ ସୁନ୍ଦର ଜିନିଷ, ଆମର ୱାଟର ବଟଲ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିଙ୍ଗ ବକେଟ ଏକଦଲ, ସେଇ ତେଲ ତାକୁ ପହଞ୍ଚୁଛି କିଛି ସୁନ୍ଦର ଗୀତ ଆପଣଙ୍କ ପାଇଁ। ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏଞ୍ଜୟ।

ଏମିତି କେତେ ପ୍ରକାର ମେଟେରିଆଲରେ ମିଳୁଛି। କିନ୍ତୁ ଆପଣ ଜାଣନ୍ତି କି, ପୁରୁଣା ସମୟରେ ଆମର ପୂର୍ବଜମାନେ ମାଟିର କଳସ, ବାଉଁଶର ପାତ୍ର ଏସବୁଥିରେ ହିଁ ପାଣି ରଖୁଥିଲେ। ଧୀରେ ଧୀରେ ସମୟ ବଦଳିଗଲା, ଆଧୁନିକତାର ସ୍ପର୍ଶରେ ଆମେ ବି ବଦଳିଗଲେ। ତାପରେ ଧୀରେ ଧୀରେ ଆଲୁମିନିୟମର ବଟଲ ଆସିଲା, ଏବେ ଏବେ ପୁଣି ପ୍ଲାଷ୍ଟିକ ବଟଲ ଆସିଲା, ପୁଣି ତାପରେ ଏଇ କିଛିଦିନ ହେବ ଲୋକମାନେ ଷ୍ଟିଲ୍ ଆଉ କପରକୁ ବହୁତ ବେଶୀ ଭଲ ପାଉଛନ୍ତି, ସେଇ ଦିଗକୁ ହିଁ ଫେରୁଛନ୍ତି, କାରଣ ସମସ୍ତେ ଟିକେ ହେଲ୍ଥ କନସିୟସ ହେଇଯାଇଛନ୍ତି। ଆମ ଶରୀରର ପ୍ରାୟ 60-70% ପାଣି ଥାଏ, ତେଣୁ ଯେତେବେଳେ ଆମ ବଡିରୁ ପାଣି କମିଯାଏ ଆମକୁ ସେତେବେଳେ ଥକା ଲାଗେ, ଆମର ମୁଣ୍ଡ ବିନ୍ଧେ, ଯେକୌଣସି କାମରୁ ବି ଆମର କନସେନ୍ଟ୍ରେସନ, ଯାହା ଆମର ଧ୍ୟାନ ଥାଏ, ସେସବୁ କମିଯାଏ, ଆଉ ବଡିର ଟେମ୍ପରେଚର ବି ବେଳେବେଳେ ବଢ଼ିଯାଏ। ଆଉ ଖାସ୍ ସେଇଥିପାଇଁ ଆମେ ସବୁବେଳେ ଆମ ସାଙ୍ଗରେ ପାଣି ବୋତଲ ରଖିବା ନିହାତି ଭଲ, ଆଉ ୟାକୁ ଗୋଟେ ସୁନ୍ଦର ଅଭ୍ୟାସରେ ଆମେ ପକେଇଲେ ବି ଆମ ପାଇଁ ବହୁତ ସୁବିଧାଜନକ ହୋଇଥାଏ। କେବଳ ଆମ ପାଇଁ କାହିଁକି, ଯଦି ଆମ ପାଖରେ ପାଣି ବୋତଲଟେ ଅଛି ଆଉ ଆମ ଆଖପାଖରେ କେହି ପାଣି ପାଇଁ ଅସୁବିଧାରେ ପଡ଼ିଛନ୍ତି, ନିହାତି ଭାବରେ ଆମେ ତାଙ୍କୁ ହେଲ୍ପ ବି କରିପାରିବା। ଆଚ୍ଛା, ଏଇଠି ଗୋଟେ ପ୍ରଶ୍ନ ମୋ ମନକୁ ଆସୁଛି, ଆପଣ ଗୋଟେ ମିନେରାଲ ୱାଟର ବଟଲକୁ କେତେ ଥର ବ୍ୟବହାର କରନ୍ତି କହିଲେ? ଖାଲି ଆପଣ ନୁହେଁ, ଆମେ ସମସ୍ତେ ମିନେରାଲ ୱାଟର ବଟଲ ଯେତେବେଳେ ଆବଶ୍ୟକ ପଡ଼େ ଆମେ ବାହାରୁ କିଛି ଗୋଟେ ୱାଟର ବଟଲ କିଣିକି ପିଇ ଦେଇଥାଉ ସତ, କିନ୍ତୁ ସେଇ ବଟଲକୁ ଆମେ ଫୋପାଡ଼ି ନ ଦେଇ ଏଗେନ୍ ଆଣ୍ଡ ଏଗେନ୍ ଆଉଥରେ କେତେଦିନ ପର୍ଯ୍ୟନ୍ତ ତାକୁ ବ୍ୟବହାର କରିଥାଉ। କିନ୍ତୁ ସବୁ ପ୍ଲାଷ୍ଟିକ ବୋତଲ ପୁଣି ଥରେ ବ୍ୟବହାର ପାଇଁ ତିଆରି ହୋଇନଥାଏ, କିଛି ଥାଏ ଯାହାକୁ ଆମେ କେବଳ ଗୋଟିଏ ଥର ପାଇଁ ହିଁ ବ୍ୟବହାର କରିପାରିବା। ଆଉ ସେହିସବୁ ବୋତଲ ଯଦି ଅଧିକ ଗରମ ହୋଇଯାଏ ଆଉ ଅଧିକ ଦିନ ବ୍ୟବହାର କରାଯାଏ, ତାହାର ଗୁଣମାନ ବଦଳିଯାଏ, ଯାହାଦ୍ୱାରା ଆମକୁ ବିଭିନ୍ନ ପ୍ରକାର ମାରାତ୍ମକ ରୋଗରେ ମଧ୍ୟ ଆକ୍ରାନ୍ତ କରିଥାଏ। ତେଣୁ ପ୍ଲାଷ୍ଟିକ ଅପେକ୍ଷା ଆମେ ଅନ୍ୟ ବଟଲ, ଯେମିତିକି ଷ୍ଟିଲ୍ର ବଟଲ ହେଲା, କପରର ବଟଲ ହେଲା, କାଚ ବଟଲ ହେଲା, ଆଉ ଏବେ ଏବେ ଇକୋ ଫ୍ରେଣ୍ଡଲି ମାଟିର ବୋତଲ ବି ମିଳିଲାଣି। ଷ୍ଟିଲ୍ ବୋତଲ ତ ମଜବୁତ ଆଉ ଦୀର୍ଘସ୍ଥାୟୀ, ସେଥିପାଇଁ ବି ଆମେ ତାକୁ ୟୁଜ୍ କରୁ। କପର ବଟଲ ଆମେ ୟୁଜ୍ କରିପାରିବା, କିନ୍ତୁ ରାତିରେ ପାଣି ରଖି ସକାଳେ ପିଇଲେ ଭଲ। ଦିନ ଭରି ଯଦି ଆମେ କପର ବଟଲରେ ପାଣି ପିଉଛେ ବା ରେଗୁଲାର ଯଦି କପର ବଟଲରେ ପାଣି ପିଉଛେ, ତା ବି ଆମ ଦେହ ପାଇଁ ଆଦୌ ଭଲ ନୁହେଁ। କିନ୍ତୁ କାଚ ବଟଲ ସବୁଠାରୁ ସୁରକ୍ଷିତ, ଏକଥା ସତ, କିନ୍ତୁ ସହଜରେ ଭାଙ୍ଗିଯାଏ, ନଷ୍ଟ ହୋଇଯାଏ, ସେଥିପାଇଁ ଆମେ ଟିକେ କାଚ ବଟଲ ୟୁଜ୍ କରିବାକୁ ଡରିଥାଉ। ତେଣୁ ସବୁଠାରୁ ଭଲ ଯଦି ମାଟି ପାତ୍ର ଆମେ ବ୍ୟବହାର କରିପାରିବା, ତା ଆମ ଦେହ ପାଇଁ ବହୁତ ହିତକାରୀ ଏବଂ ସ୍ୱାସ୍ଥ୍ୟପ୍ରଦ ମଧ୍ୟ। କିନ୍ତୁ ସେଥିରେ ବି ସେଇ ପ୍ରୋବ୍ଲେମ ହିଁ ଥାଏ ଯେ ମାଟି ବୋତଲ ଯଦି ପଡ଼ିଯିବ ଭାଙ୍ଗିଯିବାର ଚାନ୍ସେସ୍ ବି ରହିଛି। କିନ୍ତୁ ଯଦି ପ୍ରତିଟି ଜିନିଷକୁ ଆମେ କେୟାରଫୁଲି ହ୍ୟାଣ୍ଡେଲ କରିବା, ଟିକେ ସତର୍କତା ଅବଲମ୍ବନ କରିବା, ହୁଏତ କିଛିଦିନ ଆମେ ବ୍ୟବହାର କରିପାରିବା ନା କି? ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟେଲ ସି ଚଲତାକ ଶୋ ଚାଲିଛି ସୁରିଲା ଆଫ୍ଟରନୁନ୍। ଆଉ ସୁରିଲା ଆଫ୍ଟରନୁନ୍ରେ ଆଜି ଜ୍ୟୋତି ଅଛି ଆପଣଙ୍କ ସହିତ, ପହଞ୍ଚୁଛି ଆଉ କିଛି ସୁନ୍ଦର ଗୀତ ଆପଣଙ୍କ ପାଇଁ।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ଦିଲ୍ ସେ ଦିଲ୍ ତକ୍ରେ ଏଇ ଶୋ ଚାଲିଛି ସୁରିଲା ଆଫ୍ଟରନୁନ୍। ଆମେମାନେ ପାଣି ବୋତଲ ବହୁତ ବ୍ୟବହାର କରୁ ସତ, କିନ୍ତୁ

ତାକୁ ସଫା କେତେ ଥର କରୁ। ପାଣି ସରିଗଲେ ୱାନ୍ସ ଅଗେନ୍ ପୁଣି ସେଇଥିରେ ପାଣି ରଖିକି ଆମେ ତାକୁ ବ୍ୟବହାର କରୁ। କିନ୍ତୁ ପ୍ରକୃତରେ ପାଣି ବୋତଲକୁ ଭଲ ଭାବରେ ଧୋଇବା ଦରକାର, ସଫା କରିବା ବି ଦରକାର। ହାଲକା ଗରମ ପାଣି ବ୍ରଶରେ ଧୀରେ ଧୀରେ ବଟଲକୁ ସଫା କରି ତାକୁ ୟୁଜ୍ କରିବା ଦରକାର। ଆଟଲିଷ୍ଟ ୱିକ୍ଲି ଗୋଟେ ଥର ଦୁଇ ଥର ତ ବଟଲ ସଫା କରିବା ନିହାତି ଦରକାର। ବାକି ରହିଲା ପ୍ଲାଷ୍ଟିକ୍ ବୋତଲ କଥା। ଆମେମାନେ ତ ସମସ୍ତେ ପରିବେଶର ଅବସ୍ଥା କ'ଣ ବୁଝିସାରିଛେ, ପରିବେଶ ପାଇଁ ଧୀରେ ଧୀରେ ଆମେ ସମସ୍ତେ ସତର୍କ ବି ହେଲେଣି। ତେଣୁ ପ୍ଲାଷ୍ଟିକ୍ ଗୋଟିଏ ପ୍ଲାଷ୍ଟିକ୍ ବଟଲ ମାଟିରେ ମିଶିବା ପାଇଁ ଅନେକ ଦିନ ଲାଗିଥାଏ। ତେଣୁ ଆମେ ଚେଷ୍ଟା କରିବା ପ୍ଲାଷ୍ଟିକ୍ ବଟଲ ୟୁଜ୍ ନ କରିବା ପାଇଁ। ଆଉ ଗୋଟେ କଥା, ସବୁବେଳେ ନିଜର ୱାଟର ବଟଲ ସାଙ୍ଗରେ ରଖନ୍ତୁ। ଘରେ ରହିଲେ ତ ପାଣି ଆଭେଲେବଲ୍ ଅଛି ପିଇଦେବା, ବା ଆମେ ଯଦି ଅଫିସ୍ ଯାଉଛେ ବା ଯେକୌଣସି କର୍ମସ୍ଥଳୀ ଆମର ରହିଛି ଆମେ ଯାଉଛେ, ସେଠି ତ ପାଣି ମିଳିଯିବ। କିନ୍ତୁ ବାଟରେ ଆମେ ଯାଉଛେ ଯଦି ଆମ ପାଖରେ ପାଣି ନାହିଁ, ଆଉ ଆମର ବହୁତ ବେଶୀ ଆବଶ୍ୟକ ପଡ଼ିଛି, ବା ଆମ ଆଖପାଖରେ କେହି ଜଣେ ପାଣି ପାଇଁ ଅସୁବିଧାରେ ପଡ଼ିଛନ୍ତି, ଆମ ପାଖରେ ପାଣି ନଥାଉ, ଯଦି ବଟଲଟେ ବି ଖାଲି ବଟଲଟେ ବି ଆମ ପାଖରେ ଅଛି, ଆମେ ଆଖପାଖରୁ କେଉଁଠୁ ଗୋଟେ ପାଣି ଆରେଞ୍ଜ କରିପାରିବା। ପାଣି ବୋତଲ ଯଦି ସାଙ୍ଗରେ ଥିବ ଟଙ୍କା ବଞ୍ଚିବ ନିହାତି, କାହିଁକି ନା ଆବଶ୍ୟକ ସ୍ଥଳେ ଆମେ ଆଉ ମିନେରାଲ ୱାଟର କିଣିକି ପିଇବା କଥା ଭାବିପାରିବାନି। ତାଦ୍ୱାରା ଘରୁ ଆମେ ପରିଷ୍କାର ପାଣି ବି ନେଇକରି ଯିବା, ଆମର ସ୍ୱାସ୍ଥ୍ୟ ରକ୍ଷା ହେଲା। ତା ସହିତ ଯଦି ପ୍ଲାଷ୍ଟିକ୍ ବଟଲ ନେଇନଥିବା, ପରିବେଶକୁ ମଧ୍ୟ ତା ସୁରକ୍ଷା ଦିଏ। ଏକଥା କ'ଣ ଆପଣ ଜାଣିଛନ୍ତି, ଶୋଷ ଲାଗିବା ପୂର୍ବରୁ ଶରୀର ଆମର ପାଣି ଚାହୁଁଥାଏ। ଆମେ ଯଦି ଶୋଷ ଲାଗିବା ପୂର୍ବରୁ ପାଣି ପିଇଦେବା, ତାହେଲେ ଆମକୁ ଶୋଷ ହିଁ ଲାଗିନଥାଏ। ଯେତେବେଳେ ଆମକୁ ଶୋଷ ଲାଗେ, ସେତେବେଳେ ଅଲରେଡି ଆମ ବଡିରେ ପାଣିର ମାତ୍ରା କମିସାରିଥାଏ। ଯଦି ସକାଳୁ ଉଠି ଗୋଟିଏ ଗ୍ଲାସ୍ ପାଣି ଆମେ ପିଉଛେ, ଆଉ ସେହି ଅଭ୍ୟାସ ଆମର ଅଛି, ତା ଆମ ଦେହ ପାଇଁ ବହୁତ ଭଲ। ଆଉ ଗୋଟେ ମଜା କଥା, ବ୍ୟାଗ୍ରେ ଯଦି ଆମେ ବୋତଲ ନେଇକି ଯାଉଛେ, ତା ମାନେ ଆମେ ଆମ ସ୍ୱାସ୍ଥ୍ୟକୁ, ମାନେ ଭଲ ସ୍ୱାସ୍ଥ୍ୟକୁ ସାଙ୍ଗରେ ନେଇକିରି ହିଁ ଚାଲୁଛେ। ଆମେ ସାଙ୍ଗରେ ନେଉଥିବା ପାଣି ବୋତଲଟା ଖାଲି ଗୋଟେ ପାତ୍ର ବା ଗୋଟେ ଜାଗା ଗୋଟେ ଜିନିଷ ବୋଲି କହିଲେ ଠିକ ହବନି। ଏଇଟା ହଉଛି ଆମ ସ୍ୱାସ୍ଥ୍ୟର ପ୍ରତୀକ, ଆମ ଦାୟିତ୍ୱର ପ୍ରତୀକ। ହଁ, ଘରୁ ଯେଉଁମାନେ ଯାଉଛନ୍ତି, ଯଦି ମନେ ନ ପଡ଼ୁଛି, ଯେଉଁମାନେ ଘରେ ରହୁଛନ୍ତି, ସେମାନେ ବି ଗୋଟେ ଗୁରୁଦାୟିତ୍ୱ ବହନ କରିବା ନିହାତି ଦରକାର। ଯିଏ ଆପଣଙ୍କ ଘରୁ ପାଣିରୁ ମାନେ ବାହାରିକି ଯାଉଛନ୍ତି, ତାଙ୍କୁ ନିହାତି ଭାବରେ ସାଙ୍ଗରେ ୱାଟର ବଟଲଟେ ଆପଣ ନିଜେ ଦିଅନ୍ତୁ ନା। ଯେମିତି ଘରୁ ବାହାରିବା ପୂର୍ବରୁ ମୋବାଇଲ ଦିଅନ୍ତି, ପର୍ସ ଦିଅନ୍ତି, ଚାବି ଦିଅନ୍ତି, ଦରକାରୀ ଜିନିଷ ସବୁ ସଜାଡ଼ିକି ଦିଅନ୍ତି, ତା ସହିତ ପାଣି ବଟଲ ବି ସଜାଡ଼ିକି ଦିଅନ୍ତୁ। ଏସବୁ ସ୍ୱାସ୍ଥ୍ୟ ରକ୍ଷାରେ ତ ସାହାଯ୍ୟ କରିଥାଏ, ତା ସହିତ ସଞ୍ଚୟ ବି ଶିଖାଇଥାଏ, ଆଉ ପରିବେଶର ସୁରକ୍ଷା ପାଇଁ ମଧ୍ୟ ଗୋଟିଏ ନ ଦେଖିପାରିଲା ଭଳିଆ ଛୋଟିଆ ପଦକ୍ଷେପ ବି ହେଇଥାଏ। ଏଇଟା ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ ଦିଲ୍ ସି ଦିଲ୍ ତକ୍। ଢେର ସାରା କଥା ହେଲେ ପାଣି ବୋତଲକୁ ନେଇକି। ତେବେ ଆପଣଙ୍କ ପାଖରେ ଯେଉଁ ପାଣି ବୋତଲ ଅଛି, ତାକୁ ନିହାତି ଭାବରେ ଥରେ ଧନ୍ୟବାଦ ଦିଅନ୍ତୁ, ଯିଏ ଆପଣଙ୍କୁ ସବୁବେଳେ ସାହାଯ୍ୟ କରୁଛି। ଆପଣଙ୍କୁ ସୁବିଧା ଅସୁବିଧାରେ ଯେତେବେଳେ ଶୋଷ ଲାଗୁଛି, ଦେହ ବ୍ୟସ୍ତ ଲାଗୁଛି, କୌଣସି ଅସୁବିଧାରୁ ସର୍ଟରେ ଟିକେ ଦାଗ ଲାଗିଯାଇଛି କି ଗୋଡ଼ରେ ଟିକେ ଅପରିଷ୍କାର ହେଇଯାଇଛି, ଆପଣଙ୍କୁ ସେହି ପାଣି ବି ତ ହେଲ୍ପ କରିଛି ନା। ଆଜିଠୁ କେବେ ବି ପାଣି ବୋତଲ ନେବାକୁ ଭୁଲିବେନି। ପହଞ୍ଚୁଛି ଆଉ କିଛି ବ୍ୟୁଟିଫୁଲ୍ ଟ୍ରାକ୍ ଆପଣଙ୍କ ପାଖରେ, ଆଉ ଶେଷ କରିବା ସୁରିଲା ଆଫ୍ଟରନୁନ୍। ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏଞ୍ଜୟ।

ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁବାସ ଚନ୍ଦ୍ର ଶତପଥୀ। ରାଜ୍ୟରେ ସାଇବର ଠକେଇ ମାମଲାରେ ତ୍ୱରିତ ସମାଧାନ ନେଇ ଓଡ଼ିଶା ପୁଲିସ ପକ୍ଷରୁ ଇ0 ଏଫ୍ଆଇଆର୍ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ହୀରାକୁଦ ଜଳ ପରିଚାଳନା ନେଇ ସମ୍ବଲପୁରଠାରେ ଆନ୍ତଃରାଜ୍ୟ ବୈଠକ ଆୟୋଜିତ। ଯୁକ୍ତ 2 ପାଠ୍ୟକ୍ରମରେ ନାମ ଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାକୁ ଓଡ଼ିଶା ସରକାରଙ୍କ ବିଭିନ୍ନ ଗୃହ ନିର୍ମାଣ ଯୋଜନା ସହ ଯୋଡ଼ାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ଏହି ଯୋଜନା ଅଧୀନରେ ସହରାଞ୍ଚଳରେ 1 କିଲୋୱାଟ୍ ସୌରଶକ୍ତି ପ୍ୟାନେଲ ସ୍ଥାପନ ପାଇଁ ହିତାଧିକାରୀଙ୍କୁ ମାତ୍ର 1875 ଟଙ୍କା ବ୍ୟୟ କରିବାକୁ ପଡ଼ିବ। ମତ୍ସ୍ୟ ଏବଂ ଜଳକୃଷି ଯୋଜନାକୁ ନେଇ ଭୁବନେଶ୍ୱରରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଏଥିରେ ଉପସ୍ଥିତ ଥିଲେ। ବିଶ୍ୱପ୍ରସିଦ୍ଧ ଘୋଷ

ଯାତ୍ରାକୁ ଆଉ 8 ଦିନ ବାକି, ଅନ୍ତିମ ପର୍ଯ୍ୟାୟରେ ପ୍ରସ୍ତୁତି କାର୍ଯ୍ୟ। ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଅଷ୍ଟ୍ରେଲିଆକୁ 3 ଦିନିଆ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି ତ୍ରୟୋଦଶ ଆସିଆନ୍ ଭାରତ ମିଳିତ କମିଟି ବୈଠକ। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଏଲ୍ନିନୋର ସମ୍ଭାବ୍ୟ ପ୍ରଭାବ ଓ ପ୍ରସ୍ତୁତି ସଂକ୍ରାନ୍ତ ସମୀକ୍ଷା ବୈଠକ ଅନୁଷ୍ଠିତ ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଧୂଳିଝଡ଼ ସହ ବର୍ଷା ହେବା ନେଇ ପାଣିପାଗ ବିଭାଗର ଅନୁମାନ। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ସନ୍ଧ୍ୟା 6:00।

0: ଯେମିତିକି ଯାତ୍ରା ହଉ, ତାପରେ ଆମର ଭାଗବତ ସପ୍ତାହ ହଉ, କି ମାନେ ଏମିତି ବହୁତ ପ୍ରକାର ପର୍ବପର୍ବାଣି ଅଛି ଯୋଉଟା କି ମାନେ ସେଲିବ୍ରେସନ ଅଛି, ଯୋଉଟା କି ଆମେ ମାନେ ମାନେ ଚାନ୍ଦା ଆଦାୟ କରିକି ପରସ୍ପର ଭିତରେ ଆମେ ମାନେ ସବୁ ଏକାଠି ଆମ ଗାଁ ଭିତରେ ଆମର ଏଇଟା କରାଯାଏ, ଏଇଟା ଭାରି ଭଲ ଲାଗେ ଆମ ଗାଁର। ଆଉ ଗୋଟେ ହଉଛି ଆମ ଗାଁର ପ୍ରାକୃତିକ ପରିବେଶ, ମାନେ ଆମ ଗାଁ ପାଖ ଦେଇକି ଭାର୍ଗବୀ ନଈ ବହିଛି, ଯୋଉଟା କି ମାନେ ଯେତେବେଳେ ସନ୍ଧ୍ୟା ସମୟରେ କି ସକାଳ ସମୟରେ ଯେତେବେଳେ ଯାଇକି ସେ ନଈ କୂଳରେ ବସୁ ନା, ଭାରି ଭଲ ଲାଗେ ସତ କଥା। ଆଉ ଆମ ଗାଁର ମାନେ ଏଇ ଏଇ ସବୁ କିଛି ଜିନିଷ ପାଇଁ ବହୁତ ଭଲ ଲାଗେ ସତ କଥା। ଆଉ ଆମ ଗାଁର ଦେବାଦେବୀ ଯେମିତିକି ଆମର ଗାଁ ମୁଣ୍ଡରେ ଅଛନ୍ତି, ମାନେ ନଈ ପାଖରେ ଅଛନ୍ତି, ଆମ ଗାଁକୁ ରକ୍ଷା କରୁଛନ୍ତି ମା ହରଚଣ୍ଡୀ, ମା ଯୋଗମାୟା। ତାପରେ ଆମ ଗାଁ ମଝି ମାନେ ମଝିରେ ଅଛନ୍ତି ବାବା ବାଲୁଙ୍କେଶ୍ୱର ଦେବ ଙ୍କ ମନ୍ଦିର ଅଛି, ମାନେ ସମସ୍ତେ ମାନେ ସକାଳୁ ଆମେ ସବୁବେଳେ ମାନେ ମନ୍ଦିର ଯାଆନ୍ତି ସମସ୍ତେ, ଯୋଉଟା କି ମାନେ କଣ କହିବି ମାନେ ଭାରି ଭଲ ଲାଗେ ସତ କଥା। ଆଉ ମତେ ସ୍ପେଶାଲି ସତ କଥା ସହରର ମାନେ କୋଳାହଳ ଭିତରୁ ବାହାରିକି ଯେତେବେଳେ ବି ସୁଯୋଗ ମିଳେ ଗାଁରେ ରହିବା ପାଇଁ ମୁଁ ଚେଷ୍ଟା କରେ ସବୁବେଳେ ଗାଁକୁ ଆସିବା ପାଇଁ। ଆଉ ମୁଁ ତ ଯାହା ମୋ ଭାଗ୍ୟ ମୁଁ ଗାଁରେ ବେଶୀ ଟାଇମ ହିଁ ରହୁଛି, ଆଉ ବେଳେବେଳେ ସହରକୁ ଯିବାକୁ ପଡେ, କିନ୍ତୁ ମୋର ବହୁତ ଇଚ୍ଛା ଥାଏ ମୁଁ ସବୁବେଳେ ଗାଁରେ ହିଁ ଏମିତି ରହିବି ଟୋଟାଲି। ମତେ ବହୁତ ଭଲ ଲାଗେ ସହରର କୋଳାହଳ ଠାରୁ ଗାଁର ଶାନ୍ତିଟା ମତେ ଭାରି
1: ଏକଦମ ଠିକ କଥା କହିଲେ ଯେ କୋଳାହଳ ଠାରୁ ଆମେ ଟିକେ ଯଦି ଦୂରେଇ ଯିବାକୁ ଚାହୁଁଛେ ଆଉ କିଛି ଗୋଟେ ସୁନ୍ଦର ପ୍ରାକୃତିକ ପରିବେଶ ଭିତରେ ରହିବାକୁ ଚାହୁଁଛେ, ଗାଁ ଇଜ୍ ଦ ବେଷ୍ଟ ନା?
0: ନିହାତି ନିହାତି ସତ କଥା, ଗାଁ ଠାରୁ ବେଷ୍ଟ ଆଉ କୋଉଠି ମାନେ ମାନେ କୋଉଠି ଆପଣ ପାଇବେନି ଟୋଟାଲି ସେଭଳିଆ ଜାଗା ଟୋଟାଲି ମାନେ ଖୋଜିଲେ ବି।
1: ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏତେ ସୁନ୍ଦର କଥା ସେୟାର କଲେ ଆମ ସହିତ।
0: ଆଜ୍ଞା ବହୁତ ବହୁତ ଧନ୍ୟବାଦ, ଗାଁ କଥା ମନେ ପକେଇ ଦିଏ ଠାରୁ ରହୁଛି, ନମସ୍କାର।
1: ନମସ୍କାର। ହଁ, ଗାଁକୁ ନେଇକି ଆମର ଅନେକ କଥା ଅଛି, ଅନେକ ସ୍ମୃତି ଅଛି। ତେବେ କ'ଣ ରହିଛି ଖାସ ଆପଣଙ୍କ ଗାଁରେ, କାହିଁକି ଭଲ ପାଆନ୍ତି ଆପଣ ନିଜର ଗାଁକୁ, ଆମ ସହିତ ସେୟାର କରିପାରିବେ। ନମ୍ବରଟି ହେଉଛି 0671-230-3153। ହ୍ୟାଲୋ
2: ମ୍ୟାଡାମ ନମସ୍କାର, ମୁଁ ଜଗତସିଂହପୁରରୁ ରବି କହୁଛି।
1: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ, ନମସ୍କାର।
2: ଧନ୍ୟବାଦ।
1: କଣ କହିବେ ଆଜିର ଟପିକ ବିଷୟରେ
2: ମ୍ୟାଡାମ? ଆମ ଗାଁଟା ମତେ ଅତି ବଢିଆ ଲାଗେ।
1: ଗାଁର ନାଁ ପ୍ରଥମେ କୁହନ୍ତୁ।
2: ଆମ ଗାଁର ନାଁ ହଉଛି ଯଶବନ୍ତପୁର। ପ୍ରଥମେ କହିବି ଠାକୁରଙ୍କ ନାଁ, ଏଠି ଗାଦି ବ୍ରହ୍ମ ଅଛନ୍ତି, ଆଠ ପ୍ରାଣଙ୍କ ଗାଦି ଅଛନ୍ତି, ଆଉ ଏ ଯୋଉ ପଞ୍ଚ ସଂଖ୍ୟା ସଂଖ୍ୟାଙ୍କ ଭିତରୁ ଯୋଉ ଯଶବନ୍ତ, ତାଙ୍କ ନାଁ ଅନୁସାରେ ଆମ ଗାଁଟା। ଆଉ ଏଠି ଆମର ଗୋଟେ ବଡ ପଡିଆ ଅଛି, ଆମ ଗାଁ ପାଖକୁ ସବୁ ଦୋଳ ଠାକୁର ଭୋଗ ଖାଇବାକୁ ଆସନ୍ତି ଚାରିଆଡୁ, 20-30-50 ଏମିତି, ଆଗରୁ 100-200 ଆସୁଥିଲି, ଏଇନା 20-50 ଖଣ୍ଡେ ଆସୁଛନ୍ତି ଦୋଳ ଠାକୁର ସବୁ ଆମରି ଗାଁ ପଡିଆରେ ସବୁ ଏକାଠି ହେଇକିରି ଦୋଳ ଭୋଗ ଖାଆନ୍ତି। ଆଉ ଗାଁର ଗୋଟେ ଆଉ ଗୋଟେ କହିବି, ଗାଁରେ ଏକତା ଅଛି ଆମ ଗାଁରେ, ଆମ ଆମ ଘର ସମସ୍ତେ ସମସ୍ତଙ୍କ ସାଙ୍ଗରେ ଏକତା ଅଛି, ଗୋଟେ କାହାର ଗୋଟେ ସୁବିଧା ଅସୁବିଧା ପଡିଯିବ ସମସ୍ତେ ଏକଜୁଟ ହେଇ ଠିଆ ହେଇଯିବେ, ଆଉ ପରସ୍ପରକୁ ସାହାଯ୍ୟ କରନ୍ତି, ସ୍ନେହ ଶ୍ରଦ୍ଧା ବାଣ୍ଟନ୍ତି। ଆଉ ଆମେ ସବୁ ଗାଁରେ ଏକାଠି ହେଇକିରି ଝିଅ ପିଲା ସ୍ତ୍ରୀ ଲୋକମାନେ ସବୁ ଏକାଠି ହେଇକିରି ବସିକିରି ଗପସପ କରୁ, ଗାଁରେ ଆମ୍ବ ତୋଟା ଅଛି, ଆଉ ଗାଁରେ 16-17 ପୋଖରୀ ଅଛି, ଆମର ଗୋଟେ ବିରାଟ ଗାଁ।
1: ବାପରେ ବାପ, ଆପଣ ଏତେ ଲମ୍ବା ଚଉଡ଼ା ଲିଷ୍ଟ ଦେଲେଣି।
2: ଆଜ୍ଞା, ଆମ ଗାଁକୁ ମ୍ୟାଡମ ଯିଏ ସବୁ କଲର ମ୍ୟାନ ସବୁ ଆସିଛନ୍ତି ସିଏ ସବୁ ଜାଣିଛନ୍ତି ଆମ ଗାଁଟା କେବେ,
1: ତେଣୁ
2: ଆମ ଗାଁଟା ବଢିଆ ଲାଗେ। ଆମର ଗ୍ରାମ ଦେବତୀ ଅଛନ୍ତି, ଆମର ଦୁର୍ଗା ଠାକୁରାଣୀ ଅଛନ୍ତି, ଆମ ଗ୍ରାମ ଦେବତୀ ହଉଛନ୍ତି ମା ଜାଗେଶ୍ୱରୀ, ଆଉ ଆମର ଦୁର୍ଗା ଠାକୁରାଣୀ ଅଛନ୍ତି, ଦୁର୍ଗା ଠାକୁରାଣୀଙ୍କର ଆମର ଦଶହରା ସବୁ ସବୁ ଗାଁ ଲୋକମାନେ ସବୁ ଏକାଠି ହେଇ ଦଶହରା ଦିନ ଭୋଗରାଗ ସବୁ କରୁ, ଆଉ ଦୋଳ ହୁଏ, ଆଉ ରଜରେ ସେମିତି ଗୋଟେ ବିରାଟ ପଡିଆ ଅଛି, ଓସ୍ତ ଗଛ 1990 ବାତ୍ୟାରେ ଭାଙ୍ଗି ଯାଇଥିଲା, ଆଉ ସବୁ ଗାଁ ଲୋକମାନେ ଏଇଲେ ସେ ପଡିଆରେ ପୁଣି ବରଗଛ ଓସ୍ତ ଗଛ କରିଦେଲେଣି, ଆଉ ରଜରେ ଦୋଳି ଲାଗେ, ଏଇଲେ ତ ଆଉ ଛୁଆ ଧରିକା ଗାଁରେ କେହି ନାହାନ୍ତି, ସବୁ ଟିକେ ଟିକେ ଛୁଆ ସେମାନେ ସବୁ ଦୋଳି ଖେଳ କେମିତିଆ ଜାଣିନାହାନ୍ତି, ତେଣୁ ଏଇଲେ ଟିକେ ଟିକେ ଖାଲି ଦୋଳି ଖେଳି ଦଉ, ରାସ୍ତା ରାସ୍ତା ପାଖରେ ପଡିଆ ସେଇଠି ଦୋଳି ଖେଳ ହୁଏ।
1: ଯାହା ହଉ, ଏତେ ବଢିଆ ବଢିଆ କଥା କହିଲେ ଆପଣଙ୍କ ଗାଁ ବିଷୟରେ, ଆପଣଙ୍କର ମନର କଥା ସେୟାର କଲେ।
2: ଗାଁଟା ଗାଁ ଭଳିଆ ସହର ନୁହେଁ, ଗାଁରେ ଏକତା ଅଛି, ସହରରେ ଏକତା ନାହିଁ, ତେଣୁ ଗାଁଟା ସବୁଯାଏ ବଢିଆ ଲାଗେ, ଆମ ଗାଁଟା ମତେ ବହୁତ ବଢିଆ ଲାଗେ।
1: ନିହାତି ଭାବରେ ଆପଣ ସବୁବେଳେ ଏମିତି

0: ରେ ଖୁସିରେ ରୁହନ୍ତୁ। ବହୁତ ବହୁତ ଧନ୍ୟବାଦ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା।
1: ଆଜ୍ଞା ରହିଲି, ନମସ୍କାର।
0: ନମସ୍କାର। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲ୍ ସି ତିଲ୍ ତକ୍ ଶୋ ଚାଲିଛି ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍।

0: ସେଇ ସମୟଟା ବହୁତ ଭଲରେ କଟୁଥିବ
1: ସେଇ
0: ସମୟଟା ବହୁତ ଭଲରେ କଟୁଥିବ ନିହାତି ବହୁତ ବହୁତ ଧନ୍ୟବାଦ ଆପଣଙ୍କ କଥା ସେୟାର କରିଥିବାରୁ ନମସ୍କାର ଆପଣ ବି ସେୟାର କରିପାରିବେ କାହିଁକି ଭଲ ପାଆନ୍ତି ନିଜ ଗାଁକୁ 0671230315 ନମ୍ବରରେ ଆଉ ଜଣେ ସାଥୀ ଆମ ସହିତ ଯୋଡ଼ି ହେଇଛନ୍ତି ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଶୁଣିପାରୁଛନ୍ତି କୌଣସି କାରଣରୁ ଫୋନ୍ଟି କଟିଯାଇଛି କିଛି କଥା ନାହିଁ ଆଉଥରେ ନିହାତି ସାଥୀ ଆମର ଚେଷ୍ଟା କରିବେ କଲ୍ଟି ଯେମିତି ଆମ ପାଖରେ ଆସି ପହଞ୍ଚି ଯାଉ

0: 3031 53 નંબર રે. આવો જણી સાથે આમ સહિત જોડી છંતી. હેલો હેલો હેલો હેલો શુણી પરુ છંતી. କୌଣସି କାରଣରୁ ଫୋନ୍ଟି କଟିଯାଇଛି, କିଛି କଥା ନାହିଁ, ଆଉଥରେ ନିହାତି ସାଏ ସାଥୀ ଆମର ଚେଷ୍ଟା କରିବେ କଲ୍ଟି ଯେମିତି ଆମ ପାଖରେ ଆସି ପହଞ୍ଚି ଯାଉଛୁ ଯାଉ. ମେଗିନ୍ କଲ୍ ଆସୁଛି. ଆଉଥରେ କଲ୍ଟି କଟିଯାଇଛି, କିଛି କଥା ନାହିଁ, ବାରମ୍ବାର ଚେଷ୍ଟା କରୁଛନ୍ତି ଆପଣମାନେ, ଅତି ସୁନ୍ଦର ଭାବରେ ଚେଷ୍ଟା କରୁଛନ୍ତି, ଯୋଡ଼ି ହେଉଛନ୍ତି, ନିଜର ମନର କଥା ସେୟାର କରିବା ପାଇଁ ବହୁତ ବ୍ୟସ୍ତ ଅଛନ୍ତି ଆପଣମାନେ ଆମେ ବୁଝିପାରୁଛୁ. ତେବେ ନମ୍ବରଟି ହେଉଛି 0671230315 3. ହ୍ୟାଲୋ
1: ହ୍ୟାଲୋ ମ୍ୟାମ୍ ନମସ୍କାର, ଜୟ ଜଗନ୍ନାଥ.
0: ନମସ୍କାର, ଜୟ ଶ୍ରୀ ଜଗନ୍ନାଥ. କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମୁଁ ପ୍ରଫୁଲ୍ଲ ପ୍ରଧାନ କହୁଥିଲି, କୁଆଁରପାଳ ମାଣିଆମନ୍ଦରୁ.
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ. କଣ କହିବେ ଆଜିର ଟପିକ ବିଷୟରେ?
1: ଧନ୍ୟବାଦ ମ୍ୟାମ୍. ଆମର ମ୍ୟାମ୍ ଆମ ଗାଁରେ ମତେ ଭଲ ଲାଗେ, ଆମର ବାରିକରେ ପୋଖରୀ, ଦାଣ୍ଡକରେ ସ୍କୁଲ, ତା ପାଖରେ ଖେଳ ପଡିଆ, ଡାହାଣ କରେ ଆମର ଅଛନ୍ତି ତ୍ରିନାଥ ଦେବ, ଆମ ଘରେ ଅଛନ୍ତି ଜଗନ୍ନାଥ, ଟିକେ ବାହାକୁ ଗଲେ ଭୁବନେଶ୍ୱର. ଆମର ପ୍ରାୟ ସବୁ ପର୍ବ ପାଳନ ହୁଏ, ଆଉ ଆମର ବିଶେଷ କରି ତ୍ରିନାଥ ଦେବଠେଇ ପ୍ରତ୍ୟେକ ବର୍ଷ ଗାଁ ସମସ୍ତେ ଏକାଠି ବସି 5 ଟଙ୍କା 6 ଟଙ୍କା 1000 ଟଙ୍କା ଚାନ୍ଦା କରି ସେଠି ମେଳା ମହୋତ୍ସବ କରା ହୁଏ, ବାହାରୁ ମେଲୋଡି ପାର୍ଟି ଆସନ୍ତି, ଭଜନ ସମାରୋହ ସେଠି ଭଜନ ସମାରୋହ ହୁଏ, ଗାଁ ଯାକ ଭୋଜିଭାତ କରନ୍ତି, ସମସ୍ତେ ସେଠି ଭୋଜିଭାତ ପ୍ରସାଦ କରି ପାଆନ୍ତି, ଆଉ ମେଳା ମହୋତ୍ସବ ତ ହୁଏ, ଆଉ ଦୋଳରେ ତ ଦୋଳ ଯାତ୍ରା ହୁଏ, ଆଉ ଆମର ଗାଁ ଠାକୁର ବୁଲନ୍ତି ଆସିକି ରାତିରେ ଦିନରେ, ଏମିତି ସବୁ ଚାଲେ. ଏକରୁ ଆମର ଜଗନ୍ନାଥ ଆସନ୍ତି, ଏକରୁ ତ୍ରିନାଥ ଆସନ୍ତି, ଏଠୁ ଆମ ଘର ପାଖରୁ ଗୋଟେ ବିଶ୍ୱେଶ୍ୱର ଆସନ୍ତି, ଏକରୁ ଭୁବନେଶ୍ୱର ଆସନ୍ତି, ଏମିତି ହେଇଛି ଆମ ଗାଁ ବହୁତ ବଢିଆ. ଆଉ କଣ ଅଛି, ଆଉ ତିନିଟା ୱାର୍ଡ ନେଇକି ଗୋଟେ ମିଟିଂ ହୁଏ ପ୍ରତିବର୍ଷ ରଥଯାତ୍ରାରେ, ଆମ ଗାଁରେ ମିଟିଂ ହବ, ବର୍ତ୍ତମାନ ଯାତ୍ରା ଆମ ଗାଁରେ ଚନ୍ଦା ହେଇଯାଇଛି ଜଣକେ 100-150 ଲେଖେ, ତା ଭିତରେ ଯିଏ ଅଧିକ ଦେଲା ଭଲ କଥା, ତେଣୁକରି ପ୍ରତ୍ୟେକ ବର୍ଷ ଯାତ୍ରା ପାଇଁ ଚନ୍ଦା ହୁଏ, ମିଟିଂ ହୁଏ, ଯାତ୍ରା ସରିଲା ପରେ ବି ମିଟିଂ ହୁଏ, ଆଉ ଶାନ୍ତି ଶୃଙ୍ଖଳା ସବୁ କାର୍ଯ୍ୟକଳାପ ହୁଏ, ଅଧ୍ୟକ୍ଷ ସୁଦ୍ଧା ଚାଲିଛି, ଆଗକୁ ବି ଭଗବାନ ଦୟାରେ ଚାଲିଥିବ.
0: ତାମାନେ ଏଥର ରଥଯାତ୍ରାଟା ବହୁତ ଭଲରେ ହଉଛି?
1: ନିଶ୍ଚିତ ମ୍ୟାମ୍, ହେଲା ଦିନ ଦିନ ଯାତ୍ରା ହେଇଛି, ଶୃଙ୍ଖଳା ହେଇନି, ଅସୁବିଧା କିଛି ହେଇନି, ବହୁତ ବଢିଆରେ ଚାଲିଛି. ଏବେ ଆଉ ଗୋଟେ ନୂତନ ମନ୍ଦିର ହବା ପାଇଁ ଉଦ୍ଘାଟନ ଦିଆହବ ଆସନ୍ତାକାଲି 9 ତାରିଖରେ.
0: ବହୁତ
1: ତେଣୁକରି ଆମର ସମସ୍ତେ ଆସିବାର ଯୋଜନା ହେଇଛି, ସମସ୍ତେ ନିମନ୍ତ୍ରଣ ପତ୍ର ଲାଗି ଯାଇଛି, କାଲି ସବୁ ଭାଇମାନେ ବନ୍ଧୁମାନେ ଜ୍ୟୋତିଷ ମାନେ ଆସିବେ, ଆମର ଶୁଭ ଦିଆହବ.
0: ନିହାତି ବହୁତ ସୁନ୍ଦର କଥା କହିଲେ ଗାଁକୁ ନେଇ, ବହୁତ ବହୁତ ଧନ୍ୟବାଦ.
1: ଧନ୍ୟବାଦ ମ୍ୟାମ୍, ରହିଲି, ନମସ୍କାର.
0: ନମସ୍କାର. ହଁ, ସେ ତ ଗାଁ ମାଟି, ଗାଁ ମାଟିର କେତେ କଥା ସମସ୍ତେ ସେୟାର କରୁଛନ୍ତି ଆମ ସହିତ, ଆଉ ସମସ୍ତେ ଶୁଣୁବିଛନ୍ତି ଆମର ସାଥୀମାନେ. ତେବେ ନମ୍ବରଟି ହେଉଛି 0671230315 3. ହ୍ୟାଲୋ
2: ହ୍ୟାଲୋ ଦିଦି, ଜୟ ଜଗନ୍ନାଥ.
0: ଜୟ ଶ୍ରୀ ଜଗନ୍ନାଥ. କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ମୁଁ କହୁଛି ପ୍ରସନ୍ନ କୁମାର ସାହୁ, ବାଙ୍କିରୁ.
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ. ହ୍ୟାଲୋ
2: ଦିଦି, ଗୋଟେ କଥା ହଉଛି, ସମସ୍ତେ ତ କହୁଛନ୍ତି ଯେ ଆମ ଗାଁରେ ଦୋଳ ପର୍ବ ହଉଛି, ସେ ପଡିଆ ଅଛି, ଇଏ ସିଏ ଅଛି, ମୁଁ ସେ କଥା କହିବିନି, ଯାହା ଗାଁରେ ଯାହା ଅଛି ସେମାନେ କହିଲେ,
0: ମାନେ
2: ଗାଁକୁ ଭଲ ପାଇବାର ଗୋଟେ ଅଲଗା କାରଣ ହଉଛି ସବୁ ପ୍ରକାରିଆ ସୁବିଧା, ମାନେ ମେନ୍ ସୁବିଧା ହଉଛି ଯୋଗାଯୋଗ ସୁବିଧା. ଆମେ ଏମିତି ଜାଗାରେ ଅଛୁ, ଆମ ଗାଁରୁ ବାଙ୍କିକୁ ଯିବାକୁ 15 କିଲୋମିଟର, କଟକ 25, ଆଉ ଭୁବନେଶ୍ୱର 28, ଖୋର୍ଦ୍ଧା.
0: ହ୍ୟାଲୋ,
2: ଆମ ଗାଁରେ ଆଉ ଯୋଗାଯୋଗର କୌଣସି ଅସୁବିଧା ନାହିଁ, ଗାଁରୁ ଗୋଟେ 700-800 ମିଟର ଗଲା ପରେ ମେନ୍ ରୋଡ, ବାଙ୍କି କଟକର ମେନ୍ ରୋଡ, 24 ଘଣ୍ଟା ବସ୍ ମିଳିଯାଉଛି.
0: ଯା ହଉ, ଏଇଟା ଗୋଟେ ବଡ ସୁବିଧା,
2: ଯୋଗାଯୋଗରେ କିଛି ଅସୁବିଧା ନାହିଁ. ଆଗରୁ ଲୋକମାନେ ସହରରେ ରହିବାକୁ ଭଲ ପାଆନ୍ତି, କାହିଁକି ନା ତାଙ୍କୁ ସବୁ ପ୍ରକାର ସୁବିଧା ମିଳେ. ମୁଁ ତ କହୁଛି ସହର ଅପେକ୍ଷା ମତେ ଗାଁରେ ବେଶୀ ଭଲ ଲାଗେ, କି ଗାଁର ସବୁ ପ୍ରକାର ସୁବିଧା ଅଛି. ଆପଣ ଯଦି ଗାଁକୁ କେବେ ଆସିବେ, ଗାଁରୁ ପ୍ରଥମେ ଏଣ୍ଟର କଲା ବେଳକୁ ଆଗ ଗାଁ ଛକରୁ 700-800 ମାନେ ମେନ୍ ରୋଡରୁ 700-800 ମିଟର ଆସିଲା ପରେ ଫାଷ୍ଟ ଗୋଟେ ପାର୍କ ପଡିବ, सरकार तरफ गोटे।

0: ପାର୍କ କରାଯାଇଛି, ସେ ପାର୍କ ପଡିବ। ତାପରେ ଡାହାଣ ସାଇଡରେ ଖେଳ ପଡିଆ ସ୍କୁଲ ଅଛି, ପ୍ରଥମେ ସାଇ ମନ୍ଦିର, ଶନି ମନ୍ଦିର, ସେ ମନ୍ଦିର ତ ଛାଡିଦେବୁ, ସବୁ ଗାଁରେ ଏମିତି ଅଛି। ମେନ୍ କଥା ହେଲା ଏଇ ଯୋଉ ଯୋଗାଯୋଗ ସୁବିଧାଟା, ଗୋଟେ ସାଇଡରେ ନଦୀ ଅଛି ଆଉ ଗୋଟେ ସାଇଡରେ ପାହାଡ ଅଛି, ମାନେ ପ୍ରକୃତିକୁ ଦେଖିବାକୁ ଗଲେ ଚାରିପଟେ ସୌନ୍ଦର୍ଯ୍ୟରେ ଭରପୁର ଅଛି। ତାପରେ ଦ୍ୱିତୀୟ କଥା ହେଲା ପାଣ୍ଡବ ମାନେ ଯେତେବେଳେ ବନବାସରେ ଆସିଥିଲେ ସେତେବେଳେ ଗାଁରେ ଯୋଉ ପାହାଡଟା ଅଛି ସେ ପାହାଡରେ ସେଠାରେ ରହିଥିଲେ, ତାଙ୍କର କିଛି କିମ୍ବଦନ୍ତୀ ଅଛି, ବହୁତ ଲୋକ ଦେଖିବାକୁ ଆସନ୍ତି। ଆଉ ଏ ଗାଁର ନଜାରାଟା ଦେଖିବାକୁ ଭଲ ଲାଗେ। ଯଦି ଗାଁରେ ଯୋଉ ପାହାଡଟା ଅଛି, ପାହାଡ ଉପରେ ଚଢିକି ଆପଣ ଯେତେ ମାନେ କ୍ଲାନ୍ତି ଅନୁଭବ କରନ୍ତୁ, ଚଢିବାକୁ ଟିକେ କଷ୍ଟ ହବ, କିନ୍ତୁ ଚଢିଗଲା ପରେ
1: ଭିୟୁଟା ବହୁତ ଭଲ ଆସୁଥିବ।
0: ମୁଣ୍ଡଳି ବ୍ରିଜ ଆଉ ହାଇକୋର୍ଟ ସେଠୁ ପୁରା ପରିଷ୍କାର ଦେଖାଯାଉଛି। ତାପରେ ଯେତେ ଲୋକଟା ମାନେ ଥାଉ ସେଇଟା ପିଲା ମାନେ ପୁରା ରିଲାକ୍ସ,
1: ଏଭଳି
0: ଜାଗାଟା ଅଛି। ତାପରେ ଆଉ ଗୋଟେ ଦ୍ୱିତୀୟ କଥା,
1: ହ୍ୟାଲୋ, ଆପଣଙ୍କ ଭଏସ୍ ଠିକରେ ଆସୁନି, ଟିକେ ନେଟୱାର୍କ ଏରିଆକୁ ଆସିକି କୁହନ୍ତୁ। ହ୍ୟାଲୋ, ନାଇଁ ଆପଣଙ୍କର ଆପଣଙ୍କର ଭଏସ୍ ଆମେ କ୍ଲିୟର ଶୁଣିପାରୁନାହୁଁ, ବ୍ରେକ୍ ହଉଛି ଆପଣଙ୍କର ଭଏସ୍।
0: ହ୍ୟାଲୋ,
1: ହଁ ଏବେ ଶୁଭିଲା, କୁହନ୍ତୁ। ହ୍ୟାଲୋ, ହଁ କୁହନ୍ତୁ। ହ୍ୟାଲୋ, ହଁ କୁହନ୍ତୁ, ଆପଣଙ୍କର ହ୍ୟାଲୋ ଟି ଶୁଭୁଛି, ବାସ୍ ତାପରେ ଯାହା କହୁଛନ୍ତି ଠିକରେ ଶୁଭୁ ନାହିଁ। ହ୍ୟାଲୋ,
0: ଏବେ ଶୁଭିଲା,
1: ଧୀରେ ଧୀରେ କଥା କୁହନ୍ତୁ, ଶୁଭିବ।
0: ଏବେ ଶୁଭିଲା,
1: ଆଜ୍ଞା କୁହନ୍ତୁ। ହ୍ୟାଲୋ, କ'ଣ କରିବା, କୌଣସି ଗୋଟିଏ ନେଟୱାର୍କ ଇସ୍ୟୁ ମେ ବି ରହିଛି, ଯାହାଦ୍ୱାରା କି ଆମର ପ୍ରସନ୍ନ ଭାଇ ବାଙ୍କିରୁ କଲ୍ କରିଥିଲେ, କିଛି କଥା କହିଲେ ଭଲ ଭାବରେ ଶୁଭିଲା, କିନ୍ତୁ ପରେ ପରେ କଥାଟି ରହିଗଲା, ବ୍ରେକ୍ କରିଗଲା, ଶୁଭିଲା ନାହିଁ, ବହୁତ ଚେଷ୍ଟା କଲୁ କଥା ହେବା ପାଇଁ, କିଛି କଥା ନାହିଁ, ବୋଧହୁଏ କୌଣସି ଅସୁବିଧା ଯୋଗୁଁ କଲ୍ଟି କଟିଯାଇଛି, ତେବେ ନେକ୍ସଟ କଲ୍ ନେଇନେବା।
2: ହ୍ୟାଲୋ,
1: ହଁ ଦିଦି ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ନମସ୍କାର, ଜୟ ଜଗନ୍ନାଥ, ମୁଁ ସନ୍ତୋଷ ବେହେରା କନ୍ତୁଲ ଆଠଗଡ଼ରୁ କହୁଥିଲି।
1: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ
2: ଆପଣଙ୍କୁ ମଧ୍ୟ।
1: କଣ କହିବେ ଆଜିର ଟପିକ ବିଷୟରେ?
2: ଗାଁ ବିଷୟରେ ଦିଦି କୋଉଦିନ ଗୋଟେ ଭାବୁଥିଲି, ସେ ବିଷୟଟା ଆଜି ହେଇଛି, ବହୁତ ଖୁସି। ଆମ ଗାଁ ବିଷୟରେ ଅନ୍ୟମାନେ ଜାଣିପାରିବେ, ଗାଁ ନାଁ ଦିଦି ହଉଛି କନ୍ତୁଲ। ଅନେକ କହୁଛନ୍ତି କଣ୍ଟିଲ, କିନ୍ତୁ କଣ୍ଟିଲ ନୁହଁ, କନ୍ତୁଲ। କନ୍ତୁଲର ନାଁର ଗୋଟେ ରହିଛି, ଆମର ଆଠଗଡ଼ରେ ଆଠଟା ଗଡ଼ ନେଇକି ଆଠଗଡ଼ ହେଇଛି, ଆମ କନ୍ତୁଲ ଗୋଟେ ଗଡ଼। ତାକୁ ଏଠି ଜଣେ କୁନ୍ତଭୁଜ ରାଜା ଥିଲେ, ତାଙ୍କ ନାଁ ଅନୁସାରେ କନ୍ତୁଲ ହେଇଛି। ଆଉ ଆମ ଗାଁର ଗୋଟେ ବଡ଼ ପୋଖରୀ ଅଛି, ବାରବାଟି ପୋଖରୀ କହନ୍ତି ତାକୁ, ଆଠଗଡ଼ ରାଜାଙ୍କର ଯୋଉ ପାଟ ମହାଦେଇ ଦାସ ମନ୍ଦିରରେ ବି ସିଏ କହୁଛନ୍ତି, ଯୋଉ ପୁରୁଣା ଲୋକ ଥାନ୍ତି କହୁଥିଲେ କୁଆଡେ ଦୁର୍ବିଘ ପଡିଥିଲା, ତେଣୁ ଲୋକଙ୍କୁ ନେଇକି ସେଟା ଖୋଳା ହେଇଥିଲା, ବଡ ପୋଖରୀଟେ, ବାରବାଟି ପୋଖରୀ କହନ୍ତି। ସେଟା ଦେଖିବାକୁ ସୁନ୍ଦର, ବହୁତ ଲୋକ ବି ଆସନ୍ତି ବୁଲାବୁଲି କରନ୍ତି। ଗାଁରେ ତ ମନ୍ଦିର ମାଳିନୀ ଗାଁ କଲି ତଳେ, ଆମର ଆରାଧ୍ୟ ଦେବୀ ଅଛନ୍ତି ଦକ୍ଷିଣ ଚଣ୍ଡୀ, ଆଉ ପୂର୍ବରେ ଅଛନ୍ତି ମହାଦେବ, ଆଉ ଜଗନ୍ନାଥ ମନ୍ଦିର ଅଛି। ବାର ମାସରେ ତେର ଯାତ୍ରା ହୁଏ, ଗଣେଶ ପୂଜା ହୁଏ, ଆଉ ଶୀତଳ ଷଷ୍ଠୀ, ଦୋଳ, ଦଶହରା,
1: ସବୁକିଛି ପୁରା ଧୁମଧାମରେ ପାଳନ କରନ୍ତି।
2: ହଁ, ଆଉ ଦିଦି ଗୋଟେ ମାନେ ଯେତିକି ହସ ସେତିକି ଇଏ, ଆମର ଯୋଉ ଟଙ୍କାକରେ ଚାରୋଟି ପିଆଜି ବିକ୍ରି ହୁଏ, ସେଇଟା ପ୍ରସିଦ୍ଧ ଅଟେ।
1: ଆଚ୍ଛା, ଏବେ ବି ବିକ୍ରି ହଉଛି?
2: ଆଜ୍ଞା,
1: ବାପରେ ବାପ,
2: ବିକ୍ରି ହଉଛି। ଆଉ 50 ପଇସା ବରା, ଦୈତାରୀ ଭାଇଙ୍କର ଦୋକାନ, ସମସ୍ତେ ଜାଣନ୍ତି, ପାଖାପାଖି ସମସ୍ତେ ଆସିଛନ୍ତି।
1: ଏବେ ବି କଣ୍ଟିନ୍ୟୁ ଚାଲିଛି ସେଇ ରେଟ୍ ରେ?
2: ଆଜ୍ଞା।

0: କିଛି କଥା ନାହିଁ, ଟଙ୍କାଟାରେ ଚାରିଟା ମିଳୁଛି ମାନେ ତ ଆଜିକାଲି ତ ବହୁତ ଅଧିକା
1: ସମସ୍ତେ ସେୟା କହନ୍ତି ଏଟା କେମିତି ହଉଛି ତାଙ୍କ ହାତର କରାମ ସେ ଏତେ ଚଟାପଟ ପକାନ୍ତି ଆପଣ ଦେଖିପାରିବେନି ଏତିକି ଟିକେ ଟିକେ କିନ୍ତୁ ସେ ଫୁଲିଗଲା ପରେ ଏଡ଼େ ଏଡ଼େ ହୁଏ ଆଉ କିନ୍ତୁ ଚାଲିଛି ଆଉ
0: ନିହାତି ମାନେ ମୁଁ ସମସ୍ତଙ୍କୁ ଏଠି ରିକ୍ୱେଷ୍ଟ କରିବି ନିହାତି ଥରେ ଯାଇ ବୁଲି ଆସନ୍ତୁ ଆପଣଙ୍କ ଗାଁ ଆଡୁ ଯୋଉମାନଙ୍କୁ ବରା ପିଆଜି ଭଲ ଲାଗେ।
1: ନମସ୍ତେ
0: ନମସ୍କାର। ଯାହା ହଉ ଗୋଟେ କଣ୍ଟ୍ରୋଲ ବିଷୟରେ ଗୋଟେ କଥା ଜାଣିବାକୁ ପାଇଲି ଯେ ସେଠି ଏବେ ବି ମାନେ କମ୍ ଟଙ୍କାରେ ଭଲ ଜଳଖିଆ ମିଳୁଛି, ତେବେ ବହୁତ ବହୁତ ଧନ୍ୟବାଦ ସନ୍ତୋଷ ଭାଇଙ୍କୁ। ହଁ, ନିଜ ଗାଁର ଅନେକ କଥା ଅଛି ଯାହା ଆମକୁ ଆତ୍ମବିଭୋର କରେ, ଯାହା ଆମକୁ ହଜେଇ ଦିଏ ଆମ ଗାଁ ଭିତରେ। ତେବେ ଆମ ସହିତ ଜଣଙ୍କ ପରେ ଜଣେ ସାଥୀ ଯୋଡ଼ି ହେବାରେ ଲାଗିଛନ୍ତି, ନେକ୍ସଟ କଲ୍ ନେଇନବା। ହ୍ୟାଲୋ
2: ହ୍ୟାଲୋ ଶୁଭ ସନ୍ଧ୍ୟା ଜ୍ୟୋତି ମ୍ୟାମ, ନମସ୍କାର।
0: ନମସ୍କାର, କୁହନ୍ତୁ କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ମୁଁ ରେଡିଓ ସମ୍ରାଟ ମୁନା ଭାଇ ଜାନୁ କୋଟିଲ କନକପୁର ଜଗତସିଂହପୁର କହୁଥିଲି।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
2: ଆପଣ ଧନ୍ୟବାଦ ଦେବି ଯାହା ସୁନ୍ଦର ବିଷୟବସ୍ତୁ ରଖିଛନ୍ତି। ବିଶେଷ କରି ଆଫ୍ଟରନୁନ୍ ସୁରିଲା ଆଫ୍ଟରନୁନ୍ ବହୁତ ସୁନ୍ଦର ଗୀତ ଦେଇଥିଲେ, ଆଲୋଚନା କରିଥିଲେ, ଶୁଣିଥିଲି, ବହୁତ ଭଲ ଲାଗିଥିଲା। ଆଉ ବିଶେଷ କରି ଆଜି ଟପିକଟା ବିଶେଷ ଆପଣ ଏତିକି ଧନ୍ୟବାଦ ଦେବି, ଆପଣ ନନ୍ଷ୍ଟପ୍ କଲ୍ ନେଉଛନ୍ତି।
0: ନାଇଁ, ଆମେ ମାନେ ଚାହୁଁ ଆପଣ ମାନେ ଅଧିକରୁ ଅଧିକ ଯୋଡି ହୁଅନ୍ତୁ।
2: ବହୁତ ଆର୍ଯ୍ୟ ଅଛନ୍ତି, ଗୋଟେ କଲ୍ ଦିଟା ତିନିଟା ଗୀତ, କିନ୍ତୁ ଆପଣ ଯେବେଠୁ ଆସୁଛନ୍ତି ନନ୍ଷ୍ଟପ୍ କଲ୍ ନେଇ ଚାଲିଛନ୍ତି।
0: ନିହାତି ଆମେ ଚେଷ୍ଟା କରୁଛୁ ଅଧିକରୁ ଅଧିକ ଶ୍ରୋତାଙ୍କୁ ଯୋଡି ମାନେ ଯୋଡିକି ରଖିବା ପାଇଁ।
2: ପ୍ରୋଗ୍ରାମ ହଉଛି କଣ କେବଳ କଲ୍ ନ, କିନ୍ତୁ ଆପଣ ସେଇଟା ଧର୍ମ ପାଳନ କରୁଛନ୍ତି, ସେଇଟା ଆପଣଙ୍କୁ ବହୁତ ମତେ ଖୁସି ଦେ। ଆପଣ ଯେବେ ଆସିବେ କିନ୍ତୁ ନନ୍ଷ୍ଟପ୍ କଲ୍ ମୋର ଲାଗୁ ନ ଲାଗୁ ପାଖାପାଖି 20-22 କଲ୍ ଆପଣ ନିଅନ୍ତି, ମୁଁ ସବୁବେଳେ ଗଣୁଥାଏ।
0: ବାପରେ, ଆପଣ ବସିକି କଲ୍ କରୁଛନ୍ତି, ଠିକ ଅଛି, କଣ କହିବେ ଆଜିର ଟପିକ ବିଷୟରେ କୁହନ୍ତୁ।
2: ଦେଖନ୍ତୁ, ଆମ ଗାଁରେ ପ୍ରତ୍ୟେକ ଗାଁରେ ସବୁକିଛି ସୁବିଧା ସୁଯୋଗ ନଥାଏ, ତଥାପି ଆମ ଗାଁରେ ରାସ୍ତାଘାଟ ସବୁ ଠିକ ଅଛି, କିନ୍ତୁ ଏତିକି ଆମ ଗାଁରେ ଗୋଟେ ଅଛି ଭାଇଚାରା ଅଛି ଆଜି ପର୍ଯ୍ୟନ୍ତ ବି, ଗୋଟେ ଯଦି ବେଳେ ଉଠା ସକାଳେ ଗୋଟେ ଘଣ୍ଟା ବାଜିବ ନିଶ୍ଚିନ୍ତ ସବୁ ଲୋକ ଏକାଠି ହେବେ, ଭାଇଚାରା ଅଛି, ଗୋଟେ ପର୍ବପର୍ବାଣି ଏକାଠି ପାଳନ ହେବେ, ବାହାଘର ବର୍ତ୍ତମାନ ହେଲେ ସମସ୍ତେ ମିଳିମିଶି କରନ୍ତି। ଆମ ଗାଁ ପଶ୍ଚିମରେ ଅଛି ଜଙ୍ଗଲ ଅଛି, ସବୁକିଛି ପରିପୂର୍ଣ୍ଣ ଅଛି, ହଂସ ନାଇ ପାଖରେ ବୋହି ଯାଇଛି, ଆମ ଗ୍ରାମ ଦେବତା ଥାନପତି, କିନ୍ତୁ ବିଶେଷତା ଆମ ଗାଁର ବିଶେଷତା ଗୋଟେ ହେଲା ଆମ ଗାଁର ଭାଇଚାରା, କିନ୍ତୁ କୌଣସି କେସ୍ ଆସେ ଥାନାକୁ ଯାଆନି, ଯାହା ବି ଆମ ଗାଁରେ ମୀମାଂସା କରିଦେଉ। ଆଉ ସରକାର ଚାକିରା ବହୁତ କମ୍ ଅଛନ୍ତି, ଆଉ ସବୁ ଚାଷବାସ ଉପରେ ନିର୍ଭର କରନ୍ତି, ଆଉ ସବୁ ଖୁସି ମେଳା ମହୋତ୍ସବ ପଲାଣ୍ଡ ସବୁ ଏକାଠି ବସି ପାଳନ କରନ୍ତି, କିନ୍ତୁ ଦୋଳ ରଜ ଦଶହରା ମାନେ ବିଭିନ୍ନ ପ୍ରକାର ପର୍ବପର୍ବାଣି ପାଳନ କରନ୍ତି। ଆମର ବିଶେଷତ ବେଶୀ ଗୁରୁତ୍ୱ ମହତ୍ତ୍ୱ ରହିଛି, ଆମର ଏକତନ ହେଉଛି କଣ ଭାଇଚାରା।
0: ନିହାତି ଭାବରେ ଆମ ସମସ୍ତଙ୍କ ଭିତରେ ସେଇ ଭାଇଚାରାଟି ରହିବା ନିହାତି ଦରକାର।
2: ମାନେ ସବୁ ଗାଁରେ ସବୁ ସୁବିଧା ସୁଯୋଗ ନା, ଆମ ଗାଁଟା ଛୋଟ ଗାଁଟେ, ବହୁତ କମ୍ ଛୋଟ ପରିବାର ଅଛନ୍ତି, 55 ପରିବାର ଅଛନ୍ତି, କିନ୍ତୁ ସବୁ ସୁଖରେ ଶାନ୍ତିରେ ଅଛନ୍ତି, ସୁଖ ଦୁଃଖ ସନ୍ଧ୍ୟା ସାହା ବର୍ଷା ହୁଅନ୍ତି, ମଲା ଗଲା ବାହାଘର ବର୍ତ୍ତରେ ସମସ୍ତର ଭାବନ୍ତି ଆମର ଏ କାମ ସଦେ ମିଳିମିଶି କରନ୍ତି। ସେ ଗୋଟେ ଆଗରୁ ରହିଛି, ଏବେ ରହିଛି, ତାର ଅଷ୍ଟମ ପରିବାର ତଳେ ହୁଏ ମାର୍ଚ୍ଚ ମାସରେ, ସେଟା ଏକାଠି ସବୁ ଚାନ୍ଦା ଆଦାୟ କରି ହୁଏ, ଆଉ ସେ ତିନି ଦିନ ଯାକ ଘରେ ଖିଆ ପିଆ ବନ୍ଦ, ଠାକୁରଙ୍କ ପାଖରେ ହୁଏ, ଠାକୁରଙ୍କ ପାଖରେ ସମସ୍ତେ ଯାଆନ୍ତି, ଆଉ ଘର ସ୍ତ୍ରୀ ଲୋକ ପାଇଁ ତଲିରେ ହଣ୍ଡା ରଖି ବୁହା ହେଇକି ଆସେ ସମସ୍ତେ ବାଣ୍ଟନ୍ତି, କିନ୍ତୁ ସବୁ ଭିତରେ ଗୋଟିଏ ରହିଛି ଆମର ଭାଇଚାରା। ଆଉ ଚାରିଟି ଗାଁ ଅଛି ପାଖାପାଖି, ଶାଳିଜଙ୍ଗ, କୋଟିଲ, କୁରାଟା, ଅତାଙ୍ଗ, ଆମର ସଭା ହୁଏ, ସଭାରେ ଗୋଟେ ସଂଖ୍ୟା ସଂଖ୍ୟା ନା ସମସ୍ତେ ଯାଇ ଏକାଠି ହେବେ, ସେଇଟା ଆମ ଗାଁରେ ବେଶୀ ମହତ୍ତ୍ୱ ରହିଛି, ଗୁରୁତ୍ୱ ଦେଉଛି।
0: ଯା ହଉ, ବହୁତ ସୁନ୍ଦର କଥା କହିଲେ ଗାଁ ବିଷୟରେ, ବହୁତ ଭଲ ଲାଗିଲା ଆପଣଙ୍କ ଗାଁ।
2: ଅବଶ୍ୟ ଏତେ ସୁବିଧା ସୁଯୋଗ ନାହିଁ, ସ୍କୁଲ ଫୁଲ ପାଖରେ ଅଛି ଅନ୍ୟ ଗାଁରେ, କିନ୍ତୁ ଆମର ବେଶୀ ମହତ୍ତ୍ୱ ରଖିଲେ ଆମ ଗାଁରେ ସମସ୍ତେ କୁହନ୍ତି କୋଟିଲ, ସୁରାଟ, ଅତଣ, ଶାଳିଜଙ୍ଗ, ଏ ଚାରିଟା ଗାଁ କେବେ ଥାନାକୁ ଏତେ କେସ୍ ଯାଏନି, ଯାହା ବି ଆମେ ଆପସ ରେ
0: ବସିବେ
2: ଗୋଟେ ବଡ ଗୁରୁତର।
0: ନିହାତି ନିଜ ଭିତରେ ଭାଇଚାରା ରହିଛି, ବହୁତ ବହୁତ ଧନ୍ୟବାଦ ଆପଣଙ୍କ ସହିତ କଥା ହେଇ, ବହୁତ ଭଲ।
2: ଆଉ ଗୋଟେ କହି, ରାଜନୀତି ଆସିଲେ ସବୁ ସମାନ, କାରଣ ଆମ ରାଜନୀତି ଉର୍ଦ୍ଧ୍ୱରେ ଆମ ସବୁ ଗାଁ ଅଛି, ଯିଏ ଯୋଉ ଦଳ ହନା କାହିଁକି, କିନ୍ତୁ କାମ ବେଳକୁ ସବୁ ଏକାଠି ଯାଆନ୍ତି,
0: ଠିକ ଅଛି, ଆମେ ସମସ୍ତେ ଭାଇ ଭାଇ।
2: ସ୍ୱାଧୀନ ଦିଆ ହେଇଛି, କେହି କାହା ଦଳ ଉପରେ କେହି କିଛି କହିପାରିବନି, ସେ ଭାଇଚାରା ରହିଥିଲେ ବହୁତ ଖୁସି ଲାଗେ ଗାଁ ରହିବା ପାଇଁ, ଚାଷବାସ ହସ ବସି, କିନ୍ତୁ ଆଗରୁ ଯୋଉ ଥିଲା ଟିକେ କମିଗଲାଣି, ଯେମିତି ଗାଈ ଆଳ ସବୁ ଗାଈ ନେଇକି ଯାଇଥିଲେ ସେ ଟିକେ କମିଲାଣି, ସମାନ ତାଳ ଦେଇ ଚାଲିଲେ, କିନ୍ତୁ ଗାଁର ପରିବେଶ

0: ନିହାତି ଆପଣଙ୍କ ଭିତରେ ଏମିତି ଭାଇଚାରା ଥାଉ ଆଉ ସମସ୍ତେ ବି ଏଇ କଥାଟି ଶୁଣନ୍ତୁ ଯେ ନିଜ ନିଜ ଭିତରେ ଭାଇଚାରା ସମ୍ପର୍କ ନିହାତି ରଖନ୍ତୁ। ବହୁତ ବହୁତ ଧନ୍ୟବାଦ।
1: ହେଲେ ବି କିନ୍ତୁ ଘଣ୍ଟ ବାଜିଲାନ୍ତି ସମସ୍ତେ ସମାନ ହେଇଯାନ୍ତି, ସମସ୍ତେ ଗୋଟେ ଭାଇ ହେଇକି ସବୁ ଭଲ ମନ୍ଦ ବୁଝନ୍ତି, ସେଇଟା ହଉଛି ଆମ ଗାଁର ବଡ ଗୁରୁତ୍ୱ। ଏବଂ ଏଇ କଥାଟି ଆମ ଚାରିଆଡେ ପଚାରି ହେଇଛି, ସମସ୍ତେ କୁହନ୍ତି ଯାହା ପଚାରିଲା ବେଳେ ଗାଁ ନାହିଁ, ଆଉ ସେଠି ଯେତେ ଯିଏ ଯାଆନ୍ତୁ ନା କାହିଁକି ଯାହା ବି ହବ ସେଇଠି ଇଏ କରିଦିଅନ୍ତି। ଆଉ ଗୋଟେ ବଡ କଥା, ଆମର ଏଠି ଯେତିକ ଝିଅ ବାହାହେଇକି ଯାଇଛନ୍ତି ଆଜି ପର୍ଯ୍ୟନ୍ତ ତାଙ୍କ ବାପା ମା ଯାଇକି ତାଙ୍କ ଶାଶୁର ବି ମୁଣ୍ଡ ନୁଆଇ ନାହାନ୍ତି, କାରଣ ପିଲାମାନେ ଏତେ ପରିଶ୍ରମ ଏତେ ସବୁ କରନ୍ତି, ଆଉ ଯାହା ବି ହେଲେ ସହିଯାନ୍ତି ସବୁ।
0: ନିହାତି ବହୁତ ଧନ୍ୟବାଦ, ବହୁତ ସୁନ୍ଦର କଥା କହିଲେ ଗାଁ ବିଷୟରେ। ରଖୁଛୁ, ଅନ୍ୟ ଶ୍ରୋତା ବି ଲାଇନ୍
1: ପ୍ରାର୍ଥନା, ଆପଣ ଭଲ ହେଇଥାନ୍ତୁ, ଖୁସି ହେଇଥାନ୍ତୁ, ମା ଛଡ଼ା ଆପଣ ଘଣ୍ଟ ଗୋଟେ ରଖିଥାନ୍ତୁ, ଶ୍ରୋତା ବର୍ତ୍ତମାନ ଏମିତି ସୁସମ୍ପର୍କ ଥାଉ, ଏଥିପାଇଁ ରହୁଛି। ନମସ୍କାର।
0: ନମସ୍କାର। ତେବେ ଗାଁକୁ ନେଇକି ଅନେକ କଥା ଆମ ପାଖରେ ଆସି ପହଞ୍ଚୁଛି, କିଛି ୟୁନିକ୍ ୟୁନିକ୍ କଥା ଆସୁଛି, ଭାଇଚାରାର କଥା ଆସୁଛି, କୋଉଠି ଭଲ ଖାଇବା ମିଳୁଛି ସେଇ କଥା ବି ଆସୁଛି। ତେବେ ସମସ୍ତଙ୍କର କଥା ଶୁଣି ବହୁତ ଖୁସି ଲାଗୁଛି। ତେବେ ଅନେକ ଶ୍ରୋତା ଆମ ପାଇଁ ଲମ୍ବା ଲାଇନ୍ରେ ଅଛନ୍ତି, ୱେଟ୍ କରିଛନ୍ତି, ବିଜି ବି ଆସୁଥିବ ନିହାତି। ସମସ୍ତଙ୍କୁ ଗୋଟିଏ ରିକ୍ୱେଷ୍ଟ ରହିବ, ଟପିକ୍ ବିଷୟରେ ସିଧାସଳଖ ଅଳ୍ପ କିଛି କଥା କୁହନ୍ତୁ, ଯାହାଦ୍ୱାରା ଆମେ ଅନେକ ଶ୍ରୋତା ଭାଇ ଭଉଣୀମାନଙ୍କୁ ଯୋଡ଼ି ପାରିବା। ତେବେ ନେକ୍ସଟ ସାଥୀ ଆମ ସହିତ ଯୋଡ଼ି ହୋଇଛନ୍ତି। ହ୍ୟାଲୋ,
2: ଶୁଭ ସନ୍ଧ୍ୟା, ଶୁଭ ଶ୍ରୀ ମାମ, ନମସ୍କାର। ମୁଁ ରମେଶ ଚନ୍ଦ୍ର ସାହୁ ଅହୁକୁମା ଭାବରୁ ଢେଙ୍କାନାଳ କହୁଥିଲି।
0: ରମେଶ ଭାଇ ନମସ୍କାର, ମୁଁ ଜ୍ୟୋତି ଅଛି ଆଜି।
2: ସରି ମ୍ୟାଡମ ଜ୍ୟୋତି,
0: ଠିକ ଅଛି, କିଛି ନାହିଁ, କୁହନ୍ତୁ କଣ କହିବେ।
2: ମ୍ୟାଡମ ଦେଖନ୍ତୁ, ଆମର ଗାଁଟା ହେଉଛି ଅହୁକୁମା, ଏଟା ଆମର ବିଶେଷତ୍ୱ ଅଛି, ମାନେ ପୁରୁଣା କାଳରେ ଲୋକ ସବୁ ବୁଢାବୁଢ଼ି କହନ୍ତି ଏଟା ଓହୁ ଗଛଟା ବେଶୀ ଥିଲା ଏଠି,
0: ମାନେ
2: ଦୀର୍ଘ 200 କି 400 ବର୍ଷ କଥା ମୁଁ କହିପାରୁନି। ସେ ଓଉ ଗଛ ଅନୁସାରେ ଆମ ଗାଁଟା ନାଁ ହେଲା ଅହୁକୁମା। ଏଇଟା ବିଶେଷତ୍ୱ ମୋର ଜାଣିଛି, ସମସ୍ତେ କହନ୍ତି ଏଟା ଆମ ଗାଁର ପ୍ରାୟ ଆମର ଓଲ୍ଡ କଟକ ସମ୍ବଲପୁର ରୋଡ ପାଖରେ, ଏଠି ଆମର ପାଖାପାଖି ଆମର ଏଠି ଯାଉଛି ସାପ ନଦୀ ବହି ଯାଉଛି ବାଇକଟେ, ଆଉ ଏ ଗାଁର ବିଶେଷତ୍ୱ ଲକ୍ଷ୍ମୀ ପୂଜା। ଲକ୍ଷ୍ମୀ ପୂଜାଟା ହେଲେ ମାନେ ଏକଦମ ଧୁମଧାମ, ଯେତେ ଯୁଆଡେ ଯାହା ଥିବେ ଯୁଆଡେ ଥିବେ ସବୁ ସବୁ ଆସନ୍ତି, ଆଉ ଗାଁରେ ସବୁ ବସିକି ଏବେଠୁ ବର୍ତ୍ତମାନ ଲକ୍ଷ୍ମୀ ପୂଜା ଯୋଉ ପ୍ରିପାରେସନ ହେଲାଣି, ଚାନ୍ଦା ଜଣକେ ହେଇଛି 4500। ଆମ ଘରେ ଆମ ଗାଁରେ ଅଛନ୍ତି ପାଖାପାଖି 150 ଘର, ସବୁ ଚାନ୍ଦା ବି ପ୍ରିପାରେସନ ଏବେ ବି ବସିଥିଲେ, ଏବେ ପ୍ରତି ମାସରେ ବସିକି ଚାନ୍ଦା ଆଦା ହଉଛି। ଆଉ ଗାଁର ଚାରିପଟେ ଅଛି ଆମର ଏଠି କାମାନଙ୍କ ଯାତ୍ରା ଗୋଟେ ହୁଏ, ମେରୁ ଯାତ୍ରା, ସେଟା ବି ସବୁ ଲୋକ ଆସନ୍ତି। ଆଉ ଏଠି ହନୁମାନଙ୍କ ବି ମନ୍ଦିର ଅଛି, ଆଉ ଲକ୍ଷ୍ମୀ ମନ୍ଦିର ଦୁଇପଟେ ଅଛି, କେବଳ ଲକ୍ଷ୍ମୀ ଯେହେତୁ ଯାତ୍ରା ହଉଛି ଆମର ଲକ୍ଷ୍ମୀପଟ ଦୁଇପଟ ଯାତ୍ରା, ଦୁଇପଟ ସାହିରେ ଆଉ ଯାତ୍ରା ହୁଏ, ବହୁତ ଧୁମଧାମ ଯାତ୍ରା ହୁଏ, ଯାତ୍ରା ବଡ଼ ବଡ଼ ପାର୍ଟି ଆସେ, ଆଉ ଯାତ୍ରା ଯାତ୍ରା ହୁଏ, ବହୁତ ଖୁସି ଲାଗେ ଏଟା, ଯେତେ ଭାଇଚାରା ଯାତ୍ରା ହୁଏ। ଆଉ ଏଠି ବିଶେଷ କରି ଆମର ଏଠି ମେନ୍ ଯାତ୍ରା ଏଇ ଯୋଉ ହଉଛି ଆମର ଏଠି କଂସାବାସନ ଆଉ ପିତ୍ତଳ ସିଲଭର ଏଠି ବିକ୍ରି ହୁଏ, ସବୁ ବାହାରୁ ଆସିକି ଲୋକ ନିଅନ୍ତି ଆମର ଏଇ ଗାଁରେ, ଆଉ ଏଠି ତିଆରି ବି ହୁଏ, ସବୁ ବେଲା ତାଟିଆ ସବୁ ତିଆରି ହୁଏ, ଗରା ବି ତିଆରି ହୁଏ, ସବୁ ପ୍ରକାର ତିଆରି ହୁଏ, ଏଠି ଆସି ବାହାର ଲୋକ ଆସିକି ନିଅନ୍ତି। ଆଉ ଏଟା ଆମର ଗାଁର ମାନେ ବିଶେଷତ୍ୱ ହଉଛି ମାନେ ଏଠି ବେପାରୀ ବହୁତ ଅଛନ୍ତି, ଆମର ଚାକିରି କ୍ଷେତ୍ରରେ ବେପାରୀ ଅଧିକ ଅଛନ୍ତି ଏଠି, ମାନେ ପ୍ରତ୍ୟେକ ବେପାର କରନ୍ତି, ଆଉ ଏମିତି ଜିନିଷ ହଉଛି ଆଉ ସବୁ। କିନ୍ତୁ ଆମର ଏଠି ଭାଇଚାରା ବହୁତ ସୃଷ୍ଟି ହୁଏ, ଆଉ ମାନେ ଯାହା କଳିକ ଯାହା ହେଲେ ଆମର ଗାଁରେ ବସିକି ମିଟିଂ ହୋଇ ସବୁ ଏଟା ଫଇସଲା କରନ୍ତି, ଆଉ ଏସବୁ ଏମିତି କଥା। ଆଉ କଣ, ପ୍ରତ୍ୟେକ ଗାଁରେ ତ ସବୁ ବିଶେଷତ୍ୱ ଅଛି, ଆମ ଗାଁରେ ଏତକ ବିଶେଷତ୍ୱ ଅଛି।
0: ବହୁତ ବହୁତ ଧନ୍ୟବାଦ ଆପଣଙ୍କ ଗାଁ ବିଷୟରେ ଶୁଣି।
2: ଆଉ ମ୍ୟାଡମ ଗୋଟେ କଥା କହିବି,
0: କୁହନ୍ତୁ,
2: ଯେତିକି କହୁଛନ୍ତି ମାନେ ଟିକେ ସର୍ଟ ସର୍ଟ କହିଲେ ଅଲଗା ଶ୍ରୋତା
0: ମାନେ
2: ଲମ୍ବେଇ ଯାଉଛନ୍ତି,
0: ନିହାତି ଆମେ ରିକ୍ୱେଷ୍ଟ କରୁଛୁ।
2: ମ୍ୟାଡମ ନମସ୍କାର।
0: ନମସ୍କାର। ନିହାତି ଆମେ ଏଇଠି ରିକ୍ୱେଷ୍ଟ କରୁଛୁ ଯେ ସମସ୍ତେ କିଛି କିଛି ଅଳ୍ପ ଅଳ୍ପ କଥା କୁହନ୍ତୁ, ଯାହାଦ୍ୱାରା ଆମେ ଅଧିକରୁ ଅଧିକ ସାଙ୍ଗମାନଙ୍କ ସହିତ କଥା ହୋଇପାରିବା, ଅଧିକ ଶ୍ରୋତା ଆମ ସହିତ ଯୋଡ଼ି ହୋଇପାରିବେ, ନିଜର ମନର କଥା ସେୟାର କରିପାରିବେ। ତେବେ ସମସ୍ତେ ଯଦି ଚେଷ୍ଟା କରିବେ ଏ କଥାଟି ନିହାତି ସମ୍ଭବ ହେବ। ତେବେ ଆମ ସହିତ ଆଉ ଜଣେ ସାଥୀ ଯୋଡ଼ି ହୋଇଛନ୍ତି। ହ୍ୟାଲୋ, ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ନମସ୍କାର ମ୍ୟାଡମ, ମୁଁ ତାପସ କହୁଛି ଭୁବନେଶ୍ୱରରୁ।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
3: ଆଜ୍ଞା ମ୍ୟାଡମ,
0: କଣ କହିବେ ଆଜିର ଟପିକ ବିଷୟରେ?
3: ମ୍ୟାଡମ ଗାଁ କଣ କହିବି, ଗାଁ ତ ଏବେ ବି ଉନ୍ନତି କରିନି, ମୁଁ ଭୁବନେଶ୍ୱରରେ ଯେହେତୁ ଜନ୍ମ ହେଇଛି ଏତିକି କହିବି, ଗାଁ ବି ଏବେ ବି ଉନ୍ନତି ଚାଲିଛି, କିନ୍ତୁ ଏବେ ପୁଣି ସେ ଗାଁକୁ ଯାଇଥିଲି ଏଠାରେ ମଧ୍ୟ ବୁଲିବା ପାଇଁ, ସେ ଏବେ ବି ଖାଇବାରେ ସେଇ ପକଉଛନ୍ତି ବିଷଧର ଔଷଧ, ତାଙ୍କୁ ଯଦି କହିବି ତମେ କାହିଁକି ଔଷଧ ପକଉଛ, ସେ କହୁଛନ୍ତି ଯେ ମୁଁ ନଥିଲେ ଆଉ 10 ଜଣ ପକେଇବେ, ଏଇସବୁ ଚାଲିଛି। ତାପରେ

0: ପ୍ଲାଷ୍ଟିକ ଭଲରେ ୟୁଜ ନାହିଁ ଏଠି ଆମର ଭୁବନେଶ୍ୱରରେ ରାତି ଦିଟାରୁ ଓଡ଼ାଓଡ଼ି ସବୁ ସଫା ସୁତୁରା ପ୍ଲାଷ୍ଟିକ ୟୁଜ କଟକରେ ବି ଅଛି କଟକରେ ବି ପାହାଡ଼ରେ ସବୁଠାରୁ ବଡ ବିଏମ୍ସି ର ବନେଇଛନ୍ତି ପ୍ଲାଷ୍ଟିକ ରିସାଇକଲ ଆଉ ତାପରେ ଏତେ ଗାଁ ଏବେ ଗାଁ ଧୀରେ ଧୀରେ ଉନ୍ନତି ହବ ଆଉ ମତେ ଲାଗୁଛି କିନ୍ତୁ ମୁଁ ଭୁବନେଶ୍ୱରରେ ଅଛି ମତେ ଖୁସି ଲାଗୁଛି
1: ତମେ ଗାଁକୁ ନେଇକି କିଛି ପଜିଟିଭ ଆପଣ କହିବେନି
0: ମ୍ୟାଡାମ ଗାଁରେ ବି କଣ କହିବି ମୁଁ ସତ କହିବି ହେଲେ ମୁଁ ଗାଁରେ ମତେ ଏତେ ପସନ୍ଦ ହିଁ ନାହିଁ ମୁଁ ଭୁବନେଶ୍ୱରରେ ଏବେ ମୁଁ ଯୋଉଠି ଅଛି 200 ଆମ୍ବ ଗଛ ଅଛି ମୋ ପାଖରେ 34 acre ପୋଖରୀ ଅଛି ଆଉ କଣ କହିବି ମ୍ୟାଡାମ ଆଉ ମତେ ଗାଁ ହିଁ ଭଲ ଲାଗେନି
1: ଠିକ ଅଛି ଏଇଟା ଆପଣଙ୍କର ସମ୍ପୂର୍ଣ୍ଣ ପର୍ସନାଲ ଭିୟୁ ବହୁତ ବହୁତ ଧନ୍ୟବାଦ ଆମ ସହିତ ସେୟାର କଲେ ଆପଣଙ୍କ ମନର କଥା
0: ଥ୍ୟାଙ୍କ ୟୁ ମ୍ୟାଡାମ ଓକେ
1: ନମସ୍କାର ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ ସେହି ଦିଲତାକ ଶୋ ଚାଲିଛି ଡାଇଲିନ୍ ଲାଇଭ୍ ଚିଟ୍ ଚାଟ୍ ଜ୍ୟୋତି ଅଛି ଆପଣଙ୍କ ସହିତ ତେବେ ଆଜିର ପ୍ରଶ୍ନ ରହିଛି ଯେ ଆପଣଙ୍କର ଗାଁ ଆପଣଙ୍କୁ କାହିଁକି ଭଲ ଲାଗେ ହ୍ୟାଲୋ
2: ଜୟ ମା ସାରଳା ନମସ୍କାର
1: ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
2: ମୁଁ ରେଡୁଆ ବନ୍ଧୁ ସାରଦା ଭାଇ ଶାରଳା ମନ୍ଦିର କଣ୍ଟାପଡାରୁ କହୁଛୁ
1: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ
2: ଧନ୍ୟବାଦ ଅପା
1: କଣ କହିବେ ଆଜିର ଟପିକ ବିଷୟରେ
2: ଆମ ଗାଁ ତ ଆପଣ ଶାରଳା ମନ୍ଦିରରୁ ଲାଗିଛି ଗାଁ କଣ୍ଟାପଡା ଆଉ ଆମ ଗାଁରେ 78% ଲୋକ ଆଜ୍ଞା କଟକ କେବଳ ଦୋଳକୁ ରଜକୁ ଆଉ ମହାଷ୍ଟମୀରେ ଆସନ୍ତି ଆଉ ଦଶହରା ଦିନ ଗୋଟେ ଗାଁରେ ଆମର ଚତୁର୍ଥ ପରି ହୁଏ ତାପରେ ଗୋପାଳଜୀ ଅଛନ୍ତି ତାଙ୍କର 7 ଇଏ ହୁଏ ଆପଣଙ୍କର ଦୋଳ
1: ଟିକେ ରେଡିଓର ଭଲ୍ୟୁମ କମେଇ ଦିଅନ୍ତୁ ଭାଇ ଆପଣଙ୍କର ଭଏସ୍ ଇକୋ ହଉଛି
2: ଆଜ୍ଞା
1: କୁହନ୍ତୁ
2: ଦୋଳ ହୁଏ ଗୋପାଳଜୀ ଅଛନ୍ତି ତାପରେ ଆପଣଙ୍କର ଆମ ଗ୍ରାମ ଦେବତୀ ନା ସ୍ୱଳ୍ପମା କାଳୀ ମନ୍ଦିର କାଳୀ ମନ୍ଦିର ଶନି ମନ୍ଦିର ଆମ ଗାଁରେ ଲୋକ ଅବା ଟିକେ ଭୁବନେଶ୍ୱର କଟକରେ ବେଶୀ ଆଉ
1: ଆଚ୍ଛା
2: କମ ମାନେ ରହୁଛୁ ଗାଁରେ କିନ୍ତୁ ଆସନ୍ତି ପର୍ବ
1: ନିହାତି ସେଇ ପର୍ବ ପର୍ବପର୍ବାଣୀ ସମୟରେ ଯେତେବେଳେ ସମସ୍ତେ ଏକାଠି ହଉଥିବେ ତାର ମଜା ବି ବହୁତ ଅଲଗା
2: ହଁ ଇଏ ଦଶଖଣ୍ଡେ ଗାଁରେ କଣ୍ଟାପଡାର ଟିକେ ଆଜ୍ଞା ନାଁ ଅଛି ବହୁତ ସରକାରୀ ଚାକିରି ଆଜ୍ଞା ଆମ ଗାଁରେ ବେଶୀ ଏବଂ ସେମାନେ ବି କଟକ ଭୁବନେଶ୍ୱରରେ ନିଜସ୍ୱ ଘର କରିଗଲେଣି
1: ଯାହା ହଉ ଆପଣଙ୍କର ଗାଁ ଏମିତି ଉନ୍ନତି କରୁଥାଉ
2: ବେଶୀ ହଉଛି ଆମେ ତ ମା ପାଖରେ ଅଛୁ ମା ଅପା ଆଉ
1: ବହୁତ ବହୁତ ଧନ୍ୟବାଦ ବହୁତ ସୁନ୍ଦର ଚିନ୍ତାଧାରା ଆପଣଙ୍କର ରହିଲୁ ନମସ୍କାର
2: ଆଜ୍ଞା ଗାଁକୁ ସମସ୍ତେ ଭଲ ପାଆନ୍ତୁ
1: ନିହାତି ନିହାତି
2: ଗାଁ ନିହାତି ଅପା ଗାଁକୁ ସମସ୍ତେ ଭଲ ପାଇବା ଦରକାର
1: ନିହାତି ବହୁତ ସୁନ୍ଦର କଥା କହିଲେ
2: ରହିଲି ଜୟ ମା ଶାରଳାପା ନମସ୍କାର
1: ନମସ୍କାର ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ସେଇ ଦେଲତାକ ପହଞ୍ଚୁଛି ଗୋଟେ ସୁନ୍ଦର ଗୀତ ତାପରେ ନେଇଯିବା ଆଉ କିଛି ସାଥୀ ଶ୍ରୋତାଙ୍କୁ ତାଙ୍କର ଏକ୍ସପିରିଏନ୍ସ ସେୟାର କରିବେ ତାଙ୍କର ଗାଁ ବିଷୟରେ କଥା ସେୟାର କରିବେ ତେବେ ସେଇଠି ଏନ୍ଜୟ ଏଇ ମ୍ୟୁଜିକାଲ ବ୍ରେକ୍ ପରେ ଯଦି ପୁଣି ଫେରିବ ଡାଇଲିନ୍ ଲାଇଭ୍ ଚାଟ୍କୁ ନେଇ

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିନ୍ବୋକାଟକ ଦିଲ୍ ସେ ଦିଲ୍ ତକ୍ ଶୋ ଚାଲିଛି ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ଆଉ ଆଜିର ଟପିକ୍ ରହିଛି ଯେ ଆପଣ କାହିଁକି ଭଲ ପାଆନ୍ତି ନିଜ ଗାଁକୁ ନମ୍ବରଟି ହେଉଛି 0671230315 ଆମ ସହିତ ଆଉ ଜଣେ ସାଥୀ ଯୋଡ଼ି ହେଇଛନ୍ତି କଲ୍ଟି କଟିଯାଇଛି ଯେହେତୁ ମ୍ୟୁଜିକାଲ ବ୍ରେକ୍ଟି ଥିଲା ଅନେକ ସାଥୀ ଆମ ସହିତ ଯୋଡ଼ି ହେବା ପାଇଁ ଚେଷ୍ଟା କରିଛନ୍ତି ତେବେ ନେକ୍ସଟ କଲ୍ ନିହାତି ଭାବରେ ନବା ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ
1: ହ୍ୟାଲୋ ମ୍ୟାଡାମ
0: ଆଜ୍ଞା ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
1: ନମସ୍କାର ଆଜ୍ଞା ମ୍ୟାଡାମ ମୁଁ ରାଜେନ୍ଦ୍ର ରଣା କହୁଛନ୍ତି
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ
1: ସ୍ୱାଗତ ଆଜ୍ଞା ମୁଁ ଆଜି କଟକ ସିଡିଏ ଚାଲି ଆସିଛି ଗୋଟେ ମଠକୁ ହନୁମାନ ନଗେଇଦେଲି ଲାଗଲା ଆଜି ଆପଣଙ୍କ ଟପିକ କଣ
0: ଆଚ୍ଛା ଟପିକ ଶୁଣି ନାହାନ୍ତି ନିଜ ଗାଁକୁ କାହିଁକି ଭଲ ପାଆନ୍ତି
1: ମୁଁ ଚାଲି ଯାଇଛି ମୋର ସିଡିଏ ଗୋଟେ ମଠକୁ ଯାଇ ଅଛି ଆମ ଘରକୁ ଯିବି ତେବେ ଅନୁମାନ ନଗଦ ଧନ୍ୟବାଦ ଆଜ୍ଞା ନାଗିତ ଗଲା ଆପଣଙ୍କ ମୋର ଟିକେ କଥା ହେଲା ରହୁଛି ଆଜ୍ଞା ନମସ୍କାର

0: ନିହାତି ଆମ ଭିତରେ ସେଇ ଭାଇଚାରା ଭାବନା ରହିବା ଦରକାର।
1: ହଁ ମ୍ୟାଡାମ, ବାହାରେ କୁଆଡେ ପଳେଇଲେ ମାନେ ଗାଁ କୁଆଡେ ଯିବାକୁ ଇଚ୍ଛା ହଉଛି ମ୍ୟାଡାମ, ମାନେ ବାହାରେ ବେଶୀ ଦିନ ରହି ହଉନି।
0: ନିହାତି ନିହାତି, ବହୁତ ସୁନ୍ଦର କଥା କହିଲେ, ଗାଁକୁ ବହୁତ ବେଶୀ ଭଲ ପାଆନ୍ତି ଆପଣଙ୍କ କଥାରୁ ଜଣାପଡୁଛି। ବହୁତ ବହୁତ ଧନ୍ୟବାଦ ଆମ ସହିତ ଯୋଡି ହେଇଥିବାରୁ।
1: ହଁ ମ୍ୟାଡାମ ରହୁଛି, ନମସ୍କାର।
0: ନମସ୍କାର। ହଁ, ଆମର ଆମେ ଯେତେ ଆଧୁନିକତାକୁ ଗ୍ରହଣ କରୁ, ସହରକୁ ଯେତେ ଭଲ ପାଉ, ଯେତେ ଭଲରେ ଆମେ ସହରରେ ରହିଲେ ବି ମନ ସବୁବେଳେ ଗାଁ ପରିବେଶ ହିଁ ଖୋଜେ। ହ୍ୟାଲୋ ହ୍ୟାଲୋ
2: ପୂଜା, ସେ ମନ ପବିତ୍ର ହୋଇଥାଏ ଲେକିନ ସେବା ସେ ଜୀବନ ପବିତ୍ର ହୋଇଥାଏ। ନମସ୍କାର, ଶୁଭ ସନ୍ଧ୍ୟା। ଆଜ୍ଞା
0: ଶୁଭ ସନ୍ଧ୍ୟା, ନମସ୍କାର। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ପ୍ରଶାନ୍ତ କହୁଥିଲି, ରାଜେଶ କଟକରୁ।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ। କଣ କହିବେ ଆଜିର ଟପିକ ବିଷୟରେ?
2: ନା, ମୁଁ ଟପିକ ଉପରେ ତ ବହୁତ, ଆଉ ସେ ସମୟ ବି ନାହିଁ। ସେ ସମୟର ଗାଁର ପରିବେଶ ଆଉ ରାସ୍ତାଘାଟ ସବୁ ମାନେ ଗୋଟେ ପରିବର୍ତ୍ତନର ଇଏ ସ୍ରୋତରେ ଭାସି ଯାଇଛି। ଆଉ ପାଖରେ ଗୋଟେ ପରମହଂସନାଥ ମହାଦେବଙ୍କର ମନ୍ଦିର ଅଛି, ସେ ମନ୍ଦିରଟି ଯେତିକି ଉପରକୁ ଦେଖାଯାଏ ସେ ମନ୍ଦିରର ବିଶେଷତ୍ଵ ସେତିକି, ସିଏ ମ୍ୟାମ ତଳକୁ ବି ସେତିକି ଅଛି।
0: କୁହାଯାଏ ଉଭା ଯେତିକି ପୋତା ସେତିକି,
2: ଯେତିକି ଉପରକୁ ଦେଖାଯାଏ ସେତିକି ତଳକୁ ମଧ୍ୟ ପାହାଚ ଦ୍ଵାରା ଅଛି ମ୍ୟାମ।
0: ବହୁତ ସୁନ୍ଦର ଶୁଣିଛୁ,
2: କାଠ ଯୋଡି ନଈ ବହିଯାଇଛି ନଦୀ କୂଳରେ, ଆଉ ଆମ ଘରଟା ବି ଠିକ ସେଇ ନଦୀ ବନ୍ଧ ସାଇଡରେ। ବହୁତ ସୁନ୍ଦର ପରିବେଶ, ହେଲେ ଆମେ ତ ବୟସର ଅପରାହ୍ନରେ ପହଞ୍ଚିଲୁଣି, ଆଉ ଏବେକା ଗାଁ ପିଲାମାନଙ୍କର ଭିତରେ ସେ ଆଗ ଭଳି ଆମ ସମୟରେ ଥିବା ଯୋଉ କମ୍ପିଟିସନ, ସେ ଆତ୍ମୀୟତା ସେସବୁ ଆଉ ନାହିଁ। ଏବେ ସମସ୍ତେ ମୋବାଇଲରେ ହିଁ ବ୍ୟସ୍ତ।
0: ଠିକ ଅଛି, ଆପଣଙ୍କୁ ଆପଣଙ୍କ ଗାଁ କାହିଁକି ଭଲ ଲାଗେ? ହ୍ୟାଲୋ ହ୍ୟାଲୋ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିନ୍ ପୋକଟାକ ଶୋ ଚାଲିଛି ଡାଏଲ୍ ଇନ୍ ଲାଇଫ୍ ଚିଟ୍ ଚାଟ୍। ଆମ ସହିତ ଜଣଙ୍କ ପରେ ଜଣେ ସାଥୀ ଯୋଡ଼ି ହେଉଛନ୍ତି ଆଉ କହୁଛନ୍ତି ଗାଁ କାହିଁକି ଭଲ ଲାଗେ। ହ୍ୟାଲୋ
3: ହ୍ୟାଲୋ
0: ହ୍ୟାଲୋ
3: ହ୍ୟାଲୋ ରେନ୍ବୋ ଚିଟ୍ଚାଟ୍
0: କୁହନ୍ତୁ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ମିଠା ମିଠା କଥା ତୁମ ଲାଗେ ଭାରି ଭଲ, ତୁମ ହୃଦୟ ଅଟେ ମୋର ଶ୍ରୀମନ୍ଦିର, ତୁମେ ଅଟେ ଚଳନ୍ତି ଦେବୀ ପ୍ରତିମା ମୋର, ତୁମକୁ ପୂଜିବାକୁ ଲୋଡ଼ା ନାହିଁ କିଛି ଅଗୁର ଚନ୍ଦନ ଫୁଲ ଟଗର, ଖାଲି ଖାଲି ଟିକେ ଲୋଡ଼ା ଅଛି ବିଶ୍ୱାସ ଭଲ ପାଇବାର ସ୍ନେହ ମମତାର, ଏ ସମ୍ପର୍କ ରହିଥାଉ ଏମିତି ଚିରଦିନ କେବେ ତୁଟି ନ ଯାଉ ଏ ପବିତ୍ର ବନ୍ଧନ। ନମସ୍କାର ଆଣ୍ଡ ଗୁଡ୍ ଇଭିନିଂ। ଗୋପପୁର ନିଶ୍ଚିନ୍ତ କହିଲି କଟକରୁ ଚନ୍ଦ୍ରକାନ୍ତ ପୃଷ୍ଟି।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ। କଣ କହିବେ ଆଜିର ଟପିକ ବିଷୟରେ?
3: ଟପିକ ଉପରେ କହିଦ, କାହିଁକିନା ଗାଁକୁ ତ ମୁଁ ବହୁତ ଭଲ ପାଏ, କାହିଁକିନା ଗାଁରେ 12 ମାସରେ 13 ପର୍ବାଣି ହୁଏ, ତ ସେଠି ଯେତେବେଳେ ବି ମୁଁ ବାହାରକୁ ଯାଇଥାଏ ସବୁବେଳେ ମୋର ଏଇ କଥା ମନେ ପଡ଼େ, କେମିତି ଗାଁରେ କୁ ଗଲେ ପୂଜା ପର୍ବରେ ଯାଇ ସାମିଲ ହେବି, ଆଉ ପିଠାପଣା ବୋଉ ଘରେ ବନେଇଥିବେ ମୁଁ ଖାଇବି, ବୁଲାବୁଲି କରିବି, ନାଚ ହଉଛି ଡ୍ରାମା ଦେଖିବି, ଦଶହରାରେ ଡ୍ରାମା ଦେଖିବି, ଡ୍ୟାନ୍ସ ଦେଖିବି, ମେଲୋଡ଼ି ଦେଖିବି, ଆଉ ଗାଁରେ ମଧ୍ୟ ଆମର ରଜ ମଧ୍ୟ ବହୁତ ବଢିଆ ସେ ଧୁମଧାମରେ ପାଳନ ହୁଏ, ତାକୁ ମଧ୍ୟ ଦେଖିବି, ଆଉ ଗାଁରେ ବୁଲାବୁଲି କରିବାକୁ ବଢିଆ ଲାଗେ, ଗାଁର ପରିବେଶ ବହୁତ ସୁନ୍ଦର ଆଉ ଦେଖିବାକୁ ବି ବହୁତ ମନୋରମ, ଆଉ ଟାଉନ ମାନଙ୍କରେ ବି ସେତିକ ମଧ୍ୟ ଦେଖିବାକୁ ମିଳେ ନା, ଗାଁରେ ଏତେ କୋଳାହଳ ନାହିଁ, ଗାଁରେ ଆରାମ ଶାନ୍ତିପୂର୍ଣ୍ଣ ଜୀବନ ଲୋକମାନେ କରନ୍ତି, ଆଉ ବହୁତ ବଢିଆ ଲାଗେ ଗାଁ ପରିବେଶ, ଆଉ ପରିବେଶ ମଧ୍ୟ ସଫା ସୁତୁରା ଥାଏ, ଟାଉନ ମାନଙ୍କରେ ଅଳିଆ ଆବର୍ଜନା ସବୁ ଭରପୁର, ସେଥିପାଇଁ ସବୁଆଡେ ମଶା ଖାଲି ହୁଏ, ଆଉ ଗାଁରେ ଏତେ ମଶା ନଥାଏ, ସବୁଆଡେ ସଫା ସୁତୁରା, ଗାଁ ପରିବେଶଟା ବହୁତ ବଢିଆ, ଆଉ କଳକାରଖାନାର ନିର୍ଗତ ଧୂଆଁ ମଧ୍ୟ ଗାଁରେ ନଥାଏ, ଆଉ ଯିବା ଆସିବା କରିବାରେ ମାନେ ବାୟୁ ନିଶ୍ୱାସରେ ନେବାରେ ମଧ୍ୟ ବହୁତ ସୁବିଧା, ଆଉ ଟାଉନ ମାନଙ୍କରେ କଳକାରଖାନା ଗଢି ଉଠିଛି ଯାହାଫଳରେ ସେଠି ମଧ୍ୟ ରହିବା ପାଇଁ ଭଲ ଲାଗେ ନା, ଆଉ ସେଥିପାଇଁ ଗାଁ ପରିବେଶଟା ବହୁତ ବଢିଆ। ଆଉ
0: ବହୁତ ବହୁତ ଧନ୍ୟବାଦ, ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା।
3: ଆଜ୍ଞା ରହୁଛି, ନମସ୍କାର।
0: ନମସ୍କାର।

0: हेलो हेलो हेलो
1: दीदी नमस्कार।
0: नमस्कार, किए कहते कौटू कहते?

0: ମୋନାଲିସା ସାହୁ ବର୍ତ୍ତମାନ ଯାଜପୁରରୁ କହୁଛି।
1: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
0: ଧନ୍ୟବାଦ।
1: କଣ କହିବେ ଆଜିର ଟପିକ ବିଷୟରେ?
0: ହ୍ୟାଲୋ
1: କଣ କହିବେ ଆଜିର ଟପିକ ବିଷୟରେ ଆପଣଙ୍କୁ ଆପଣଙ୍କର ଗାଁ କାହିଁକି ଭଲ ଲାଗେ?

ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି ଓଡ଼ିଶା ଆସିବେ। ଭୁବନେଶ୍ୱରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ଗଭୀର ସମୁଦ୍ର ମାଛଚାଷ ଯୋଜନାର ବିକାଶ ସହ ଯୁବବର୍ଗ ଓ ଷ୍ଟାର୍ଟଅପ୍ଗୁଡ଼ିକୁ ଆର୍ଥିକ ଅନୁଦାନ ଓ ଋଣ ଯୋଗାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଶ୍ରତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମତ୍ସ୍ୟ ଏବଂ ଜଳକୃଷି ଯୋଜନାକୁ ନେଇ ଭୁବନେଶ୍ୱରରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂ ଏଥିରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାକୁ ଓଡ଼ିଶା ସରକାରଙ୍କ ବିଭିନ୍ନ ଗୃହ ନିର୍ମାଣ ଯୋଜନା ସହ ଯୋଡ଼ାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ଏହି ଯୋଜନା ଅଧୀନରେ ସହରାଞ୍ଚଳରେ 1 କିଲୋୱାଟ୍ ସୌରଶକ୍ତି ପ୍ୟାନେଲ ସ୍ଥାପନ ପାଇଁ ହିତାଧିକାରୀଙ୍କୁ ମାତ୍ର 1875 ଟଙ୍କା ବ୍ୟୟ କରିବାକୁ ପଡ଼ିବ। ଆଇଆଇଏମ୍ ସମ୍ଭଲପୁରଠାରେ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଅବସରରେ ମହିଳାମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ପ୍ରଦର୍ଶନୀକୁ ବୁଲି ଦେଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ହୀରାକୁଦ ଜଳ ପରିଚାଳନା ନେଇ ସମ୍ଭଲପୁରଠାରେ ଆନ୍ତଃରାଜ୍ୟ ବୈଠକ ଆୟୋଜିତ। ଆସନ୍ତାକାଲି ଦିନ 11ଟାରେ ହୀରାକୁଦର ପ୍ରଥମ ବନ୍ୟା ଜଳ ମହାନଦୀକୁ ନିଷ୍କାସିତ ହେବ। ଯୁକ୍ତ 2 ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି।

ତା 15 ତାରିଖ ପର୍ଯ୍ୟନ୍ତ ନାମ ଲେଖା ଅନୁଷ୍ଠିତ ହେବ ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଧୂଳିଝଡ଼ ସହ ବର୍ଷା ହେବା ନେଇ ପାଣିପାଗ ବିଭାଗର ଅନୁମାନ। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ରାତି 7ଟାରେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ବୁକାଟେକ୍ ଦିଲ୍ସି ଦିଲ୍ ତକ୍। ବର୍ତ୍ତମାନ ଶୁଣନ୍ତୁ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 72ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10। ସନ୍ଧ୍ୟା 6:30 ଶୁଣିପାରିବେ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା। ସନ୍ଧ୍ୟା 7:30 ଫିଫା ୱାର୍ଲ୍ଡ କପ୍ 2026ର ଟେଲି ଅପଡେଟ୍ ଶ୍ରୀରେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ।

0: ସନ୍ଧ୍ୟା 7:32 ମିନିଟ୍ରେ ରାତି 8:02 ମିନିଟ୍ରେ ଶୁଣିପାରିବେ କୀତରେ ମିତରେ ଅଭୁଲା ସ୍ମୃତି ଶୁଣିପାରିବେ ରାତି 9:15 ମିନିଟ୍ରେ ରାତି 10:00 ଶୁଣିବେ ରେନ୍ବୋ ଏସ୍ଏମ୍ଏସ୍ ଶୁଣିଲେ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିପାରିବେ ସକାଳ 6:05 ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 90ତମ ଭାଗ ଶୁଣିପାରିବେ ସକାଳ 6:40 ସକାଳ 7:10 ଶୁଣିପାରିବେ ଆମର ସ୍ୱାସ୍ଥ୍ୟ ଏବଂ ଏଥିରେ ବିଷୟ ରହିଛି ବୟସ୍କ ଲୋକଙ୍କ ମୁଖ ଗହ୍ୱରର ସ୍ୱାସ୍ଥ୍ୟ ରକ୍ଷା ଏ ବିଷୟରେ ଆଲୋଚନା କରିବେ ଡାକ୍ତର ଅଦିତି ଆଭା ରଥ ଶୁଭ ସକାଳ ଶୁଣିପାରିବେ ସକାଳ 7:25 ମର୍ଣ୍ଣିଂ ମେଲୋଡି ଶୁଣିପାରିବେ ସକାଳ 8:30 ସକାଳ 9:00 ଏବଂ ସନ୍ଧ୍ୟା 5:02 ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତ ସେୟାର କରିପାରିବେ ସକାଳ 9:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ସ୍କୁଲ୍ ଟାଇମ୍ ବାଇ ଭାରତ ମସାଲା ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣିବେ ସକାଳ 9:45 ଦିନ 10:00 ଏବଂ ରାତି 10:02 ଶୁଣିପାରିବେ ରେନ୍ବୋ ଏସ୍ଏମ୍ଏସ୍ କଳାକାର ଶୁଣିପାରିବେ ଦିନ 11:30 ଶୁଣିବେ ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ କିଛି କଥା କିଛି ଗୀତ ଶୁଣିବେ ଦିନ 12:00 ଦିନ 1:10 ଶୁଣିପାରିବେ ଆଜି ଚର୍ଚ୍ଚାରେ ଏଥିରେ ନିର୍ଦ୍ଧାରିତ ବିଷୟରେ ହ୍ୱାଟ୍ସଆପ୍ ଏବଂ ଏସ୍ଏମ୍ଏସ୍ ମାଧ୍ୟମରେ ନିଜର ମତ ସେୟାର କରିପାରିବେ ଦିନ 2:45 ଶୁଣିବେ ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଗୀତ ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣିପାରିବେ ଅପରାହ୍ନ 3:30 ଶୁଣିବେ ମୋ ଦେଶ ସୁରିଲା ଆଫ୍ଟରନୁନ୍ ଶୁଣିପାରିବେ ଅପରାହ୍ନ 4:00 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 73ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10 ସନ୍ଧ୍ୟା 6:30 ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ସନ୍ଧ୍ୟା 7:25 ଶୁଣିବେ ଚଳଚ୍ଚିତ୍ର ଗୀତ ସନ୍ଧ୍ୟା 7:30 ଫିଫା ୱାର୍ଲ୍ଡ କପ୍ 2026ର ଡେଲି ଅପଡେଟ୍ ଶ୍ରୀଲେଖରେ ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ସନ୍ଧ୍ୟା ଆସର ଶୁଣିପାରିବେ ସନ୍ଧ୍ୟା 7:32 ଗୀତରେ ମିତରେ ଶୁଣିବେ ରାତି 8:02 ରାତି 9:15 ଶୁଣିପାରିବେ ଅଭୁଲା ସ୍ମୃତି ଶୁଣିଲେ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ବର୍ତ୍ତମାନ ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 72ତମ ଭାଗ
1: ଏପିସୋଡ 72

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ବାସ୍ତରିତମ ଭାଗ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲ୍ସି ତିଲତକ ବର୍ତ୍ତମାନ ଶୁଣନ୍ତୁ ସଂସ୍କୃତରେ ସମ୍ଭାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଗ୍ରୀନ୍ ପୋକାଟକ ଦେଲ୍ ସି ଦେଲ୍ ତାକ୍ ଧରଣୀରେ ସନ୍ଧ୍ୟା ଉପନୀତ ଆଉ ଚତୁର୍ଥୀ କରି ବିଭୁକୃପା ବିଚ୍ଛୁରିତ ଆରମ୍ଭ କରିବା ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା

ବର୍ତ୍ତମାନ ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ। ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଓଡ଼ିଶା ଗସ୍ତରେ ଆସନ୍ତାକାଲି ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର କରିବେ ଉନ୍ମୋଚନ। ମତ୍ସ୍ୟ ଉତ୍ପାଦନର କେନ୍ଦ୍ରସ୍ଥଳୀ ଭାବେ ଓଡ଼ିଶା ଉଭା ହୋଇଛି, କହିଲେ କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂ। ପିଏମ୍ ସୂର୍ଯ୍ୟଘର ଯୋଜନାକୁ ପିଏମ୍ ଆବାସ ଯୋଜନା ସହ ସଂଯୋଗ କରିବେ ରାଜ୍ୟ ସରକାର। ଏବଂ ରାଜ୍ୟରେ ଯୁକ୍ତ ତିନିରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଲାଗି ପ୍ରକାଶ ପାଇଲା ସଂଶୋଧିତ ସୂଚୀ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ। ଏହି ଅବସରରେ ଉପରାଷ୍ଟ୍ରପତି ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର ଉନ୍ମୋଚନ କରିବେ। ଏହାସହ ସମୁଦ୍ରରେ ଦୀର୍ଘସ୍ଥାୟୀ ମତ୍ସ୍ୟପାଳନ ପାଇଁ ଅନୁମୋଦନ ପତ୍ର ପ୍ରଦାନ କରିବେ। କେନ୍ଦ୍ର ଓ ରାଜ୍ୟ ସରକାର ମତ୍ସ୍ୟଚାଷୀ ଉତ୍ପାଦକ ସଂଗଠନ ଓ ମତ୍ସ୍ୟ ସମବାୟ ସମିତିଗୁଡ଼ିକୁ ସୁଦୃଢ଼ କରିବା ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ନୀଳ ଅର୍ଥବ୍ୟବସ୍ଥା, ଯାହା ରାଜ୍ୟର ଉପକୂଳ ଏବଂ ଗଭୀର ସମୁଦ୍ର ମାଛ ଧରିବା ସମ୍ଭାବନାକୁ ସୁଦୃଢ଼ କରିବ। ଆଧୁନିକ ମତ୍ସ୍ୟଚାଷ ଭିତ୍ତିଭୂମି, ମୂଲ୍ୟ ଶୃଙ୍ଖଳ, ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟଚାଷ ପରିଚାଳନା, ବଜାର ସଂଯୋଗୀକରଣରେ ନିବେଶ ମାଧ୍ୟମରେ ମତ୍ସ୍ୟଚାଷୀଙ୍କ ଆୟ ବୃଦ୍ଧି ଏବଂ ସାମୁଦ୍ରିକ ମତ୍ସ୍ୟଚାଷ କ୍ଷେତ୍ରର ଦୀର୍ଘସ୍ଥାୟୀ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପଟ୍ଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିବାର କାର୍ଯ୍ୟସୂଚୀ ରହିଛି। ଓଡ଼ିଶା ମତ୍ସ୍ୟ ଉତ୍ପାଦନର କେନ୍ଦ୍ରସ୍ଥଳୀ ଭାବେ ଉଭା ହୋଇଛି ବୋଲି କେନ୍ଦ୍ର ମତ୍ସ୍ୟ ପ୍ରାଣୀ ସମ୍ପଦ ଓ ଗୋପାଳନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ କହିଛନ୍ତି। ଭୁବନେଶ୍ୱରଠାରେ ଓଡ଼ିଶାରେ ମତ୍ସ୍ୟଚାଷ ଓ ଆକ୍ୱାକଲ୍ଚର ଯୋଜନାର ସମୀକ୍ଷା କରି ଶ୍ରୀ ସିଂ କହିଛନ୍ତି, ଓଡ଼ିଶାରେ 2025-26 ଆର୍ଥିକ ବର୍ଷରେ 1,70,000 ମେଟ୍ରିକ୍ ଟନ୍ ମତ୍ସ୍ୟ ଉତ୍ପାଦନ ହୋଇଛି। ଏହାଦ୍ୱାରା 16,00,000 ଅଧିକ ମତ୍ସ୍ୟଜୀବୀଙ୍କୁ ସହାୟତା ମିଳିପାରିଛି। ଏହାସହ ରାଜ୍ୟରେ 5,400 କୋଟି ସାମୁଦ୍ରିକ ଉତ୍ପାଦ ରପ୍ତାନୀ

0: ଆମଦାନୀ ହୋଇଛି। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ରାଜ୍ୟ ପାଇଁ 1,300 କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ପ୍ରକଳ୍ପ ମଞ୍ଜୁର ହେବା ଦ୍ୱାରା ଓଡ଼ିଶାରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଛି। ଏହାସହ ଭିଭିଭୂମିର ବିକାଶ, ମତ୍ସ୍ୟଜୀବୀଙ୍କ କଲ୍ୟାଣ ଏବଂ ଉତ୍ପାଦନ ପରବର୍ତ୍ତୀ ସୁବିଧା ମଧ୍ୟ ଉପଲବ୍ଧ ହୋଇଛି। ମତ୍ସ୍ୟ ଓ ମତ୍ସ୍ୟଜାତ ଉତ୍ପାଦର ରପ୍ତାନୀ ବୃଦ୍ଧି ପାଇଲେ ରାଜ୍ୟର ଅର୍ଥନୀତି ସୁଦୃଢ଼ ହେବ ବୋଲି ବୈଠକରେ ଶ୍ରୀ ସିଂ କହିଛନ୍ତି।
1: ଓଡ଼ିଶା ମେ ନିର୍ଯାତ ବଢ଼େଗା, ରୋଜଗାର କେ ଅବସର ପୈଦା ହୋଗେ, ଔର ଜୋ ହମାରେ ଫିସରମ୍ୟାନ ହେ ମଛୁଆରେ ହେ ଉନକି ଆୟ ମେ ବୃଦ୍ଧି, ଅଗର ଏକ୍ସପୋର୍ଟ ବଢ଼େଗା उनकी आय में भी वृद्धि होगी, राज्य सरकार के अर्थव्यवस्था में बहुत बड़ा योगदान होगा। उन्हें उड़ीसा के निर्यात को कैसे बढ़ा सके, लेकिन जो अंतरदेशीय उत्पादन है उसको हम लोग कैसे उसकी प्रजाति में परिवर्तित करके और हम लोग इनलैंड फिशरी से कैसे एक्सपोर्ट को आगे बढ़ा सकते हैं, उस पर मुख्य तौर पर आज चर्चा हुई है।
0: ବୈଠକରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶାରେ ନୀଳ ଅର୍ଥନୀତି ସଂକଳ୍ପକୁ ସାକାର କରିବା ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଗ୍ରାମାଞ୍ଚଳରେ ଉତ୍ପାଦିତ ହେଉଥିବା ମାଛକୁ ବିଦେଶକୁ ରପ୍ତାନୀ କରି ମତ୍ସ୍ୟଜୀବୀଙ୍କୁ ଆର୍ଥିକ ଭାବେ ସମୃଦ୍ଧ କରିବା ପାଇଁ ବୈଠକରେ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି। ରାଜ୍ୟରେ ଗଭୀର ସମୁଦ୍ରରେ ମାଛ ଉତ୍ପାଦନ ଯୋଜନାର ବିକାଶ ସହ ଯୁବବର୍ଗ ଓ ଷ୍ଟାର୍ଟଅପ୍ଗୁଡ଼ିକୁ ଆର୍ଥିକ ଅନୁଦାନ ଓ ଋଣ ଯୋଗାଇଦେବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ଆଗାମୀ ବର୍ଷଗୁଡ଼ିକରେ ସାମୁଦ୍ରିକ ରପ୍ତାନୀକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ସହିତ ଓଡ଼ିଶାର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
2: ଓଡ଼ିଶାର ଗାଁ ଗଣ୍ଡାର ମାଛ ବିଦେଶକୁ ଏକ୍ସପୋର୍ଟ ହୋଇପାରିବ। ଏଠୁ କେବଳ ଖଣି ଖଦାନରୁ ଜିନିଷ ଯିବ ନାହିଁ, ଏଇଠୁ କୃଷି ଉତ୍ପାଦ ଜିନିଷ, ମତ୍ସ୍ୟ ଉତ୍ପାଦିତ ଜିନିଷ ବି ଭାଲ୍ୟୁ ଆଡେଡ୍ ହୋଇକି ବିଦେଶକୁ ଯିବା। ଓଡ଼ିଶାର ଯୁବକମାନଙ୍କୁ, ଷ୍ଟାର୍ଟଅପ୍ ମାନଙ୍କୁ, ଉଦ୍ୟମୀମାନଙ୍କୁ ଆପଣମାନେ ଆଗକୁ ଆସନ୍ତୁ। ପ୍ରଧାନମନ୍ତ୍ରୀଜୀଙ୍କର ଇଏ ସ୍ୱପ୍ନକୁ ଓଡ଼ିଶା କେମିତି ଏକ୍ସପୋର୍ଟରେ ବଡ଼ ଯୋଡ଼ି ହେବା।
0: ରାଜ୍ୟରେ ଖୁବ୍ ଶୀଘ୍ର ପେସା ଆଇନ କାର୍ଯ୍ୟକାରୀ ହେବ ବୋଲି ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଏ ସମ୍ପର୍କରେ କ୍ୟାବିନେଟ୍ ବୈଠକରେ ପ୍ରସ୍ତାବ ଆଗତ କରାଯିବ। ପେସା ଆଇନ କାର୍ଯ୍ୟ କରିବା ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଆଇନକୁ ଠିକ୍ ଭାବରେ ଲାଗୁ କରିବା ପାଇଁ ବିସ୍ତୃତ ଆଲୋଚନା କରାଯାଇଛି। ପେସା ଆଇନ ଲାଗୁ କରାଯିବା ପରେ ଏହାର ସଠିକ୍ କାର୍ଯ୍ୟକାରିତା ନେଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ରାଜ୍ୟ ବାହାରେ ଥିବା ଶ୍ରମିକଙ୍କ ତଥ୍ୟ ସଂଗ୍ରହ କରି ଶ୍ରମ ବିଭାଗକୁ ପ୍ରଦାନ କରିବାକୁ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବିଭାଗୀୟ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ନିର୍ଦ୍ଦେଶ ଦେଇଛନ୍ତି। ବିନା ପଞ୍ଜୀକରଣରେ ବାହାର ରାଜ୍ୟକୁ ଶ୍ରମିକ ପଠାଉଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାଜ୍ୟର ପ୍ରତ୍ୟେକ ଘରକୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଏବଂ ସ୍ଥାୟୀ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ନେଇ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ଶକ୍ତି କ୍ଷେତ୍ରର ସୁଧାର, ସୁରକ୍ଷା ଏବଂ କେନ୍ଦ୍ର ଓ ରାଜ୍ୟ ଯୋଜନାର କାର୍ଯ୍ୟକାରିତା ଉପରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ଶ୍ରୀ ସିଂହଦେଓ କହିଛନ୍ତି, ପିଏମ୍ ସୂର୍ଯ୍ୟଘର ଯୋଜନାକୁ ପିଏମ୍ ଆବାସ ଯୋଜନା ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ଗୃହ ନିର୍ମାଣ ଯୋଜନାରେ ସଂଯୋଗ କରାଯିବ। ପିଏମ୍ ଆବାସ ଏବଂ ଅନ୍ୟାନ୍ୟ ଗୃହ ଯୋଜନାରେ ପ୍ରତ୍ୟେକ ହିତାଧିକାରୀ ସୌରଶକ୍ତିର ସୁବିଧା ପାଇବା ସରକାରଙ୍କ ଲକ୍ଷ୍ୟ। ଏହି ଯୋଜନା ଅଧୀନରେ ସହରାଞ୍ଚଳରେ 1 କିଲୋୱାଟ୍ ବିଶିଷ୍ଟ ଛାତ ଉପରେ ସୌରଶକ୍ତି ପ୍ୟାନେଲ୍ ସ୍ଥାପନ ପାଇଁ କେନ୍ଦ୍ର ପକ୍ଷରୁ 30,000 ଟଙ୍କା ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ 25,000 ଟଙ୍କା ରିହାତି ପ୍ରଦାନ କରାଯାଉଛି। ହିତାଧିକାରୀଙ୍କୁ ମାତ୍ର 1,875 ଟଙ୍କା ବ୍ୟୟରେ ଏହି ସୁବିଧା ମିଳିବ। ଏହାଦ୍ୱାରା 24 ଘଣ୍ଟିଆ ବିଦ୍ୟୁତ୍ ସେବା ଉପଲବ୍ଧ ହେବା ସହ ବିଦ୍ୟୁତ୍ ବିଲ୍ ମଧ୍ୟ ହ୍ରାସ ପାଇବ। ରାଜ୍ୟର ସମସ୍ତ 4 ବିଦ୍ୟୁତ୍ ବିତରଣ କମ୍ପାନୀ ମାଧ୍ୟମରେ 3,708 କୋଟି ଟଙ୍କା ବ୍ୟୟରେ ଭୂତଳ କେବୁଲ୍ ବିଛାଯିବ, ଫଳରେ କାଳବୈଶାଖୀ ଓ ବାତ୍ୟା ସମୟରେ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହେବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। ସୁଭଦ୍ରା ଶକ୍ତି ଯୋଜନା ମାଧ୍ୟମରେ ରାଜ୍ୟର ମହିଳାମାନେ ଆତ୍ମନିର୍ଭରଶୀଳ ହେବା ସହ ସଶକ୍ତ ହୋଇପାରିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ସମ୍ଭଲପୁରଠାରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି, ରାଜ୍ୟରେ ଥିବା 6,10,000 ସ୍ୱୟଂ ସହାୟକ ଗୋଷ୍ଠୀରୁ 24,40,000 ମହିଳାଙ୍କୁ ଲକ୍ଷ୍ୟପତି ଦିଦି କରାଯାଇଛି। ଦକ୍ଷତା ଓ ନେତୃତ୍ୱ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି ସମ୍ମିଳନୀରେ ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାର ବ୍ଲକସ୍ତରୀୟ କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପାଠ୍ୟକ୍ରମର ନାମଲେଖା ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ଆସନ୍ତାକାଲିଠାରୁ 15 ତାରିଖ ପର୍ଯ୍ୟନ୍ତ ନାମଲେଖା ଜାରି ରହିବ। ସେହିଭଳି ରାଜ୍ୟରେ ଯୁକ୍ତ 3 ପ୍ରଥମ ପର୍ଯ୍ୟାୟ ନାମଲେଖା ଲାଗି ଆଜି ସଂଶୋଧିତ ସୂଚୀ ପ୍ରକାଶ ପାଇଛି। ଆଜିଠାରୁ ଆସନ୍ତା ରବିବାର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଚଏସ୍ ଫିଲିଂ କରିପାରିବେ। କେଜିରୁ ପିଜି ମାଗଣା ନାମଲେଖା ଘୋଷଣା ପରେ ଏହି ସଂଶୋଧିତ ସୂଚୀ

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟାରେ ସାମିଲ ଥିବା ଛାତ୍ରଛାତ୍ରୀମାନେ ଏହି ପର୍ଯ୍ୟାୟରେ ମଧ୍ୟ ଚଏସ୍ ଫିଲିଂ କରିପାରିବେ। ଅଧିକ ସୂଚନା ପାଇଁ ଛାତ୍ରଛାତ୍ରୀମାନେ samsodisha.gov.in ୱେବ୍ସାଇଟ୍ ଲଗ୍ଇନ୍ କରିପାରିବେ। ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ଆସନ୍ତା 20 ତାରିଖରେ ପ୍ରକାଶ ପାଇବ। ନବରଙ୍ଗପୁର ଜିଲ୍ଲାରେ ଅଗ୍ନି ନିରାପତ୍ତା ନିୟମର କଡ଼ାକଡ଼ି ପାଳନକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାସ୍ତରୀୟ ତଦାରଖ ଦଳ ଗଠନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ଚନ୍ଦ୍ର ବର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲାର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, କୋଚିଂ ସେଣ୍ଟର, ଛାତ୍ରାବାସ, ଦକ୍ଷତା ବିକାଶ କେନ୍ଦ୍ର ଆଦି ବିଭିନ୍ନ ସ୍ଥାନରେ ଏହି ତଦାରଖ ଦଳ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସମୀକ୍ଷା କରିବେ। 7 ଦିନ ମଧ୍ୟରେ ଯାଞ୍ଚ କାର୍ଯ୍ୟ ଶେଷ କରି ସଂଶୋଧନମୂଳକ ପଦକ୍ଷେପ ସମ୍ପର୍କିତ ଏକ ସମନ୍ୱିତ ରିପୋର୍ଟ ଦାଖଲ କରିବେ। ହୀରାକୁଦ ନଦୀବନ୍ଧ ଜଳ ପରିଚାଳନା ନେଇ ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ଅଶୋକ ନିବାସଠାରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆନ୍ତଃରାଜ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଛତିଶଗଡ଼ରେ ଥିବା ହୀରାକୁଦ ଜଳଭଣ୍ଡାରର ସରାଡ଼ି ଓ ସିଓରି ନାରାୟଣଠାରେ 2 ଗଜ୍ ଷ୍ଟେସନକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ଛତିଶଗଡ଼ ସରକାରଙ୍କୁ ଆପତ୍ତିବିହୀନ ପ୍ରମାଣପତ୍ର ମଗାଯାଇଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍ତି। ଗଜ୍ ଷ୍ଟେସନ ବ୍ୟାରେଜ୍ ବାହାରେ ରହୁଥିବାରୁ ହୀରାକୁଦ ଜଳଭଣ୍ଡାର ଜଳପ୍ରବାହର ସଠିକ୍ ତଥ୍ୟ ମିଳିପାରୁନାହିଁ। ବୈଠକରେ କେନ୍ଦ୍ରୀୟ ଜଳ ଆୟୋଗର ଅଧିକାରୀ, ଓଡ଼ିଶା ଓ ଛତିଶଗଡ଼ ଜଳସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଆସନ୍ତାକାଲି ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବାକୁ ଥିବା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଉପରେ ଆଲୋଚନା କରାଯାଇଥିଲା। ଅଷ୍ଟମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା 2026 ଚଳିତଥର ତେଲେଙ୍ଗାନା ପକ୍ଷରୁ ଆୟୋଜନ କରାଯିବ। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବିୟ ଆଜି ଏହି ବିଷୟରେ ଘୋଷଣା କରିଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହେବା ପରେ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ଆଜିଠାରୁ ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଓଡ଼ିଶା ଗସ୍ତରେ ଆସନ୍ତାକାଲି ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। ଓଡ଼ିଶା ଗଭୀର ସମୁଦ୍ର ମହ୍ୟପାଳନ ମିଶନ ଦସ୍ତାବିଜ୍ର କରିବେ ଉନ୍ମୋଚନ। ମହ୍ୟ ଉତ୍ପାଦନର କେନ୍ଦ୍ରସ୍ଥଳୀ ଭାବେ ଓଡ଼ିଶା ଉଭା ହୋଇଛି କହିଲେ କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ। ପିଏମ୍ ସୂର୍ଯ୍ୟଘର ଯୋଜନାକୁ ପିଏମ୍ ଆବାସ ଯୋଜନା ସହ ସଂଯୋଗ କରିବେ ରାଜ୍ୟ ସରକାର। ଏବଂ ଯୁକ୍ତ 3ରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଲାଗି ପ୍ରକାଶ ପାଇଲା ସଂଶୋଧିତ ସୂଚୀ।

ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି ଓଡ଼ିଶା ଆସିବେ। ଭୁବନେଶ୍ୱରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଯୋଗଦେବେ। ରାଜ୍ୟରେ ଗଭୀର ସମୁଦ୍ର ମାଛ ଚାଷ ଯୋଜନାର ବିକାଶ ସହ ଯୁବବର୍ଗ ଓ ଷ୍ଟାର୍ଟଅପ୍ଗୁଡ଼ିକୁ ଆର୍ଥିକ ଅନୁଦାନ ଓ ଋଣ ଯୋଗାଇ ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଶ୍ରତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଆଜି ମତ୍ସ୍ୟ ଏବଂ ଜଳକୃଷି ଯୋଜନାକୁ ନେଇ ଭୁବନେଶ୍ୱରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଇଛନ୍ତି। ମତ୍ସ୍ୟ ଏବଂ ମତ୍ସ୍ୟଜାତ ଉତ୍ପାଦର ରପ୍ତାନୀ ବୃଦ୍ଧି ପାଇଲେ ରାଜ୍ୟର ଅର୍ଥନୀତି ସୁଦୃଢ଼ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାକୁ ଓଡ଼ିଶା ସରକାରଙ୍କ ବିଭିନ୍ନ ଗୃହ ନିର୍ମାଣ ଯୋଜନା ସହ ଯୋଡ଼ାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ଏହି ଯୋଜନା ଅଧୀନରେ ସହରାଞ୍ଚଳରେ ଏକ କିଲୋୱାଟ୍ ସୌରଶକ୍ତି ପ୍ୟାନେଲ୍ ସ୍ଥାପନ ପାଇଁ ହିତାଧିକାରୀଙ୍କୁ ମାତ୍ର 1875 ଟଙ୍କା ଦେବାକୁ ପଡ଼ିବ। ଆଇଆଇଏମ୍ ସମ୍ଭଲପୁରଠାରେ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଅବସରରେ ମହିଳାମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ପ୍ରଦର୍ଶନୀକୁ ବୁଲି ଦେଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମ ଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଆଜି ପ୍ରକାଶ ପାଇଛି। ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ନାମ ଲେଖା ଅନୁଷ୍ଠିତ ହେବ। ହୀରାକୁଦ ଜଳ ପରିଚାଳନା ନେଇ ସମ୍ଭଲପୁରଠାରେ ଆନ୍ତଃରାଜ୍ୟ ବୈଠକ ଆୟୋଜିତ। ଆସନ୍ତାକାଲି ଦିନ 11:00 ହୀରାକୁଦର ପ୍ରଥମ ବନ୍ୟା ଜଳ ନିଷ୍କାସିତ ହେବ ଏବଂ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ 8 ଦିନ ବାକି। ଅନ୍ତିମ ପର୍ଯ୍ୟାୟରେ ପ୍ରସ୍ତୁତି କାର୍ଯ୍ୟ ଓଡ଼ିଶା ସମେତ ଦେଶର

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ସମ୍ଭାବ୍ୟ ଏଲ୍ନିନୋର ପ୍ରଭାବ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା କଲେ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ। ଭୁବନେଶ୍ୱରରେ ଆସନ୍ତାକାଲି ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର ଉନ୍ମୋଚନ କରିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। ସାମ୍ପ୍ରତିକ ପରିସ୍ଥିତିରେ ଇରାନ୍ ସହିତ ଆଲୋଚନା କରିବା ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ଅନିଚ୍ଛା। ତେଲେଙ୍ଗାନା ଆୟୋଜନ କରିବ ଅଷ୍ଟମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା 2026 ଏବଂ 8ଟି ଦେଶ ଫିଫା ଫୁଟବଲ ବିଶ୍ୱକପ୍ କ୍ୱାର୍ଟର ଫାଇନାଲକୁ ଉନ୍ନୀତ। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଦେଶର ଅଧିକାଂଶ ଭାଗରେ ଏବେ ଭଲ ପରିମାଣର ବର୍ଷା ହୋଇଛି, ଫଳରେ ସ୍ୱଳ୍ପ ବୃଷ୍ଟିପାତ ଜିଲ୍ଲାଗୁଡ଼ିକର ସଂଖ୍ୟା 262ରୁ 178କୁ ହ୍ରାସ ପାଇଛି। ନୂଆଦିଲ୍ଲୀରେ ଏଲ୍ନିନୋର ସମ୍ଭାବ୍ୟ ପ୍ରଭାବ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ସେ ଏହା କହିଛନ୍ତି। ଜୁନ୍ ମାସରେ 33% ବର୍ଷା କମ୍ ହୋଇଥିବାବେଳେ ଜୁଲାଇ ମାସରେ ମୌସୁମୀ ପ୍ରଭାବ ଯୋଗୁଁ ବର୍ଷାର ପରିମାଣ ବୃଦ୍ଧି ପାଇଛି, ଫଳରେ ମୋଟାମୋଟି ବର୍ଷା ଅଭାବ 24% ହ୍ରାସ ପାଇଛି ବୋଲି ଶ୍ରୀ ଚୌହାନ କହିଛନ୍ତି।
2: ଯୋ କୃଷି କି ପରିସ୍ଥିତି ପୈଦା ହୋ ରହି ହେ ଉସ ପର ଲଗାତାର ହମାରୀ ନଜର ହେ ଔର ହର ମଙ୍ଗଲବାର କୋ ମେ ଇସକି ଗହରାଇ ସେ ସମୀକ୍ଷା କରତା ହୁଁ। ଜୁନ୍ କେ ମହିନେ ମେ 33% ବାରିଶ କମ୍ ହୁଇ ଥି, ଲେକିନ ଜୁଲାଇ ନେ ଥୋଡା କଭର କିଆ ହେ ଔର କଲ ତକ 24% ବାରିଶ କମ୍ ହୁଇ ହେ। ଅଭି ହାଲ ମେ 3-4 ଦିନୋଂ ମେ
1: ଶ୍ରୀ ଚୌହାନ କହିଛନ୍ତି କେନ୍ଦ୍ର ସରକାର ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ, ଉତ୍ତରପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ, ବିହାର, ଝାଡ଼ଖଣ୍ଡ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ବର୍ଷା ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଚଳିତ ମାସରେ ବର୍ଷାର ପରିମାଣ ଆହୁରି ଅଧିକ ବୃଦ୍ଧି ପାଇପାରେ ବୋଲି ଶ୍ରୀ ଚୌହାନ ଆସ୍ଥା ପ୍ରକଟ କରିଛନ୍ତି, ଫଳରେ ଖରିଫ୍ ଚାଷ ମଧ୍ୟ ଭଲ ହୋଇପାରିବ। ଦେଶରେ 350 ଲକ୍ଷ ହେକ୍ଟରରୁ ଉର୍ଦ୍ଧ୍ୱ ଚାଷ ଜମିରେ ଖରିଫ୍ ବୁଣା କାର୍ଯ୍ୟ ସମ୍ପନ୍ନ ହୋଇଛି।

ଅଳ୍ପ ଦିନରେ ଏବଂ କମ୍ ଜଳରେ ଉତ୍ପାଦିତ ହେଉଥିବା ଶସ୍ୟ ମକା ବାଜରା ଏବଂ ମୁଗ ଭଳି ଶସ୍ୟ ଚାଷ କରିବା ଲାଗି ଶ୍ରୀ ଚୌହାନ କୃଷକମାନଙ୍କୁ ପରାମର୍ଶ ଦେଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆସନ୍ତାକାଲି ଭୁବନେଶ୍ୱର ଗସ୍ତରେ ଆସିବେ। ଏହି ଅବସରରେ ଉପରାଷ୍ଟ୍ରପତି ଭୁବନେଶ୍ୱରଠାରେ ଆୟୋଜିତ ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା ଗଭୀର ସମୁଦ୍ର ମହ୍ୟପାଳନ ମିଶନ ଦସ୍ତାବିଜ୍ର ଉନ୍କୋଚନ କରିବେ। କେନ୍ଦ୍ର ସରକାରଙ୍କ ମହ୍ୟ ବିଭାଗ ଓ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ମହ୍ୟକ୍ଷେତ୍ରର ଡିଜିଟାଇଜେସନ୍ ଉପରେ ଧ୍ୟାନ ଦିଆଯାଇଛି। ଏଥିସହିତ ମହ୍ୟଚାଷୀ ଉତ୍ପାଦକ ସଂଗଠନ ଓ ମହ୍ୟ ସମବାୟ ସମିତିଗୁଡ଼ିକୁ ସୁଦୃଢ଼ କରିବା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି। ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ନୀଳ ଅର୍ଥବ୍ୟବସ୍ଥା ଯାହା ରାଜ୍ୟର ଉପକୂଳ ଏବଂ ଗଭୀର ସମୁଦ୍ର ମାଛ ଧରିବା ସମ୍ଭାବନାକୁ ସୁଦୃଢ଼ କରିବ। ଆଧୁନିକ ମହ୍ୟଚାଷ ଭିଭିଭୂମି ବୈଜ୍ଞାନିକ ପଦ୍ଧତିରେ ମହ୍ୟଚାଷ ପରିଚାଳନା ବଜାର ସଂଯୋଗୀକରଣରେ ନିବେଶ ମାଧ୍ୟମରେ ମହ୍ୟଚାଷୀଙ୍କ ଆୟ ବୃଦ୍ଧି ଏବଂ ସାମୁଦ୍ରିକ ମହ୍ୟଚାଷ କ୍ଷେତ୍ରର ଦୀର୍ଘସ୍ଥାୟୀ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କିଞ୍ଜାରାପୁ ବୃହତ୍ ବିମାନ ବନ୍ଦରଗୁଡ଼ିକରେ ଯାତ୍ରୀମାନଙ୍କ ପାଇଁ ଥିବା ସୁବିଧା ସୁରକ୍ଷା ଏବଂ ଦେଶାନ୍ତର ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀ ଶାହା ମାନବ ସମ୍ଭଳ ଖର୍ଚ୍ଚ ହ୍ରାସ କରିବା ଲାଗି ଦେଶର ସମସ୍ତ ବିମାନ ବନ୍ଦରଗୁଡ଼ିକରେ ସ୍ୱୟଂଚାଳିତ ଏକ୍ସ ରେ ଟ୍ରେ ରିଟର୍ଣ୍ଣ ସିଷ୍ଟମ୍ ପ୍ରଚଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ଶାହା କହିଛନ୍ତି ସମ୍ପ୍ରତି 21ଟି ବିମାନ ବନ୍ଦର ବିକାଶାଧୀନ ଥିବାବେଳେ ଅବଶିଷ୍ଟ 41ଟି ବିମାନ ବନ୍ଦରକୁ ବିକାଶ ଦିଗରେ ପ୍ରାଥମିକତା ଦିଆଯାଇଛି। ଶ୍ରୀ ଶାହା ଯାତ୍ରୀଙ୍କ ଯାତାୟତ ଏବଂ ବିମାନ ଚଳାଚଳକୁ ଭିତ୍ତି କରି ସମସ୍ତ ବିମାନ ବନ୍ଦରରେ ଏରୋବ୍ରିଜ୍ ସଂଖ୍ୟା ପାଇଁ ନିୟମ ପ୍ରଣୟନ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି 2027 ସୁଦ୍ଧା ସମସ୍ତ ରାଜ୍ୟ ମୁଖ୍ୟାଳୟରେ ବିଦେଶୀ ଆଞ୍ଚଳିକ ପଞ୍ଜିକରଣ କାର୍ଯ୍ୟାଳୟ ଚାଲୁ କରାଯିବ। ଇରାନ ଆମେରିକା ଯୁଦ୍ଧ ଯୋଗୁଁ ଉପସାଗରୀୟ ଦେଶଗୁଡ଼ିକରେ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ହେବା ଦ୍ୱାରା ପ୍ରଭାବିତ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସିବିଏସ୍ଇର March 27 ମୂଲ୍ୟାଙ୍କନ ଯୋଜନାକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଆଜି ରାଜି ହୋଇଛନ୍ତି। ବିଚାରପତି କେବି ବିଶ୍ୱନାଥନ ଏବଂ ଆଲୋକ ଆରାଧେଙ୍କ ଖଣ୍ଡପୀଠ ଉପସାଗରୀୟ ଦେଶଗୁଡ଼ିକର ଛାତ୍ରମାନଙ୍କ ପକ୍ଷରୁ ହୋଇଥିବା ଆବେଦନ ଉପରେ କେନ୍ଦ୍ର ଏବଂ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇଠାରୁ ଜବାବ ତଲବ କରିଛନ୍ତି। ଚଳିତ ମାସ 14 ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ସୁପ୍ରିମକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ବିବାଦ ଅଧିକ ଜଟିଳ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଇରାନ ସହିତ ହୋଇଥିବା ବୁଝାମଣାର କୌଣସି ଏବେ ମୂଲ୍ୟ ନାହିଁ। ଇରାନ ସହିତ ଆମେରିକା ଆଲୋଚନା କରିବା ଲାଗି ଶ୍ରୀ ଟ୍ରମ୍ପ ଅନିଚ୍ଛା ପ୍ରକାଶ କରିଛନ୍ତି। ତୁର୍କୀର ରାଜଧାନୀ ଆଙ୍କାରାଠାରେ ଚାଲିଥିବା ନାଟୋ ଶିଖର ସମ୍ମିଳନୀ ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଟ୍ରମ୍ପ ଏହି ମତ ପ୍ରକାଶ କରିଛନ୍ତି। କେତେକ ଆମେରିକା ସାମରିକ ପ୍ରତିଷ୍ଠାନ ଉପରେ ଇରାନ ପ୍ରତିଶୋଧମୂଳକ ଆକ୍ରମଣ କରିଛି। ହର୍ମୁଜଗାନ ପ୍ରଦେଶ ଏବଂ ବନ୍ଦର ସହର ଉପରେ ଆମେରିକାର ଆକ୍ରମଣ ଜବାବରେ ଇରାନ ଏହି ପଦକ୍ଷେପ ଗ୍ରହଣ କରିଛି। ଇରାନ ଗଣମାଧ୍ୟମ ଦେଇଥିବା ସୂଚନା ଅନୁଯାୟୀ ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ 85ଟି ଆମେରିକୀୟ ସାମରିକ ପ୍ରତିଷ୍ଠାନକୁ ଲକ୍ଷ୍ୟ କରି ମିଳିତ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ କରିଛି। ସେଗୁଡ଼ିକ ମଧ୍ୟରେ ସଲମାନ ପୋର୍ଟ, ବାହାରିନ୍ରେ ଥିବା ଆମେରିକୀୟ ପଞ୍ଚମ ନୌବାହିନୀ ମୁଖ୍ୟାଳୟ ଏବଂ କୁଏତ ସ୍ଥିତ ଅଲ୍ ସଲେମ ବାୟୁସେନା ଘାଟି ଅନ୍ତର୍ଭୁକ୍ତ। ଦେଶର ବାୟୁ ପ୍ରତିରକ୍ଷା ପ୍ରଣାଳୀ ରହିଥିବା ବୁସେହର ପ୍ରଦେଶ ଉପରେ ଏକ ଆମେରିକୀୟ MQ-9 ଡ୍ରୋନ୍କୁ ଆକ୍ରମଣ କରି ଖସି ଦିଆଯାଇଛି ବୋଲି ରିଭଲ୍ୟୁସନାରୀ ଗାର୍ଡର କର୍ପସ ମୁଖପାତ୍ର ସୂଚନା ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି କୁଏତର କ୍ରାଉନ୍ ପ୍ରିନ୍ସ ଶେଖ୍ ସବା ଅଲ୍ ଖାଲିଦ୍ ଅଲ୍ ସବାହଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର ଭାରତ ଏବଂ କୁଏତ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗେଇ ନେବା ଲାଗି କ୍ରାଉନ୍ ପ୍ରିନ୍ସଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ଉପସାଗରୀୟ ଅଞ୍ଚଳରେ ବିକାଶମୂଳକ ପଦକ୍ଷେପ ଦିଗରେ ତାଙ୍କର ନେତୃତ୍ୱକୁ ସେ ଧନ୍ୟବାଦ ଜଣାଇଥିଲେ। ଭାରତୀୟ ବୈଜ୍ଞାନିକମାନେ ପ୍ରଥମ ଥର ଲାଗି ଭୂମି ଏବଂ ମହାକାଶ ଭିତ୍ତିକ ପର୍ଯ୍ୟବେକ୍ଷଣକୁ ଏକୀକୃତ କରି ଭାରତୀୟ କ୍ଷେତ୍ର ଉପରେ ଆୟନୋସ୍ଫିୟରର ଉପରପାର୍ଶ୍ୱ ପୁନଃ ତିଆରି ପାଇଁ ଏକ ନୂତନ ପଦ୍ଧତି ବିକଶିତ କରିଛନ୍ତି। ଏହି ପଦ୍ଧତି ଭାରତର ଆୟନୋସ୍ଫିୟରର ଉପରିଭାଗର ସଠିକ୍ ମାନଚିତ୍ର ନିର୍ଦ୍ଧାରଣ କରିବ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସୂଚନା ଅନୁସାରେ ଏହି ପଦ୍ଧତି ଦ୍ୱାରା ସାଟେଲାଇଟ୍ କାର୍ଯ୍ୟ ଯୋଗାଯୋଗ ବ୍ୟବସ୍ଥା ଏବଂ ନାଭିଗେସନ୍ ସେବା ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। ଆୟନୋସ୍ଫିୟର ହେଉଛି ପୃଥିବୀର ଉପର ବାୟୁମଣ୍ଡଳରେ ଏକ

ଜଟିଳ ଅଂଶ ଯାହାକୁ ବାୟୁମଣ୍ଡଳୀୟ ଏବଂ ଆୟନୋସ୍ଫେରିକ ଇଲେକ୍ଟ୍ରୋ ଡାଇନାମିକାଲ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସେହିପରି ସିଗ୍ନାଲ ଟ୍ରାନ୍ସମିସନ ପରିବର୍ତ୍ତନ କରି ଜିପିଏସ୍ କିମ୍ବା ଭାରତୀୟ ନାଭିକ୍ ବ୍ୟବସ୍ଥା ପରି ଉପଗ୍ରହ ଆଧାରିତ ନାଭିଗେସନ୍ ସିଷ୍ଟମକୁ ପ୍ରଭାବିତ କରିଥାଏ। ଦିଲ୍ଲୀର ରୋହିଣୀ ସେକ୍ଟର ଅଞ୍ଚଳରେ ଆଜି ସନ୍ଧ୍ୟାରେ ଏକ କୋଠା ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି। ଦିଲ୍ଲୀ ଅଗ୍ନିଶମ ସେନାବାହିନୀ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କୋଠାର ଭଙ୍ଗାରୁଜା ଅଂଶ ତଳେ ପାଞ୍ଚ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏନ୍ଡିଆର୍ଏଫ୍ର ଦୁଇଟି ଦଳ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ଲାଗିଛନ୍ତି। ଅଷ୍ଟମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା 2026 ଚଳିତ ଥର ତେଲେଙ୍ଗାନା ଆୟୋଜନ କରିବ। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି ଏହି କ୍ରୀଡ଼ା ପ୍ରତିଯୋଗିତା ଦେଶର ଯୁବବର୍ଗଙ୍କୁ ସେମାନଙ୍କର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ ପାଇଁ ଉତ୍ତମ ମଞ୍ଚ ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବ ପ୍ରତିଭାମାନଙ୍କୁ ତୃଣମୂଳ ସ୍ତରରୁ ଲୋକଲୋଚନକୁ ଆଣିବା ପାଇଁ ନେଇଥିବା ପଦକ୍ଷେପର

ସେନାବାହିନୀ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କୋଠାର ଭଙ୍ଗାରୁଜା ଅଂଶ ତଳେ ପାଞ୍ଚ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏନ୍ଡିଆର୍ଏଫ୍ର ଦୁଇଟି ଦଳ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ଲାଗିଛନ୍ତି। ଅଷ୍ଟମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା 2026 ଚଳିତ ଥର ତେଲେଙ୍ଗାନା ଆୟୋଜନ କରିବ। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି ଏହି କ୍ରୀଡ଼ା ପ୍ରତିଯୋଗିତା ଦେଶର ଯୁବବର୍ଗଙ୍କୁ ସେମାନଙ୍କର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ ପାଇଁ ଉତ୍ତମ ମଞ୍ଚ ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବ ପ୍ରତିଭାମାନଙ୍କୁ ତୃଣମୂଳ ସ୍ତରରୁ ଲୋକଲୋଚନକୁ ଆଣିବା ପାଇଁ ନେଇଥିବା ପଦକ୍ଷେପର ଏହା ଏକ ଅଂଶସ୍ୱରୂପ ବୋଲି ଶ୍ରୀ ମାଣ୍ଡବ୍ୟ କହିଛନ୍ତି। ଫିଫା ଫୁଟବଲ ବିଶ୍ୱକପ୍ କ୍ୱାର୍ଟର ଫାଇନାଲ୍ରେ ଉନ୍ନୀତ ହୋଇଥିବା ଦେଶଗୁଡ଼ିକର ନାମ ଚୂଡ଼ାନ୍ତ ହୋଇଛି। ଏହି ତାଲିକାରେ ଫ୍ରାନ୍ସ, ମରକୋ, ନରୱେ, ଇଂଲଣ୍ଡ, ସ୍ୱେନ୍, ବେଲ୍ଜିୟମ୍, ଆର୍ଜେଣ୍ଟିନା ଏବଂ ସ୍ୱିଜରଲ୍ୟାଣ୍ଡ ସ୍ଥାନ ପାଇଛନ୍ତି। ସେମାନେ ରାଉଣ୍ଡ ଅଫ୍ 16 ମ୍ୟାଚ୍ରେ ବିଜୟ ହାସଲ କରି ଶ୍ରେଷ୍ଠ 8 ଜଣ କ୍ୱାର୍ଟର ଫାଇନାଲ୍ରେ ସ୍ଥାନିତ ହୋଇଛନ୍ତି। ଆସନ୍ତା ଶୁକ୍ରବାର ପ୍ରଥମ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଫ୍ରାନ୍ସ ମରକୋକୁ ଭେଟିବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 5:30 ଆରମ୍ଭ ହେବ। ସେହିପରି ଶନିବାର ଦିନ ରାତି 12:30 ସ୍ପେନ୍ ଏବଂ ବେଲ୍ଜିୟମ୍ ମଧ୍ୟରେ ମୁକାବିଲା ହେବ। ଫିଫା ୱାର୍ଲ୍ଡ କପ୍ କ୍ୱାର୍ଟର ଫାଇନାଲ୍ରେ ପ୍ରଥମଥର ଲାଗି ନରୱେ ପ୍ରବେଶ କରିବା ସହ ଇଂଲଣ୍ଡ ସହିତ ଖେଳିବ। ପୂର୍ବଥର ଚମ୍ପିୟନ୍ ହୋଇଥିବା ଆର୍ଜେଣ୍ଟିନା ସ୍ୱିଜରଲ୍ୟାଣ୍ଡ ସହ କ୍ୱାର୍ଟର ଫାଇନାଲ୍ରେ ଖେଳିବ। ସମ୍ଭାବ୍ୟ ଏଲ୍ନିନୋର ପ୍ରଭାବ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କଲେ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ। ଭୁବନେଶ୍ୱରରେ ଆସନ୍ତାକାଲି ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର ଉନ୍ମୋଚନ କରିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। ସାମ୍ପ୍ରତିକ ପରିସ୍ଥିତିରେ ଇରାନ୍ ସହିତ ଆଲୋଚନା କରିବା ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ଅନିଚ୍ଛା। ତେଲେଙ୍ଗାନା ଆୟୋଜନ କରିବ ଅଷ୍ଟମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା 2026 ଏବଂ 8 ଦେଶ ଫିଫା ଫୁଟବଲ ବିଶ୍ୱକପ୍ କ୍ୱାର୍ଟର ଫାଇନାଲକୁ ଉନ୍ନୀତ। ସମ୍ବାଦ ଶେଷ ହେଲା।

हेलो हाय नमस्कार वेलकम करुची आउ थरी ज्योति आपणंकु 100.4 आकाशवाणी एफएम रेनबो कटकु दिल से दिल तक दिल से दिल तक रे सही छि आरंभ करबा शो संध्या सर संध्या सर रे आपण जणे परबे निजर नियर एंड डियर वन्स को गुड विशेस माने ज्योति आपणकर की संघ साथी बंधु बांधवगर ଜନ୍ମଦିନ ବା ବିବାହ ବାର୍ଷିକୀ ରହିଛି ସେସବୁର ୱିଶେସ୍ ପଠେଇ ପାରିବେ ନାହିଁ ତ ନିଜର ଗୁଡ୍ ୱିଶେସ୍ ମଧ୍ୟ ପଠେଇ ପାରିବେ ନିଜର ନିୟର ଆଣ୍ଡ ଡିୟର ୱାନ୍ସକୁ ନମ୍ବରଟି ହେଉଛି 09495963210 ଏବଂ ଅଫିସିଆଲ ହ୍ୱାଟ୍ସଆପ୍ ନମ୍ବର ହେଉଛି 8895254200 ଏସଏମଏସ୍ କରିବା ବେଳେ ନିଜର ନାଁ ଠିକଣା ଆଉ ଯାହାଙ୍କ ପାଇଁ ଏସଏମଏସ୍ କରୁଛନ୍ତି ତାଙ୍କର ନାଁ ଠିକଣା ନିହାତି ଲେଖନ୍ତୁ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫଏମ୍ ରିନ୍ ବୋକାଟାକ୍ ତେଲ ସି ତେଲ ତାକ୍ ସନ୍ଧ୍ୟା ଆସରଟି ଜ୍ୟୋତି ଅଛି ଆପଣଙ୍କ ସହିତ ଆପଣଙ୍କର ଏସଏମଏସ୍ ଅପେକ୍ଷାରେ ରହିଲି ଆଉ ପହଞ୍ଚୁଛି କିଛି ସୁନ୍ଦର ଗୀତ ଆପଣଙ୍କ ପାଇଁ ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏନ୍ଜୟ

ସନ୍ଧ୍ୟା ସରରେ ନେକ୍ସଟ ଏସ୍ଏମ୍ଏସ୍ ଟି କରିଛନ୍ତି ଅବିନାଶ ମିଶ୍ର ଏବଂ ଭୁବନେଶ୍ୱରରୁ ଏବଂ ଲେଖିଛନ୍ତି ଗୁଡ୍ ଇଭିନିଂ ଆଣ୍ଡ ନମସ୍କାର ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଇଭିନିଂ ନମସ୍କାର ମୁଁ ଯେତେବେଳେ ସ୍କୁଲରେ ପଢ଼ୁଥିଲି ସେତେବେଳେ ପ୍ରତି ସଣ୍ଡେ ଦିନ ମୁଁ ଶୋଇକି ଉଠିଲା ବେଳକୁ ମୋ ନନା ମୋ ପାଖେ ସକାଳୁ ବସିକି ମୋତେ କୁହନ୍ତି ପୁଅ ମୁଁ ସକାଳୁ ଯାଇ ତୋ ପାଇଁ ମଟନ୍ ଆଣିକି ବୋଉକୁ ଦେଇସାରିଲିଣି ଆଉ ସେତେବେଳେ ମୁଁ ବହୁତ ଖୁସି ହୁଏ ଆଉ ତାପରେ ମୁଁ ନନାଙ୍କ ସାଙ୍ଗେ ମୋଟରସାଇକେଲରେ ବସି ପନିପରିବା କିଣିବା ପାଇଁ ଯାଏ ଆଉ ସେଇଦିନ ମୁଁ ସମ୍ବଲପୁର ଆଇଜି ମାର୍କେଟରେ ଇଭିନିଂରେ ମୋ ନନାଙ୍କ ସାଙ୍ଗେ ଯାଇ ଚାଉଳ ବରା ଖାଏ ପ୍ରତି ସଣ୍ଡେ ଦିନ ମୋର ଏଇ କଥା ବହୁତ ମନେ ପଡ଼େ ଆଉ ମୁଁ ବହୁତ ମନ ଦୁଃଖ କରେ ନିହାତି ସାଥୀ ଏତେ ସୁନ୍ଦର ସୁନ୍ଦର ମେମୋରି ଯେତେବେଳେ ମନେ ପଡ଼ିବ ଆଉ ବର୍ତ୍ତମାନ ସେହିସବୁ ମେମୋରିକୁ ବଞ୍ଚିବା ବେଳେବେଳେ ସମ୍ଭବ ହୁଏନି ସେଥିପାଇଁ ମନ ଦୁଃଖ କରନ୍ତୁନି ଜୀବନରେ ଆଗକୁ ବଢ଼ନ୍ତୁ ଆପଣଙ୍କର ନନା ବୋଉଙ୍କର ଆଶୀର୍ବାଦ ନିହାତି ଭାବରେ ଆପଣଙ୍କ ଉପରେ ଅଛି ଆଉ ଆପଣ ସବୁବେଳେ ସେଥିପାଇଁ ତାଙ୍କର ସୁନ୍ଦର ସୁନ୍ଦର ମେମୋରି ସବୁ ଆପଣ ସେୟାର କରନ୍ତି ଆମ ସହିତ ଆଉ ସେସବୁ ପଢ଼ିକି ଆମକୁ ବି ବହୁତ ଭଲ ଲାଗେ ତେବେ ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏତେ ସୁନ୍ଦର ଏସ୍ଏମ୍ଏସ୍ ପାଇଁ

0: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାଇଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋ ୱାଟ୍ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800345678 କିମ୍ବା 1912 କଲ୍ କରି ଏଇ ଯୋଜନା ବିଷୟରେ ଅଧିକ ବୁଝିବା।

ଓଡ଼ିଶା ଗସ୍ତରେ ଆସନ୍ତାକାଲି ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍। ଗଭୀର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ଉପରାଷ୍ଟ୍ରପତି ମତ୍ସ୍ୟଜୀବୀଙ୍କୁ ପ୍ରାଧିକରଣ ପତ୍ର ବଣ୍ଟନ କରିବେ। ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନର କରିବେ ଶୁଭାରମ୍ଭ। ମତ୍ସ୍ୟ ଉତ୍ପାଦନର କେନ୍ଦ୍ରସ୍ଥଳୀ ଭାବେ ଓଡ଼ିଶା ଉଭା ହୋଇଛି, କହିଲେ କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହ ସଂଯୋଗ କରିବେ ରାଜ୍ୟ ସରକାର। ଯୁକ୍ତ ତିନିରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଲାଗି ପ୍ରକାଶ ପାଇଲା ସଂଶୋଧିତ ସୂଚୀ। ସମ୍ଭାବ୍ୟ ଏଲ୍ନିନୋର ପ୍ରଭାବ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କଲେ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ। ସାମ୍ପ୍ରତିକ ପରିସ୍ଥିତିରେ ଇରାନ ସହିତ ଆଲୋଚନା କରିବା ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ଅନିଚ୍ଛା। ତେଲେଙ୍ଗାନା ଆୟୋଜନ କରିବ ଅଷ୍ଟମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା 2026। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆ ଗସ୍ତ ଶେଷ କରି ଆଜି ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ପହଞ୍ଚିଛନ୍ତି। ମେଲବୋର୍ଣ୍ଣରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ପ୍ରଦାନ କରାଯାଇଛି। ଆଇଆଇଏମ୍ ସମ୍ଭଲପୁରଠାରେ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଅବସରରେ ମହିଳାମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ପ୍ରଦର୍ଶନୀକୁ ବୁଲି ଦେଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ନାମଲେଖା ଅନୁଷ୍ଠିତ ହେବ। ରାତି 10:00

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କା ତକ୍ ଦିଲ୍ ସେ ଦିଲ୍ ତକ୍। ଦିଲ୍ ସେ ଦିଲ୍ ତକ୍ରେ ଆପଣଙ୍କର ଦିଲ୍ କା ଦୋସ୍ ଜ୍ୟୋତି ଅଛି ଆପଣଙ୍କ ସହିତ। ଆଉ ଆରମ୍ଭ ହୋଇଯାଇଛି ଶୋ ଗୀତରେ ମିତରେ। ଆମ ଜୀବନରେ ଏମିତି ଅନେକ ଜିନିଷ ଅଛି ଯାହା ଆମ ପାଇଁ ପ୍ରଥମ କରି ପ୍ରଥମ ଥାଏ, ମାନେ ପ୍ରଥମ ଷ୍ଟେପ୍, ମାନେ ପ୍ରଥମ ଯେତେବେଳେ ଆମେ ପାଦ ପକାଇ ଚାଲିବା ଆରମ୍ଭ କରୁ, ପ୍ରଥମ ବନ୍ଧୁ, ପ୍ରଥମ ସ୍କୁଲ, ପ୍ରଥମ ଶିକ୍ଷକ। କିନ୍ତୁ ସେହି ସବୁର ଆରମ୍ଭ ହୁଏ ଗୋଟିଏ ଛୋଟ ଅକ୍ଷରରୁ। ଆମେ ସମସ୍ତେ କେବେ ନା କେବେ ହାତରେ ଖଡ଼ି ଧରି ଅ ଲେଖିଥିଲୁ, ନାଇଁ ତ ଆମର ବିଶ୍ୱାସରେ ତିନୋଟି ଗୋଲ ବୁଲାଇ ବ୍ରହ୍ମା ବିଷ୍ଣୁ ମହେଶ୍ୱର ବି ଲେଖିଛୁ। ସେତେବେଳେ ହୁଏତ ଆମେ ବୁଝିନଥିଲୁ, କିନ୍ତୁ ସେଇ ଅ ଥିଲା, ସେଇ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଥିଲେ ଆମ ଜ୍ଞାନର ପ୍ରଥମ ସିଡ଼ି।

ହଁ, ପ୍ରଥମେ କେବେ ଖଡ଼ି ଧରିଥିଲେ ଆଉ ସେଇଦିନର ଏକ୍ସପିରିଏନ୍ସ କ'ଣ ଥିଲା? ହୁଏତ ଆମମାନଙ୍କ ଭିତରୁ ଅନେକର ମନେ ନଥିବ, କିନ୍ତୁ ସେଇ ଖଡ଼ି ଛୁଆଁ, ସେଇ ସ୍ଲେଟ୍ ଆଉ ଖଡ଼ିରେ ଲେଖା ପାଇଁ ଆଜି ଆମେ ଏଇଠି ଯେଉଁଠି ବି ପହଞ୍ଚିଛେ, ସେଇ ପ୍ରଥମ ଅକ୍ଷରଟି ପାଇଁ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ସେଇ ତିଲ୍ତାକ ପହଞ୍ଚୁଛି ଗୋଟେ ସୁନ୍ଦର ଗୀତ ଆପଣଙ୍କ ପାଇଁ।

ଆମ ଜୀବନରେ ପ୍ରଥମ ଅକ୍ଷର, ପ୍ରଥମ ଅକ୍ଷର ଧୀରେ ଧୀରେ ଯୋଡ଼ି ହେଇ ପ୍ରଥମ ଶବ୍ଦରେ ପରିଣତ ହେଲା, ପୁଣି ସେଇ ଶବ୍ଦ ଧୀରେ ଧୀରେ ବାକ୍ୟରେ ପରିଣତ ହେଲା, ଆଉ ଗୋଟିଏ ଗୋଟିଏ ବାକ୍ୟ ମିଶି ଗୋଟିଏ ଚିଠି ଲେଖା ହେଲା। ହଁ, ପ୍ରଥମ କରି ଚିଠି ଲେଖିଥିଲେ ଆମେ ଦୁହେଁ, ମାନେ କ୍ଲାସରୁମ୍ରେ ଖାତା ପଛପଟେ

ଆଉ ଗୋଟିଏ ଗୋଟିଏ ବାକ୍ୟ ମିଶି ଗୋଟିଏ ଚିଠି ଲେଖା ହେଲା। ହଁ, ପ୍ରଥମ କରି ଚିଠି ଲେଖିଥିଲେ ଆମେ ଦୁହେଁ, ମାନେ କ୍ଲାସରୁମ୍ରେ ଖାତା ପଛପଟେ ଯେତେବେଳେ ଟିଚର ପାଠ ପଢ଼ାଉଥାନ୍ତି, ସାଙ୍ଗ ସହିତ କଥା ହେବାଟା ବେଶୀ ନେସେସରି ଥାଏ, ନେସେସରି ଥାଉ କି ନଥାଉ ବଦମାସି କରିବା ପାଇଁ। ପ୍ରଥମେ ସେଇ ଖାତା ପଛପଟେ ସାଙ୍ଗ ସହିତ କଥା ହେବା ପାଇଁ ଚିଠି ଲେଖା ହେଉଥିଲା। ହଁ, ତାହା ତ ଜୀବନର ପ୍ରଥମ ଚିଠି ନିହାତି। କିନ୍ତୁ ଆଜିକାଲିର ମୋବାଇଲ, ହ୍ୱାଟ୍ସଆପ୍, ମେସେଞ୍ଜର, ଇମେଲ ଆସିବା ପୂର୍ବରୁ ଥିଲା ଗୋଟିଏ ମିଠା ଅପେକ୍ଷା। କେତେବେଳେ ଡାକବାଲା ଆସିବେ, କେବେ ହାତକୁ ଆସିବ ସେଇ ଚିଠି। କାଗଜରେ ଲେଖା କେବଳ କିଛି ଶବ୍ଦ ନୁହେଁ, ସେଥିରେ ଥାଏ ଭାବନା, ସେଥିରେ ଥାଏ କେତେ ସ୍ମୃତି, ସେଥିରେ ଥାଏ କେତେ ଭଲ ପାଇବା ଆଉ ଅପେକ୍ଷାର ମିଠା ଯନ୍ତ୍ରଣା। ବେଳେବେଳେ ହୃଦୟ ଭିତରେ ସେଇ ସ୍ମୃତିର ପୃଷ୍ଠା ସବୁ ଓଲଟିଯାଏ ଆଉ ପୁଣି ମନେ ପଡ଼େ ସେଇସବୁ ପୁରୁଣା କଥା। ପୁଣି ମନେ ପଡ଼େ ତୁମ ହାତ ଲେଖା ସେଇ ପ୍ରଥମ ଚିଠିର କଥା। ଗୋଲାପୀ କାଳିରେ ଲେଖା ଥିବା ସେହି ସୁନ୍ଦର ଅକ୍ଷରର ଚିଠି ଆଜି ବି ସାଇତି ରଖିଛି ମୋ ଡାଏରୀ ଭିତରେ।

ଆପଣଙ୍କର ମନେ ଅଛି ଜୀବନର ପ୍ରଥମ ଚିଠି, ହୁଏତ ବାପାଙ୍କ ପାଖରୁ ମାଙ୍କ ଆଶୀର୍ବାଦ ଭରା ଚିଠି ହେଇଥାଇପାରେ, ବା ହେଇଥାଇପାରେ କାହାରି ଲୁଚି ଲୁଚି ଭଲ ପାଇବାର ଚିଠି। ହଁ, ଟିକେ ମନେ ପକାଇଲେ କେତେ ଥର ପଢ଼ାଯାଉଥିଲା ସେଇ ଚିଠି, ପ୍ରତ୍ୟେକ ଶବ୍ଦକୁ ମନରେ ସାଇତି ରଖାଯାଉଥିଲା। ଆଜିର ପିଢ଼ି ମେସେଜ ସିନ୍ ହେଲା କି ନାହିଁ ଦେଖୁଛନ୍ତି, କିନ୍ତୁ ଆମେ ଅପେକ୍ଷା କରୁଥିଲୁ ଡାକବାଲାର ସାଇକେଲର ଘଣ୍ଟି ଶବ୍ଦକୁ। ଚିଠି ତେଣିକି ଆସିଥାଉ କି ନ ଆସିଥାଉ, ସେ ଶବ୍ଦଟା ଯେମିତି ଗୋଟିଏ ଆକର୍ଷଣ ଥିଲା, ସାଙ୍ଗେ ସାଙ୍ଗ ଦାଣ୍ଡ ଅଗଣାକୁ ଦୌଡ଼ି ଯାଉଥିଲୁ ଆମେ। ଏମିତି ଗୋଟିଏ ସମୟ ଥିଲା, ପ୍ରେମ ପାଇଁ ଚିଠି ଲେଖିବା ଗୋଟିଏ ସୁନ୍ଦର କଳା ଥିଲା, ସୁନ୍ଦର ହସ୍ତାକ୍ଷର, ସୁଗନ୍ଧିତ କାଗଜ ଆଉ ରଙ୍ଗୀନ ଖାମ। ଆଉ ଅନେକ ଲୋକ ସ୍ମୃତି ସ୍ୱରୂପ ନିଜ ଚିଠିରେ ଶୁଖିଲା ଗୋଲାପ ଫୁଲ ମଧ୍ୟ ରଖୁଥିଲେ, ଆଉ ଆଜି ସେସବୁ ସ୍ମୃତିରେ ପୁଣି ଇତିହାସ ପାଲଟି ଯାଇଛି।

ଆଉ ବେଳେବେଳେ ସେଇ ଚିଠିର ଅପେକ୍ଷାରେ ଅପେକ୍ଷା ବି ସରିଯାଏ। ଆଚ୍ଛା, ଆଜି ଗୋଟେ ନୂଆ ଚେଷ୍ଟା କରିବା। ଯାହାଙ୍କୁ ଆମେ ବହୁତ ବେଶୀ ଭଲ ପାଉଛୁ, ତାଙ୍କ ପାଇଁ ତାଙ୍କ ପାଖକୁ ଗୋଟିଏ ଛୋଟ ଚିଠିଟେ ଲେଖିବା। ହୁଏତ ସେଇ ଚିଠି କାହା ଜୀବନର ସବୁଠାରୁ ମୂଲ୍ୟବାନ ସ୍ମୃତି ହିଁ ରହିଯିବ। ଆଉ ଯଦି ଆପଣଙ୍କ ପାଖରେ ବି କିଛି ପୁରୁଣା ଚିଠି ଅଛି, ତାକୁ ଆଉଥରେ ପଢ଼ନ୍ତୁ। ସେଇ ଶବ୍ଦଗୁଡ଼ିକ ଆଜି ବି ସେମିତି ହସୁଥିବ। ହୁଏତ କାଗଜ ଦୁର୍ବଳ ହୋଇଥାଇପାରେ, ହୁଏତ କାଗଜରେ ସେହି ଚମକ ନଥାଇପାରେ, କିନ୍ତୁ ସେହି ଶବ୍ଦଗୁଡ଼ିକର ଶକ୍ତି ଆଜି ବି ସେମିତି ଥିବ। ହଁ, ସେହି ପ୍ରଥମ ଚିଠି, ତୁମ ହାତ ଲେଖା ଚିଠି ଆଜି ବି ମନେ ଅଛି। ଆଜି ବି ମନେ ପଡ଼େ ସେହି ଚିଠି, ଆଉ ଆଜି ବି ମନେ ପଡ଼ ତୁମେ।

ପବନ ଚଗଲା ହୁଏ, ତା ସହିତ ମନ ବି ଚଗଲା ହୁଏ। ମନ ଯେତେବେଳେ ଚଗଲା ହୁଏ ତାକୁ ତ ବାନ୍ଧି ରଖିବା କଷ୍ଟକର, ଆଉ ଏ ଚଞ୍ଚଳ ବୟସକୁ ବି ବାନ୍ଧିବା ଭାରି କଷ୍ଟ।

ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି ଓଡ଼ିଶା ଆସିବେ। ଗଭୀର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ଉପରାଷ୍ଟ୍ରପତି ମତ୍ସ୍ୟଜୀବୀଙ୍କୁ ପ୍ରାଧିକରଣ ପତ୍ର ବଣ୍ଟନ କରିବେ। ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟ ପାଳନ ମିଶନର ଉପରାଷ୍ଟ୍ରପତି ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆ ଗସ୍ତ ଶେଷ କରି ଆଜି ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ପହଞ୍ଚିଛନ୍ତି। ମେଲବୋର୍ଣ୍ଣରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ପ୍ରଦାନ କରାଯାଇଛି। ବାଲେଶ୍ୱରର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଦୂରଗାମୀ କ୍ଷେପଣାସ୍ତ୍ର ପିନାକର ସଫଳ ପରୀକ୍ଷଣ କରାଯାଇଛି। ଲୋକସେବା ଭବନରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ଦ୍ୱିତୀୟ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ଦେଶର ପ୍ରମୁଖ ବିମାନ ବନ୍ଦରରେ ସୁରକ୍ଷା, ଇମିଗ୍ରେସନ୍ ଓ ଯାତ୍ରୀ ସୁବିଧା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସମୀକ୍ଷା କରିଛନ୍ତି। ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଆଗାମୀ ଦିନରେ ହେବାକୁ ଥିବା ଦୁଇଦିନିଆ କର୍ମଶାଳା ପାଇଁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ଏବଂ ସାମ୍ପ୍ରତିକ ପରିସ୍ଥିତିରେ ଇରାନ ସହିତ ଆଲୋଚନା କରିବା ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ଅନିଚ୍ଛା ଏବଂ ତେଲେଙ୍ଗାନା ଆୟୋଜନ କରିବ ଅଷ୍ଟମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା 2026। ଆମର ଆଜିର ଶେଷ ସମାଚାର ମୁଖ୍ୟାଂଶ ରାତି 11:05।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେହି ଦିଲ୍ ତକ୍ ଦିଲ୍ ସେହି ଦିଲ୍ ତକ୍ରେ ସମୟ ହେଉଛି ରେନ୍ବୋ ଏସ୍ଏମ୍ଏସ୍ ର ରେନ୍ବୋ ଏସ୍ଏମ୍ଏସ୍ ରେ ଆପଣ ଶୁଣିପାରିବେ ନିଜ ମନ ପସନ୍ଦର ଗୀତ ଯଦି ଶୁଣିବାକୁ ଚାହୁଁଛନ୍ତି ନିହାତି ଭାବରେ ଆମକୁ ଏସ୍ଏମ୍ଏସ୍ କରିପାରିବେ ଏସ୍ଏମ୍ଏସ୍ କରିବା ପାଇଁ ନମ୍ବରଟି ହେଉଛି 09495963210 ଏବଂ ଅଫିସିଆଲ ହ୍ୱାଟ୍ସଆପ୍ ନମ୍ଘର ହେଉଛି 8895254200 ତେବେ ଗୋଟିଏ ରିକ୍ୱେଷ୍ଟ ସମସ୍ତ ସାଥୀଙ୍କୁ ରହିବ ଯେହେତୁ ଗୋଟିଏ ଘଣ୍ଟାର ସମୟ ମିଳୁଛି ସେହି ଭିତରେ ଯେତେ ଜଣଙ୍କର ଗୀତ ବଜେଇ ପାରିବୁ ନିହାତି ବଜେଇବୁ ଯେଉଁମାନଙ୍କର ଗୀତ ବାଜିପାରିବନି ଆଦୌ ମନ ଖରାପ କରିବେନି ସମସ୍ତଙ୍କର ନାଁ ନେବା ପାଇଁ କାର୍ଯ୍ୟକ୍ରମ ଭିତରେ ନିହାତି ଚେଷ୍ଟା କରିବୁ ତେବେ ରେନ୍ବୋ ଏସ୍ଏମ୍ଏସ୍ରେ ପ୍ରଥମ ଏସ୍ଏମ୍ଏସ୍ଟି କରିଛନ୍ତି ଦାତ୍ରିଙ୍ଗି ଭାଟପାରା ଛତିଶଗଡ଼ରୁ ହୀରାମଣି ବର୍ମା ପରଶମଣି ବର୍ମା ପୁଷ୍ପେନ୍ଦ୍ରମଣି ବର୍ମା ନୋଖେଲାଲ ବର୍ମା

ରେନ୍ବୋ ଏସ୍ଏମ୍ଏସ୍ରେ ନେକ୍ସଟ ଏସ୍ଏମ୍ଏସ୍ଟି କରିଛନ୍ତି ମହାରାଜ କୀର୍ତ୍ତନପୁରୀ ଗୋସ୍ୱାମୀ, ଲକ୍ଷ୍ମୀଦେବୀ ଗୋସ୍ୱାମୀ, ଯୋଗେଶ ପୁରୀ, ଟ୍ୱିଙ୍କଲ ଡିମ୍ପଲ ମୀନାକ୍ଷୀ, ନିଶା ତୁଲସୀ, ଦିଶା ଗୋସ୍ୱାମୀ ନରଗୌଡ଼ା ଛତିଶଗଡ଼ରୁ।

ନେକ୍ସଟ ଏସଏମଏସଟି କରିଛନ୍ତି ଆଭା ସେନ, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା, ଅଲିସା ଅପା, ତମନ୍ନା ରେଡ୍ଡି, ରାଜଦୀପ ରୟ, ରୁଚିକା ରୟ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ, ଏବଂ ଗୀତଟିକୁ ଡେଡିକେଟ୍ କରିଛନ୍ତି ଦୀପକ କୁମାର ଏବଂ ଅଶୋକ କୁମାରଙ୍କୁ।

ରିଙ୍ଗପୁର ଏସଏମଏସରେ ନେକ୍ସଟ ଏସଏମଏସଟି କରିଛନ୍ତି ଟୁକୁ ପ୍ରଧାନ, ଟିକି ମିକି, ଟୁକୁନା ପାତ୍ର, ଲକ୍ଷ୍ମୀ, ସରସ୍ୱତୀ, ଶିବାନୀ, ମାଣିଆବନ୍ଧ, ବଡ଼ମ୍ବାରୁ।

ନେକ୍ସଟ ଏସ୍ଏମ୍ଏସ୍ ଟି କରିଛନ୍ତି ରମେଶ ଚନ୍ଦ୍ର ଦାସ, ଚିନ୍ମୟ ଦାସ, ରାନୁ, ସୋନାଲି, ପପୁନ, ଡୁଗୁ, ସୁନାବେଡ଼ା, କୋରାପୁଟରୁ।

ରେନ୍ବୋ ଏସ୍ଏମ୍ଏସ୍ରେ ଏଥର ଏସ୍ଏମ୍ଏସ୍ କରିଛନ୍ତି ଆଲୋକ ମହାରଣା, ସସ୍ମିତା ଓଝା, ଓମ୍ କ୍ରିଷ୍ଣା, କାଳିଆପାଣି, ସୁକିନ୍ଦା, ଯାଜପୁରରୁ।

ନେକ୍ସଟ ଏସଏମଏସଟି କରିଛନ୍ତି ସମୀକ୍ଷା ସଦୀକ୍ଷା ସନ୍ତୋଷ ନିର୍ମଳା ମାମାଲି କଣ୍ଟୋଳ ଆଠଗଡ଼ରୁ ଗପ ହେଲେ ବି ସତ ଫିଲ୍ମରୁ ଏହି ଗୀତଟି ଆପଣଙ୍କ ପାଇଁ

ରେନ୍ବୋ ଏସ୍ଏମ୍ଏସ୍ରେ ଏଥର ଏସ୍ଏମ୍ଏସ୍ କରିଛନ୍ତି ଶାହବାଜରୁ ପିଙ୍କି, ରିକୁ, ବିଜୟ, ଚିକୁ, ରୁବି, ସୋମ ଓ ଅନ୍ୟମାନେ ଶୁଣିବାକୁ ଚାହିଁଛନ୍ତି ଶ୍ରୀ ଜଗନ୍ନାଥ ଫିଲ୍ମରୁ ଏସ୍ ଜାନକୀଙ୍କ କଣ୍ଠରେ ଏ ସୁନ୍ଦର ଗୀତଟିଏ।

ନେକ୍ସଟ SMS ଟି କରିଛନ୍ତି ହାଲୁ ଭାଇ ସୟା ଆଠଗଡ଼ରୁ।

ରେନ୍ବୋ ଏସ୍ଏମ୍ଏସ୍ରେ ଆମ ସହିତ ଯୋଡ଼ି ହୋଇଥିଲେ କଳ୍ପନା ମହାନ୍ତି, ସୋମପ୍ରକାଶ, ଭରଚନ୍ଦ୍ର ନାୟକ ସିଡିଏ ସେକ୍ଟର 6 କଟକରୁ, ରାଜେନ୍ଦ୍ର ନନା ନୂଆଗାଁରୁ, ଡମ୍ବରୁଧର ରଥ ଶର୍ମା ସୁରକ୍ଷା ସହାୟ ସହଯୋଗ ଭବନ ସେକ୍ଟର 13 ସିଡିଏ କଟକରୁ, ପ୍ରେମାନନ୍ଦ ମହାପାତ୍ର ରାମଚନ୍ଦ୍ରପୁର ଦୁର୍ଗାପୁର ବାଙ୍କୀ କଟକରୁ, ସମୀର ଖଟୁଆ ନରସିଂହପୁର କେନ୍ଦ୍ରାପଡ଼ାରୁ।

ରିଙ୍ଗ ବସରେ ଆମ ସହିତ ଯୋଡ଼ି ହେଇଥିଲେ ସୁଦେଇ ପାଣି, ବୟାଳିଶ ମୌଜା ବରାଳରୁ। ତାଙ୍କ ସହିତ ଯୋଡ଼ି ହେଇଥିଲେ କନ୍ୟାକୁମାରୀ ବେହେରା, ରୀତାରାଣୀ ବେହେରା, ସଂଯୁକ୍ତା ବେହେରା, ଭାସ୍କର ବେହେରା, ଆର୍ଯ୍ୟନ ସେନ, ଶବନମ ଖାନ, ଜସ୍ମିନ ଖାନ, କେନ୍ଦୁପାଟନା, ସାଲେପୁରରୁ।

ରେନ୍ବୋ ଏସ୍ଏମ୍ଏସ୍ରେ ଆମ ସହିତ ଯୋଡ଼ି ହୋଇଥିଲେ ଶାସଧର ନାୟକ ରାଜବାଟୀ ନଗର ଆଠଗଡ଼ରୁ। ପ୍ରକାଶ ଗୋପରୁ, ସୋମନାଥ ସାହୁ ଜିଗରଣ ପଟ୍ଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିନ୍ ବକଟ ଏକ ଦିଲ୍ ସି ଦିଲ୍ ତକ୍
1: ଓଡ଼ିଶା ଗସ୍ତରେ ଆସନ୍ତାକାଲି ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଗଭୀର ସମୁଦ୍ରରେ ମହ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ଉପରାଷ୍ଟ୍ରପତି ମହ୍ୟଜୀବୀଙ୍କୁ ପ୍ରାଧିକରଣ ପତ୍ର ବଣ୍ଟନ କରିବେ। ଓଡ଼ିଶା ଗଭୀର ସମୁଦ୍ର ମହ୍ୟପାଳନ ମିଶନର ମଧ୍ୟ ଉପରାଷ୍ଟ୍ରପତି ଶୁଭାରମ୍ଭ କରିବେ। ମତ୍ସ୍ୟ ଉତ୍ପାଦନର କେନ୍ଦ୍ରସ୍ଥଳୀ ଭାବେ ଓଡ଼ିଶା ଉଭା ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ କହିଛନ୍ତି। ପିଏମ୍ ସୂର୍ଯ୍ୟଘର ଯୋଜନାକୁ ପିଏମ୍ ଆବାସ ଯୋଜନା ସହ ସଂଯୋଗ କରିବେ ରାଜ୍ୟ ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆ ଗସ୍ତ ଶେଷ କରି ଆଜି ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ପହଞ୍ଚିଛନ୍ତି। ମେଲବୋର୍ଣ୍ଣରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ପ୍ରଦାନ କରାଯାଇଛି। ଦେଶର ପ୍ରମୁଖ ବିମାନ ବନ୍ଦରରେ ସୁରକ୍ଷା, ଇମିଗ୍ରେସନ୍ ଓ ଯାତ୍ରୀ ସୁବିଧା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସମୀକ୍ଷା କରିଛନ୍ତି। ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଆଗାମୀ ଦିନରେ ହେବାକୁ ଥିବା ଦୁଇଦିନିଆ କର୍ମଶାଳା ପାଇଁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। କଟକ ମହାନଗର ନିଗମ ପକ୍ଷରୁ ବଡ଼ ମେଡିକାଲ ପରିସରରେ ନିର୍ମିତ ଦ୍ୱିତୀୟ ଆହାର କେନ୍ଦ୍ରକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଉଦ୍ଘାଟନ କରିଛନ୍ତି। ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ହେବା ପୂର୍ବରୁ ମହାନଦୀ ଓ ଏହାର ଶାଖା ନଦୀରେ ଗାଧୋଇବା ଓ ମାଛ ଧରିବା ପାଇଁ ନିଷେଧାଦେଶ ଜାରି କଲେ କଟକ ଜିଲ୍ଲାପାଳ। ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଦୂରଗାମୀ କ୍ଷେପଣାସ୍ତ୍ର ପିନାକର ସଫଳ ପରୀକ୍ଷଣ କରାଯାଇଛି। ସମାଚାର ମୁଖ୍ୟାଂଶ ଆଜି ପାଇଁ ଏତିକିରେ ଶେଷ ହେଲା।

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କା ତକ୍ ଦିଲ୍ ସେ ଦିଲ୍ ତକ୍ ଷ୍ଟୁଡିଓ ଘଣ୍ଟାର ସମୟ ରାତି 11:08 ହେବାକୁ ଯାଉଛି। ଶୁଣନ୍ତୁ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିପାରିବେ 6:05। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 90ତମ ଭାଗ ଶୁଣିପାରିବେ 6:40। 7:10 ଶୁଣିପାରିବେ ଆମର ସ୍ୱାସ୍ଥ୍ୟ ଏବଂ ଏଥିରେ ବିଷୟ ରହିଛି ବୟସ୍କ ଲୋକଙ୍କ ମୁଖ ଗହ୍ୱରର ସ୍ୱାସ୍ଥ୍ୟ ରକ୍ଷା। ଏ ବିଷୟରେ ଆଲୋଚନା କରିବେ ଡାକ୍ତର ଅଦିତି ଆଭା ରଥ। ଶୁଭ ସକାଳ ଶୁଣିପାରିବେ 7:25 ମର୍ଣ୍ଣିଂ ମେଲୋଡି ଶୁଣିପାରିବେ 8:30 9:00 ଏବଂ 5:02 ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତ ସେୟାର କରିପାରିବେ। 9:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ସ୍କୁଲ ଟାଇମ୍ ବାଇ ଭାରତ ମସାଲା। ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣିବେ 9:45 ଦିନ 10:00 ଏବଂ ରାତି 10:00 ଶୁଣିପାରିବେ ରିନ୍ବୋ ଏସ୍ଏମ୍ଏସ୍।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 88ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି। ଏ ଅଧ୍ୟାୟର କଣ୍ଠଶିଳ୍ପୀମାନେ ଥିଲେ ସୁବାସ ଦାସ, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।

ଆଜି ଯେଉଁମାନଙ୍କର ସେମିତି କିଛି ସ୍ପେଶାଲ ଡେ ଅଛି, ବର୍ଥଡେ କୁହନ୍ତୁ, ମ୍ୟାରେଜ୍ ଆନିଭର୍ସରୀ କୁହନ୍ତୁ, କିମ୍ବା କୌଣସି ସଫଳତା ପ୍ରାପ୍ତି ହୋଇଛନ୍ତି ଆଜିର ଦିନରେ, ସମସ୍ତଙ୍କୁ ଆମେ ଶୁଭେଚ୍ଛା ଜଣାଉଛୁ, ଅଭିନନ୍ଦନ ଜଣାଉଛୁ।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ ବୃକକ୍ରେ ପଥର, ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରଞ୍ଜିତ ଆଚାର୍ଯ୍ୟ।
4: ମନୁଷ୍ୟ ଶରୀରର ପେଟର ତଳଭାଗରେ ଦୁଇଟି ବୃକକ୍ ଅବସ୍ଥିତ। ଏହା ଦୁଇଟି ସିମ୍ମବଜୀ ପରି ଦୃଶ୍ୟମାନ। ଏହା ଅଶୁଦ୍ଧ ପାଣିକୁ ଛାଣି ମୂତ୍ର ଦ୍ୱାରା ଦେଇ ନିର୍ଗତ କରିବାର ଭୂମିକା ଗ୍ରହଣ କରିଥାଏ। ବୃକକ୍ର ପଥର ସମସ୍ୟାକୁ ନେଇ ଆମେ ଆଜି ଆଲୋଚନା କରିବା। ପରିସ୍ରାକୁ ଅଧିକ ସମୟ ବନ୍ଦ କରି ରଖିଲେ ବା ଅନିୟମିତ ଖାଦ୍ୟ ଖାଇଲେ ଏହି ରୋଗ ହୋଇଥାଏ। ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ୟ ଖାଇଲେ ଏହି ରୋଗ ମଧ୍ୟ ହୋଇଥାଏ। କମ୍ ମାତ୍ରାରେ ପାଣି ପିଇଲେ ଏହି ରୋଗ ମଧ୍ୟ ହୋଇଥାଏ। ଏହି ରୋଗ ପ୍ରାୟତଃ 40 ବର୍ଷର ଅଧିକା ଲୋକଙ୍କ ପାଖରେ ଦେଖାଯାଇଥାଏ। ବୃକକ୍ ପ୍ରଦାହର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକ ହେଲା ପୋକ କାମୁଡ଼ିଲା ପରି ଏବଂ ଚାପ ହେଲା ପରି ବୃକକ୍ ପାଖରେ ଯନ୍ତ୍ରଣା ହୁଏ। ବୃକକ୍ ଭଲ ଭାବରେ କାମ କରେ ନାହିଁ। ପରିସ୍ରାରେ ଆଲ୍ବିନମ୍ ସହିତ ଅନ୍ୟାନ୍ୟ ଦ୍ରବ୍ୟ ଥାଏ। ପରିସ୍ରା ତାତିଲା, କଳା, ଲାଲ ସହିତ ଧଳା ମଳ, ନାଲି ଓ ପରିଷ୍କାର ପରିସ୍ରା ବନ୍ଦ ହୋଇଯାଏ। ବୃକକ୍ ପାଖରେ ଅତ୍ୟଧିକ ସମ୍ବେଦନଶୀଳତା ଏବଂ ତା ସହିତ ଗୁଳିବିନ୍ଧ ପରି ଯନ୍ତ୍ରଣା ହୁଏ। ପରିସ୍ରା କଲାବେଳେ ଯନ୍ତ୍ରଣା ହୁଏ। ବୃକକ୍ର ତରୁଣ ପ୍ରଦାହ ଏବଂ ତତ୍ ସହିତ ପରିସ୍ରାରେ ଆଲ୍ବିନମ୍ ପଡ଼େ। ଯେକୌଣସି ପ୍ରକାରର ବୃକକ୍ ପୀଡ଼ା ହେଲେ ବୃକକ୍ରେ ମୃଦୁ ଯନ୍ତ୍ରଣା ଓ ପରିଷ୍କାର ପରିସ୍ରା ବନ୍ଦ ହୁଏ। ବମାନନ୍ଥ ପରି ବାନ୍ତି କରେ, ଶୀତ ଶୀତ ଲାଗେ, ବହୁ କଷ୍ଟରେ ପରିସ୍ରା କରେ। ବୃକକ୍ରେ ରକ୍ତାଧିକ ସହିତ ଲଘୁ ଯନ୍ତ୍ରଣା, ପାଉଁଶ ରଙ୍ଗର ପରିସ୍ରା, ବୃକକ୍ ମୂତ୍ରାଶୟ ଓ ମୂତ୍ର ପଥରର ଭୟଙ୍କର ପୋଡ଼ାଜଳ ହୁଏ। ବସିଲା ବେଳେ ବୃକକ୍ରେ ଚାପ ପଡ଼େ, କିନ୍ତୁ ଚାଲିଲା ବେଳେ ଭଲ ଲାଗେ। କଠିନତା ସହିତ ବୃକକ୍ ପାଖରେ ଭାରି ଭାରି ଲାଗେ। ବୃକକ୍ ଜନିତ ରୋଗ ଦ୍ୱାରା ଶୋଥ ଅଣ୍ଟାରେ ଯନ୍ତ୍ରଣା ହୁଏ। ପରିସ୍ରା ବହୁ ପରିମାଣରେ କମିଯାଏ ବା ବନ୍ଦ ହୋଇଯାଏ। ପ୍ରଥମ ଅବସ୍ଥାରେ ଜିଭ ପରିଷ୍କାର ଓ ଲାଲ ଦିଶେ, କିମ୍ବା ଜିଭରେ ପ୍ରଲେପ ଚକାଚକା ହୋଇ ବାହାରେ, ଚର୍ମରେ ନୀଳ ନୀଳ ଦାଗ ଦିଶେ। ବୃକକ୍ ପାଖରେ ମୂତ୍ରାଶୟ ଜନିତ ଦୋଷରୁ ପ୍ରତ୍ୟେକ ନଳୀରୁ ରକ୍ତ ବାହାରେ। ପ୍ରତ୍ୟେକ

5 ମିନିଟରେ ପରିସ୍ରା କରେ। ସବୁ ସମୟରେ ପରିସ୍ରା ଠୋପାଠୋପ ହୋଇ ପଡ଼େ, ନିଆଁ ପରି ପୋଡ଼ାଜଳା କରେ। ପରିସ୍ରା କରିବା ପାଇଁ ପ୍ରବଳ ଇଚ୍ଛା ହୁଏ। ମଳତ୍ୟାଗ କଲାବେଳେ କଷ୍ଟରେ ରକ୍ତଯୁକ୍ତ ପରିସ୍ରା ହୁଏ, ଗଭୀର ଭାବରେ ପୋଡ଼ାଜଳା ସହିତ କୁନ୍ଥାଏ। ରୋଗୀ ଦୁର୍ବଳ ଅନୁଭବ କରେ କିନ୍ତୁ ତାର କାରଣ ଜାଣିପାରେ ନାହିଁ। ସ୍ତ୍ରୀ ଜନନେନ୍ଦ୍ରିୟରେ ମଧ୍ୟ ଏ ରୋଗ ସୃଷ୍ଟି ହୁଏ। ବୁକକର କ୍ଷତ ଯୋଗୁଁ ପରିସ୍ରା ତ୍ୟାଗରେ ବାଧା ସୃଷ୍ଟି ହୁଏ ବା ବେଶୀ ପରିମାଣରେ ପଥର ଜମା ହୁଏ।

0: କାରଣ ଜାଣିପାରେ ନାହିଁ। ସ୍ତ୍ରୀ ଜନନେନ୍ଦ୍ରିୟରେ ମଧ୍ୟ ଏ ରୋଗ ସୃଷ୍ଟି ହୁଏ। ବୁକକର କ୍ଷତ ଯୋଗୁଁ ପରିସ୍ରା ତ୍ୟାଗରେ ବାଧା ସୃଷ୍ଟି ହୁଏ ବା ବେଶୀ ପରିମାଣରେ ପଥର ଜମା ହୁଏ। ଏଗୁଡ଼ିକ ଛୋଟ ବୃକକରୁ ମୂତ୍ରନଳୀ ବାଟ ଦେଇ ମୂତ୍ରାଶୟକୁ ଯାଏ। ଏହି ରୋଗ ଚିକିତ୍ସା କରିବା ପୂର୍ବରୁ ନିକଟସ୍ଥ ହୋମିଓପାଥିକ ଚିକିତ୍ସକଙ୍କ ପରାମର୍ଶ କ୍ରମେ ଏହି ଔଷଧ ବ୍ୟବହାର କରିପାରିବେ। ବୁକକରେ ଯଦି 2-5 ମିଲିମିଟର ପଥର ହୋଇଥାଏ, କାଲକାରିଆ କାର୍ପ ଓ ସରିଷା ପରିଲା ଦିନକୁ 2 ଥର ସକାଳେ ସନ୍ଧ୍ୟାରେ ଦେଇପାରିବେ। 5ରୁ ଯଦି ଅଧିକ ମିଲିମିଟର ହୋଇଥାଏ, ଏଲିୟମ ସଫା ବାର୍ବାରିସ ଆକ୍ୟୁଫେଲିୟମ ଦିନକୁ 2 ଥର ସକାଳେ ସନ୍ଧ୍ୟାରେ ଦେଇପାରିବେ। ରୋଗୀକୁ ଅଣ୍ଡା, ମାଛ ମାଂସ, ଚର୍ବି ଜାତୀୟ ଖାଦ୍ୟ ଓ ସେଉ, ନାସପାତି, ତେନ୍ତୁଳି, ଆମ୍ବ, ଖଟା ଜାତୀୟ ଦ୍ରବ୍ୟ ଖାଇବାକୁ ଦେବେ ନାହିଁ ଓ କଞ୍ଚା ପିଆଜ ରସୁଣ ଦେବେ ନାହିଁ। ଏହି ରୋଗ ଯଦି ଠିକ୍ ସମୟରେ ଚିକିତ୍ସା କରାଯାଏ, ଅତି କମ୍ ସମୟ ଭିତରେ ରୋଗୀ ଆରୋଗ୍ୟ ଲାଭ କରେ, ପଥର ପରିସ୍ରା ଦେଇ ବାହାରକୁ ବାହାରି ଆସେ, ରୋଗୀ ସୁସ୍ଥ ଅନୁଭବ କରେ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ବୃକକରେ ପଥର, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ରଞ୍ଜିତ ଆଚାର୍ଯ୍ୟ। ଆକାଶବାଣୀ FM ରେନ୍ବୋ କଟକ।

ଗୋଟେ ସୁନ୍ଦର ସକାଳର ଆଗମନ। ତରୁଠାରୁ ତୃଣ ପର୍ଯ୍ୟନ୍ତ ସମସ୍ତ ଅପେକ୍ଷାରତ। ପୂର୍ବାକାଶରେ ସେ ଅପୂର୍ବ ମନୋରମ ରଙ୍ଗୀନ ଦୃଶ୍ୟରେ କିଛି ମୁହୂର୍ତ୍ତ ହଜିଯିବାର ଉପେକ୍ଷା। ରାତ୍ରିର ଅନ୍ଧକାରକୁ ଚିରି ଆଲୋକର ଶିଖାକୁ ପ୍ରସାରିତ କରେ। ଧୀରେ ଧୀରେ ଲାଲ ଚିକ୍ମିକ୍ ସୁନେଲି କିରଣ ସତେ ଯେମିତି ପ୍ରକୃତି ରାଣୀକୁ ସତେଜ ସୁନେଲି ଓଢ଼ଣୀରେ ଢାଙ୍କି ଦେଉଛି।

ହଁ, ଗାଈର ହମ୍ବାରଡ଼ି, କୋଇଲିର କୁହୁତାନ, କୁକୁଡ଼ାର କୁକୁଡ଼ୁକୁ ଶବ୍ଦରେ ପାହାନ୍ତି ସକାଳର ଅଳସନିଦ ଅବସରି ଯାଇଥାଏ। ଚଷା ପୁଅ ବଡ଼ି ଭୋରୁ ନିତ୍ୟକର୍ମ ସାରି କ୍ଷେତକୁ ମନ ଆନନ୍ଦରେ ଆଞ୍ଜୁଳାଇ ସ୍ୱପ୍ନ ଆଖିରେ ମାଖି ବାହାରିଯାଏ। ପୃଥିବୀ ମାତାଙ୍କୁ ପ୍ରଣାମ କରି ଲାଗିପଡ଼େ ନିଜ କାମରେ। ସକାଳ ଆସିଲେ କାହିଁକି କେଜାଣି ସମସ୍ତଙ୍କ ମନରେ ଅଫୁରନ୍ତ ଆଶା ଉଙ୍କି ମାରେ। ପୂର୍ବାକାଶକୁ ଚାହିଁଦେଲେ ମନରେ ଯେମିତି ବଳ ପ୍ରବେଶ କରେ, ଅହେତୁକ ବଳ ପ୍ରବେଶ କରେ, ମନ ଆନନ୍ଦରେ ନାଚିଯାଏ। ଦିନ ସାରାର ସମୟ ଆମ ପାଖରେ ଯେମିତି ଲହଡ଼ି ମାଡ଼ୁଥାଏ, ସେ ଲହଡ଼ି ଭିତରେ ଆମେ କେତେବେଳେ କେତେବେଳେ ନା ହଜିଯାଉ, ଆଉ କେତେବେଳେ କେତେବେଳେ ସ୍ୱପ୍ନ ଦେଖିବାକୁ ଆରମ୍ଭ କରୁ। ହଁ, ସେଇ ସକାଳ ଆସିଛି ଶୁଭ ସକାଳ। ଏଇ ଶୁଭ ସକାଳର ରଙ୍ଗୀନ ଅଗଣାରେ ଆମେ ସମସ୍ତେ ଏକତ୍ରିତ ହୋଇଛନ୍ତି ସୁନ୍ଦର ସୁନ୍ଦର ଗୀତ, ସୁନ୍ଦର ସୁନ୍ଦର କଥା ମାଧ୍ୟମରେ।

ପୂର୍ବାକାଶରେ ସିନ୍ଦୁର ଫାଟିବାର କେତେ ସମୟ ପରେ ସୂର୍ଯ୍ୟ ନାରାୟଣଙ୍କର ଆଗମନ ହୁଏ, କିନ୍ତୁ ସକାଳ ହେବା ଆଗରୁ ଦେହ ମନ ପୁଲକିତ ହୋଇଯାଏ, ଆନନ୍ଦିତ ହୋଇଯାଏ। କୌଣସି ଏକ ସୁନ୍ଦର ଭାବନାରେ ଆମେମାନେ ହଜିଯାଉ, ଦେହରେ ଅଫୁରନ୍ତ ଶକ୍ତି ମଧ୍ୟ ପ୍ରବେଶ କରେ। କାହିଁକି କହିଲେ, ରାତିସାରାର ବିଶ୍ରାମ ପରେ ଆମେମାନେ ସମସ୍ତେ ଆକ୍ଟିଭ ଥାଉ, ଚଳଚଞ୍ଚଳ ଥାଉ, ଏକଦମ ମାଇଣ୍ଡ ପୁରା ଫ୍ରେଶ ଥାଏ। ସେଥିପାଇଁ ସକାଳଟି ଆମ ସମସ୍ତଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଯେଉଁମାନେ ସକାଳ ସମୟକୁ ଅପଚୟ କରିଦିଅନ୍ତି, ନଷ୍ଟ କରିଦିଅନ୍ତି, ଅଯଥା ସମୟ ଅତିବାହିତ କରିଦିଅନ୍ତି, ସେମାନଙ୍କ ପାଇଁ ମୁଁ ଗୋଟିଏ କଥା କହିବି, ସକାଳ ସମୟକୁ କେବେ ବି ନଷ୍ଟ କରନ୍ତୁ ନାହିଁ। ସକାଳୁ ସକାଳୁ ବିଭିନ୍ନ କାମ କରିବାର ଇଚ୍ଛା ମନ ଭିତରେ ରଖନ୍ତୁ। ଖାଲି ଇଚ୍ଛା ରଖିଲେ ହେବନି, ଇଚ୍ଛାକୁ ଚରିତାର୍ଥ କରିବା ପାଇଁ କାମରେ ଲାଗି ପଡ଼ନ୍ତୁ। ସକାଳୁ ସକାଳୁ କାମ କରିବାର ଗୋଟେ ଅଭିପ୍ସା, ଗୋଟେ ସ୍ପୃହା ମଧ୍ୟ ମନରେ ଥାଏ, ସେହି ସ୍ପୃହାକୁ କେବେ ବି ତଳେ ପକାଇ ଦିଅନ୍ତୁ ନାହିଁ ବା ବଳି ପକାଇ ଦିଅନ୍ତୁ ନାହିଁ। ସେହି ସ୍ପୃହାକୁ ଚରିତାର୍ଥ କରନ୍ତୁ, ପ୍ରମାଣିତ କରନ୍ତୁ ନିଜେ କେତେ ଫିଟ୍ ଆଉ ଫ୍ରେଶ୍ ଅଛନ୍ତି। ସକାଳୁ ସକାଳୁ ଟାଇମ୍ରେ ଉଠନ୍ତୁ, ଟାଇମ୍ରେ ବ୍ରେକ୍ଫାଷ୍ଟ କରନ୍ତୁ, ଟାଇମ୍ରେ ନିଜର ନିତ୍ୟକର୍ମ ସାରନ୍ତୁ, ଏକଦମ ଫ୍ରେଶ୍ ମୁଡ୍ରେ କାମ ଆରମ୍ଭ କରନ୍ତୁ। ଦେଖିବେ ଆପଣଙ୍କୁ କେତେ ସତେଜ ଲାଗିବ, କେତେ ଭଲ ଲାଗିବ, ନିଜକୁ କେତେ କର୍ମଠ ଲାଗିବ, ଜମା ବି ଅଳସୁଆ ଫିଲ୍ ଆପଣମାନେ କରିପାରିବେ ନାହିଁ।

ମୁଁ କହୁଥିଲି ସକାଳ କଥା। ସକାଳ କଥା ଯେତେ ବି ଆଲୋଚନା କଲେ କମ ହବ, କାହିଁକି କହିଲେ ସକାଳ ଆସିଲେ ଆମେ ଦିନସାରା କଣ କଣ କାମ ଅଛି ଭାବିବସୁ, କୋଉ ସମୟରେ କୋଉ କାମ କଲେ ଆମ ପାଇଁ ଇଜି ହବ, ଆମେ ଠିକ୍ ସମୟରେ ପହଞ୍ଚି ପାରିବା, ଠିକ୍ ସମୟରେ କାମ ଷ୍ଟାର୍ଟ କରିପାରିବା। ଏ ସମସ୍ତ ଭାବନା ସକାଳୁ ସକାଳୁ ହିଁ ଆସିଥାଏ। ଥରେ କାମକୁ ବାହାରିଗଲେ ବା ଥରେ କାମ ଷ୍ଟାର୍ଟ ହେଇଗଲା ପରେ ତାପରେ ତାପରେ ଚାଲିଥାଏ କାମ। ଆଉ ସକାଳର ସମୟ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ, ସକାଳୁ ଆମେ ଯାହା ଯାହା କରିଥାଉ, ଟାଇମ୍ରେ ନିଜର ନିତ୍ୟକର୍ମ ସାରିବା, ବ୍ରେକ୍ଫାଷ୍ଟ କରିବା, ଏହାର ପ୍ରଭାବ ମଧ୍ୟ ଦିନ ସାରା ଆମର ଶରୀର ଉପରେ, ମନ ଉପରେ, ମସ୍ତିଷ୍କ ଉପରେ ପଡ଼ିଥାଏ। ତେଣୁ ସକାଳୁ ଘରୁ ବ୍ରେକ୍ଫାଷ୍ଟ କରିଯିବା ପାଇଁ କେବେ ବି ଭୁଲନ୍ତୁ ନାହିଁ, ସକାଳ ବ୍ରେକ୍ଫାଷ୍ଟକୁ ଇଗ୍ନୋର କରନ୍ତୁ ନାହିଁ। ଯେମିତି ହେଲେ ବି ସକାଳର ଜଳଖିଆ ଠିକ୍ ସମୟରେ ଖାଇବା ପାଇଁ ସମୟ ନିର୍ଘଣ୍ଟ କରନ୍ତୁ। ତାପରେ ନିଜର ଯାହା ଯାହା କାମ ଅଛି ତାର ଗୋଟେ ସୁନ୍ଦର ଚାର୍ଟ ବା ସେଡ୍ୟୁଲ ବନାନ୍ତୁ ଏବଂ ତାପରେ ନିଜର କର୍ମପଥକୁ ଆଦରି ନିଅନ୍ତୁ, କର୍ମସ୍ଥଳକୁ ବାହାରି ଯାଆନ୍ତୁ। ସବୁବେଳେ ଚେଷ୍ଟା କରନ୍ତୁ ଗୋଟେ ସୁନ୍ଦର ଭାବନାରେ ରହିବା। ଯାହା ବି ପରିସ୍ଥିତି ଆସୁ, ଯେତେ ବି ଟେନସନ୍ ଆସୁ, ଯେତେ ବି ୱାର୍କ ପ୍ରେସର ଆସୁ, ସବୁକୁ ସାମ୍ନା କରିବା, ସବୁ କିଛି ଭିତରେ ନିଜକୁ ପଜିଟିଭ ଥିଙ୍କିଂ ଭିତରେ ରଖିବା, ହସ ହସ ମୁହଁରେ ସମସ୍ତଙ୍କ ସହିତ କଥା ହେବା, ଏସବୁର ପ୍ରଭାବ ମଧ୍ୟ ଶରୀର ଉପରେ, ମନ ଉପରେ ପଡ଼ିଥାଏ। ତେଣୁ ଗୋଟେ ସୁନ୍ଦର ହସରୁ ଷ୍ଟାର୍ଟ କରନ୍ତୁ ଆଜିର ସକାଳ।

ହଁ, ମୁଁ କହୁଥିଲି ସକାଳର ଇମ୍ପୋର୍ଟାନ୍ସ ବିଷୟରେ। ସକାଳର ସୂର୍ଯ୍ୟ ଯେମିତି କିରଣ ପ୍ରଦାନ କରିଥାନ୍ତି, ଆମମାନଙ୍କ ଜୀବନରେ ମଧ୍ୟ ସକାଳୁ ସକାଳୁ ସେମିତି ଗୋଟେ ସୁନ୍ଦର ବାତାବରଣ ସୃଷ୍ଟି ହେବା ଦରକାର। ସମସ୍ତଙ୍କ ଲାଇଫ୍ରେ ସକାଳ ଆରମ୍ଭ ହେବା ମାତ୍ରେ ଆଉ ଗୋଟିଏ ଜୀବନ ବା ଆଉ ଗୋଟିଏ ସୁନ୍ଦର ଦିନକୁ ଆମେ ଯେମିତି ସ୍ୱାଗତ କରୁଛେ, ସେମିତି ଗୋଟେ ସୁନ୍ଦର ଭାବନା ଯଦି ଆମମାନଙ୍କ ଭିତରେ ରହିବ, ତେବେ ଦିନ ସାରା ଆମେ ସବୁ କାମ ଠିକ୍ରେ କରିପାରିବା। ସବୁ କାମ ଯଦି ଆମେ ଠିକ୍ରେ କରିପାରିବା, ତାହେଲେ କେବେ ବି ଆମେ ଟେନସନ୍ ହେବା ନାହିଁ। ଆଉ ଟେନସନ୍ ନହେଲେ ଆମ ଶରୀର ସୁସ୍ଥ ରହିବ, ଆମେ ସୁସ୍ଥ ରହିଲେ ସବୁ କାମ ଠିକ୍ରେ କରିପାରିବା।

ଶିକ୍ଷା, ସ୍ୱାସ୍ଥ୍ୟ, ଘରକରଣା, ଚାକିରି, ସଚେତନତା, ଲାଳନ ପାଳନ, ଆଚାର ବ୍ୟବହାର ସବୁଥିରେ ଗୋଟେ ପ୍ରକାର ସୌନ୍ଦର୍ଯ୍ୟ ଲୁଚିକି ରହିଥାଏ, ଯୋଉଟା ଗୋଟେ ନାରୀ ଭିତରେ ହିଁ ଦେଖିବାକୁ ମିଳିଥାଏ। ଘରଟି ସୁନ୍ଦର ହୋଇଥାଏ ଗୋଟେ ନାରୀର ଉପସ୍ଥିତିରେ। ତାର ସ୍ନେହ, ଶ୍ରଦ୍ଧା, ଭଲ ପାଇବାରେ ସମସ୍ତେ ବାନ୍ଧି ହୋଇଯାନ୍ତି।

ତେବେ ଯେତେ ପ୍ରକାରର ସୌନ୍ଦର୍ଯ୍ୟର ଉପକରଣ ରହିଛି ତା ଭିତରୁ ଅଳତା ଅନ୍ୟତମ। ମୁଁ କାହିଁକି ଅଳତା ଗୀତ ବଜାଉଛି, ଅଳତା ପିନ୍ଧା ସେ ତୁ ଦୁଇ ପାଦ ଯେବେ ଡେଇଁବ ମୋ ଏରୁଣ୍ଡି ବନ୍ଧ। ପାଦରେ ଅଳତା ଦୁଇଧାର ଲଗେଇଦେଲେ ଭାରି ସୁନ୍ଦର ଦିଶେ ପାଦ ଦୁଇଟି। ଏହି ଅଳତା ମଧ୍ୟ ପବିତ୍ରତାର ପ୍ରତୀକ। ଶୁଦ୍ଧ ପୁତ ଭାବରେ ସ୍ନାନ ପରେ ଅଳତା ପିନ୍ଧିବାର ମଧ୍ୟ ବିଧି ରହିଛି।

କହୁଥିଲି ଅଳତା କଥା। ଯେକୌଣସି ପର୍ବପର୍ବାଣୀ ଓଷା ବାର ବିବାହ ବ୍ରତ ଗୃହ ପ୍ରବେଶ ସବୁଥିରେ ଅଳତା ପିନ୍ଧିବା ପରେ ହିଁ ପୂର୍ଣ୍ଣତା ଆସିଥାଏ। ଖାଲି ସେତିକି ନୁହେଁ, ନୂଆ ବୋହୂଟିଏ ପ୍ରଥମ କରି ଶାଶୁଘରେ ପାଦ ଦିଏ ଅଳତାରେ ପାଦ ଦୁଇଟିକୁ ଭଲ ଭାବରେ ବୁଡ଼େ। ପ୍ରଥମେ ଯେତେବେଳେ ଗୃହ ପ୍ରବେଶ କରେ ନୂଆ ବୋହୂଟିଏ, ସେତେବେଳେ ଦୁଇ ପାଦକୁ ଅଳତାରେ ବୁଡ଼େଇ ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ପାଦ ପକେଇ ପକେଇ ପକେଇ ପକେଇ ଭିତରକୁ ଯାଇଥାଏ। ଏ ଅଳତା ହେଉଛି ଶୁଭର ପ୍ରତୀକ, ମଙ୍ଗଳମୟର ପ୍ରତୀକ। ସେ ଅଳତା ଧାରେ ପାଦରେ ପିନ୍ଧିଦେଲେ ନାରୀଟିର ସୌନ୍ଦର୍ଯ୍ୟ ବହୁଗୁଣିତ ହୋଇଯାଏ।

ବିଭିନ୍ନ ପର୍ବପର୍ବାଣୀରେ ଅଳତା ପିନ୍ଧିବା କଥା ତ ଆପଣମାନେ ଜାଣନ୍ତି। ବିଶେଷକରି ରଜ ପର୍ବରେ ଝିଅ ବୋହୂମାନେ ପରସ୍ପର ପାଦରେ କେତେ ପ୍ରକାର ଡିଜାଇନ୍ର ଅଳତା ଲଗାଇ ଦିଅନ୍ତି। ବାପଘରୁ ଝିଅଟିଏ ଆସିଲେ ଅଳତା ପିନ୍ଧିକି ଆସିଥାଏ ଶାଶୁଘରକୁ। ଲକ୍ଷ୍ମୀ ମାଙ୍କର ପୂଜା ବା ମାର୍ଗଶିର ମାସରେ ଗୁରୁବାର ଓଷା ହେଉ ସୁଦଶା ବ୍ରତ ହେଉ ଅଳତା ପିନ୍ଧିବାର ସ୍ୱତନ୍ତ୍ର ନୀତି ନିୟମ ମଧ୍ୟ ରହିଛି। ବିଶେଷକରି ନାରୀ ସୌନ୍ଦର୍ଯ୍ୟର ଅନନ୍ୟ ପ୍ରତିଫଳନରେ ଅଳତା ନିଜର ସ୍ୱତନ୍ତ୍ର ମର୍ଯ୍ୟାଦା ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଆସିଛି।

ଏଇଠି ଶେଷ କରୁଛୁ ମର୍ଣ୍ଣିଂ ମେଲୋଡି ପ୍ରୋଗ୍ରାମ। ଆପଣମାନଙ୍କୁ ପୁଣି ଥରେ ନିଶି ତରଫରୁ ବହୁତ ବହୁତ ଶୁଭକାମନା, ଶୁଭେଚ୍ଛା, ଶୁଭ ଅଭିନନ୍ଦନ। ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ଶୋକୁ, ଯେଉଁ ଶୋରେ ଆପଣମାନେ ସିଧାସଳଖ ଭାବରେ ଆମ ସହିତ କନେକ୍ଟ ହୋଇଥାନ୍ତି। ଆମେ ଯାହା ଟପିକ୍ ରଖିଥାଉ ସେହି ଟପିକ୍ ସମ୍ବନ୍ଧୀୟ ଦୁଇପଦ କଥା ଆମ ସହିତ ସେୟାର ମଧ୍ୟ କରିଥାନ୍ତି। ତେବେ ଷ୍ଟାର୍ଟ କରିବା ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍।

ତେବେ ଆଜି ପାଇଁ ଡାଇଲି ଲାଇଭ୍ ଚିଟ୍ଚାଟ୍ ଶୋରେ ଟପିକ୍ ରହିଛି ଇନ୍ଦ୍ରଧନୁର ସାତ ରଙ୍ଗ ଭିତରୁ ଆପଣଙ୍କର କେଉଁ ରଙ୍ଗଟି ଭାରି ପ୍ରିୟ? ଭାରି ଭଲ ଲାଗେ ଆପଣଙ୍କୁ ଇନ୍ଦ୍ରଧନୁର ସାତ ରଙ୍ଗ ଭିତରୁ ଗୋଟିଏ ରଙ୍ଗ, ଆଉ ସେ ରଙ୍ଗଟି କ'ଣ ଆଜି ଆମକୁ ନିଶ୍ଚିତ ଭାବରେ କହିବେ। ଆମ ନମ୍ବରଟି 06712303153। ବର୍ଷା ଦିନେ ବା ଆକାଶରେ ମେଘ ବାଦଲ ଆସିଲେ, ବର୍ଷା ହୋଇଗଲେ, ତାପରେ ହଠାତ୍ କରି ଇନ୍ଦ୍ରଧନୁର ସୁନ୍ଦର ଗୋଟେ ସୁନ୍ଦର ଚିତ୍ର ଆକାଶରେ ଆମେ ଦେଖିବାକୁ ପାଉ। ଆଉ ସେ ଇନ୍ଦ୍ରଧନୁରେ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ ସାତଟି ରଙ୍ଗ ଉପରୁ ତଳକୁ ସୁନ୍ଦର ଭାବରେ ସଜେଇ ହୋଇ ରହିଥାଏ। ତେବେ ଇନ୍ଦ୍ରଧନୁର ସାତଟି ରଙ୍ଗ ଭିତରୁ କେଉଁ ରଙ୍ଗଟି ଆପଣଙ୍କର ଅତି ପ୍ରିୟ, ଭାରି ଭଲ ଲାଗେ ଆପଣଙ୍କୁ ସେଇ ରଙ୍ଗ?

0: ଆକାଶରେ ଯେତେବେଳେ ରଙ୍ଗ ମାଖି ହେଇଯାଏ ସେତେବେଳେ ସେଇ ରଙ୍ଗ ଇନ୍ଦ୍ରଧନୁର ସାତ ରଙ୍ଗ। ସେଇ ରଙ୍ଗ ଭିତରେ ଥାଏ ସାତଟି ରଙ୍ଗର ସମାହାର ସମିଶ୍ରଣ। ତେବେ ସେଇ ସାତଟି ରଙ୍ଗ ଭିତରୁ ଆପଣଙ୍କର କେଉଁ ରଙ୍ଗଟି ଅତି ଆପଣାର ଅତି ପ୍ରିୟ ଆଜି ଆମକୁ କହିବେ ଖୁଲମ ଖୁଲା। ଆମ ନମ୍ବର 06712303153। ଏବେ ଦେଖିବା ଫାଷ୍ଟ କଲର ଯିଏ ଆମ ସହିତ ଯୋଡ଼ି ହେଇଗଲେଣି। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
1: ମୁଁ ପଦାରବିନ୍ଦ ଦାସ କହୁଥିଲି, ସିଜେ କଟକରୁ।
0: ଆପଣଙ୍କୁ ସ୍ୱାଗତ ଜଣାଉଛି। ଆକାଶରେ ଆପଣ ଇନ୍ଦ୍ରଧନୁ ଦେଖିଥିବେ ନିଶ୍ଚୟ। ସେଇ ଇନ୍ଦ୍ରଧନୁର ସାତ ରଙ୍ଗ ଭିତରୁ କେଉଁ ରଙ୍ଗଟି ଆପଣଙ୍କର ପ୍ରିୟ?

0: ମୋର ଇନ୍ଦ୍ରଧନୁର ସାତ ରଙ୍ଗ ବାଘ ନିଶ ହେଲା ନା ବାଇଗଣୀ ଘନ ନୀଳ ନୀଳ ହଳଦିଆ ନା ଲାଲ ନାରଙ୍ଗ ଏଇ ସାତ ରଙ୍ଗ ଭିତରୁ ମୋ ନୀଳ ରଙ୍ଗଟା ସବୁଠାରୁ ଭଲ ଫେଭରେଟ ଇଣ୍ଡିଆର କ୍ରିକେଟ ଟିମର ଜର୍ସିର କଲର ବି ବ୍ଲୁ ତେଣୁ କହନ୍ତି ମେନ୍ ଇନ୍ ବ୍ଲୁ ଲେଖାଯାଏ ଲେଡିଜ ଟିମର ବି ଜର୍ସି ହେଉଛି ବ୍ଲୁ
1: ମତେ
0: ସେଇଟା ସବୁଠୁ ଆଟ୍ରାକ୍ଟିଭ ଲାଗେ
1: ସୁନ୍ଦର ଭାବରେ ଆପଣ ଆମ ସହିତ ଯୋଡ଼ି ହେଲେ ଇନ୍ଦ୍ରଧନୁର ସାତଟି ରଙ୍ଗର ନାଁ ମଧ୍ୟ କହିଦେଲେ ଆପଣଙ୍କର ନୀଳ ରଙ୍ଗଟି ଅତି ପ୍ରିୟ ବୋଲି ମଧ୍ୟ ଆମକୁ ଜଣେଇଦେଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
0: ଧନ୍ୟବାଦ

0: ଆପଣମାନଙ୍କର ଭଲ ପାଇବା, ଶ୍ରଦ୍ଧା, ସମ୍ମାନ ଏଥିରୁ ଜାଣି ହେଉଛି ଏଇଥିପାଇଁ ଯେ ଆପଣମାନେ ଲଗାତାର କଲ୍ କରି ଚାଲିଛନ୍ତି। ମୁଁ ଦେଖିଲି ଠିକ 9ଟା ବେଳେ ଫୋନ୍ ରିଙ୍ଗ ହେବା ଆରମ୍ଭ ହୋଇଗଲା, ଯେତେବେଳେ କି ମୁଁ ଟପିକ୍ ଆନାଉନ୍ସମେଣ୍ଟ କରିନଥିଲି। ଏଇଥିରୁ ସ୍ପଷ୍ଟ ଜଣାପଡ଼ୁଛି ଆପଣମାନେ ଏତେ ମାତ୍ରାରେ ଆମ ସହିତ କନେକ୍ଟ ହେବା ପାଇଁ ଚାହୁଁଛନ୍ତି, ସିଧାସଳଖ କଥା ହେବା ପାଇଁ ଚାହୁଁଛନ୍ତି। ତେବେ ଆଜିର ଟପିକ୍ ତ ଆନାଉନ୍ସମେଣ୍ଟ ସରିଗଲାଣି, କଲର୍ ମଧ୍ୟ ଆମ ସହିତ ଯୋଡ଼ି ହୋଇସାରିଲେଣି। ଏବେ ଦେଖିବା ନେକ୍ସଟ କଲର୍ କିଏ। ହ୍ୟାଲୋ,
1: ଦିଦି ନମସ୍କାର, ମୁଁ ପ୍ରକାଶ ଚନ୍ଦ୍ର ସାହୁ କହୁଛି ଭୁବନେଶ୍ୱର ସାଲିଆ ସାହିରୁ।
0: ଆପଣଙ୍କୁ ସ୍ୱାଗତ ଜଣାଉଛି। କଣ କହିବେ, ଇନ୍ଦ୍ରଧନୁର ସାତ ରଙ୍ଗ ଭିତରୁ ଆପଣଙ୍କର କେଉଁ ରଙ୍ଗଟି ପ୍ରିୟ?
1: ଆମର ନାଲି ପ୍ରିୟ ଦିଦି।
0: ଆଚ୍ଛା, କଣ ପାଇଁ?
1: ନାଲି ପ୍ରିୟ,
0: ମା ଲକ୍ଷ୍ମୀଙ୍କର ନାଲି ରଙ୍ଗ ପ୍ରିୟ ବୋଲି ଆପଣଙ୍କୁ ନାଲି ରଙ୍ଗ ଭଲ ଲାଗେ?
1: ଭଲ ଲାଗେ, ଅଳତା ପିନ୍ଧିବେ ଭଲ ଲାଗେ, ସିନ୍ଦୁର ପିନ୍ଧିବେ ଭଲ ଲାଗେ।
0: ଆଚ୍ଛା,
1: ତାପରେ ହେଲା କୋଣାର୍କ ଗଲେ ଆମେ ଫାଷ୍ଟ ଭୋରୁ ସୂର୍ଯ୍ୟଟାକୁ ଦେଖିବୁ, ପୁରା ନାଲି ହେଇକି ଉଠିବ। ତାପରେ ଗୋଟେ ଘରେ ଯଦି ଝିଅ ପିଲା ଗୋଟେ ବାହା ହେଇକି ଶ୍ୱଶୁର ଘରକୁ ଯିବ, ତାଙ୍କ ଶ୍ୱଶୁର ଘରେ ସବୁ ଝିଅ ପିଲାମାନଙ୍କୁ ଗୋଡରେ ଅଳତା ପିନ୍ଧେଇ ଦବ, ସଜବାଜ କରିଦବ, ସେ ନାଲିଟା ଆମର ପ୍ରିୟ।
0: ବାହ, ବହୁତ ଭଲ ଭଲ କଥା କହିଲେ ନାଲି ରଙ୍ଗ ବିଷୟରେ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
1: ଦିଦି। ନମସ୍କାର ଦିଦି।
0: ନମସ୍କାର।

0: ଦେଖନ୍ତୁ ମୋର ତ ବିଚାରାଶୀ ହିସାବରେ ମତେ ଜ୍ୟୋତିଷ ମାନେ କହନ୍ତି ଯେ ମୋର ଲାଲ ରଙ୍ଗ ହଉଛି ମାନେ ସବୁଠୁ ଶୁଭ ରଙ୍ଗ। ଆଉ ତାପରେ ହେଲା ମୁଁ ହନୁମାନ ଭକ୍ତ, ହନୁମାନଙ୍କ ପ୍ରିୟ ରଙ୍ଗ ମଧ୍ୟ ଲାଲ ରଙ୍ଗ, ତେଣୁ ମୁଁ ସବୁବେଳେ ଲାଲ ରଙ୍ଗକୁ ବେଶୀ ପସନ୍ଦ କରେ। ବେଶୀ ମୋର ସାର୍ଟ ସବୁ ଲାଲ ରଙ୍ଗ ବେଶୀ ଅଭ୍ୟାସ ମୁଁ ପରିଧାନ କରେ।
1: ତେବେ ସେ ଲାଲ ରଙ୍ଗ ପିନ୍ଧିଲା ପରେ, ଯେକୌଣସି ସାର୍ଟ ଲାଲ ରଙ୍ଗର ପିନ୍ଧିଲା ପରେ ଆପଣଙ୍କୁ କଣ ଅନୁଭବ ହୁଏ?
0: ମତେ ନିଶ୍ଚୟ ଗୋଟେ ଖୁସି ଲାଗେ, କାହିଁକି ଲାଲ ରଙ୍ଗ ହଉଛି ବିଜୟର ପ୍ରତୀକ। ତେଣୁ ମତେ ଗୋଟେ ଲାଲ ରଙ୍ଗ ପିନ୍ଧିବାର ଯାଏ ମୋ ଶୁଭ କାମରେ, ମୁଁ ନିଶ୍ଚୟ ଭାବରେ ଯେ ମୋର କାମଟା ସଫଳ ହବ।
1: ଆଚ୍ଛା, ସେଥିପାଇଁ ଆପଣଙ୍କ ମନରେ ଆନନ୍ଦ ମଧ୍ୟ ଭରିଯାଏ ଲାଲ ରଙ୍ଗର ଗୋଟେ ସାର୍ଟ ପିନ୍ଧିଲେ। ଓକେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ଆପଣଙ୍କର କେଉଁ ରଙ୍ଗଟି ପ୍ରିୟ ଆମକୁ ଆଜି ଯଦି ଚାହୁଁଛନ୍ତି କହିବା ପାଇଁ, ତାହେଲେ ଡାଏଲ କରନ୍ତୁ 06712303153। ହ୍ୟାଲୋ
2: ହ୍ୟାଲୋ
1: ହ୍ୟାଲୋ
2: ହଁ ମ୍ୟାଡମ ନମସ୍କାର।
1: ନମସ୍କାର, କିଏ କହୁଛନ୍ତି?
2: ଅଫକୋର୍ସ କହୁଛି ମ୍ୟାଡମ, ଭୁବନେଶ୍ୱରରୁ।
1: ଆପଣଙ୍କର ଟାଇଟେଲଟା କହିଦିଅନ୍ତୁ।
2: ସାମଲ, ତପସ ସାମଲ।
1: ଓକେ, ଆପଣଙ୍କୁ ଆମେ ସ୍ୱାଗତ ଜଣାଉଛୁ। କଣ କହିବେ ଆପଣଙ୍କର ଇନ୍ଦ୍ରଧନୁର ସାତ ରଙ୍ଗ ଭିତରୁ କେଉଁ ରଙ୍ଗଟି ପ୍ରିୟ?
2: ମତେ ଭଲ ଲାଗେ ଅରେଞ୍ଜ ର କଲର୍ଟା, କମଳା ରଙ୍ଗ।
1: ଆଚ୍ଛା, ଭାବି ଭାବିକି କହିଲେ, ଭାବିଲେ କଣ କହିଲେ ଭଲ ହବ, କୋଉଟା ମୋର ପ୍ରିୟ, ଭାବି ସାରିଲା ପରେ ହିଁ କହିଲେ। କାହିଁକି ଭଲ ଲାଗେ କମଳା ରଙ୍ଗ ଆପଣଙ୍କୁ?
2: ସୂର୍ଯ୍ୟଙ୍କ ରଙ୍ଗଟା ବି ଟିକେ ସେଇଭଳିଆ।
1: ଆଚ୍ଛା, ତାପରେ ଆଉ କଣ ରହିଛି ସେ ରଙ୍ଗ ଭିତରେ?
2: ଏଇ ରଙ୍ଗ ଆପଣ ଦେଖିପାରିବେ ପୋଷ୍ଟରରେ, ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ସାଇଟ୍ରେ ଲାଗିଥିବ। ଆଉ କଲର୍ଟା ବହୁତ ବଢିଆ କଲର୍ ମ୍ୟାଡମ।
1: ଆଚ୍ଛା, ବେଶୀ ଡିପ୍ ନୁହଁ କି ବେଶୀ ଲାଇଟ୍ ନୁହଁ। ଆଉ ଅରେଞ୍ଜ କଲର୍ଟି ଆମର ସକାରାତ୍ମକର ମଧ୍ୟ ପ୍ରଭାବ ପକେଇଥାଏ, ସେଇଥିପାଇଁ ଆପଣଙ୍କୁ ଅରେଞ୍ଜ କଲର୍ଟି ଭଲ ଲାଗେ। ବହୁତ ବହୁତ ଧନ୍ୟବାଦ ଆମ ସହିତ ଯୋଡ଼ି ହେଇଥିବାରୁ ଭୁବନେଶ୍ୱରରୁ।
2: ଥ୍ୟାଙ୍କ ୟୁ ମ୍ୟାଡମ୍,
1: ଥ୍ୟାଙ୍କ ୟୁ।

0: ଆକାଶରେ ରଙ୍ଗ ରୋଷଣୀ ମାନେ ଇନ୍ଦ୍ରଧନୁକୁ ଦେଖିଦେଲେ ମନ ସତରେ ଆନନ୍ଦରେ ନାଚିଯାଏ। ଇଚ୍ଛା ହୁଏ ସେ ଇନ୍ଦ୍ରଧନୁ ପାଖକୁ ଟିକେ ଚାଲି ଯାଆନ୍ତି କି, ସେ ଇନ୍ଦ୍ରଧନୁରେ ଟିକେ ମିଶି ଯାଆନ୍ତି କି। ଇନ୍ଦ୍ରଧନୁର ସାତ ରଙ୍ଗ ଟିକେ ପୁରା ଅତି ପାଖରୁ ମୁଁ ଦେଖିପାରନ୍ତି କି, ଏମିତି କେଜାଣି କ'ଣ ଭାବନା ମନ ଭିତରକୁ ହଠାତ୍ କରି ଧସେଇ ପଶି ଆସେ। ଇନ୍ଦ୍ରଧନୁର ସାତ ରଙ୍ଗରେ ଆମେ ସମସ୍ତେ ବିଭୋର ହୁଅନ୍ତି। ଆକାଶରେ ଯେତେବେଳେ ଇନ୍ଦ୍ରଧନୁର ରଙ୍ଗ ଦେଖାଯାଏ ମନ ଭିତରେ ଅଫୁରନ୍ତ ଆଶା ଉଙ୍କିପାରେ। ତେବେ ଇନ୍ଦ୍ରଧନୁର ସାତ ରଙ୍ଗ ଭିତରୁ ଆପଣଙ୍କର କେଉଁ ରଙ୍ଗଟି ଅତ୍ୟନ୍ତ ପ୍ରିୟ ଆଜି ଆମକୁ ସିଧାସଳଖ ଜଣାଇବାକୁ ଚାହୁଁଥିଲେ ଡାଏଲ୍ କରନ୍ତୁ 0671230353। हेलो
1: हेलो दीदी नमस्कार।
0: हेलो
1: हेलो
0: हेलो
1: हेलो
0: हेलो କିଛି ଶୁଣାଗଲାନି, ଆପଣମାନେ ପୁଣି ଥରେ ଟ୍ରାଏ କରିପାରିବେ ଆମ ନମ୍ବରଟି 0671230353। ହ୍ୟାଲୋ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ହ୍ୟାଲୋ
2: ହ୍ୟାଲୋ ଆପା ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
2: ବଳରାମ ସୁତାର କହୁଛି, ଜିଲ୍ଲା କେନ୍ଦ୍ରାପଡା।
0: କେନ୍ଦ୍ରାପଡାରୁ ବଳରାମ ସୁତାର କହୁଛନ୍ତି, ଆପଣଙ୍କୁ ଆମେ ସ୍ୱାଗତ ଜଣାଉଛୁ।
2: ଆଜ୍ଞା,
0: କଣ କହିବେ ଆଜିର ଟପିକ ଉପରେ?
2: ଇନ୍ଦ୍ରଧନୁ କଣ କଲର କଥା କହିବେ?
0: ଆପଣ ଶୁଣିଥିବେ
2: ଇନ୍ଦ୍ରଧନୁର ବାଇଗଣୀ କଲର।
0: ହଁ, ବାଇଗଣୀ କଲର ଟି ଆପଣଙ୍କର?
2: ନୀଳ।
0: ହଁ,
2: ନୀଳ, ସବୁଜ, ହଳଦୀ, ନାଲ, ନାରଙ୍ଗୀ।
0: ଆଚ୍ଛା, କିଏ ଆପଣଙ୍କୁ ସେଠି କହୁଛନ୍ତି?
2: ବାଘନିଶ ହେଲା ନା।
0: ହଁ, କିଏ ଆପଣଙ୍କୁ କହୁଛନ୍ତି? ଆପଣ କହୁଛନ୍ତି
2: ଖୁଡି। ଖୁଡି
0: ଖୁଡି ତା ମାନେ ସବୁ ଜାଣିଛନ୍ତି, ଆପଣଙ୍କୁ ବତେଇ ଦଉଛନ୍ତି।
2: ଆଜ୍ଞା,
0: ଓକେ। ତା ଭିତରୁ ଆପଣଙ୍କର କେଉଁ ରଙ୍ଗଟି ଭାରି ପ୍ରିୟ?
2: କୋଉ ରଙ୍ଗ ପ୍ରିୟ?

0: କେତେ କେତେ ରଙ୍ଗ ଭିତରେ ଏ ଦୁନିଆ ଗଢ଼ା। ଆଖି ଖୋଲିଲେ କେତେ କେତେ ରଙ୍ଗ ଆମକୁ ଦେଖିବାକୁ ମିଳେ, ଆଉ ରଙ୍ଗ ବେରଙ୍ଗର ଏଇ ଯୋଉ ଛକିଶୂନ ଖେଳ ଭିତରେ ଆମେମାନେ କେତେବେଳେ ଯେ ହଜିଯାଉ କୋଉ ରଙ୍ଗରେ ତାର କିଛି ଠିକ ଠିକଣା ନଥାଏ। ତେବେ ରଙ୍ଗକୁ ଛାଡ଼ିଦେଲେ ବିନା ରଙ୍ଗରେ ଦୁନିଆ ଜମା ଭଲ ଲାଗେନି। ରଙ୍ଗୀନ ଦୁନିଆ ଆମ ସମସ୍ତଙ୍କର ବହୁତ ପ୍ରିୟ, ସେଇଥିପାଇଁ ତ ରଙ୍ଗରେ ରଙ୍ଗରେ ଆମେ ବାଣ୍ଟିଦେଉ ସମସ୍ତଙ୍କୁ ପ୍ରେମର ରଙ୍ଗ, ଫଲ୍ଗୁର ରଙ୍ଗ, ପ୍ରୀତିର ରଙ୍ଗ। ତେବେ ଇନ୍ଦ୍ରଧନୁର ସାତ ରଙ୍ଗ ଭିତରୁ କେଉଁ ରଙ୍ଗଟି ଆପଣଙ୍କ ପ୍ରିୟ ଆଜି ଆମକୁ ଜଣେଇ ପାରିବେ? ଏବେ ଦେଖିବା ନେକ୍ସଟ କଲରକୁ। ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ କିଏ କହୁଛନ୍ତି? ଜୟ ଜଗନ୍ନାଥ ନମସ୍କାର। ଖୋର୍ଦ୍ଧାରୁ ଆପଣଙ୍କୁ ଆମେ ସ୍ୱାଗତ ଜଣାଉଛୁ, ଆପଣ କନେକ୍ଟ ହେଇଛନ୍ତି। ଏବେ କହିଦିଅନ୍ତୁ କେଉଁ ରଙ୍ଗଟି ଆପଣଙ୍କର ପ୍ରିୟ?
1: ଆଜ୍ଞା, ପ୍ରକୃତରେ ଦେଖିବାକୁ ଗଲେ ମୋର ବହୁତ ପ୍ରିୟ ରଙ୍ଗ ହଉଛି ଧଳା।
0: ଆଚ୍ଛା,
1: କିନ୍ତୁ ତ ଆମର ତ ଏଥିରେ ନାହିଁ
0: ଇନ୍ଦ୍ରଧନୁ, ତେଣୁ ଇନ୍ଦ୍ରଧନୁ ଭିତରୁ କେଉଁ ରଙ୍ଗଟି ପ୍ରିୟ?
1: ଯଦି ଆପଣ ମତେ ପଚାରିବେ, ମୋର ହଳଦିଆ ରଙ୍ଗ ବହୁତ ପସନ୍ଦ।
0: ଆଚ୍ଛା,
1: ମାନେ ହଳଦିଆ ରଙ୍ଗ ଇଭେନ୍ ମୁଁ ଘରକୁ ବି କିଛି କପଡା କିଣିକି ଆଣିଲେ ଯଦି ବି ଧଳା ମତେ ଏତେ ଯଦି ପସନ୍ଦ ବି ନ ହେଲା, ମୁଁ ହଳଦିଆ ରଙ୍ଗର ନିହାତି ଆଣିବି ବି ହାଣିବି।
0: ଆଚ୍ଛା ଆଚ୍ଛା,
1: ଆଉ ଘରେ ବି ଆମର ଦେଖିବେ ଯେତେ ଫୁଲ ବି ଅଛି ପ୍ରାୟ ଧଳା ନହେଲେ ହଳଦିଆ ହିଁ ଫୁଲ ଥିବ ଆମ ଘରେ।
0: ବହୁତ ବଢିଆ, ଧଳା ଆଉ ହଳଦୀ ସତେଜତାର ପ୍ରତୀକ, ଶୁଭର ପ୍ରତୀକ, ମଙ୍ଗଳମୟର ପ୍ରତୀକ, ଯୋଉ ରଙ୍ଗକୁ ଆପଣ ବହୁତ ଭଲ ପାଇଛନ୍ତି।
1: ଆଉ ମତେ ଧଳା ମାନେ ଧଳା ଡ୍ରେସ ପିନ୍ଧିବାକୁ ମାନେ ଏତେ ଭଲ ଲାଗେ ମାନେ ଆଉ ମୁଁ କହିବି ପାରିବି।
0: ଆଚ୍ଛା,
1: ନହେଲେ ଧଳା ଧଳା ସାର୍ଟ ତ ମୁଁ ପିନ୍ଧିକି ଅଫିସ ଯିବା କଥା ହିଁ ଯିବି। ପୁରା ପୁରା ଧଳା ହେଇଥାଉ କିମ୍ବା ଧଳା ଚେକ୍ ହେଇଥାଉ ଯାହା ବି ହଉ,
0: ଧଳା ନିଶ୍ଚୟ ଥିବ,
1: ଧଳା ନିଶ୍ଚୟ ଥିବ। ଯଦି ଧଳା ସାର୍ଟ ପିନ୍ଧିବ ଧଳା ପ୍ୟାଣ୍ଟ ପିନ୍ଧିକି ଯାଇଥିବି।
0: ଆଚ୍ଛା, ତେବେ ଧଳା ହେଉଛି ଶୁଭ୍ରତାର ପ୍ରତୀକ, ସତେଜତାର ପ୍ରତୀକ, ଆନନ୍ଦର ପ୍ରତୀକ, ଯୋଉଟାକି ଆପଣ ଆପଣେଇଛନ୍ତି। ଆପଣ ସେମିତି ସବୁବେଳେ ସ୍ୱଚ୍ଛ ରୁହନ୍ତୁ, ନିର୍ମଳ ରୁହନ୍ତୁ, ଧଳା ଭଳି ଚକ୍ଚକ୍ କରୁଥାନ୍ତୁ। ଓକେ, ଆମ ସହିତ ଯୋଡ଼ି ହେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

0: ପ୍ରକୃତରେ ରଙ୍ଗରେ ରଙ୍ଗରେ ଆମର ଦୁନିଆ ରଙ୍ଗୀନ। ସକାଳ ଉଠିଲା ମାତ୍ରେକେ, ଆଖି ଖୋଲିଲା ମାତ୍ରେକେ, କେତେ କେତେ ପ୍ରକାରର ରଙ୍ଗ ଆମ ଆଖି ସାମ୍ନାକୁ ଚାଲି ଆସୁଛି। ଘରେ ହଉ, ବାହାରେ ହଉ, ଝରକା କଣରେ ହଉ, ଲାଇଟ୍ ମାଧ୍ୟମରେ ହଉ, କେତେ ପ୍ରକାରର ରଙ୍ଗ। ରଙ୍ଗ ନଥିଲେ ଆମ ଦୁନିଆ ଶୂନ, ଖାଲି, ଏକଦମ ଫିକା ଫିକା। ତେଣୁ ଏଇ ରଙ୍ଗରେ ଆମ ଜୀବନର ରଙ୍ଗ ଗୁନ୍ଥି ହୋଇଯାଇଛି, ବୋଳି ହୋଇଯାଇଛି, ମିଶିଯାଇଛି। ସେ ରଙ୍ଗ ଭିତରେ ଆମେ ରଙ୍ଗୀନ ହୋଇଯାଇଛେ। ତେବେ ଇନ୍ଦ୍ରଧନୁର ସାତ ରଙ୍ଗ ଭିତରୁ ଆପଣଙ୍କର କେଉଁଟି ପ୍ରିୟ ଆଜି ଆମକୁ ଜାଣିବାକୁ ଚାହୁଁଥିଲେ ନିଶ୍ଚିତ ଭାବରେ ଟ୍ରାଏ କରନ୍ତୁ 0671230353 ନମ୍ବରକୁ। ଏବେ ଦେଖିବା ଆଉ ଜଣେ କଲରଙ୍କୁ। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ହ୍ୟାଲୋ
0: ହ୍ୟାଲୋ,
1: ଜୟ ମା ବିରଜା। ମୁଁ ସନ୍ତୋଷ ମଲ୍ଲିକ, ରେଡିଓ ମାଷ୍ଟର, ମାଗଳପଡା ଭର୍ତ୍ତପୁର କହୁଛି।
0: ରେଡିଓ ମାଷ୍ଟର ଆପଣ?
1: ଆଜ୍ଞା।
0: ବାପା ବଢିଆ, ଆପଣ ସୁନ୍ଦର ସୁନ୍ଦର। କିଏ କହନ୍ତି ଆମେ ରେଡିଓ ଲଭର, କିଏ କହନ୍ତି ଆମେ ରେଡିଓ ମାଷ୍ଟର, କିଏ କହନ୍ତି ଆମେ ରେଡିଓର ନିୟମିତ ଶ୍ରୋତା। ଆଜି ଗୋଟେ ନୂଆ ନାଁ ଶୁଣିଲି, ଆପଣ ରେଡିଓ ମାଷ୍ଟର। ଓକେ, ରେଡିଓ ମାଷ୍ଟରଙ୍କୁ ଆମେ ସ୍ୱାଗତ ଜଣାଉଛୁ।
1: ଆପଣ ଆପଣ ଭାବୁଥିବେ ସନ୍ତୋଷ ମଲ୍ଲିକ କଣ ପାଇଁ ରେଡିଓ ମାଷ୍ଟର କହିଲେ? ଆପଣ
0: କହିଲେ ସିନା ଆମେ ଜାଣିବା।
1: ଆପଣ ମାନେ ମୁଁ କହିବା କଥା କି, ଧର ଆମ ରେଡିଓ ଗୋଟେ ଆଖିଣା ଅଛି, ଧର ବାଇ ଚାନ୍ସ ଦୁର୍ଘଟଣା କେବେ ଭାଙ୍ଗିଗଲା, ଆମେ ଗୋଟେ ତାର ନଗେଇ ଦେଇକି ତାକୁ ବଜେଇ ଥାଉ। ଯଦି ବି ତାର ସାହାଯ୍ୟ ନ ବାଜିଲା, ତାକୁ ଆମେ ଏମିତି ଉପରକୁ ଦେଖିକି ଧରିକି ବଜେଇ ଥାଉ।
0: ତାପରେ ଆପଣ ରିସର୍ଚ୍ଚ କରି ଚାଲିଛନ୍ତି କେମିତି ରେଡିଓ ଠିକ ଭାବରେ ବାଜିବ।
1: ତ ସେଇପାଇଁ ମୁଁ ମାନେ ଏରା ମନସ୍ଥ କରିକି କହିଛି ଯେ ମୁଁ ହଉଛି ରେଡିଓ ମାଷ୍ଟର।
0: ଓକେ ଓକେ, ଆପଣଙ୍କ ମୁହଁରେ ମଧ୍ୟ ସେ କଥା ଶୋଭା ପାଉଛି, ଆପଣ ରେଡିଓ ମାଷ୍ଟର। ଓକେ, ତେଣୁ କଣ କହିବେ ଆଜିର ଯାହା

0: ଟପିକ୍ ରହିଛି
1: ଆଜି ଯୋଉ ରଖିଛନ୍ତି ଇନ୍ଦ୍ରଧନୁର ସାତଟି ରଙ୍ଗ କିନ୍ତୁ ଆକ୍ଚୁଆଲି କହିବାକୁ ଗଲେ ଇନ୍ଦ୍ରଧନୁର ସାତଟି ରଙ୍ଗ ଭିତରୁ ସବୁ ରଙ୍ଗ ତ ଭଲ ଲାଗେ କୌଣସି ରଙ୍ଗ କିଛି ଖରାପ ଦେଖାଯାଏ ନାହିଁ ସବୁ ରଙ୍ଗ ହିଁ ଭଲ ଦେଖାଯାଏ
0: ତଥାପି କୋଉ ରଙ୍ଗ ଆପଣଙ୍କର ପ୍ରିୟ
1: ତଥାପି ମୋର ହିସାବରେ ମୋର ପିଙ୍କ କଲର ପିଙ୍କ କଲର ହେଲେ ବି ମଧ୍ୟ କିନ୍ତୁ ମୋର ସବୁ ରଙ୍ଗ ପସନ୍ଦ
0: ଆଚ୍ଛା ପିଙ୍କ କଲର ଗୋଲାପୀ ରଙ୍ଗ ଆପଣଙ୍କର ବହୁତ ପ୍ରିୟ ତା ଛଡା ଆପଣଙ୍କୁ ସବୁ ରଙ୍ଗ ଭଲ ଲାଗେ
1: ଆଜ୍ଞା ଇନ୍ଦ୍ରଧନୁ ଭଳିଆ ରଙ୍ଗ କି ରଙ୍ଗ ବି ମାନେ ମାନେ ଆଉ କେବେ ସବୁଦିନ ତ ଦେଖିବାକୁ ମିଳୁନି ନା ଆଜ୍ଞା
0: ସେଥିପାଇଁ ଆପଣଙ୍କର ସବୁ ରଙ୍ଗ ପ୍ରିୟ ଯା ହଉ ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ ରେଡିଓ ମାଷ୍ଟରଙ୍କୁ ପୁଣି ଥରେ ଆମେ ଧନ୍ୟବାଦ ଜଣାଉଛୁ
1: ଆଜ୍ଞା
0: ଆଜ୍ଞା।

0: ରଙ୍ଗରେ ରଙ୍ଗରେ ଆମ ଦୁନିଆ ରଙ୍ଗୀନ, ରଙ୍ଗ ନଥିଲେ ଆମ ଜୀବନ ଫିକା ଫିକା, ଅଧା ଅଧା, ସୁନା ସୁନା, ଖାଲି ଖାଲି। ତେଣୁ ରଙ୍ଗ ଆମ ଜୀବନର ଗୋଟିଏ ପ୍ରମୁଖ ସ୍ଥାନ ଗ୍ରହଣ କରିଛି। ଆପଣ ଦେଖନ୍ତୁ, ଗୋଟେ ଖାଦ୍ୟ ଆପଣ ଖାଉଛନ୍ତି, ସେ ଖାଦ୍ୟର ରଙ୍ଗ ଯଦି ପ୍ରଥମେ ଆପଣଙ୍କୁ ପସନ୍ଦ ନ ହେବ, ତାହେଲେ ଖାଇବାର ସ୍ପୃହା ବା ଆଗ୍ରହ ଟିକେ କମିଯିବ, ନାଇଁ କି? ଯେକୌଣସି ଖାଦ୍ୟ ଆପଣ ଖାଆନ୍ତୁ, ଯେଉଁ ଖାଦ୍ୟ ଯେମିତି କଲର୍ ହେଇଥିବା ଦରକାର, ତାଠାରୁ ଯଦି ଟିକେ ଏପଟ ସେପଟ ହେଲା, ତାହେଲେ ମନ ଭିତରେ ଗୋଟେ କିନ୍ତୁ ଆସିବ, ଏଇ ଖାଦ୍ୟ ତ ଏମିତି ରଙ୍ଗ ହବା କଥା ନୁହେଁ, କାହିଁକି ହେଇଛି, କ'ଣ ମିଶିଛି। ତେଣୁ ରଙ୍ଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଆମ ଜୀବନର ପ୍ରତିଟି ମୁହୂର୍ତ୍ତରେ ହିଁ ରହିଛି। ସେ ପ୍ରତିଟି ମୁହୂର୍ତ୍ତର କଥା ଯଦି ଆମେ କହିବା, ସେଇ ପ୍ରତିଟି ମୁହୂର୍ତ୍ତରେ ରଙ୍ଗକୁ ଛାଡ଼ିଦେଲେ ଆମେ ଜିଇଁପାରିବା ନାହିଁ। ସେଇ ରଙ୍ଗର ସ୍ୱପ୍ନରେ ଆମେ ରଙ୍ଗୀନ, ଆମେ ମତୁଆଲା। ତେବେ ଇନ୍ଦ୍ରଧନୁର ସାତଟି ରଙ୍ଗ ଭିତରୁ ଆପଣଙ୍କର କେଉଁ ରଙ୍ଗଟି ପ୍ରିୟ? ଆଉ ଜଣେ କଲନକୁ ଦେଖିବା। ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, କିଏ କହୁଛନ୍ତି? ନମସ୍କାର,
1: ନିରଞ୍ଜନ ତ୍ରିପାଠୀ ପୁରୀରୁ କହୁଥିଲି।
0: ପୁରୀରୁ ଆପଣ ଆଜି ଯୋଡ଼ି ହେଇଛନ୍ତି ଆମ ସହିତ। ତେବେ ପୁରୀରେ କ'ଣ ରହିଛି ହାଲଚାଲ, ରଥ ଗଢା କେମିତି କ'ଣ ଚାଲିଛି? ମହାପ୍ରଭୁ
1: ରଥଯାତ୍ରା ପାଇଁ ପୁରୀ ଚଳଚଞ୍ଚଳ ଅଛି।
0: ଆଜ୍ଞା,
1: ଆଉ ତ ମହାପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା ବହୁତ କପନା ରହିଗଲା।
0: ଆଜ୍ଞା,
1: ବର୍ତ୍ତମାନ ପୁରୀ ପୁରା ଚଳଚଞ୍ଚଳ ଅଛି।
0: ଏତେ ଚଳଚଞ୍ଚଳ ଭିତରେ ଠାକୁରଙ୍କର ଆଗମନକୁ ସମସ୍ତେ ଯେମିତି ଚାହିଁ ବସିଛନ୍ତି।
1: ଆଜ୍ଞା
0: ଆଜ୍ଞା
1: ଆଜ୍ଞା,
0: ତେବେ କଣ କହିବେ, ପୁରୀର ବାତାବରଣ କେମିତି ଅଛି, ଆକାଶର ରଙ୍ଗ ଏବେ କେମିତି ଅଛି?
1: ପାଗକୁ ଭଲ ଅଛି, ପୂର୍ବରୁ ତ ପ୍ରବଳ ବର୍ଷା
0: ହେଇଥିଲା, ଓକେ,
1: ଆଶା କରୁଛୁ ରଥଯାତ୍ରାକୁ ଭଲ ରହିବ ପାଗ।
0: ଆଜ୍ଞା, ନିହାତି ଭାବରେ ପାଗ ଭଲ ରହୁ, ମହାପ୍ରଭୁ ସମସ୍ତଙ୍କୁ ଦର୍ଶନ ଦିଅନ୍ତୁ ରଥାରୂଢ ମହାପ୍ରଭୁ। ତେବେ ଆପଣଙ୍କର କେଉଁ ରଙ୍ଗଟି ପ୍ରିୟ? ଆଚ୍ଛା, ସବୁଜ ରଙ୍ଗ ଭଲ ଲାଗେ, ତାଠୁ ବେଶୀ ଭଲ ଲାଗେ ହ୍ୱାଇଟ। ବାହ, ବହୁତ ବଢିଆ। କଣ ପାଇଁ ଏ ଦୁଇଟି ରଙ୍ଗରେ ଆପଣ ଟିକେ

0: ହାଜିରି ଯାଇଛି।
1: ପ୍ରକୃତି ରଙ୍ଗ ହେଲା, ପ୍ରକୃତି ରଙ୍ଗ ହେଲା ସବୁଜ। ମତେ ଟିକେ ଗଛ ପୋପାରି ଭଲ ଲାଗେ, ଗଛର ରଙ୍ଗ ସବୁଜ। ଆଉ ଆକାଶର ରଙ୍ଗ, ଯେତେବେଳେ ଆକାଶ ଶାନ୍ତ ଥାଏ ସେତେବେଳେ ସେ ଧଳା ରଙ୍ଗରେ ରହିଥାଏ।
0: ଆଚ୍ଛା, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ। ପୁରୀରୁ ଆପଣ କନେକ୍ଟ ହେଇଛନ୍ତି ଆମ ସହିତ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଆଜ୍ଞା,
0: ଜୟ ଜଗନ୍ନାଥ।

0: ପ୍ରକୃତରେ ଇନ୍ଦ୍ରଧନୁର ସାତରଙ୍ଗ ଆମକୁ ମତୁଆଲା କରେ, ଆନନ୍ଦରେ ମନ ନାଚିଯାଏ, କେତେ କ'ଣ ଭାବନା ମନ ଭିତରେ ଉଙ୍କି ମାରେ। ସେ ରଙ୍ଗ ଭିତରୁ ଆପଣଙ୍କର କେଉଁ ରଙ୍ଗଟି ପ୍ରିୟ ଆଜି ଆପଣ ଜଣେଇଦେବେ। ଏବେ ଦେଖିବା ଆମର ଲାଷ୍ଟ କଲର କି। ହ୍ୟାଲୋ, ଆକାଶବାଣୀ ଏଫଏମ୍ ରେ
1: ନମସ୍କାର।
0: ନମସ୍କାର, କିଏ କହୁଛନ୍ତି? ଆପଣଙ୍କୁ ସ୍ୱାଗତ ଜଣାଉଛି। କଳ୍ପନା ମହାନ୍ତିଙ୍କର କେଉଁ ରଙ୍ଗଟି ପ୍ରିୟ?
1: ଆଜ୍ଞା, ମୁଁ ଯେହେତୁ ଆମେ ଲେଡିଜ୍, ଆମର ନାଲି ରଙ୍ଗ ବହୁତ ପସନ୍ଦ। ଆଉ ନାଲି ରଙ୍ଗରେ ପ୍ରତି ଗୁରୁବାର ମୁଁ ଅଳତା ଲଗେଇବା ବହୁତ ଭଲ ପାଏ। ମୁଁ ସବୁ ଗୁରୁବାର ଲଗାଏ।
0: ବହୁତ ବଢିଆ।
1: ତାପରେ ସିନ୍ଦୁର ତ ଆମେ ଯାହା ହେଲେ ବି ଆମେ ନାଲି ସେଇଟା ଆମେ ବ୍ୟବହାର
0: କରୁଛୁ।
1: ନାଲି ସଂଖ୍ୟା ବି ପିନ୍ଧିବୁ। ତାପରେ ନାଲି ହଳଦିଆ କମ୍ବିନେସନ ମୋତେ ଡ୍ରେସ୍ ପିନ୍ଧିବାକୁ ବହୁତ ଭଲ ଲାଗେ। ତ ନାଲି ଟିକେ ମୋର ଅଧିକା ପସନ୍ଦ। ଆଉ
0: ବହୁତ ବଢିଆ।
1: ନାଲି ସଂଖ୍ୟା କିନ୍ତୁ ମୁଁ ଯାହା ହେଲେ ପିନ୍ଧିବି। ତାପରେ ଯାହା ପିନ୍ଧିଛି ଜାଗାରେ
0: ବହୁତ ବଢିଆ। ନାଲି ନାଲି ନାଲି ନାଲି, ଆପଣ ବହୁତ ନାଲିରେ ସୁନ୍ଦର ଦେଖାଯାଉଥିବେ। ଆଜି ନାଲି ରଙ୍ଗ ସମ୍ପର୍କରେ ଆପଣ କହିଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ରହୁଛି, ନମସ୍କାର। ଧନ୍ୟବାଦ,
0: ନମସ୍କାର।

0: ଗୀତ ମାଧ୍ୟମରେ ଆପଣମାନେ ବର୍ଷା, ଘଡ଼ଘଡ଼ି, ବିଜୁଳି, ଇନ୍ଦ୍ରଧନୁ ସବୁକିଛି ଅନୁଭବ କରିନେଲେ। ହଁ, ସଙ୍ଗୀତ ହେଉଛି ଏମିତି ଗୋଟିଏ ମାଧ୍ୟମ, ଯେକୌଣସି ପରିବେଶକୁ ଆପଣମାନେ ଇଚ୍ଛା କରିବେ ସଙ୍ଗୀତ ମାଧ୍ୟମରେ ଯାଇପାରିବେ ନିମିଷକେ। ସେଥିପାଇଁ ସଙ୍ଗୀତ ନିମିଷକେ ସମସ୍ତଙ୍କର ମନୋରଞ୍ଜନ କରେ, ମନକୁ ହରଣ କରେ। ଏବେ ଦେଖିବା ଆଉ ଜଣେ କଲରଙ୍କୁ ଗୋଟେ ମିନିଟ ଭିତରେ। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ କଲ୍ଟି ତ କଟିଯାଇଛି। ତେବେ ପାଖାପାଖି ସମୟ ହୋଇଗଲାଣି, ଆମେ ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ ପ୍ରୋଗ୍ରାମ୍କୁ ଏଇଠି ଶେଷ କରୁଛୁ। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣଙ୍କ ଜୀବନରେ ରଙ୍ଗର ଭୂମିକା, ରଙ୍ଗର ଗୁରୁତ୍ୱ ଏମିତି ରହିଥାଉ। ଆପଣମାନେ ପ୍ରକୃତିର ରଙ୍ଗରେ ମଧ୍ୟ ରଙ୍ଗୀନ ହୁଅନ୍ତୁ, ଇନ୍ଦ୍ରଧନୁର ସାତ ରଙ୍ଗରେ ନିଜକୁ ହଜଉଥାନ୍ତୁ, ମଜଉଥାନ୍ତୁ, ଭିଜଉଥାନ୍ତୁ। ଆପଣଙ୍କ ଜୀବନ ଆନନ୍ଦମୟ ହେଉ, ରସମୟ ହେଉ, ଭାବମୟ ହେଉ।

ରେନ୍ବୋ ଏସ୍ଏମ୍ଏସ୍ରେ ମେସେଜ୍ଟି କରିଛନ୍ତି ସମୀର ସସ୍ମିତା ଖଟୁଆ ନରସିଂହପୁର ଡେରାବିସ୍ କେନ୍ଦ୍ରାପଡ଼ାରୁ ଶୁଣିବା ପାଇଁ ଚାହିଁଛନ୍ତି ଅକ୍ଷୟ ମହାନ୍ତିଙ୍କ କଣ୍ଠରୁ ଗୋଟିଏ ସୁନ୍ଦର ଗୀତ ମେଘମାଳାକୁ ନିନ୍ଦେ କଳାକୁ ଚାହଁ ବାରେ ମନ ଚକା ଡୋଳାକୁ ସମସ୍ତଙ୍କୁ ଶୁଭେଚ୍ଛା ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ଜଣାଇଦେଲେ ଆପଣଙ୍କ ତରଫରୁ ସମସ୍ତ ଶୁଭ ଅଭିନନ୍ଦନ ଶୁଣାଇ ଦେଉଛି ଆପଣଙ୍କ ମନପସନ୍ଦର ଗୀତ

ପରବର୍ତ୍ତୀ ମେସେଜଟି କରିଛନ୍ତି ଉର୍ମିଳା ବେହେରା, ପ୍ରଶାନ୍ତ କୁମାର ବେହେରା, ଲିପୁ, ଲୁଟୁ, ଗୁଗୁଲା, ସିପୁ, ପପୁ, ଦୀପୁ, ଖୁସି, ଲୁସି, ଏମାନେ ହେଲେ ସୁଧା ଷଡ଼ଙ୍ଗୀରୁ ଶୁଣିବା ପାଇଁ ଚାହିଁଛନ୍ତି ପୂଜା ଚନ୍ଦନ ଫିଲ୍ମରୁ ଗୋଟେ ସୁନ୍ଦର ଗୀତ, ଯାହାକୁ ମୁଁ ଏତେ ଭଲ ପାଉଛି। ଶୁଣି ଦେଉଛି ଆପଣଙ୍କ ମନପସନ୍ଦର ଏହି ସୁନ୍ଦର ଗୀତଟିଏ।

ପରବର୍ତ୍ତୀ ମେସେଜ କରିଛନ୍ତି ସୁନୀଲକାନ୍ତ ମହାନ୍ତି ସିଲୁ ଆକୃତି ଦେଓକାଲି ଶଙ୍ଖତରାଜ କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ସିନ୍ଦୁର ବିନ୍ଦୁ ମୁଭିର ଗୋଟେ ବଢିଆ ଗୀତଟେ ଶୁଣି ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ମେସେଜଟି କରିଛନ୍ତି ରମେଶ ଚନ୍ଦ୍ର ସାହୁ ଅଖବ ଭାପୁର ଢେଙ୍କାନାଳରୁ ଶୁଣିବା ପାଇଁ ଚାହିଁଛନ୍ତି କସୁର ମୁଭିର ଗୋଟିଏ ସୁନ୍ଦର ଗୀତ ଶୁଣି ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ମେସେଜଟି କରିଛନ୍ତି ଦିଲୀପ ନାୟକ ପାରାଦୀପରୁ। ଶୁଣିବା ପାଇଁ ଚାହିଁଛନ୍ତି କ୍ରେଶ ମୁଭିର ଗୋଟେ ବଢ଼ିଆ ଗୀତଟେ ଛୋରି ଛୋରି ଛୁପକେ ଛୁପକେ। ତାଙ୍କୁ ମଧ୍ୟ ଆଜି ସବୁ ପ୍ରୋଗ୍ରାମ ବହୁତ ଭଲ ଲାଗିଛି, ସେଥିପାଇଁ ସେ ଧନ୍ୟବାଦ ଜଣାଇଛନ୍ତି। ମା ସାରଳା ସମସ୍ତଙ୍କୁ ଭଲରେ ରଖିଥାନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି, ଲେଖିଛନ୍ତି ଜୟ ଶ୍ରୀରାମ। ଶୁଣିଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ମେସେଜଟି କରିଛନ୍ତି ଡମ୍ବରୁଧର ରଥ ଶର୍ମା ସେକ୍ଟର 13 ସିଡିଏ କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ଅମର ପ୍ରେମ ଫିଲ୍ମର ଗୋଟିଏ ସୁନ୍ଦର ଗୀତଟି ଶୁଣି ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ମେସେଜଟି କରିଛନ୍ତି ପ୍ରଭାତ ବଳିଆର ସିଂ ଚନ୍ଦନ ଟୁନି ବାଙ୍କିରୁ ଶୁଣିବା ପାଇଁ ଚାହିଁଛନ୍ତି ତପସ୍ୟା କଥା ଚିତ୍ରରୁ ଗୋଟେ ସୁନ୍ଦର ଗୀତ ଶୁଣି ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ମେସେଜ୍ଟି ଆସିଛି ତେଲେଙ୍ଗା ପେଣ୍ଠରୁ ଲେଖି ପଠାଇଛନ୍ତି ସମୀର ସଙ୍ଗୀତା ପଣ୍ଡା। ସୁବର୍ଣ୍ଣ ସୀତା କଥା ଚିତ୍ରରୁ କାଚ କାନ୍ଥର ଏପାଖେ ମୁଁ ଗୀତଟି ଭାରି ଭଲ ଗୀତଟି ପହଞ୍ଚାଇ ଦେଉଛି ଆପଣଙ୍କ ଅନୁରୋଧର ଗୀତ।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡେନ୍ବର କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି କଳାକାର ହଁ ସାଥୀ ଆଶା ଭୋସଲେଙ୍କ ଜନ୍ମ 8 ସେପ୍ଟେମ୍ବର 1933 ମହାରାଷ୍ଟ୍ରର ସାଙ୍ଗିଲିରେ ହୋଇଥିଲା ତାଙ୍କ ପିତା ଥିଲେ ଦୀନନାଥ ମଙ୍ଗେସ୍କର ଜଣେ ପ୍ରସିଦ୍ଧ ଗାୟକ ଏବଂ ନାଟ୍ୟକାର ମଧ୍ୟ ମାତା ସାହେବ ସେଭନ୍ତୀ ମଙ୍ଗେସ୍କର ମଧ୍ୟ ସଙ୍ଗୀତ ପ୍ରେମୀ ଥିଲେ ଘରର ପରିବେଶ ସଙ୍ଗୀତମୟ ଥିବାରୁ ଛୋଟବେଳୁ ଆଶାଙ୍କ ମନରେ ସଙ୍ଗୀତ ପ୍ରତି ଅଗାଧ ଆକର୍ଷଣ ସୃଷ୍ଟି ହୋଇଥିଲା ହଁ ସାଥୀ ଆଶା ଭୋସଲେ ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସ୍କରଙ୍କ ଛୋଟ ଭଉଣୀ ଥିଲେ ଏହା ସହିତ ତାଙ୍କ ଭାଇ ହୃଦୟନାଥ ମଙ୍ଗେସ୍କର ଓ ଭଉଣୀ ଉଷା ମଙ୍ଗେସ୍କର ମୀନା ଖାଦିକର ମଧ୍ୟ ସଙ୍ଗୀତ ସହ ଯୋଡ଼ି ହୋଇଥିଲେ

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସମୟ ବର୍ତ୍ତମାନ ଦିନ 12 ବାଜି ସାରିଲେଣି। ହଁ ସାଥୀ, ସମୟ ବି କାହାକୁ ଅପେକ୍ଷା କରେ, ସିଏ ତା ବାଟରେ ଗଡ଼ି ଚାଲେ, କେବଳ ତା ସହିତ ଆମକୁ ତାଳ ଦେଇ ଆଗକୁ ଯିବାର ଅଛି। କିନ୍ତୁ ବର୍ତ୍ତମାନ ସମୟ ହେଉଛି ଆପଣଙ୍କର ଫେଭରେଟ୍ ଶୋ କିଛି କଥା କିଛି ଗୀତର। ସୁଜାତା ଅଛି ଆପଣମାନଙ୍କ ସହିତ, ଢେର ସାରା ମିଠା ମିଠା କଥା ହେବା, ମିଠା ମିଠା ଗୀତ ମଧ୍ୟ ଶୁଣିବି। ସେଇଥିପାଇଁ କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ। ସାଥୀ, ପ୍ରକୃତି ହେଉଛି ମଣିଷର ସର୍ବଶ୍ରେଷ୍ଠ ଶିକ୍ଷକ। ପ୍ରକୃତିର ପ୍ରତ୍ୟେକ ଦୃଶ୍ୟ, ପ୍ରତ୍ୟେକ ଘଟଣା ଆମକୁ ଜୀବନକୁ କୌଣସି ନା କୌଣସି ଶିକ୍ଷା ଦେଇଥାଏ। ସେହି ପ୍ରକୃତିର ଅନନ୍ତ ସୃଷ୍ଟି ମଧ୍ୟରେ ସାଗର ହେଉଛି ଏକ ଅପାର ରହସ୍ୟ, ସୌନ୍ଦର୍ଯ୍ୟର ଭଣ୍ଡାର ମଧ୍ୟ। ସାଗରର ନୀଳ ଜଳରାଶି, ତା'ର ଅସୀମ ବିସ୍ତାର ଏବଂ ତା ଉପରେ ନିରନ୍ତର ଉଠୁଥିବା ତରଙ୍ଗ ମଣିଷ ମନକୁ, ମାନେ ଆମ ମନକୁ ମୋହିତ କରିଦେଇଥାଏ। ହଁ ସାଥୀ, ସେହି ତରଙ୍ଗ ଗୁଡ଼ିକ କେବେ ବି ଥମିଯାଆନ୍ତିନି, ସେମାନେ ଅବିରତ, ଗତିଶୀଳ, ଅଥୟ ଓ ଅଧୀର। ସେହି ତରଙ୍ଗ ପରି ମଣିଷର ମନ ମଧ୍ୟ ସ୍ୱପ୍ନ, ଆଶା, ଆକାଂକ୍ଷା ଓ ଅନୁଭୂତିର ସବୁବେଳେ ଚଞ୍ଚଳ ରହିଥାଏ। ନା ଆଗକୁ ତ ଆମେ ସାରା ଢେର ସାରା କଥା ହବା, କିନ୍ତୁ ବର୍ତ୍ତମାନ ଶୁଣିଦେଉଛୁ ଗୋଟେ ସୁନ୍ଦର ଗୀତ। ଏଞ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ୱେଲକମ୍ ବ୍ୟାକ୍ ୱାନ୍ସ ଏଗେନ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୁଜାତା ଅଛି ଆପଣମାନଙ୍କ ସହିତ ଶୋ ଚାଲିଛି କିଛି କଥା କିଛି ଗୀତ ସାଥୀ ସାଗରର ସେଇ ବିଶାଳ ବକ୍ଷରେ ପ୍ରତିକ୍ଷଣ ଉଠୁଥିବା ତରଙ୍ଗ ଆମ ଜୀବନରେ ଏକ ଅମୂଲ୍ୟ ଶିକ୍ଷା ଦେଇଥାଏ ତରଙ୍ଗ କେବେ ବି ଥକିଯାଏନି କେବେ ବି ଅଟକି ରହେନି ସେ ସର୍ବଦା ଆଗକୁ ବଢ଼ି ଚାଲେ ଭାଙ୍ଗେ ପୁଣି ଗଢ଼େ ପୁଣି ଦୌଡ଼େ ସେଇଥିପାଇଁ ତ କୁହାଯାଏ ନା ସାଗରେ ତରଙ୍ଗ ପରି ଅଥୟ ଅଧୀର ହଁ ସାଥୀ ସେଇ ଅଥୟର ଅର୍ଥ ହେଉଛି ଯାହାର ସୀମା ନାହିଁ ଏବଂ ଅଧୀରର ଅର୍ଥ ହେଉଛି ଯିଏ ସର୍ବଦା ଆଗକୁ ବଢ଼ିବାକୁ ବ୍ୟାକୁଳ ସାଗରର ତରଙ୍ଗ ଏହି ଦୁଇଗୁଣର ଜୀବନ୍ତ ଉଦାହରଣ ଯାହା ଆମକୁ ଶିଖାଏ ଯେ ଜୀବନରେ କେତେ ବି ବାଧା ଆସନା କାହିଁକି ଆମେ କେବେ ବି ହାର ମାନିବା ଉଚିତ ନୁହେଁ

ୱେଲକମ୍ ବ୍ୟାକ୍ ୱାନ୍ସ ଅଗେନ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ନେଟ୍ୱର୍କ କଟକ ଦିଲ୍ ସେ ଦିଲ୍ ତକ୍ ଚାଲିଛି କିଛି କଥା କିଛି ଗୀତ ସାଧି କେବେ ସମୁଦ୍ର କୂଳରେ ଠିଆ ହୋଇ ତରଙ୍ଗକୁ ଲକ୍ଷ୍ୟ କରିଛନ୍ତି ସତରେ ସେହି ତରଙ୍ଗକୁ ଦେଖିଲେ ମନରେ ଏକ ଅଦ୍ଭୁତ ଆନନ୍ଦ ଜାଗ୍ରତ ହୁଏ ନା ଦୂର ଦିଗନ୍ତରୁ ଦୌଡ଼ି ଆସୁଥିବା ତରଙ୍ଗଗୁଡ଼ିକ କୂଳକୁ ସ୍ପର୍ଶ କରି ପୁଣି ଫେରିଯାଆନ୍ତି ହଁ ସାଧି ଏହି ଦୃଶ୍ୟ ଆମକୁ ଜଣାଏ ଯେ ଜୀବନରେ ସଫଳତା ଓ ବିଫଳତା ତ ଆସିବ କିନ୍ତୁ ଗତି କେବେ ବି ବନ୍ଦ ହେବା ଉଚିତ ନୁହେଁ ଆଗକୁ ଆମକୁ ଯିବାର ଅଛି